ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶକାବ୍ଦ ଆଶ୍ୱିନ 25 ଦିନ 2026 ମସିହା ଅକ୍ଟୋବର ମାସ 8 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଟ୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57।

ଅନୁଭୂତି ଦ୍ୱାରା ଯାହା ଜଣାଯାଏ ତାହା ହିଁ ଜ୍ଞାନ। ଜାଣିବାକୁ ହିଁ ବେଦ କହନ୍ତି, ଆଉ ବେଦ ଅଖଣ୍ଡ। ଯିଏ ଯେତିକି ଜାଣେ ସେ ସେତିକି ବେଦବିତ୍। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ଶୁଣନ୍ତୁ ରାମଚରିତ ମାନସ ଆଜି ଶୁଣନ୍ତୁ ଏହାର 162ତମ ଭାଗ।

ଶୁଣିଲେ ରାମଚରିତ ମାନସର 162ତମ ଭାଗ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଯାହା ଆମକୁ ଶକ୍ତି ପ୍ରଦାନ କରିପାରେ ତାହା ଶକ୍ତିଠାରୁ ଉଚ୍ଚସ୍ତରର ଏକ ଅସ୍ତିତ୍ୱ। ଆମ ଉପନିଷଦରେ ଏହାକୁ ଅନ୍ନ ବୋଲି ବର୍ଣ୍ଣନା କରାଯାଇଛି। ଅନ୍ନର ଆକ୍ଷରିକ ଅର୍ଥ ଖାଦ୍ୟ। ତେବେ ଖାଦ୍ୟ କହିଲେ ଆମେ କ'ଣ ବୁଝୁ? ଯାହା ଅନ୍ୟର ପେଟ ଭରେ ତାହା ଖାଦ୍ୟ। ଚାଉଳ, ବାର୍ଲି, ଗହମ ଭଳି ସେ କିଛି ଶସ୍ୟ ହୋଇପାରେ ଅବା ଅନ୍ୟ କିଛି ଖାଇବା ଜିନିଷ ହୋଇପାରେ। ମନକୁ ସନ୍ତୁଷ୍ଟ କଲା ଭଳି କିଛି ମାନସିକ ଉପାଦାନ ବି ଖାଦ୍ୟ ପଦବାଚ୍ୟ, ଯାହା ଅନ୍ୟକୁ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରେ, ତାହା ହିଁ ଖାଦ୍ୟ ବା ଅନ୍ନ। ଉପନିଷଦୀୟ ଧାରାରେ ସବୁ ବସ୍ତୁକୁ ହିଁ ଖାଦ୍ୟ ପର୍ଯ୍ୟାୟରେ ଗଣାଯାଉଥାଏ। ଏଣୁ ଅନ୍ନ କହିଲେ ବସ୍ତୁ ବିଶେଷ ବୋଲି ମଧ୍ୟ ବୁଝାଯାଏ। ଖାଦ୍ୟ ଏକ ଉପାଦାନ ଏବଂ ଶକ୍ତିର ଏକ ଉତ୍ସ ମଧ୍ୟ। ଆମ ପାଇଁ ନିଶ୍ୱାସ ପ୍ରଶ୍ୱାସ ଯେତେ ଜରୁରୀ, ଖାଦ୍ୟ ମଧ୍ୟ ସେତିକି ମାତ୍ରାରେ ଆବଶ୍ୟକ। ଶ୍ୱାସକ୍ରିୟା ପାଇଁ ବାୟୁ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ ଆମ ଫୁସ୍ଫୁସ୍। ଏହି ମର୍ମରେ ଖାଦ୍ୟ ଯେତିକି ଜରୁରୀ, ଠିକ୍ ସେତିକି ଜରୁରୀ ଆମ ଜଠରାଗ୍ନି। ଖାଦ୍ୟ ଗ୍ରହଣ କଲେ ଶକ୍ତି ମିଳେ ସତ, ହେଲେ ଖାଦ୍ୟ ଉପଯୁକ୍ତ ଭାବରେ ଜୀର୍ଣ୍ଣ ନହେଲେ ସେଇଟି

ସ୍ୱାସ୍ଥ୍ୟହାନିର କାରଣ ମଧ୍ୟ ହୋଇପାରେ। ଖାଦ୍ୟକୁ ଗ୍ରହଣୀୟ କରିବା ପାଇଁ ପାଚନତନ୍ତ୍ରର ଭୂମିକା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଏହିଭଳି ଧାରାରେ ବିଶ୍ଳେଷଣ କରି ଚାଲିଲେ କେବଳ ଜ୍ଞାନ ଯଥେଷ୍ଟ ନୁହେଁ, ତା'ର ଅନୁରୂପ ଉପଯୋଗ ମଧ୍ୟ ଆବଶ୍ୟକ। ଆମ ଶରୀର ଏବଂ ଏହାକୁ ପରିପୁଷ୍ଟ କରୁଥିବା ବିଭିନ୍ନ ଉପାଦାନ ମଧ୍ୟରେ ସମନ୍ୱୟ ଖୁବ୍ ଆବଶ୍ୟକ। ପ୍ରକୃତି କୂଳରେ ଆମେ ସମସ୍ତ ତତ୍ତ୍ୱ ସହ ଏକ ସନ୍ତୁଳିତ ଅବସ୍ଥାରେ ରହିପାରିଲେ ଆମକୁ ଶକ୍ତି ମିଳିବା ସହ ପ୍ରକୃତିର ସମସ୍ତ ଉପାଦାନ ନିଜ ନିଜ ଅସ୍ତିତ୍ୱକୁ ବଞ୍ଚାଇ ରଖିପାରନ୍ତି। ଏହିଭଳି ଏକ ଅବସ୍ଥାନକୁ ଆଜିକାଲି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୋଲି କୁହାଯାଉଛି। ଆମ ପରମ୍ପରାରେ ପ୍ରତ୍ୟେକ ବୈଦିକ ମନ୍ତ୍ର ପରେ ଓମ୍ ଶାନ୍ତି ଶାନ୍ତି ଶାନ୍ତି ତିନିଥର ଶାନ୍ତି ଉଚ୍ଚାରଣ ପଛରେ ନିହିତ ସତ୍ୟ ହେଉଛି ତିନୋଟି ଲୋକ ଯଥା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଶାନ୍ତିରେ ରୁହନ୍ତୁ, ତିନି କାଳ ଯଥା ଅତୀତ ବର୍ତ୍ତମାନ ଓ ଭବିଷ୍ୟ ଶାନ୍ତିରେ କଟୁ। ଖାଦ୍ୟ ଆମ ଅସ୍ତିତ୍ୱ ପାଇଁ କେତେ ଜରୁରୀ ସେ କଥା ଖାଦ୍ୟ ଅଭାବ ବେଳେ ହିଁ ଜଣାପଡ଼େ। ତେବେ ଆମ ଶାସ୍ତ୍ରବିତ୍ମାନେ ଖାଦ୍ୟ ଅଭାବର ପ୍ରଭାବକୁ ମଧ୍ୟ ପରୀକ୍ଷା କରି କହିଛନ୍ତି ଯେ ଦଶ ଦିନ ଧରି ନ ଖାଇଲେ ମଧ୍ୟ ଜଣେ ବଞ୍ଚି ରହିପାରିବ। ତେବେ ଖାଦ୍ୟ ଅଭାବ ହେତୁ ତା'ର କୌଣସି ଜ୍ଞାନେନ୍ଦ୍ରିୟ ଆଉ ସକ୍ରିୟ ହୋଇ ରହିପାରିବ ନାହିଁ। ଦେଖିବା, ଶୁଣିବା, ଭାବିବା କିମ୍ବା ବୁଝିପାରିବା ଭଳି କୌଣସି କଥା ସେହି ବ୍ୟକ୍ତିର ଆୟତ୍ତ ବାହାରକୁ ଚାଲିଯିବ। କେବଳ ପ୍ରାଣ ଧରି ସେ ଦେହ ବଞ୍ଚିଥିବ, କିନ୍ତୁ ସଂଜ୍ଞାହୀନ ଭାବରେ ରହିବ। ଏହିଭଳି ଅବସ୍ଥାରେ ଖାଦ୍ୟ ହିଁ ସେହି ବ୍ୟକ୍ତିକୁ ଆକୃଷ୍ଟ କରିପାରିବ। ଏହିଭଳି ଖୁବ୍ ମୌଳିକ ସ୍ତରର ପରୀକ୍ଷା ମାଧ୍ୟମରେ ଆମ ଶାସ୍ତ୍ର ଦର୍ଶାଇବାକୁ ଚାହିଁଛି ଯେ ଜ୍ଞାନର ପ୍ରଥମ ସ୍ତରରେ ନିଜ ଶରୀରକୁ ଚିହ୍ନିବା ଆବଶ୍ୟକ। ଏଣୁ ଶାସ୍ତ୍ର କହିଛି, ଶରୀର ମାଧ୍ୟମ ଶରୀର ହିଁ ସବା ଆଗ, ତା ଦେଇ ହିଁ ଆମେ ଆଗକୁ ବଢ଼ିବା, ଜ୍ଞାନ ଆହରଣ କରିବା, ନିଜକୁ ଚିହ୍ନିବା, ଜାଣିବା, ଆଗକୁ ଯାଇ ନିଜର ଉତ୍ସ ଆଡ଼କୁ ଗତି କରିବା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଝୁଡ଼ଙ୍ଗ ଚାଷ ସମ୍ପର୍କରେ। ଝୁଡ଼ଙ୍ଗ ଗୋଟିଏ ଲାଭଦାୟକ ଏବଂ ପୁଷ୍ଟିକର ପରିବା ଚାଷ। ଏହା କମ୍ ସମୟ ମଧ୍ୟରେ ଅଧିକ ଅମଳ ଦେଇଥାଏ। ଝୁଡ଼ଙ୍ଗ ଚାଷ ପାଇଁ ଉଷୁମ ଏବଂ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ। 20°C ରୁ 35°C ତାପମାତ୍ରା ଝୁଡ଼ଙ୍ଗ ଚାଷ ପାଇଁ ଉତ୍ତମ ହୋଇଥାଏ। ସାଧାରଣତଃ ନିଗିଡ଼ା ଦୋରସା, ବାଲିଆ ଦୋରସା କିମ୍ବା ମାଟିଆ ମାଟି ଏହି ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ଏହି ଚାଷ ପାଇଁ ମାଟିର ଅମ୍ଳତା 6.0 to 7.5 pH ମଧ୍ୟରେ ରହିବା ଆବଶ୍ୟକ। ଝୁଡ଼ଙ୍ଗ ଚାଷ ସାଧାରଣତଃ ଦୁଇଟି ସମୟରେ କରାଯାଇଥାଏ। ଖରିଫ ସମୟରେ ଜୁନ୍ ଜୁଲାଇ ମାସରେ ଏବଂ ରବି ସମୟରେ ଜାନୁଆରୀ ଫେବୃଆରୀ ମାସରେ ଏହି ଚାଷ କରାଯାଇଥାଏ। ଝୁଡ଼ଙ୍ଗର ଅନେକ କିସମ ଦେଖିବାକୁ ମିଳେ। ସେହି ଭିତରେ ରହିଛି ନଳୀ ଝୁଡ଼ଙ୍ଗ। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ମଧ୍ୟରେ ଅଛି ଅର୍କ ଗରୁଡ଼, କାଶୀ କାଞ୍ଚନ, ପୁଷା କୋମଳ। ଠିକ୍ ସେମିତି ଆଉ ଏକ କିସମ ହେଉଛି ଲତା ଝୁଡ଼ଙ୍ଗ। ଏଥିରେ ରହିଥିବା ବିହନଗୁଡ଼ିକ ହେଉଛି ଅର୍କ ମଙ୍ଗଳା, ପୁଷା ରିତିକା। ଝୁଡ଼ଙ୍ଗ ଚାଷ ପାଇଁ ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଉଚିତ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 4-5 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇଦେବା ଉଚିତ। ଛୋଟ କିସମ ବା ନଳୀ ବିହନର ପ୍ରୟୋଗ କଲେ ଏକର ପ୍ରତି 6-8 କିଲୋଗ୍ରାମ, ଲତା ଜାତୀୟ ଫସଲର ବ୍ୟବହାର କଲେ ଏକର ପ୍ରତି 4-5 କିଲୋଗ୍ରାମ ବିହନର ଆବଶ୍ୟକତା ପଡ଼ିଥାଏ। ବିହନକୁ ବୁଣିବା ପୂର୍ବରୁ ମଞ୍ଜିକୁ ବିଶୋଧନ କରିବା ନିହାତି ଆବଶ୍ୟକ। ସାଧାରଣତଃ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 4 ଗ୍ରାମ ଟ୍ରାଇକୋଡର୍ମା ମିଶାଇ ମଞ୍ଜିକୁ ବିଶୋଧନ କରିବା ଉଚିତ। ମଞ୍ଜିକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 45-60 cm, ଗଛକୁ ଗଛ 15-20 cm ବ୍ୟବଧାନ ରଖି ବୁଣିବା ଉଚିତ। ଅଧିକ ଅମଳ ପାଇଁ ଆମେ ଖତ ଏବଂ ସାରର ମଧ୍ୟ ବ୍ୟବହାର କରିପାରିବା।

0: ଝୁଡ଼ଙ୍ଗ ଚାଷରେ ସାଧାରଣତଃ ଯବଖାରଜାନ 12-15 କିଲୋଗ୍ରାମ, ଫସ୍ଫରସ 20-25 କିଲୋଗ୍ରାମ ଏବଂ ପୋଟାସ 15-20 କିଲୋଗ୍ରାମ ବ୍ୟବହାର କରାଯାଇଥାଏ। ଫସ୍ଫରସ ଏବଂ ପୋଟାସ ସମ୍ପୂର୍ଣ୍ଣ ମାତ୍ରା ଓ ଯବଖାରଜାନର ଅଧା ମାତ୍ରା ମଞ୍ଜି ବୁଣିବା ସମୟରେ ପ୍ରଦାନ କରିବା ଉଚିତ। ବାକି ଯବଖାରଜାନ ବୁଣିବାର 20-30 ଦିନ ପରେ ଗଛମୂଳରେ ହୁଡ଼ା ଟେକିବା ସମୟରେ ପ୍ରଦାନ କରିବା ଉଚିତ। ଝୁଡ଼ଙ୍ଗ ଚାଷ ପାଇଁ ଜଳସେଚନର ମଧ୍ୟ ଆବଶ୍ୟକତା ରହିଥାଏ। ବର୍ଷାଦିନେ ଜଳସେଚନର ବିଶେଷ ଆବଶ୍ୟକତା ନଥିଲେ ମଧ୍ୟ ଖରାଦିନେ ପ୍ରତି 5-7 ଦିନ ଅନ୍ତରରେ ଜଳସେଚନ କରିବା ନିହାତି ଆବଶ୍ୟକ। ବୁଣିବାର 20-25 ଦିନ ମଧ୍ୟରେ ପ୍ରଥମ କୋଡ଼ା ଖସା କରି ଘାସକୁ ସଫା କରିଦେବା ଉଚିତ। ଲତାଜାତୀୟ ଫସଲ କିସମର ଝୁଡ଼ଙ୍ଗମାନଙ୍କ ପାଇଁ ଗଛ 15-20 ସେଣ୍ଟିମିଟର ଉଚ୍ଚ ହେଲା ପରେ ବାଉଁଶ ନାଟ ଓ ତାର ଦଉଡ଼ି ସାହାଯ୍ୟରେ ତାଟି ବାନ୍ଧି ଗଛକୁ ମାଡ଼ିବାକୁ ଦେବା ଉଚିତ। ଏହାଦ୍ୱାରା ଛୁଇଁ ସଫା ରହେ, ରୋଗପୋକ କମ୍ ଲାଗନ୍ତି ଏବଂ ଅମଳ ମଧ୍ୟ ଅଧିକ ହୋଇଥାଏ। ଆସନ୍ତୁ ବର୍ତ୍ତମାନ ଜାଣିବା ଝୁଡ଼ଙ୍ଗ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ଝୁଡ଼ଙ୍ଗ ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟ ରହିଛି ଜବ ପୋକ। ଏହି ପୋକର ନିରାକରଣ ପାଇଁ ନିମ୍ବ ତେଲ 5 ମିଲିଲିଟର କିମ୍ବା ଇମିଡ଼ା କ୍ଲୋପ୍ରିଡ 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ପତ୍ରଦାଗ ଓ ମୋଜାଇକ୍ ରୋଗ। ଏହି ରୋଗର ନିରାକରଣ ପାଇଁ ରୋଗିଣା ଗଛକୁ ଉପାଡ଼ି ନଷ୍ଟ କରିଦେବା ଉଚିତ ଏବଂ ମାଇଟ୍ ବା ଜବପୋକ ଦମନ ପାଇଁ କୀଟନାଶକ ବ୍ୟବହାର କରିବା ଉଚିତ। ସାଧାରଣତଃ ମଞ୍ଜି ବୁଣିବାର 45-50 ଦିନ ପରେ ଛୁଇଁ ଅମଳକ୍ଷମ ହୋଇଥାଏ। ଛୁଇଁଗୁଡ଼ିକ କୋମଳ ଥିବା ଅବସ୍ଥାରେ 2-3 ଦିନ ଅନ୍ତରରେ ଆମେ ଛୁଇଁଗୁଡ଼ିକୁ ତୋଳିପାରିବା। ଠିକ୍ ପ୍ରଣାଳୀରେ ଚାଷ କଲେ ଏକର ପ୍ରତି 40-60 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଝୁଡ଼ଙ୍ଗ ଅମଳ ହୋଇପାରିବ ଏବଂ ଚାଷୀ ଭାଇମାନେ ଅଧିକରୁ ଅଧିକ ଲାଭବାନ ମଧ୍ୟ ହୋଇପାରିବେ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଶୁଣିବା ଏଥିରେ ଗତବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବଡ଼ ବିର୍ସା ସିସା ଏବଂ ସାଥୀ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଶ୍ରୋତା ବନ୍ଧୁ, ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟ ଗୀତ। ପରିବେଷଣ କରିଛନ୍ତି କୋରାପୁଟ ଜିଲ୍ଲାର ଲମତାପୁର ବ୍ଲକ ଅନ୍ତର୍ଗତ କାଙ୍ଗ୍ରାପଡ଼ା ଗାଁର ବଡ଼ବିର୍ସା ସିସା ଏବଂ ସାଥୀମାନେ। ଶ୍ରୋତା ବନ୍ଧୁ, କଥାରେ ଅଛି ଛୋଟ ପରିବାର ସୁଖୀ ପରିବାର। ଏହାର ଗୁରୁତ୍ୱକୁ ଠିକ୍ ରୂପେ ବୁଝିପାରି ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ପରିବାର ସୀମିତ ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି, ଝିଅ ହେଉ ବା ପୁଅ ହେଉ, ଆମେ ଦୁଇ ଆମର ଦୁଇ। ଏଇ ମର୍ମର ଗୀତ ଆସନ୍ତୁ ଶୁଣିବା।

0: 나 아닝스 너이래래 마사오 사노나 연인가 모이래래
1: 베레벨라 게레벨라 비테구라 우정도

0: तथा क्रय संबद्ध कर समायोजनस्य प्रवाहं सुदृढीकर्तुं नीति संबद्ध परिष्काराणां विषये चर्चा भविष्यति। अस्य उद्देश्यम् अनुपालनाय अपेक्षितं समयं व्ययञ्च न्यूनीकरणमस्ति। वित्त मंत्रालयस्य सूत्रानुसारं प्रशासनं वस्तु सेवा कर व्यवस्थायां आगामी परिष्काराणां कृते पंच सूत्र संबद्ध योजनायाः प्रस्तावं प्रस्तोष्यति। प्रधानमन्त्रिणः नरेन्द्र मोदिनः जन्मदिवसस्य अवसरात् सितम्बर मासस्य 17 दिनांके गुजरातस्य वडनगरात् काशी पर्यन्तं प्रारब्धा सेवा संकल्प बाइक यात्रा ह्यः सफलतया सम्पन्ना। उत्तर प्रदेशस्य मुख्यमंत्री योगी आदित्यनाथः भाजपा दलस्य राष्ट्रियाध्यक्षस्य नितिन नवीनस्य उपस्थितौ गुजरातस्य वडनगरात् काशी पर्यन्तं आयोजितायाः अस्याः सेवा यात्रायाः समापन समारोहं संबोधितवान्। मुख्यमंत्री योगी आदित्यनाथ उक्तवान् यत् वडनगरात् काशी पर्यन्तं इयं यात्रा प्रधानमन्त्रिणः नरेन्द्र मोदिनः 25 वर्षीयं सेवा संकल्पं सम्मानयितुम् एकः अवसरः अस्ति। भारतर्तु विज्ञान विभागेन अद्य केरल माहे तमिलनाडु पुडुचेरी कराईकल उत्तराखण्ड पश्चिम बंगाल सिक्किम चेत्येतेषां स्थलानां केषुचित् क्षेत्रेषु प्रबल वृष्टेः पूर्वानुमानं कृतमस्ति। इति वार्ताः।
1: ଶୁଣିଲେ ସଂସ୍କୃତର ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ଗବାକ୍ଷ କାର୍ଯ୍ୟକ୍ରମ। ବିଷୟ ରହିଛି ସଂସ୍କାର। ସକାଳ 8:30ରେ ଶୁଣିବେ ପୀଠ ପରିକ୍ରମା। ବିଷୟ ରହିଛି ମା ପାଟଣେଶ୍ୱରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9:00ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ପୂର୍ବାହ୍ନ 10:30ରେ ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00ରେ ଶୁଣିବେ ଲୋକନାଟ ବାଳି ବାମନ, ରଚନା ଦେବରାଜ ମୁନି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 11:50ରେ। ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ଶରତ ନାୟକ। ଦିନ 12:30ରେ ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାରଭା। ଦିନ 12:30ରେ ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାରଭା। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50ରେ। ଶିଳ୍ପୀମାନେ ହେଲେ ସୁଧା ମିଶ୍ର, ସନ୍ନ୍ୟାସୀ ପରିଛା, ବାଳକୃଷ୍ଣ ଦାସ ଏବଂ ଲୋପିତା ମିଶ୍ର। ଦିନ 1:10ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ଶୁଣିବେ ଏସ୍ଏମ୍ଏସ୍ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲ କ୍ରମରେ ଶୁଣିବେ ଛୁଆଁ ଅଛୁଆଁ ଭେଦଭାବ ନ ରଖିବା। ଭେଟଘାଟ କ୍ରମରେ ଶୁଣିବେ ସାକ୍ଷାତକାର, ଗଛ ଲଗାଇବା କାଜେ ଚାରା କେମିତି ମିଲ୍ସି, ଶେଷରେ ଶୁଣିବେ ଆଲୋଚନା କୁକୁଡ଼ା ପାଳନ କଲେ ଲାଭ ମିଲ୍ସି କି। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 7:03 ହେବାକୁ ଯାଉଛି। ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ସକାଳ 7:10ରେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆରେ ବାବା ରାଜୁ, ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି।
4: ଏ ଚଷମାଟା ନେଲୁ,
3: ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସିବୁ।
5: ବୋଉ, ମୁଁ ଭାବୁଛି ତୋର ବୋଧେ ମୋତିଆ ବିନ୍ଦୁ ହଉଥିବ।
6: ହଁ ମାଉସୀ, ତମର ମୋତିଆ ବିନ୍ଦୁ ହେଲାଣି। ମୋତିଆ ବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି, ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଏ, ଆଖିର ଡୋଳା ଧୂଆଁଳିଆ ହେଇଯାଏ। ହଁ, ମୋତିଆ ବିନ୍ଦୁ ଅଧିକ ପାକଳ ହବା ଯାଏ ଅପେକ୍ଷା କରନ୍ତୁ। ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ। ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆ ବିନ୍ଦୁ ଅପରେସନ୍ କରାଯାଉଛି। ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଦଶମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ସେମାନଙ୍କର ରାଜନୈତିକ ପ୍ରତିନିଧିତ୍ୱ ବାବଦରେ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ଗଠନ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ ପଟ୍ଟନାୟକଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତରଫରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ 328 ମହାବିଦ୍ୟାଳୟ ଓ 13 ବିଶ୍ୱବିଦ୍ୟାଳୟ ସର୍ବମୋଟ 341 ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି 202 ମହାବିଦ୍ୟାଳୟ ଓ 3 ବିଶ୍ୱବିଦ୍ୟାଳୟ ସର୍ବମୋଟ 205 ଉଚ୍ଚଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ବଛାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ହେବ ଏବଂ ଚଳିତ ମାସ 15 ନିର୍ବାଚନ ହେବ। ଆଧାର ପରିଚୟପତ୍ରରେ ନାମ ସଂଶୋଧନ ପାଇଁ ନୂଆ ନିୟମ ଅନୁସାରେ 4 ପର୍ଯ୍ୟାୟରେ କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ରର ଆବଶ୍ୟକତା ରହିଛି। ସାଧାରଣ ବନାନ ସଂଶୋଧନ ଆଧାର ସେବା କେନ୍ଦ୍ରଗୁଡ଼ିକରେ କରାଯାଇପାରିବ। ଯଦି ନାମ ସମ୍ପୂର୍ଣ୍ଣ ବଦଳାଯିବା ନେଇ ଆଧାରରେ ଆବେଦନ କରୁଛନ୍ତି ତେବେ ସରକାରୀ ଗେଜେଟ୍ ନୋଟିଫିକେସନ ସହ ବୈଧ ପରିଚୟପତ୍ର ଦେବା ବାଧ୍ୟତାମୂଳକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ସାଂସଦ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଷିକ ଋଣ ଯୋଜନା ଓ ଏହାର ଲକ୍ଷ୍ୟ ହାସଲ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସେବା ସଂକଳ୍ପ ଅଭିଯାନ 2026 ଅବସରରେ ନୟାଗଡ଼ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ 31,000 ଉର୍ଦ୍ଧ କ୍ଷତିଗ୍ରସ୍ତଙ୍କୁ 15 ପର୍ଯ୍ୟନ୍ତ ରିଲିଫ୍ ବାବଦରେ ଚାଉଳ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ନବରଙ୍ଗପୁର ପୌରପାଳିକା ସମେତ ନବରଙ୍ଗପୁର, କୋଷାଗୁମୁଡ଼ା ଓ ନନ୍ଦାହା

0: ବ୍ଲକର ପ୍ରଭାବିତମାନଙ୍କୁ ମୋଟ 4348 କ୍ୱିଣ୍ଟାଲ ଚାଉଳ ଦିଆଯିବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷ ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତିନୋଟି ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ବିଭିନ୍ନ ଦିଗ ଓ ମାନଦଣ୍ଡ ଉପରେ ଆଲୋଚନା କରାଯାଇ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ସହ ଆବଶ୍ୟକ ଜମି ଆବେଦନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏସ୍ଆଇଆର୍ ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ପୁନଃ ତାଲିକାରେ ସାମିଲ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍କୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4 ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଆମେରିକୀୟ ପାଣିପାଗ ସଂସ୍ଥା ଏନ୍ଓଏର ଆକଳନ ଅନୁସାରେ ଚଳିତ ମାସ 14 କୋଡ଼ିଏ ତାରିଖ ମଧ୍ୟରେ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି କେତେକ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ହେଲେ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ କୌଣସି ଆକଳନ କରାଯାଇ ନାହିଁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଚକ୍ଷୁ ସ୍ନାୟୁ ପତଳାର ରୋଗ ଆଲୋଚନା କରିଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ।
2: ଆଖିର ଆଜ୍ଞା 3 ଆବରଣ ଅଛି। ଏହାର ଭିତର ଆବରଣକୁ ସ୍ନାୟୁ ପଟଳ କୁହାଯାଏ ବା ରେଟିନା କୁହାଯାଏ। ବାହାର ଜଗତର ଆଲୋକ ଆଖି ଭିତରେ ପ୍ରବେଶ କରି ସଂଗଠିତ ଓ ସଂକୁଚିତ ହୋଇ ଏକ ବିନ୍ଦୁରେ ପରିଣତ ହୁଏ। ଏହା ସ୍ନାୟୁ ପଟଳର ମଝିରେ ଥିବା ମେକୁଲା ବୋଲି କହିବା ବା ଫୋବିଆ ବୋଲି କହିବା ଅଂଶ ଉପରେ ପଡ଼େ। ଆଲୋକ ପଡ଼ିଲେ ସ୍ନାୟୁ ପଟଳ ବା ରେଟିନାରେ ଥିବା କେମିକାଲ ସବଷ୍ଟାନ୍ସ ସେଥିରେ ଟିକେ ବଦଳାବଦଳି ହୁଏ ଆଉ ଇଲେକ୍ଟ୍ରିକାଲ ତରଙ୍ଗ ସୃଷ୍ଟି ହୁଏ। ଏହି ତରଙ୍ଗ ସ୍ନାୟୁ ଦ୍ୱାରା ବ୍ରେନ୍ର ପଛପଟେ ବା ଅକ୍ସିପଟେଲ ଲୋବ୍ରେ ପହଞ୍ଚେ। ସେଠି ଦୃଷ୍ଟିଶକ୍ତି ସଂଗଠିତ ହୋଇଥାଏ ଓ ଆମେ ଦେଖିଥାଉ। ରେଟିନା ଏକ ସ୍ୱତନ୍ତ୍ର ତନ୍ତୁ, ଏହାର ନ୍ୟୁଟ୍ରିସନ ଡିମାଣ୍ଡ ବହୁତ ବେଶୀ, ଏଣୁ ଏଠାରେ ବହୁତ ରକ୍ତ ସଞ୍ଚାଳନ ଓ ସେଥିପାଇଁ ଶିରା ପ୍ରଶିରା ଥାଏ। ଯେହେତୁ ଶିରା ପ୍ରଶିରା ଅଛି, ଯେହେତୁ ଏଟା ମସ୍ତିଷ୍କର ଏକ ଏକ୍ସଟେନ୍ସନ ଭଳିଆ, ଯେହେତୁ ଶରୀରର ଏକ ମୁଖ୍ୟ ଅଂଶ, ଶିରା ପ୍ରଶିରା ରୋଗ ଲାଗି କିମ୍ବା ମେଟାବଲିଜମ ରୋଗ ଲାଗି କିମ୍ବା ସ୍ନାୟୁ ରୋଗ ଲାଗି ରେଟିନା ଆକ୍ରାନ୍ତ ହୋଇଥାଏ। ବ୍ଲଡ ପ୍ରେସର ଯଦି ହଠାତ୍ ବଢ଼ିଗଲା ତାହେଲେ ଶିରା ପ୍ରଶିରା ସବୁ ସଙ୍କୁଚିତ ହେଇକି ଆଖିରେ ବ୍ଲିଡିଂ ହେବ, ଆଖିରେ ପାଣି ଜମିବ। ଡାଇବେଟିସ 10 ପାଖାପାଖି ରହିଲେ ରେଟିନାରେ ଡିଫେକ୍ଟ ଆସେ। ଯଦି ବ୍ଲଡ ପ୍ରେସର ଡାଇବେଟିସ 2 ମିଶିଗଲା ଡ୍ୟାମେଜ ଜଲ୍ଦି ଜଲ୍ଦି ହୁଏ, ସେଟା ହେଲେ ରେଟିନାର କାମ କରିବା ଶକ୍ତି କମିଯାଏ। ଏହାର ପରୀକ୍ଷା ଓ ଚିକିତ୍ସା ରେଗୁଲାରଲି ଦରକାର ଓ ନିହାତି ଦରକାର। ଡାଇବେଟିସ ଲାଗି ପଛ ପରଦାରେ ଯେଉଁ ଡିଫେକ୍ଟ ଆସେ ତାକୁ ଡାଇବେଟିକ ରେଟିନୋପାଥି କୁହାଯାଏ। ତେଣୁ ଆଜିକାଲି ଡାଇବେଟିକ ରେଟିନୋପାଥି ଅନ୍ଧତ୍ୱର ମୁଖ୍ୟ କାରଣ ହେଇ ଦେଖାଦେଇଛି। ପ୍ରତିବର୍ଷ ଆଖି ପରୀକ୍ଷା କରିବା ଦରକାର। 70 ପାଖାପାଖି ହେଲେ କିମ୍ବା ତାପରେ ପଛ ପରଦାର ମୁଖ୍ୟ ଅଂଶ ଯୋଉଟା ମେକୁଲା କୁହାଯାଏ ସେଥିରେ କ୍ଷୟ ଘଟେ। ଏହାକୁ ବୟସ ଜନିତ ମେକୁଲା ଚେଞ୍ଜେସ ବୋଲି କୁହାଯାଏ। ଏହା 2 ପ୍ରକାର, ଡ୍ରାଇ ଟାଇପ୍, ୱେଟ୍ ଟାଇପ୍। ଡ୍ରାଇ ଟାଇପ୍ରେ ଗଛ ଶୁଖିଲା ଭଳିଆ ସେ ଅଂଶଟା ଶୁଖି ଶୁଖି ଯାଏ। ୱେଟ୍ ଟାଇପ୍ରେ ପଛ ପରଦା ତଳେ ସ୍ନାୟୁ ପଟଳ ତଳେ ପାଣି ଜମେ, ରକ୍ତ ଜମେ, ରକ୍ତ ଜମିକି ସ୍ନାୟୁ ପଟଳର କାମ କରିବା ଶକ୍ତି କମେଇ ଦେଇଥାଏ। ଏ ୱେଟ୍ ଟାଇପ୍ର ଯୋଉ ଅନ୍ଧତ୍ୱ ଆସେ ତାକୁ ଆଜିକାଲି ଚିକିତ୍ସା କରିକି ତାକୁ ଅଟକେଇ ହେଉଛି, କିନ୍ତୁ ଡ୍ରାଇ ଟାଇପ୍ର ଖାସ ଚିକିତ୍ସା ନାହିଁ। ଏ ରୋଗ ଆରମ୍ଭ ହେଲେ କୁହୁଡ଼ି ଭିତର ଦେଇ ଦେଖାଯିବ, ସରଳ ରେଖା ସବୁ ବକ୍ର ଦିଶିବ, ଲୋକ ଦୂରରେ ଚିହ୍ନି ହେବ ନାହିଁ। ସମୟ ସମୟ ସ୍ନାୟୁ ପଟଳଟି ତା ଶଯ୍ୟାରୁ ଉଠିଯାଏ। ଏଟା ଯେଉଁମାନଙ୍କର ସମୀପ ଦୃଷ୍ଟି ଅଛି ତାଙ୍କର ବେଶୀ ହୁଏ, ଯେଉଁମାନଙ୍କର ମୋତିଆବିନ୍ଦୁ ଅପରେସନ ହେଉଛି ତାଙ୍କର ହୁଏ, ଚୋଟ ଲାଗିଲେ ହୁଏ ବା ଅନ୍ୟାନ୍ୟ କାରଣରୁ ବି ହେଇଥାଏ। ଏହା ହେଲେ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ

0: ନଷ୍ଟ ହୋଇଯାଏ। ଏହି ରୋଗ ହେଲା ଆଗରୁ ଆଖି ଭିତରେ ବିଜୁଳି ମାରିଲାଭଳି ଲାଗିବ କିମ୍ବା ଆଖି ଆଗରେ କଳା କଳା ଛାଇ ସବୁ ଭାସିବ। ଯଦି ପରଦା ଖସିଗଲା ଦୃଷ୍ଟି ଜଗତର ଗୋଟେ ଅଂଶ ବିଲକୁଲ ଦେଖାଯିବନି, କ୍ରମଶଃ ସେ ବଢି ବଢି ପୁରା ଆଖିର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯିବ। ଏହା ହେଲେ ତୁରନ୍ତ କୌଣସି ରେଟିନା ସେଣ୍ଟରକୁ ଯାଇକି ଆଖି ଦେଖାଇ ଚିକିତ୍ସା କରିବା ଦରକାର। ମସ୍ତିଷ୍କରେ ଯେମିତି ଷ୍ଟ୍ରୋକ୍ ହେଉଛି, ଭେନସ୍ ଥ୍ରମ୍ବୋସିସ୍ ବ୍ଲିଡିଂ ଯେମିତି ହେଉଛି, ଆଖିରେ ବି ସେମିତି ଶିରା ପଶିରା ଷ୍ଟ୍ରୋକ୍ ହୋଇଯାଏ, ଏଥିରେ ଦୃଷ୍ଟି ଶକ୍ତି କମିଯିବ। ଉପଯୁକ୍ତ ଓ ଠିକ୍ ସମୟରେ ଚିକିତ୍ସା କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ରେଟିନାର ଆଉ ଏକ ଖରାପ ରୋଗ ହେଉଛି ରେଟିନାଇଟିସ୍ ପିଗମେଣ୍ଟୋସା, ଏହା ବଂଶଗତ ଦୋଷ। ଏଇଟା ପ୍ରଥମେ ଅନ୍ଧାରକଣ ଭାବେ ଆରମ୍ଭ ହୁଏ, କ୍ରମଶଃ ରେଟିନା ଶୁଖିଯାଏ। 10-15 ବର୍ଷ ବୟସରୁ ଏଇଟା ଆରମ୍ଭ ହୋଇ 40-50 ବର୍ଷ ବେଳକୁ ସମସ୍ତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଏ। ଆଜି ଯାଏ ଏହି ରୋଗର ଚିକିତ୍ସା ବାହାରି ନାହିଁ। ଏହାର ପ୍ରସାର ରୋକିବା ପାଇଁ ବଂଶବୃଦ୍ଧି ନ କରିବା ହିଁ ଏକମାତ୍ର ପନ୍ଥା। ତେଣୁ ବାହା ହେବା ପାଇଁ ମନା ନୁହଁ, କିନ୍ତୁ ବଂଶ ବଢ଼େଇବେ ନାହିଁ। ଏହା ବ୍ୟତୀତ ସ୍ନାୟୁ ପଟଳରୁ ବାହାରି ଦୃଷ୍ଟିଶକ୍ତି ଜନିତ ତରଙ୍ଗ ଯେଉଁ ସ୍ନାୟୁ ଦେଇ ମସ୍ତିଷ୍କରେ ପହଞ୍ଚେ ସେଟା ବି ଶୁଖିଯାଏ, ସେଟାକୁ ଅପ୍ଟିକ ଏଟ୍ରୋଫି କୁହାଯାଏ। ଅପ୍ଟିକ ଏଟ୍ରୋଫି ହେଲେ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଥାଏ। ଏଣୁ ଦୃଷ୍ଟିଶକ୍ତି କିଛି ବା ପରିବର୍ତ୍ତନ ଘଟିଲେ ଚକ୍ଷୁ ପରାମର୍ଶ ତୁରନ୍ତ ଓ ନିହାତି ଆବଶ୍ୟକ।
1: ଆମର ଶାସ୍ତ୍ରରେ ଶୁଣୁଥିଲେ ଆଲୋଚନା ଚକ୍ଷୁ ସ୍ନାୟୁ ପତଳାର ରୋଗ, ଆଲୋଚନା କରିଥିଲେ ଡାକ୍ତର କୃଷ୍ଣଚନ୍ଦ୍ର ପାଢ଼ୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ନୂଆଦିଲ୍ଲୀର ଯଶଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ ଦୂରସଞ୍ଚାର, ଡିଜିଟାଲ୍ ସଂଯୋଗ ଏବଂ ବୈଷୟିକ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶିତ ହେବ। ଏଥିସହ ଏହା ବିଶ୍ୱସ୍ତରୀୟ ସହଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ। ଚଳିତ ବର୍ଷର ଭାରତୀୟ ମୋବାଇଲ୍ କଂଗ୍ରେସର ବିଷୟବସ୍ତୁ ରହିଛି ସ୍କେଲ୍ ୱିଦାଉଟ୍ ବାଉଣ୍ଡାରିଜ୍। ଏହା ଡିଜିଟାଲ୍ ନବସୃଜନ, ନୂଆ ପିଢ଼ିର ସଂଯୋଗ ବ୍ୟବସ୍ଥା ଏବଂ ପ୍ରଯୁକ୍ତିଭିତ୍ତିକ ବିକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା କ୍ଷମତାକୁ ପ୍ରତିଫଳିତ କରୁଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ଦୂରସଞ୍ଚାର ବିଭାଗ ଏବଂ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରୁଛନ୍ତି। ଏଥିରେ ନବସୃଜନ, ନୂଆ ପିଢ଼ିର ଡିଜିଟାଲ୍ ଭିତ୍ତିଭୂମି, ପ୍ରଯୁକ୍ତିଭିତ୍ତିକ ଆର୍ଥିକ ବିକାଶ, ସମାବେଶୀ ଡିଜିଟାଲ୍ ସୁବିଧା ଏବଂ ସୁରକ୍ଷିତ ଓ ସୁଦୃଢ଼ ଡିଜିଟାଲ୍ ପରିବେଶର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ 5G ଓ 6G, ନୂଆ ପିଢ଼ିର ଏଆଇ ନେଟୱର୍କ, ସେମି କଣ୍ଡକ୍ଟର, ନନ୍ ଟେରେଷ୍ଟ୍ରିଆଲ୍ ନେଟୱର୍କ, ସାଇବର ସୁରକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ଉଦ୍ୟୋଗ ପରିବର୍ତ୍ତନ, ସର୍କୁଲାର ଇକୋନୋମି ଏବଂ ESG ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭଳି 9ଟି ପ୍ରମୁଖ କ୍ଷେତ୍ର ସ୍ଥାନ ପାଇଛି। ଜିଏସ୍ଟି ପରିଷଦର 57ତମ ବୈଠକ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ପ୍ରଭାବ ପାଇଁ ନୀତିଗତ ସଂସ୍କାର ଉପରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5ଟି ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ଜିଏସ୍ଟି ବ୍ୟବସ୍ଥାରେ ପ୍ରଶାସନିକ ଜଟିଳତାକୁ ସ୍ୱୟଂଚାଳିତ କରିବା ସହ ସରଳ କରିବା ଏବଂ ବିଶେଷକରି କ୍ଷୁଦ୍ର ବ୍ୟବସାୟୀଙ୍କ ଅନୁପାଳନ ବୋଝ ହ୍ରାସ କରିବା ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତାବିତ 5ଟି କ୍ଷେତ୍ର ମଧ୍ୟରେ ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଓ ଇ କମର୍ସ ରହିଛି। ରୁଷ ସେନାରେ କାର୍ଯ୍ୟରତ 69 ଜଣ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ସରକାର ତଥ୍ୟ ମାଗିଛନ୍ତି। ୟୁକ୍ରେନ୍ଠାରେ ଚାଲିଥିବା ଯୁଦ୍ଧରେ ରୁଷ ସେନା ସହ କାର୍ଯ୍ୟରତ

0: ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ମସ୍କୋକୁ ନିୟମିତ ଭାବେ ଅନୁରୋଧ କରିଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ଉଦ୍ୟମ ଯୋଗୁଁ ଏପର୍ଯ୍ୟନ୍ତ 140 ଜଣ ଭାରତୀୟ ରୁଷ ସେନାରୁ ମୁକ୍ତି ପାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ମୋଟ 269 ଜଣ ଭାରତୀୟ ନାଗରିକ ରୁଷ ସଶସ୍ତ ବାହିନୀରେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 140 ଜଣଙ୍କୁ ଭାରତ ଉଦ୍ୟମରେ ପୂର୍ବରୁ ମୁକ୍ତି ମିଳିସାରିଛି। ଅନ୍ୟ 69 ଜଣ ଭାରତୀୟଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ ରୁଷ କର୍ତ୍ତୃପକ୍ଷଙ୍କଠାରୁ ଭାରତ ତଥ୍ୟ ମାଗିଛି। ଏହି ସମୟରେ ରୁଷ ସେନାରେ ଚାକିରି କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସତର୍କ କରିଛି। ରୁଷ ସେନାରେ ଯୋଗଦେବା ପାଇଁ ମିଳୁଥିବା ପ୍ରସ୍ତାବଠାରୁ ଭାରତୀୟ ନାଗରିକମାନେ ଦୂରେଇ ରହିବାକୁ ଶ୍ରୀ ଜୟସ୍ୱାଲ ଅନୁରୋଧ କରିଛନ୍ତି। ଏହି ସଂଘର୍ଷରେ ରୁଷ ସେନା ପାଇଁ କାର୍ଯ୍ୟ କରିବା ସମୟରେ ଏପର୍ଯ୍ୟନ୍ତ 51 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 70 ବର୍ଷ ଧରି ଭାରତୀୟ ସମ୍ଭିଧାନର ଅନୁଚ୍ଛେଦ 370କୁ ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିଲା। ଏହାକୁ ଉଚ୍ଛେଦ କରିବା ପରିଣାମକୁ ନେଇ ଆଶଙ୍କା ଥିବାରୁ ପୂର୍ବରୁ ସରକାରଗୁଡ଼ିକ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନଥିଲେ। 2016 କାଶ୍ମୀର ଉପତ୍ୟକାରେ ସର୍ବାଧିକ 51 ଦିନ ଧରି କର୍ଫ୍ୟୁ ଜାରି ରହିଥିଲା ଏବଂ ଗୋଟିଏ ହତ୍ୟା ଘଟଣା ପରେ ସେଠାରେ ବିଦ୍ୟାଳୟଗୁଡ଼ିକ 8 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେଣୁ ଅନୁଚ୍ଛେଦ 370 ଉଚ୍ଛେଦ କଲେ ବ୍ୟାପକ ଅଶାନ୍ତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନୁଚ୍ଛେଦ 370 ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ହିଂସାକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଦୃଢ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆଦେଶ, ସଂସଦୀୟ ସଂକଳ୍ପ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଗୋଟିଏ ଦିନରେ ଆଗତ କରାଯାଇଥିଲା, ଫଳରେ ଘୋଷଣା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ମଧ୍ୟରେ କୌଣସି ବ୍ୟବଧାନ ରହିନଥିଲା। ପରେ 2023 ମସିହା ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଅନୁଚ୍ଛେଦ 370 ଉଚ୍ଛେଦ ସମ୍ପର୍କିତ ସମଗ୍ର ପ୍ରକ୍ରିୟାକୁ ବୈଧ ବୋଲି ରାୟ ଦେଇଥିଲେ। ଅନୁଚ୍ଛେଦ 370 ସର୍ବଦା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। 2024 ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ଏକ ଦଶନ୍ଧି ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ
1: ଜମ୍ମୁ କାଶ୍ମୀର ଓ ଲଦାଖ ମେ ଏକ ନୟେ ଯୁଗ କି ଶୁରୁଆତ ହୁଇ ଅବ ଦେଶ କେ ସଭି ନାଗରିକୋଁ କେ ହକ୍ ଭି ସମାନ ହେ ଔର ଦାୟିତ୍ୱ ଭି ସମାନ ହେ ମେ ଜମ୍ମୁ କାଶ୍ମୀର କେ ଲୋଗୋଁ କୋ ଲଦାଖ କେ ଲୋଗୋଁ କୋ ଆର ପ୍ରତ୍ୟେକ ଦେଶବାସୀ କୋ ହୃଦୟ ପୂର୍ବକ ବହୁତ ବହୁତ ବହୁତ ବଧାଇ ଦେତା ହୁଁ। ସାଥିଓ ସମାଜ ଜୀବନ ମେ କୁଛ ବାତେ ସମୟ କେ ସାଥ ଇତନି ଗୁଲମିଲ ଜାତି ହେ କି କଇ ବାର ଉନ ଚିଜୋଁ କା ଏକ ପ୍ରକାର ସେ ମନ ମେ ସ୍ଥାୟୀ ଭାବ ବନ ଜାତା ହେ ସ୍ଥାୟୀ ମାନ ଲିଆ ଜାତା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ 17 ତାରିଖରୁ ଗୁଜରାଟର ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ସଂକଳ୍ପ ବାଇକ୍ ଯାତ୍ରା ଗତକାଲି ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ କାଶୀରେ ଆୟୋଜିତ ସମାପନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥ କହିଥିଲେ ଗତ 12 ବର୍ଷ ମଧ୍ୟରେ କାଶୀ ଏବଂ ଗତ 10 ବର୍ଷରେ ଉତ୍ତରପ୍ରଦେଶରେ ଅନେକ ପରିବର୍ତ୍ତନ ଘଟିଛି। କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର, ମା' ବିନ୍ଧ୍ୟବାସିନୀ କରିଡର, ଭବ୍ୟ କୁମ୍ଭ ଏବଂ ମଥୁରା ବୃନ୍ଦାବନର ଆଧ୍ୟାତ୍ମିକ ପରିବେଶ ନୂଆ ଭାରତ ଓ ନୂଆ ଉତ୍ତରପ୍ରଦେଶର ପରିଚୟ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଜୀବନର 25 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବଡ଼ନଗରରୁ ତାଙ୍କ କର୍ମଭୂମି ବାରାଣସୀକୁ ଆସିଥିବା ଅତିଥିମାନଙ୍କୁ ସେ ସ୍ୱାଗତ କରିଥିଲେ। ସେ କହିଥିଲେ ବଡ଼ନଗରରୁ କାଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ 25 ବର୍ଷର ସେବା ସଂକଳ୍ପକୁ ସମ୍ମାନ ଜଣାଇବାର ଏକ ଅବସର। ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ବାଇକ୍ ଯାତ୍ରୀମାନେ କାଶୀ ବିଶ୍ୱନାଥ ଧାମରୁ ଗଙ୍ଗାଜଳ ନେଇ 10 ରାଜ୍ୟ ଦେଇ କାଶୀରେ ପହଞ୍ଚିଥିଲେ। ସେମାନେ ଗୁଜରାଟର ହଟକେଶ୍ୱର ମହାଦେବ ଏବଂ ବିଭିନ୍ନ ନଦୀର ପବିତ୍ର ଜଳ ଭଗବାନ ବିଶ୍ୱନାଥଙ୍କୁ ଅର୍ପଣ କରିଥିଲେ। ଆଜି 94ତମ ଭାରତୀୟ ବାୟୁସେନା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାୟୁସେନା ଦିବସର ବିଷୟବସ୍ତୁ ରହିଛି ଭାରତୀୟ ବାୟୁସେନା।

0: ଅପ୍ରତିହତ ଓ ନିଖୁଣ। ବାୟୁସେନା ଦିବସର ପୂର୍ବ ସନ୍ଧ୍ୟାରେ ଆକାଶବାଣୀ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ସର୍ବଦା ସଜାଗ ଓ ଦୃଢ଼ ପ୍ରତିବଦ୍ଧତା ସହ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଗତବର୍ଷର ଅପରେସନ୍ ସିନ୍ଦୁର ସମନ୍ୱିତ ବାୟୁ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଶକ୍ତିକୁ ପୁନଃ ପ୍ରତିପାଦିତ କରିଛି। ଏହା ଦେଶର ସାର୍ବଭୌମତ୍ୱ ରକ୍ଷା କରିବାରେ ବାୟୁସେନାର ସାମର୍ଥ୍ୟ ଓ କ୍ଷମତାକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।
1: इन संघर्षों में हमने देखा है कि वायु शक्ति राष्ट्र के हितों की रक्षा करने का एक प्रमुख साधन है। देश की वायु शक्ति का प्राथमिक माध्यम होने के नाते भारतीय वायुसेना सतर्कता और दृढ़ संकल्प के साथ राष्ट्र की सुरक्षा के लिए सदैव तत्पर है। अपनी मारक क्षमता के अलावा भारतीय वायुसेना ने संकट के समय में हमेशा आगे बढ़कर देश और मानवता की सेवा की है।
0: ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ମାନୁ ଶାହା ଓ ଦିଆ ଚିତାଲେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ରୋମାନ୍ ଯୋଡ଼ିଙ୍କୁ 3-0 ପରାସ୍ତ କରିଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ 11-9, 13-11 ଓ 11-3 ସେଟ୍ରେ ବିଜୟ ହାସଲ କରି ଶେଷ ଚାରିଟିରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜି ଭାରତୀୟ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ନେଇ ଆଜି ଅନୁଷ୍ଠିତ ହେବ ଜିଏସ୍ଟି ପରିଷଦର 57ତମ ବୈଠକ। ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରୁଷ ସରକାରଙ୍କଠାରୁ ତଥ୍ୟ ମାଗିଲେ ଭାରତ ସରକାର। ଅଦମ୍ୟ, ଅପ୍ରତିହତ ଓ ନିଖୁଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି 94ତମ ଭାରତୀୟ ବାୟୁସେନା ଦିବସ। ଏବଂ ବେଜିଂଠାରେ ଚାଲିଥିବା ଚାଇନିଜ୍ ମାସ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
2: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ।

ବେଳେ ବେଳେ କିଛି କଥା ପୁରୁଣା ହୋଇ ବି ପୁରୁଣା ଲାଗେ ନା, ଆଉ କିଛି ଶିକ୍ଷା ପିଢ଼ି ପରେ ପିଢ଼ି ଆମ ହାତକୁ ଆସି ଆମ ଜୀବନର ଅଂଶ ହୋଇଯାଏ। ଏହା ହିଁ ତ ପରମ୍ପରା, ଯେଉଁଥିରେ ରହିଛି ଆମ ପୂର୍ବପୁରୁଷଙ୍କର ସ୍ମୃତି। ଏହା ହିଁ ତ ସଂସ୍କୃତି, ଯେଉଁଥିରେ ରହିଛି ଆମ ମାଟିର ଗନ୍ଧ, ଆମ ପରିଚୟ। ଆଉ ଏହି ଦୁଇଟିର ଆଢ଼ୁଆଳରେ ନିରବରେ ଯେଉଁ ଜିନିଷଟି ଆମ ଭିତରେ ବଢ଼ି ଚାଲେ ସିଏ ହେଉଛି ହଁ ସଂସ୍କାର। ଘରର ଦୁଆର ଠାରୁ ମନ୍ଦିର ଦୀପ ଯାଏ, ପର୍ବପର୍ବାଣୀର ଆନନ୍ଦ ଠାରୁ ବଡ଼ମାନଙ୍କର ଆଶୀର୍ବାଦ ଯାଏ, ଆମ ଚାରିପାଖରେ ବିଛେ ହୋଇ ରହିଛି ଏମିତି ଅନେକ ଛୋଟ ଛୋଟ ଚିହ୍ନ ଯେଉଁଗୁଡ଼ିକ ଆମକୁ ଆମର ମୂଳ ସହିତ ଯୋଡ଼ି ରଖେ। ହଁ, ସମୟ ଆଗକୁ ବଢ଼ୁ, ନୂଆ ଚିନ୍ତା ଆସୁ, ନୂଆ ଦୁନିଆ ଆମକୁ ଡାକୁ, ହେଲେ ନିଜର ମାଟିର ସେହି ପରିଚୟକୁ ସାଙ୍ଗରେ ନେଇ ଚାଲିବାର ନାଁ ହେଉଛି ସତ ସମୃଦ୍ଧି। ତେବେ ଆସନ୍ତୁ ଆଜିର ଗବାକ୍ଷର ଝରକା ଦେଇ ଟିକେ ଦେଖିବା ଆମ ପରମ୍ପରାକୁ, ଆମ ସଂସ୍କୃତିକୁ, ଆଉ ଆମ ଭିତରେ ଗଢ଼ି ଉଠିଥିବା ସେହି ଅମୂଲ୍ୟ ସଂସ୍କାରକୁ। ଆପଣ ଶୁଣୁଛନ୍ତି ଗବାକ୍ଷ କାର୍ଯ୍ୟକ୍ରମ, ଆଉ ଗବାକ୍ଷରେ ଆଜି ଶୁଣିବା ସଂସ୍କାରର ଶେଷ ଭାଗ।

ଏସବୁ ବାହାର ଦୁନିଆକୁ ଦେଖାଇବା ପାଇଁ ହୋଇଥାଏ। ହେଲେ ଆମର ଭିତରର ପ୍ରକୃତ ସତ୍ତା କ'ଣ ତାହା ଆମର ସଂସ୍କାର ହିଁ ଠିକ୍ ଭାବରେ କହିପାରିବ। କହିବାକୁ ଗଲେ ସଂସ୍କାର କୌଣସି ପୁରୁଣା କାଳର ନିୟମ ନୁହେଁ, ବରଂ ଏହା ହେଉଛି ଆମର ଦୈନନ୍ଦିନ ଆଚରଣର ଗୋଟିଏ ସୁନ୍ଦର ପ୍ରତିଫଳନ। ଆଜିକାଲି ଆମେ ସବୁ ଜିନିଷର ଅପଗ୍ରେଡ୍ ଖୋଜୁଛୁ, ଫୋନ, ଗାଡ଼ି ଆଉ ଲାଇଫଷ୍ଟାଇଲ। ହେଲେ ଏଠି ପ୍ରଶ୍ନ ଆସୁଛି, ଆମେ କ'ଣ ଆମ ଚିନ୍ତାଧାରା, ଆମ ବ୍ୟବହାର ଆଉ ଆମ ସଂସ୍କାରକୁ ଅପଗ୍ରେଡ୍ କରୁଛୁ ତ? ହଁ, ପ୍ରକୃତରେ ରାଗିଯିବାଟା ସହଜ ହୋଇଥାଏ। ହେଲେ ରାଗିବା ସମୟରେ ନିଜର ଶବ୍ଦ ଆଉ ବ୍ୟବହାରକୁ ସଂଯମତାର ସହ ରଖିବା ହିଁ ବଡ଼ ସଂସ୍କାର ହୋଇଥାଏ। ତାପରେ ଯଦି ଆମେ ଆମଠାରୁ ଶକ୍ତି କିମ୍ବା ପଦବୀରେ ସ୍ଥାନ ଥିବା ଲୋକଙ୍କ ସହିତ କଥାବାର୍ତ୍ତା କରୁଛୁ, କିଭଳି ଭାବରେ କଥାବାର୍ତ୍ତା କରୁଛୁ, ସେଥିରେ ମଧ୍ୟ ଆମର ପରିବାରର ସଂସ୍କାର ଜଣାପଡ଼ିଥାଏ। ଆମେ ଯେକୌଣସି ଉଚ୍ଚ ପଦବୀରେ ଥାଉ ନା କାହିଁକି, ଯଦି ଆମେ ଆମ ସଂସ୍କାରକୁ ସମ୍ମାନ ଦେବା, ଗର୍ବ ନ କରି ସାହାଯ୍ୟର ହାତ ବଢ଼ାଇବା, ତାହେଲେ ଆମେ ବି ସମ୍ମାନର ଅଧିକାରୀ ହୋଇପାରିବା। କହିବାକୁ ଗଲେ ଆଜିକା ସମୟରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଲା ଆମେ ସୋସିଆଲ ମିଡିଆରେ କିପରି ବ୍ୟବହାର ଦେଖାଉଛୁ। ଅନ୍ୟମାନଙ୍କୁ ଛୋଟ କରି କଥା କହିବା, ଅଯଥା ଗୁଜବକୁ ଦେଖି ନିଜକୁ ସଂଯମରେ ନ ରଖିବା, ଆଉ ସବୁଠାରୁ ବଡ଼ କଥା ହେଲା ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବା। ତାହା ସହିତ ପ୍ରତିଟି ଛୋଟରୁ ଛୋଟ ସାହାଯ୍ୟ ପାଇଁ ଧନ୍ୟବାଦ କହିବା, ଆଉ ପରିଶ୍ରମକୁ ବି ସମ୍ମାନ ଦେବା, ଏଥିରୁ ଆମର ସଂସ୍କାର ଜଣାପଡ଼େ। କହିବାକୁ ଗଲେ ଜୀବନରେ ବଡ଼ ହେବା ଭଲ, କିନ୍ତୁ ଜଣେ ଭଲ ମଣିଷ ହେବା ସବୁଠାରୁ ବଡ଼ ସଫଳତା ହୋଇଥାଏ। ଆମର ଜ୍ଞାନ ଆମକୁ ସଫଳତା ଦେଇପାରେ, ହେଲେ ସଂସ୍କାର ଆମକୁ ଚିରଦିନ ପାଇଁ ଲୋକଙ୍କ ହୃଦୟରେ ସ୍ଥାନ ଦେଇଥାଏ।

0: କେତେବେଳେ କିଛି କଥାର ଉତ୍ତର ଆମେ ନିଜ ଭିତରେ ଖୋଜୁଥାଉ, ତ ଆଉ କେତେବେଳେ ଅନ୍ୟମାନଙ୍କର ଅନୁଭବ ଆମକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ। ସଂସ୍କାର ମଧ୍ୟ ଏମିତି ଏକ ବିଷୟ ଯାହାକୁ କେବଳ ପରିଭାଷାରେ ବାନ୍ଧି ହେବ ନାହିଁ। ଭିନ୍ନ ମଣିଷ, ଭିନ୍ନ ପରିବେଶ ଆଉ ଭିନ୍ନ ଅନୁଭବରେ ଏହାର ଅର୍ଥ ହୁଏତ ଭିନ୍ନ ଭାବରେ ଦେଖାଯାଇପାରେ। ତେବେ ଜଣେ ଶିକ୍ଷକଙ୍କ ଦୃଷ୍ଟିରେ ସଂସ୍କାରର ଅର୍ଥ କ'ଣ? ପିଲାମାନଙ୍କ ସହିତ ଦିନକୁ ଦିନ ରହି ସେ କେଉଁ ପରିବର୍ତ୍ତନଗୁଡ଼ିକୁ ଅନୁଭବ କରୁଛନ୍ତି, ଏପରି କିଛି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଏବେ ଆମେ ଯୋଡ଼ି ହେବା ଆମର ଆଜିର ଅତିଥିଙ୍କ ସହିତ। ସାର୍ ନମସ୍କାର, ପ୍ରଥମେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
1: ଧନ୍ୟବାଦ, ମୁଁ ପ୍ରଣବ କିଶୋର ପଟ୍ଟନାୟକ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପୁଙ୍ଗାର କୋରାପୁଟରେ ଇଂରାଜୀ ଅଧ୍ୟାପକ ଅଛି। ତା ସହିତ ସିବିଏସ୍ଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭୁବନେଶ୍ୱରର ଜଣେ ରିସର୍ଚ୍ଚ ପର୍ସନ ରହିଛି।
0: ସାର୍ ଆଜିର ଆମର ବିଷୟ ରହିଛି ସଂସ୍କାର, ତାହେଲେ ଆପଣଙ୍କ ଦୃଷ୍ଟିରେ ସଂସ୍କାର କ'ଣ?
1: ବହୁତ ସୁନ୍ଦର ବିଷୟକୁ ଆଜି ଆମେ ଉପସ୍ଥାପନ କରିବାକୁ ଯାଉଛେ। ଅତି ସରଳ ଭାଷାରେ କହିବାକୁ ଗଲେ ଭଲ ମଣିଷ ହେବା ପାଇଁ ଯେଉଁ ସବୁ ଭଲ ଗୁଣ ଓ ଭଲ ଆଚରଣ ଆମ ଜୀବନରେ ଦରକାର ତାହାକୁ ହିଁ ସଂସ୍କାର କୁହାଯାଏ। ଉଦାହରଣ ସ୍ୱରୂପ ସତ କଥା କହିବା, ବଡ଼ ଲୋକଙ୍କୁ ସମ୍ମାନ ଦେବା, ସାହାଯ୍ୟ କରିବା, ଭୁଲ ହୋଇଥିଲେ କ୍ଷମା କରନ୍ତୁ ବୋଲି କହିବା, ଏପରିକି ଖାଇବା ପୂର୍ବରୁ ହାତ ଧୋଇବାକୁ ମଧ୍ୟ ସଂସ୍କାର କୁହାଯାଏ। ମୋଟାମୋଟି ଭାବେ କହିବାକୁ ଗଲେ ଭଲ ଚିନ୍ତା କରିବା, ଭଲ କଥା କହିବା, ଭଲ ଆଚରଣ କରି ଭଲ ଚରିତ୍ର ନିର୍ମାଣକୁ ହିଁ ସଂସ୍କାର କୁହାଯାଏ। ତେବେ ସଂସ୍କୃତ ଧାତୁ ସମ୍ ଯୁକ୍ତ କ୍ରୁରୁ ସଂସ୍କାର ଶବ୍ଦଟି ଆସିଛି। ସମ୍ ମାନେ ଭଲ ଭାବରେ ଏବଂ କ୍ରୁ ମାନେ କରିବା। ଏହି କ୍ରମରେ ମଣିଷର ଶରୀର, ମନ, ବୁଦ୍ଧି ଓ ଆଚରଣକୁ ଶୁଦ୍ଧ ଓ ଉତ୍ତମ କରିବା ପ୍ରକ୍ରିୟାକୁ ସଂସ୍କାର କୁହାଯାଏ। ବିଶିଷ୍ଟ ବେଦ ବିଶେଷଜ୍ଞ ତଥା ସମାଜ ସଂସ୍କାରକ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ଭାଷାରେ ସଂସ୍କାରର ଅର୍ଥ ସଂଶୋଧନ।

0: ବା ପରିମାର୍ଜନ ଶରୀର ମନ ଓ ଆତ୍ମାକୁ ଶୁଦ୍ଧ ଓ ପବିତ୍ର କରିବା ପାଇଁ ବେଦରେ ମନୁଷ୍ୟମାନଙ୍କ ନିମନ୍ତେ 16 ସଂସ୍କାରର ବ୍ୟବସ୍ଥା ରହିଛି। ମୋଟ ଉପରେ କହିବାକୁ ଗଲେ ସଂସ୍କାର ହେଉଛି ଜଣେ ବ୍ୟକ୍ତିର ସଦ୍ଗୁଣ, ନୈତିକ ମୂଲ୍ୟବୋଧ, ଭଲ ବ୍ୟବହାର, ସଠିକ ଓ ଭୁଲ ମଧ୍ୟରେ ଫରକ ଜାଣିବାର କ୍ଷମତା। ଏହା କେବଳ ପରମ୍ପରା ନୁହଁ, ବରଂ ଜୀବନ ଜିଇଁବାର ଏକ କଳା। ସମ୍ପ୍ରତି ଜନସଂଖ୍ୟା ଯେଉଁ ମାତ୍ରାରେ ବଢ଼ିବାର ଲାଗିଛି, ମଣିଷ ସଂଖ୍ୟା ଠିକ୍ ସେହି ମାତ୍ରାରେ କମିବାର ଲାଗିଛି। ଭଲ ମଣିଷ ଖୋଜା ଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସ୍କାର ସମ୍ବନ୍ଧେ ସଚେତନ ହେବା ଏବଂ ଏକ ସଂସ୍କାରିତ ଜୀବନ ନିର୍ବାହ କରିବା ଏକ ଆହ୍ୱାନ। ଆମେ ସମସ୍ତେ ମାନବିକତାକୁ ଜୀବନର ଧର୍ମ ବୋଲି ଆପଣେଇ ନେଲେ ଏକ ସୁସଂସ୍କାର ସଂସ୍କୃତି ସମ୍ପନ୍ନ ସମାଜ ଗଠନ ସମ୍ଭବ ହୋଇପାରିବ।
1: ବାଃ, ଖୁବ୍ ସୁନ୍ଦର। ତେବେ ପିଲାମାନଙ୍କ ମଧ୍ୟରେ ଭଲ ସଂସ୍କାର ଗଢ଼ିବାରେ ପରିବାରର ଭୂମିକା କ'ଣ?
0: ଇଏ ଗୋଟିଏ ଅତି ସୁନ୍ଦର ପ୍ରଶ୍ନ। ପରିବାର ପିଲାଙ୍କ ପ୍ରଥମ ଶିକ୍ଷାଳୟ। ଘରେ ମା ବାପା ଓ ଅନ୍ୟ ବଡ଼ ଲୋକଙ୍କ ବ୍ୟବହାର, କଥାବାର୍ତ୍ତା ଓ ଆଚରଣରୁ ପିଲାମାନେ ସଂସ୍କାର ଗ୍ରହଣ କରିଥାନ୍ତି। ଦେଖନ୍ତୁ, ପରିବାରରେ ଆମେ ବଡ଼ମାନଙ୍କୁ ମୁଣ୍ଡ ତଳେ ଲଗାଇ ପ୍ରଣାମ କରୁଥିଲେ, ଆମ ପିଲାମାନେ ବି ଠିକ୍ ସେହିଭଳି କରନ୍ତି। ଆମେ ଆମ ବାପା ମାଆଙ୍କୁ ହାତ ଯୋଡ଼ି ନମସ୍କାର ମୁଦ୍ରାରେ ନମସ୍କାର କଲେ, ଆମ ପିଲାମାନେ ମଧ୍ୟ ଆମକୁ ଠିକ୍ ସେହିଭଳି ଢଙ୍ଗରେ ନମସ୍କାର କରନ୍ତି। ତୈତେରୀୟ ଉପନିଷଦରେ କୁହାଯାଇଛି, ମାତୃଦେବ ଭବ ପିତୃଦେବ ଭବ। ମାତାପିତାଙ୍କୁ ବେଦରେ ଚଳନ୍ତି ଦେବତାର ଆଖ୍ୟା ଦିଆଯାଇଛି। ତେବେ ଏଭଳି ଦେବ ଦୁର୍ଲଭ ସଂସ୍କାର ସମ୍ପ୍ରତି ଆମ ପରିବାର ଅଛି ତ? ଯେଉଁମାନେ ଆମକୁ କଥା କହିବା ଶିଖାଇଥିଲେ ସେମାନଙ୍କୁ ଆଜି ଆମେ ଚୁପ୍ କରିଦେଉଛୁ। ଯେଉଁମାନେ ଗଣତି ଶିଖାଇଥିଲେ ସେମାନଙ୍କ ଗଲତିକୁ ଆଜି ଆମେ ଗଣିବା ଆରମ୍ଭ କରିଛୁ। ଆମେ ନ ଶୋଇଲେ ଯେଉଁମାନେ ଶୋଇପାରୁନଥିଲେ, ଆମ ପାଇଁ ସେମାନେ ଆଜି ଶୋଇପାରୁନାହାନ୍ତି। ଆମ ଆଖିରେ ଯିଏ କେବେ ଲୁହ ଦେଖିପାରୁନଥିଲେ, ଆମ ପାଇଁ ସେମାନଙ୍କ ଆଖିରେ ଆଜି ଲୁହ। ମାତା ପିତା ପରା ଚଳନ୍ତି ଦେବତା। ଏଭଳି ସ୍ଥିତିରେ ଆମ ପିଲାମାନେ ଆମଠୁ କ'ଣ ସଂସ୍କାର ଶିଖିବେ? ସେଥିପାଇଁ ପରିବାରରେ ବୟୋଜ୍ୟେଷ୍ଠମାନଙ୍କୁ ପ୍ରଥମେ ସଂସ୍କାରିତ ହେବାକୁ ପଡ଼ିବ। ପିଲାଙ୍କ ସଂସ୍କାରର ମୂଳଦୁଆ ପରିବାରରେ ହିଁ ପଡ଼ିଥାଏ। ପୂର୍ବରୁ ପିଲାମାନେ ବଡ଼ ଲୋକଙ୍କ କଥା ଶୁଣି କାମ କରୁଥିଲେ, ଏବେ ଆଉ ଶୁଣୁନାହାନ୍ତି। ବଡ଼ମାନେ ଯାହା କରୁଛନ୍ତି ତାକୁ ପିଲାମାନେ ଅନୁସରଣ ଅନୁକରଣ କରୁଛନ୍ତି। ଘରେ ବଡ଼ମାନଙ୍କ ସତ୍କର୍ମ ହିଁ ପିଲାମାନଙ୍କୁ ସତ୍ ମାର୍ଗରେ ଆଗକୁ ନେବ। ସତ୍କର୍ମ ହିଁ ସଂସ୍କାର। ଏଣୁ ପିଲାମାନଙ୍କ ମଧ୍ୟରେ ଭଲ ସଂସ୍କାର ଗଢ଼ି ତୋଳିବାରେ ପରିବାରର ଏକ ବଳିଷ୍ଠ ଭୂମିକା ରହିଛି।
1: ତାହେଲେ ଆଜିର ଆଧୁନିକ ଜୀବନଶୈଳୀ ସଂସ୍କାରକୁ କିଭଳି ଭାବରେ ପ୍ରଭାବିତ କରୁଛି ଆପଣଙ୍କର ମତରେ?
0: ମୋ ମତରେ ସଂଯମ ଓ ସମତ୍ୱର ଶିକ୍ଷା ଆମକୁ ସଂସ୍କାରରୁ ହିଁ ମିଳିଥାଏ। ଆଧୁନିକ ପ୍ରଯୁକ୍ତିବିଦ୍ୟା ଆମ ପାଇଁ ସାଧନ ହେଉ, ସ୍ୱାମୀ ନୁହେଁ। ମୋବାଇଲ ଆମ ହାତରେ ରହିବା ଉଚିତ, ଆମେ ମୋବାଇଲ ନିୟନ୍ତ୍ରଣରେ ରହିବା ଉଚିତ ନୁହଁ। ଦ୍ରୁତଗତିରେ ବଢ଼ୁଥିବା ଅନ୍ଲାଇନ୍ ସମ୍ପର୍କ ଏବେ ଅଫ୍ଲାଇନ୍ ସମ୍ପର୍କକୁ ବହୁତ ଭାବେ ପ୍ରଭାବିତ କରିଛି। ପିଲାମାନେ ଅଧିକ ସ୍ୱାଧୀନ ଓ ବୈଜ୍ଞାନିକ ଚିନ୍ତାଧାରାରେ ପ୍ରଭାବିତ ହେଉଛନ୍ତି, କିନ୍ତୁ ପରିବାର ସହିତ ସେମାନେ କମ୍ ସମୟ ବିତାଉଛନ୍ତି। ଫଳସ୍ୱରୂପ ପରିବାର ପରିଜନଙ୍କ ସଂସ୍କାରର ପ୍ରଭାବ ସେମାନଙ୍କ ଜୀବନଶୈଳୀକୁ ପ୍ରଭାବିତ କରିପାରୁନି। ଦିନ ଭିତରେ ମା ବାପାଙ୍କ ସହିତ ସେମାନଙ୍କର କ୍ୱଚିତ୍ ଦେଖା ସାକ୍ଷାତ ହେଉଛି। ଏସବୁ ଆଧୁନିକ ଜୀବନଶୈଳୀର ପ୍ରଭାବ ମାତ୍ର। ଆଧୁନିକ ଜୀବନଶୈଳୀ ଜ୍ଞାନ ଓ ସୁଯୋଗ ବଢ଼ାଇଛି, କିନ୍ତୁ ଅତ୍ୟଧିକ ଭୋଗବାଦ, ବ୍ୟସ୍ତତା ଓ ଡିଜିଟାଲ ନିର୍ଭରତା ପାରମ୍ପରିକ ମୂଲ୍ୟବୋଧକୁ ବହୁତ ଦୁର୍ବଳ କରିଦେଇଛି। ସିଧାସଳଖ ଭାବେ କହିବାକୁ ଗଲେ ଆଜିର ଆଧୁନିକ ଜୀବନଶୈଳୀ ପାରିବାରିକ ଓ ସାମାଜିକ ସଂସ୍କାରର ଅଧୋଗତିର କାରଣ ସାଜିଛି।
1: ତାହେଲେ ଏ ଯେଉଁ ସଂସ୍କାର କେବଳ ଘରୁ ମିଳେ ନା ସମାଜ ଆଉ ବିଦ୍ୟାଳୟର ଭୂମିକା ମଧ୍ୟ ରହିଛି?
0: ଇଏ ଗୋଟିଏ ବହୁତ ସୁନ୍ଦର ପ୍ରଶ୍ନ। ସଂସ୍କାରର ମୂଳଦୁଆ ଘରେ ହିଁ ପଡ଼ିଥାଏ। ବିଦ୍ୟାଳୟ ତାକୁ ଆକାର ଦେଇଥାଏ ଆଉ ସମାଜ ତାକୁ ପରୀକ୍ଷା କରେ। ପରିବାରରେ ମା ବାପା ଓ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କଠାରୁ ଗୋଟିଏ ପିଲା ସଂସ୍କାର ଶିଖିଥାଏ। ଗୁରୁକୁଳ ପରମ୍ପରାରେ ଶିକ୍ଷା କେବଳ ପୁସ୍ତକୀୟ ଜ୍ଞାନ ନଥିଲା, ସତ୍ୟ, ଶିଷ୍ଟାଚାର, ସେବା, ବ୍ରହ୍ମଚର୍ଯ୍ୟ ଓ କର୍ତ୍ତବ୍ୟବୋଧ ମଧ୍ୟ ଶିକ୍ଷାର ଅଂଶ ଥିଲା। ତେଣୁ ପରିବାର ଓ ବିଦ୍ୟାଳୟ ମିଶି ଗୋଟିଏ ଶିଶୁର ସଂସ୍କାରକୁ ଦୃଢ଼ୀଭୂତ କରିପାରିବେ। ଏଥିପାଇଁ ଗୋଟିଏ ବ୍ୟକ୍ତିର ସଂସ୍କାର ଶିକ୍ଷା ଓ ବ୍ୟବହାରରେ ସମାଜର ବିଶେଷ ଭୂମିକା ରହିଛି। ପରିବାର ଓ ବିଦ୍ୟାଳୟରେ ଉତ୍ତମ ସଂସ୍କାର

0: ପାଇଥିଲେ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ସଂସ୍କାର ଭୁଲେ ନାହିଁ। ସମାଜର ସମସ୍ତ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ଆଗକୁ ବଢ଼େ। ବ୍ୟବହାର, କଥାବାର୍ତ୍ତା, ଚାଲିଚଳନରେ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଏ। ସେଥିପାଇଁ ପରିବାରରୁ ଗୋଟିଏ ଶିଶୁର ସଂସ୍କାରର ମୂଳଦୁଆ ଦୃଢ଼ ହେବା ଦରକାର।
1: ତାହେଲେ କ'ଣ ବଡ଼ମାନଙ୍କୁ ସମ୍ମାନ କରିବା ମଧ୍ୟ ସଂସ୍କାରର ଗୋଟିଏ ଅଂଶ କି?
0: ନିଶ୍ଚିତ ଭାବେ ବଡ଼ମାନଙ୍କୁ ସମ୍ମାନ କରିବା ସଂସ୍କାରର ଏକ ପ୍ରମୁଖ ଅଂଶ ଅଟେ। ଏହା ସଂସ୍କାରର ସବୁଠାରୁ ପ୍ରଥମ ଓ ପ୍ରଧାନ ଲକ୍ଷଣ। ବଡ଼ମାନଙ୍କୁ ସମ୍ମାନ କରିବା ମାନେ କେବଳ ପ୍ରଣାମ କରିବା ନୁହେଁ, ସେମାନଙ୍କ କଥା ଶୁଣିବା ଓ ସେମାନଙ୍କ ଅନୁଭୂତିକୁ ମର୍ଯ୍ୟାଦା ଦେବା। ଯିଏ ବଡ଼କୁ ସମ୍ମାନ କରେ ସିଏ ସାନକୁ ମଧ୍ୟ ସ୍ନେହ କରିପାରେ। ବଡ଼ମାନଙ୍କୁ ସମ୍ମାନ ଦେବା ଆମର ବିନମ୍ରତା, ନୈତିକତା ଓ ପରମ୍ପରା ପ୍ରତି ଭଲ ପାଇବାର ପରିଚୟ ଦିଏ। ଏହି ଶିକ୍ଷା ପରିବାରରେ ଆରମ୍ଭ ହୋଇ ବିଦ୍ୟାଳୟ ସ୍ତରରେ ଦୃଢ଼ୀଭୂତ ହୁଏ ଓ ସମାଜରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ସାମ୍ପ୍ରତିକ ସମାଜରେ ବଡ଼ମାନଙ୍କୁ ସମ୍ମାନ ଦେଉଥିବା ବ୍ୟକ୍ତିଙ୍କୁ ଦେଖିଲେ ଆମେ ପ୍ରାୟ ନିଶ୍ଚିତ ହୋଇଯାଉ ଯେ ସେ ନିଶ୍ଚିତ ଭାବେ ଏକ ସଂସ୍କାରଯୁକ୍ତ ପରିବାର ଓ ପରିବେଶରୁ ଆସିଥିବ। ଏଣୁ ସଂସ୍କାର ଓ ସମ୍ମାନ ଏ ଦୁଇଟି ପରସ୍ପରର ପରିପୂରକ।
1: ଆପଣ ଜଣେ ଶିକ୍ଷକ, ତାହେଲେ ସଂସ୍କାର ଆଉ ଶିକ୍ଷା ଏ ମଧ୍ୟରେ ସମ୍ପର୍କ କେମିତି?
0: ଦୀର୍ଘ 27 ବର୍ଷର ଅଧ୍ୟାପନା ଏବଂ ଶିକ୍ଷକତାରୁ ମୁଁ ଏତିକି କହିବି ଯେ ଶିକ୍ଷା ହେଉଛି ଜ୍ଞାନ, ସଂସ୍କାର ହେଉଛି ଜନକଲ୍ୟାଣ ପାଇଁ ସେ ଜ୍ଞାନର ବ୍ୟବହାର। ଡିଗ୍ରୀ ଥିଲେ ମଣିଷ ଶିକ୍ଷିତ ହୁଏ, ହେଲେ ସଂସ୍କାର ଥିଲେ ସେ ବିନୟୀ ହୁଏ। ସଂସ୍କାର ବିନା ଶିକ୍ଷା ଅହଙ୍କାର ଆଣିଥାଏ, ଆଉ ଶିକ୍ଷା ବିନା ସଂସ୍କାର ଅନ୍ଧବିଶ୍ୱାସଯୁକ୍ତ ହୋଇଥାଏ। ସେଥିପାଇଁ ଗୋଟିଏ ବିନା ଅନ୍ୟଟି ମୂଲ୍ୟହୀନ। ଉପନିଷଦରେ ଉଲ୍ଲେଖ ଅଛି, ବିଦ୍ୟା ଦଦାତି ବିନୟମ୍, ଅର୍ଥାତ୍ ପ୍ରକୃତ ଶିକ୍ଷା ମଣିଷକୁ କେବଳ ଜ୍ଞାନୀ ନୁହେଁ, ବିନମ୍ର ଓ ଚରିତ୍ରବାନ କରେ। ଅପରପକ୍ଷରେ ସଂସ୍କାରହୀନ ବ୍ୟକ୍ତି ଯେତେ ଶିକ୍ଷିତ ହେଲେ ମଧ୍ୟ ସେ ମାନବୀୟ ମୂଲ୍ୟବୋଧଠାରୁ ବହୁତ ଦୂରରେ ଥାଏ। ଡାକ୍ତର ହୋଇ ବିନା ଲାଞ୍ଚରେ ସିଏ ରୋଗୀର ଅପରେସନ୍ କରେନି, ଅଫିସରଟିଏ ହୋଇ ବିନା ଲାଞ୍ଚରେ ସେ ଫାଇଲରେ ଦସ୍ତଖତ କରେନି। ସଂସ୍କାର ଅଭାବରୁ ଉଚ୍ଚଶିକ୍ଷିତ ହୋଇ ସେ ନାରକୀୟ ଖରାପ କାର୍ଯ୍ୟ କରିବାକୁ ପଛାଏନି, ଆଉ ଇଞ୍ଜିନିୟରିଂ ପାଠ ପଢ଼ି ମଧ୍ୟ ଏଟିଏମ୍ ଲୁଟ୍ କରିବାକୁ ପଛଘୁଞ୍ଚା ଦିଏନି। ଏସବୁ ସଂସ୍କାର ବିହୀନ ଶିକ୍ଷାର କୁପରିଣତି। ଏଣୁ ଶିକ୍ଷା ଓ ସଂସ୍କାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
2: କହିଁ ଦୂର

0: ତାହେଲେ ସାର୍, ବର୍ତ୍ତମାନ କୁହାଯାଉଛି ଇଏ ହେଉଛି ସୋସିଆଲ ମିଡିଆର ଯୁଗ। ଏଇ ସୋସିଆଲ ମିଡିଆର ଯୁଗରେ ପିଲାମାନଙ୍କୁ ଭଲ ସଂସ୍କାର ଦେବା ପାଇଁ ଅଭିଭାବକମାନେ କ'ଣ କରିପାରିବେ?
1: ମୋର ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ଅଭିଭାବକମାନଙ୍କ ସହିତ ଯେତେ ଜଡ଼ିତ ହୋଇକି ଅଛି ସେ ଭିତରୁ ଏତିକି କହିବି ଯେ ଏଇ ଯେଉଁ ସୋସିଆଲ ମିଡ଼ିଆ, ଇଏ ପିଲାମାନଙ୍କ ସଂସ୍କାରକୁ ନିଶ୍ଚିତ ଭାବେ ପ୍ରଭାବିତ କରୁଛି। ପତଞ୍ଜଳି ଯୋଗ ଦର୍ଶନରେ ମଣିଷ ଜୀବନର ପାଞ୍ଚଟି ମୂଲ୍ୟବୋଧ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ। ସୋସିଆଲ ମିଡ଼ିଆ ଯୁଗରେ ଏଭଳି ମାନବୀୟ ମୂଲ୍ୟବୋଧକୁ ତଥା ଉତ୍ତମ ସଂସ୍କାରକୁ ପିଲାଙ୍କୁ ଶିଖାଇବା ନିଶ୍ଚିତ ଭାବେ ଏକ କଷ୍ଟସାଧ୍ୟ ବ୍ୟାପାର। ଏଭଳି ସ୍ଥିତିରେ ପିଲାଙ୍କୁ ଉତ୍ତମ ସଂସ୍କାର ଦେବା ପାଇଁ ଅଭିଭାବକମାନେ ନିଜେ ଉଦାହରଣ ଦରକାର। ଏବେ ରିଲ୍ସ ଯୁଗ ଚାଲିଛି। ଅଭିଭାବକମାନେ ଯଦି ଅଧିକାଂଶ ସମୟରେ ରିଲ୍ସ ଦେଖି ସମୟ ନଷ୍ଟ କରୁଥିବେ, ସେମାନେ କିପରି ପିଲାମାନଙ୍କୁ ରିଲ୍ସ ଦେଖିବାକୁ ବାରଣ କରିପାରିବେ? ଜଣେ ଅଧ୍ୟାପକ ଆଉ ବାପା ଭାବେ ମୁଁ ମୋର ଅନୁଭୂତିରୁ କହିବାକୁ ଚାହେଁ ଯେ ମୋବାଇଲ ପୁରାପୁରି ବନ୍ଦ କରିବା କଷ୍ଟ ହୋଇପାରେ। ମୁଁ ନିଜେ ଘରେ ମୋ ଝିଅ ପାଇଁ ସ୍କ୍ରିନ୍ ଟାଇମ୍ର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିଛି। ସିଏ ମୋବାଇଲରେ କ'ଣ ଦେଖୁଛି ତା ସହିତ

0: ବନ୍ଧୁ ଭାବେ ମିଶି ତା ଉପରେ ନଜର ରଖୁଛି ଆଉ ଦେଖୁଛି ସେ କେମିତି ବହି ପଢ଼ିବା ସହିତ ସାଙ୍ଗସାଥୀଙ୍କ ସହିତ ଖେଳିବ, ଘରେ ମିଳିମିଶି ସମସ୍ତଙ୍କ ସହିତ ଗପ କରିବ। ମୋବାଇଲ ବା ଟିଭିରେ ଆମେ ଆମ ଝିଅ ସହିତ ମିଶି ଭଲ ସଂସ୍କାର ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପିଲା ସହିତ ଏଭଳି ଆମେ ସମୟ ବିତେଇବା ଦ୍ୱାରା ମୁଁ ଆଶା କରୁଛି ଯେ ପିଲାମାନଙ୍କୁ ଆମେ ସୋସିଆଲ ମିଡ଼ିଆ ଯୁଗରେ ମଧ୍ୟ ଭଲ ସଂସ୍କାର ଦେଇପାରିବା।
1: ସଂସ୍କାର ମଣିଷର ବ୍ୟକ୍ତିତ୍ୱ ଆଉ ଚରିତ୍ର ଗଠନରେ ସାହାଯ୍ୟ କରିପାରେ କି?
0: ନିଶ୍ଚିତ ଭାବେ ସଂସ୍କାର ହିଁ ଚରିତ୍ର ଓ ବ୍ୟକ୍ତିତ୍ୱର ଭିତ୍ତିଭୂମି। ସୁନ୍ଦର ପୋଷାକ, ସୁନ୍ଦର ଚେହେରା କ୍ଷଣିକ ମାତ୍ର, କିନ୍ତୁ ସୁନ୍ଦର ସଂସ୍କାର ସାରା ଜୀବନ ପାଇଁ ମଣିଷକୁ ମହାନ କରେ। ସଂସ୍କାର ହିଁ ମଣିଷକୁ ବିଶ୍ୱାସଯୋଗ୍ୟ ଓ ଦାୟିତ୍ୱବାନ କରେ, ତା ପାଇଁ ମାନ ସମ୍ମାନ ଓ ପ୍ରତିଷ୍ଠା ଆଣିଥାଏ। ସଂସ୍କାର ମଣିଷର ଚିନ୍ତାଧାରା, ଆଚରଣ ଓ ଚରିତ୍ରକୁ ଗଢ଼ି ଏକ ଉତ୍ତମ ବ୍ୟକ୍ତିତ୍ୱ ନିର୍ମାଣ କରିଥାଏ। ମଣିଷର ସମସ୍ତ ଭଲ ଗୁଣ ଓ ଆଚରଣ ହିଁ ତାର ସଂସ୍କାର। ଏଣୁ ଜଣେ ବ୍ୟକ୍ତି ଉତ୍ତମ ଗୁଣ ଓ ଆଚରଣର ଅଧିକାରୀ ହୋଇଥିଲେ ଏହା ତାର ବଳିଷ୍ଠ ବ୍ୟକ୍ତିତ୍ୱ ଓ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇଥାଏ। ବିନା ସଂସ୍କାରରେ ଜଣେ ଦୃଢ଼ ବ୍ୟକ୍ତିତ୍ୱ ଓ ଚରିତ୍ରବାନ ବ୍ୟକ୍ତି କେବେ ବି ହୋଇପାରିବ ନାହିଁ।
1: ଆମ ପାରମ୍ପରିକ ସଂସ୍କାରକୁ ଆଜିର ପିଢ଼ି ପାଖରେ ଆମେ କିଭଳି ଭାବରେ ପହଞ୍ଚାଇ ପାରିବା?
0: ଏହା ନିଶ୍ଚିତ ଭାବେ ଗୋଟିଏ ଆମ ସମୟ ପାଇଁ ଆହ୍ୱାନ। ଆମର ପାରମ୍ପରିକ ସଂସ୍କାରକୁ ଆଜିର ଯୁବପିଢ଼ି ପାଖରେ ପହଞ୍ଚାଇବା ପାଇଁ ସେମାନେ ଭଲ ପାଉଥିବା ମାଧ୍ୟମକୁ ଆମକୁ ପ୍ରଥମେ ଆପଣାଇବାକୁ ହେବ। ସେମାନଙ୍କର ବର୍ତ୍ତମାନର ଅତି ପ୍ରିୟ ହେଲା ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆ। ସାମାଜିକ ଗଣମାଧ୍ୟମ ଆଦୌ ଖରାପ ନୁହେଁ, ଅସୁବିଧା ହେଲା ବର୍ତ୍ତମାନର ପିଢ଼ି ସାମାଜିକ ଗଣମାଧ୍ୟମର ଖରାପ ଦିଗ ପ୍ରତି ବେଶ୍ ଆକର୍ଷିତ। ସୋସିଆଲ ମିଡ଼ିଆର ସଂସ୍କାରମୂଳକ ବିଷୟବସ୍ତୁକୁ ଅଧିକ ଆକର୍ଷଣୀୟ କରି ଆମେ ଆଜିର ପିଢ଼ିଙ୍କ ପାଖରେ ସଂସ୍କାରକୁ ପହଞ୍ଚାଇ ପାରିବା। ଦ୍ୱିତୀୟତଃ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଯୁବପିଢ଼ିଙ୍କୁ ସୁହାଇଲା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ପରୋକ୍ଷ ଭାବରେ ଆମେ ଆମ ପାରମ୍ପରିକ ସଂସ୍କାରକୁ ଶିକ୍ଷା ଦେଇପାରିବା। ଟିଭି, ରେଡ଼ିଓ ଓ ପତ୍ରପତ୍ରିକାରେ ବିଭିନ୍ନ ସଂସ୍କାର ସମ୍ବନ୍ଧୀୟ ପ୍ରତିଯୋଗିତା ରଖି ଆମେ ଆମର ନୂଆ ପିଢ଼ିଙ୍କୁ ଉଚିତ ମାର୍ଗଦର୍ଶନ ଦେଇପାରିବା।

0: ଏତେସବୁ କଥା ଭିତରେ ଆପଣଙ୍କର ନିଜସ୍ୱ ଅନୁଭୂତି କିଛି ଯଦି ଅଛି?
1: ମୋ ନିଜ ଜୀବନର ବହୁତ ଗୁଡ଼ିଏ ଏଇଭଳି ସଂସ୍କାର ଶିକ୍ଷା ଅନୁଭୂତି ଅଛି। ସେ ଭିତରୁ ଭାବିଲା ବେଳେ ଗୋଟେ ଘଟଣା ମୋର ମନେ ପଡ଼ୁଛି ଯେ ରାୟଗଡ଼ା ଜିଲ୍ଲାର ବାଙ୍କିଲି ଗ୍ରାମରେ ଆମେ ସେତେବେଳେ ରହୁଥିଲୁ। ମୁଁ ସେତେବେଳେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି। ଦିନେ ସନ୍ଧ୍ୟାବେଳେ ଖେଳିବା ସମୟରେ ଜଣେ ଲୋକଙ୍କୁ ମୁଁ ତେଲୁଗୁ ଭାଷାରେ କ'ଣ ଦ୍ୱିପଦ କହିଦେଲି। ସେ ଦ୍ୱିପଦରେ କିଛି ଖରାପ ଅର୍ଥ ଥିଲା। ଅଭିଯୋଗ ଆସି ବାପାଙ୍କ ପାଖରେ ପହଞ୍ଚିଲା। ସେଦିନ ସନ୍ଧ୍ୟା ପ୍ରାର୍ଥନା ପରେ ଏ ଘଟଣା ପାଇଁ ସମସ୍ତଙ୍କ ସାମ୍ନାରେ ବାପା ମୋତେ କ୍ଷମା ମାଗିବାକୁ କହିଥିଲେ। ପିଲାଦିନରୁ ମୁଁ ଟିକେ ସ୍ୱାଭିମାନୀ। ଏପର୍ଯ୍ୟନ୍ତ ମୋର ମନେ ଅଛି ପ୍ରାୟ 15 ମିନିଟ୍ କାନ୍ଦିବା ପରେ ମୁଁ ସେଦିନ କ୍ଷମା ମାଗିଥିଲି। ସେ ସଂସ୍କାରର ପ୍ରଭାବ ମୋ ଜୀବନରେ ପରିବର୍ତ୍ତନ ଆଣିଛି। ଜାଣନ୍ତ ବା ଅଜାଣତରେ ହଉ, ଭୁଲ କରିଦେଇଥିଲେ ଭୁଲ ସ୍ୱୀକାର କରିବା ପାଇଁ ଏବେ ମୋ ପାଖରେ ସତ୍ ସାହସ ଅଛି। ମୁଁ ଜୀବନରେ ଅନୁଭବ କରିଛି ସଂସ୍କାର ଯୁକ୍ତ ହୋଇଥିଲେ ମଣିଷ ଅହଂକାର ମୁକ୍ତ ହୋଇଯାଏ। ସେ ସତ୍ୟକୁ ସ୍ୱୀକାର କରିବା ଶିଖେ। କେହି ଅପମାନ କଲେ ପ୍ରତି ଉତ୍ତରରେ ତାକୁ ଅପମାନ ନ କରି ଧୈର୍ଯ୍ୟ ଓ ବିବେକର ସହିତ ସେ ବ୍ୟବହାର କରେ। ମୋ ବଡ଼ ଭାଇ କୁହନ୍ତି, ରାସ୍ତାରେ ଯିବାବେଳେ ହଠାତ୍ ଯଦି ଆପଣଙ୍କୁ ପାଗଳ ବୋଲି କହିଲା ଅଧୈର୍ଯ୍ୟ ହେବେନି। ଆପଣ ସତରେ ଯଦି ପାଗଳ କିଛି କହିବାର ନାହିଁ। ଆପଣ ଯଦି ପାଗଳ ନୁହନ୍ତି କହୁଥିବା ଲୋକଟା ନିଶ୍ଚୟ ପାଗଳ ହୋଇଥିବ। ଏ ଭିତରେ ମୋର ଆଉ ଗୋଟିଏ କଥା ମନେ ପଡ଼ିଲା, ବେଳେବେଳେ ଚାବି ପେନ୍ଥାର ଶେଷ ଚାବିରେ ତାଲା ଖୋଲିଥାଏ। ଟିକେ ଧୈର୍ଯ୍ୟ ଦରକାର। ଗୋଟିଏ ସେକେଣ୍ଡର ରାଗ ଜୀବନକୁ ବିଗାଡ଼ି ଦେଇଥାଏ, ଆଉ ଗୋଟିଏ ସେକେଣ୍ଡର ଧୈର୍ଯ୍ୟ ଜୀବନକୁ ସଜାଡ଼ି ଦେଇଥାଏ। ଜୀବନର ଅନେକ

0: ସମୟରେ ଧୈର୍ଯ୍ୟ ଓ ସହନଶୀଳତା ଏକ ସଂସ୍କାରଯୁକ୍ତ ଜୀବନ ନିର୍ବାହ କରିବା ପାଇଁ ପ୍ରେରଣା ଦେଇଥାଏ।
1: ଖୁବ୍ ସୁନ୍ଦର ଅନୁଭୂତି, ଆମ ଶ୍ରୋତା ବି ଶୁଣିକି ଖୁସି ହେଇଥିବେ ଆପଣଙ୍କର ଅନୁଭୂତିକୁ। ତେବେ ଶେଷରେ ସଂସ୍କାର ବିଷୟରେ କଣ ବାର୍ତ୍ତା ଦେବେ?
0: ଦେଖନ୍ତୁ, ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା। ତେବେ ସମ୍ମାନର ସହିତ ବଞ୍ଚିବା ପାଇଁ ହେଲେ ଆମେ ଉତ୍ତମ ବିଚାର ଓ ଉତ୍ତମ କର୍ମର ଅଧିକାରୀ ହେବା ଦରକାର। ଏହି ଉତ୍ତମ ବିଚାରଧାରା ଓ ସତ୍କର୍ମ ହିଁ ସଂସ୍କାର। ବେଦରେ ଉଲ୍ଲେଖ ଅଛି, ସତ୍ୟଂ ବଦ ଧର୍ମଂ ଚର, ଅର୍ଥାତ୍ ସତ୍ୟ କୁହ ଓ ଧର୍ମାଚରଣ କର। ଆଧୁନିକ ଜ୍ଞାନକୁ ଗ୍ରହଣ କର, କିନ୍ତୁ ନିଜ ପରମ୍ପରାକୁ ଆଦୌ ଭୁଲ ନାହିଁ। ମନରେ ସତ୍ୟ, ବ୍ୟବହାରରେ ନମ୍ରତା, କର୍ମରେ ନିଷ୍ଠା ଓ ଜୀବନରେ ସେବା, ଏହା ଆମର ପ୍ରକୃତ ସଂସ୍କାର। ସଂସ୍କାର କେବେ ତୁମକୁ ପଛକୁ ଟାଣେ ନାହିଁ, ବରଂ ସତ୍ ମାର୍ଗରେ ଆଗକୁ ଅଗ୍ରସର ହେବା ପାଇଁ ପ୍ରେରଣା ଦିଏ। ଗଛର ଚେର ଯେମିତି ଝଡ଼ରେ ଗଛକୁ ପଡ଼ିବାକୁ ଦିଏନି, ଠିକ୍ ସେହିଭଳି ସଂସ୍କାର ତୁମକୁ ସବୁବେଳେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସ୍ଥିରତା ଦେଇଥାଏ। ଦେଖନ୍ତୁ, ମାଟି ହାଣ୍ଡିକୁ କେହି ଜଣେ ପଚାରିଲା, ତୁ ଏତେ ଥଣ୍ଡା କାହିଁକି? ମାଟି ହାଣ୍ଡି ଖୁବ୍ ସୁନ୍ଦର ଭାବେ ଉତ୍ତର ଦେଲା, ମୋର ଅତୀତ ମାଟି, ବର୍ତ୍ତମାନ ବି ମାଟି, କାହାର ହାତ ଗୋଡ଼ ବାଜିଗଲେ କାଲି ମୁଁ ମାଟିରେ ମିଶିଯିବି। ଶ୍ରୋତାବନ୍ଧୁ, ଆମେ ବି ମାଟିରୁ ଆସିଛେ, ଦିନେ ମାଟିରେ ମିଶିଯିବା। ଆଧୁନିକତାରେ ଯେତେ ପ୍ରଗତି କଲେ ମଧ୍ୟ ମା ମାଟି ସହିତ ଜଡ଼ିତ ହୋଇକି ରହିବା, ଗର୍ବ ଅହଙ୍କାର କରିବେନି। ଆମ ସଂସ୍କାର ହିଁ ଆମ ପରିଚୟ।

ଆମର ଅତିଥିଙ୍କ କଥାରୁ ଅନେକ ଦିଗ ଆଜି ଆମ ସାମ୍ନାକୁ ଆସିଲା। ବିଶେଷ କରି ଜଣେ ଶିକ୍ଷକଙ୍କର ଅନୁଭବରୁ ସଂସ୍କାରକୁ ଦେଖିବାର ଦୃଷ୍ଟିକୋଣଟି ଭଲ ଲାଗିଲା, ନୁହେଁ କି? ତେବେ ଆମେ ପ୍ରାୟତଃ ଭାବୁ ପିଲାମାନେ ଆମଠାରୁ କ'ଣ ଶିଖୁଛନ୍ତି, ହେଲେ ଆମକୁ ଆଉ ଗୋଟିଏ କଥା ବା ଗୋଟିଏ ପ୍ରଶ୍ନ ବି ନିଜକୁ ପଚାରିବା ଦରକାର। ପିଲାମାନଙ୍କୁ ଦେଖି ଆମେ କ'ଣ ଶିଖୁଛୁ? ସେମାନଙ୍କର ସରଳତା, ପ୍ରଶ୍ନ କରିବାର ଅଭ୍ୟାସ, ଭୁଲକୁ ପୁଣି ଚେଷ୍ଟା କରିବାର ମନୋଭାବ, ଏସବୁ ବି ଆମକୁ ଅନେକ କିଛି ଶିଖେଇପାରେ। ବୋଧହୁଏ ସଂସ୍କାରର ସବୁଠାରୁ ସୁନ୍ଦର ଦିଗଟି ଏଇଠି। ସଂସ୍କାର କେବଳ ଦେବାର ବିଷୟ ନୁହେଁ, ବରଂ ଜୀବନର ପ୍ରତିଟି ସମ୍ପର୍କ ଆଉ ଅନୁଭବରୁ ଶିଖି ଚାଲିବାର ଗୋଟିଏ ଯାତ୍ରା।

ପରମ୍ପରା ଆମକୁ ଅତୀତର ହାତ ଧରିଥାଏ, ସଂସ୍କୃତି ଆମକୁ ନିଜର ପରିଚୟ ଦିଏ, ଆଉ ସଂସ୍କାର ସେହି ପରିଚୟକୁ ଆମର ଆଚରଣରେ ବଜାୟ ରଖେ। ହଁ, ପିଢ଼ି ବଦଳିବ, ହେଲେ ଯେଉଁ ମୂଲ୍ୟବୋଧକୁ ଆମେ ଆଜି ନିଜ ଭିତରେ ଜାଗ୍ରତ ରଖିବା, ସେଇଟା ହିଁ ଆଗାମୀ ପିଢ଼ି ପାଇଁ ଆମର ସବୁଠୁ ସୁନ୍ଦର ଉପହାର ହେବ। ହଁ, ଆଜି ଗବାକ୍ଷର ଏହି ଆଲୋଚନା ଏଇଠି ଶେଷ ହୋଇଛି। ହେଲେ ଆମ ଚିନ୍ତାରେ

ନିଜର ମାଟିକୁ ମନେ ରଖି ନିଜ ପରମ୍ପରାକୁ ସମ୍ମାନ ଦେଇ ଆଉ ନିଜ ସଂସ୍କାରକୁ ଜୀବନରେ ଧରି ଆସନ୍ତୁ ଆମେ ଆଗକୁ ବଢ଼ିବା। ଆଜି ଗବାକ୍ଷରେ ସଂସ୍କାର ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ଶ୍ରୀ ପ୍ରଣବ କିଶୋର ପଟ୍ଟନାୟକ। ତାଙ୍କୁ ଆମର ଆକାଶବାଣୀ ଜୟପୁର ତରଫରୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆଶା କରୁଛି ଆଜିର ଗବାକ୍ଷ କାର୍ଯ୍ୟକ୍ରମ ଆପଣଙ୍କର ହୃଦୟକୁ ଛୁଇଁଥିବ। ଆଜି ପାଇଁ ଏତିକି, ପୁଣି ଭେଟିବା ଆଉ ଏକ ନୂଆ କଥା, ନୂଆ ଭାବନା ଆଉ ନୂଆ ଅନୁଭବ ସହିତ। ଆଜି ପାଇଁ ଉପସ୍ଥାପନାରେ ଥିଲି ମୁଁ ସୁପ୍ରଭା, ରହୁଛି ନମସ୍କାର।

ଶୁଣିଲେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ କବାକ୍ଷ କାର୍ଯ୍ୟକ୍ରମ, ପ୍ରଯୋଜନା କଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ। ଆକାଶବାଣୀ ଜୟପୁର, ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ପୀଠ ପରିକ୍ରମା, ବିଷୟ ରହିଛି ମା ପାଟଣେଶ୍ୱରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ଶୁଣିବେ ଲୋକନାଟ ବାଳି ବାମନ, ରଚନା ଦେବରାଜ ମୁନି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 11:50। ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ଶରତ ନାୟକ। ଦିନ 12:30 ଶୁଣିବେ ସୌରା ଭାଷାର କାର୍ଯ୍ୟକ୍ରମ ତାରଭା। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ସୁଧା ମିଶ୍ର, ସନ୍ନ୍ୟାସୀ ପରିଛା, ବାଳକୃଷ୍ଣ ଦାସ ଏବଂ ଲୋପିତା ମିଶ୍ର। ଦିନ 1:10 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ପ୍ରତିକ୍ରିୟାରେ ରହିଛି ଆମ ବନ୍ୟପ୍ରାଣୀ ସୁରକ୍ଷିତ କି, ଜାଣିବା କଥାରେ ରହିଛି ଏୟାରଫୋର୍ସ ଡେ। ଅପରାହ୍ନ 5:30 ଶୁଣିବେ ଏସ୍ଏମ୍ଏସ୍ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲ କ୍ରମରେ ଶୁଣିବେ ଛୁଆଁ ଅଛୁଆଁ ଭେଦଭାବ ନ ରଖିବା, ଭେଟଘାଟ କ୍ରମରେ ଶୁଣିବେ ସାକ୍ଷାତକାର, ଗଛ ଲଗାଇବା କାଜେ ଚାରା କେମିତି ମିଲ୍ସି, ଶେଷରେ ଶୁଣିବେ ଆଲୋଚନା କୁକୁଡ଼ା ପାଳନ କଲେ ଲାଭ ମିଲ୍ସି କି। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, 6:55 ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ।

ରାତି 7ଟାରେ ଏବଂ ରାତି 8ଟାରେ। ରାତି 8:15ରେ ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନଙ୍କ ସରୋଦ ବାଦନ ଶୁଣିବେ। ରାତି 9:30ରେ ଶୁଣିବେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ, ପ୍ରଶାନ୍ତ କୁମାର ସାମଲ ଏବଂ

0: ମା ଶବ୍ଦର ଉଚ୍ଚାରଣରେ ସ୍ୱତଃ ଭକ୍ତି ଆସେ ମଣିଷ ମନରେ। ସେହି ଭକ୍ତି ନିବେଦିତ ହୁଏ ସହଜ ସରଳ ବିଶ୍ୱାସୀ ମଣିଷର ବିଭିନ୍ନ ପୂଜା ପର୍ବ ମେଳା ଓ ଯାତ୍ରାରେ।
1: ଭକ୍ତର ଆକୁଳ ନିବେଦନକୁ ମା ଆଡ଼େଇ ଦେଇପାରେ ନା। ଇଷ୍ଟ ଦେବୀ ରୂପେ ଦେବୀ ମା ବାହାରନ୍ତି ଯାତ୍ରାରେ। ଏହି ଯାତ୍ରାରେ ଦେବୀ ମଣିଷ ଶରୀରରେ ଆବିର୍ଭୂତ ହୋଇ ନିଜ ଭକ୍ତ ସହ କଥା ହୁଅନ୍ତି।

0: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ପାଟଣାଗଡ଼ ଛୋଟିଆ ସହରଟି ବଲାଙ୍ଗୀର ଠାରୁ 40 କିଲୋମିଟର ଦୂର। ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥ ଏବଂ ରାମଚନ୍ଦ୍ର ମଲ୍ଲିକଙ୍କ ବହୁ ପୁରାତନ କୋଶଳ ଇତିହାସ ଗ୍ରନ୍ଥ ଅନୁସାରେ ଦକ୍ଷିଣ କୋଶଳ ନାମକ ଏକ ବିଶାଳ ରାଜ୍ୟର କ୍ରମଶଃ ସଂକୋଚନ ହୋଇ ପାଟଣା ରାଜ୍ୟରେ ପରିଣତ ହେଲା। ଏହି ପାଟଣା ରାଜ୍ୟ ବା ଷ୍ଟେଟ୍ର ରାଜଧାନୀ ଥିଲା ପାଟଣାଗଡ଼।
1: ବହୁ ପ୍ରାଚୀନ କାଳରୁ ପାଟଣାଗଡ଼ କୁଆଁରୀ ପାଟଣା ନାମରେ ପ୍ରସିଦ୍ଧ ଥିଲା। କାଉଁରୀ ବିଦ୍ୟାରେ ଆଜି ଯାଏ ପ୍ରସିଦ୍ଧ ଥିବା 7 ଜଣ କୁମାରୀ ପାଟଣାଗଡ଼ର ବାସିନ୍ଦା ଥିଲେ। ଏମାନେ ଦୁର୍ଗାଙ୍କୁ ଆରାଧନା କରି ଏବଂ ଚିର କୁମାରୀ ରହି ବହୁ ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ। ପାଟଣାଗଡ଼ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଶିକ୍ଷାବିତ୍ ଡକ୍ଟର ନୀଳାଚଳ ମିଶ୍ର।
2: ଏହି ସହର ବହୁତ ପ୍ରାଚୀନ ପରମ୍ପରା ଏବଂ ଐତିହ୍ୟ ରହିଛି। ପାଟଣେଶ୍ୱରୀ ଏଠାର ଇଷ୍ଟଦେବୀ। ଏହି ଦେବୀଙ୍କ ସମ୍ପର୍କରେ 1983 ମସିହାରେ ମୁଁ ଗୋଟେ ପ୍ରବନ୍ଧ ରଚନା କରିଥିଲି। ମୁଁ ସେଠି ଦେଖାଇଥିଲି ଏହି ଦେବୀଙ୍କୁ ରାମଚନ୍ଦ୍ର ମଲ୍ଲିକଙ୍କ ଇତିହାସର ଆଧାରରେ ୟାଙ୍କୁ ମୁଁ ପତନେଶ୍ୱରୀ ବୋଲି ଗ୍ରହଣ କରିଥିଲି ଏବଂ କାଳକ୍ରମେ ୟାଙ୍କୁ ପତନେଶ୍ୱରୀରୁ ପାଟଣେଶ୍ୱରୀ ହେଲେ ବୋଲି ଚିନ୍ତା କରିଥିଲି। ଦେବୀ ସାହାଯ୍ୟ କରିଛନ୍ତି ତାଙ୍କୁ, ପାଟଣା ରାଜାଙ୍କୁ ବସ୍ତର ବିଜୟ ବେଳେ। ସେହି ଦେବୀଙ୍କୁ ସେ ଆଣି ଏଠି ପାଟଣେଶ୍ୱରୀ ଭାବରେ ପୂଜା କରିଥିବା କଥା କୁହାଯାଉଛି।
0: କଥିତ ଅଛି ପାଟଣାଗଡ଼ର ମାହାର ରାଜା ମନ୍ତ୍ରବିଦ୍ୟା ବଳରେ ବିନା ସୈନ୍ୟରେ ରାଜ୍ୟ ରକ୍ଷା କରୁଥିଲେ। ତେଣୁ ମନେ ହୁଏ ପାଟଣାଗଡ଼ରେ ରାଜଶକ୍ତିମାନ ହିଁ ଦେବୀ ପୂଜା ପରମ୍ପରାର ଉଦ୍ୟୋକ୍ତା ବା ପୃଷ୍ଠପୋଷକ ଥିଲେ, ଯାହା ଅନୁମାନ କରାଯାଏ। କୋଶଳ ରାଜ୍ୟ ଥିବାବେଳେ ଏଠାର ମୁଖ୍ୟ ଦେବୀ ଥିଲେ କୋଶଳେଶ୍ୱରୀ। ପରେ ପାଟଣା ରାଜ୍ୟରେ ପାଟଣେଶ୍ୱରୀ ରୂପରେ ପୂଜା ପାଉଥିବା ଦେବୀ ହେଉଛନ୍ତି କୁମାରୀ ବା ଦୁର୍ଗା। ପାଟଣେଶ୍ୱରୀ ଦଶଭୁଜା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ରୂପ। ମନ୍ଦିରରେ ଦେବୀ ଦକ୍ଷିଣମୁଖୀ।

0: ପାଟଣେଶ୍ୱରୀ ଯାତ୍ରାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରନ୍ତି ଡକ୍ଟର ନୀଳାଚଳ ମିଶ୍ର।
1: ଏହି ପରମ୍ପରାଟା ପ୍ରଥାଟା ବହୁତ ଦିନ ଚଳି ଆସିଛି। ଯେହେତୁ ବହୁ ପୂର୍ବରୁ ଯାତ୍ରା ସମୟରେ ରାଜପରିବାର ରାଣୀଙ୍କ ସିନ୍ଦୁର ଏବଂ ପାଟଶାଢ଼ୀର କିଛି ଅଂଶ ଆଣିବାର ପରମ୍ପରା ରହିଛି, ସେଇଟା ଏବେ ବି ରାଜପରିବାର ଭିତରୁ ଆସୁଛି। ଯେଉଁ ବରୁଆର ଦେହରେ ଦେବୀ ପ୍ରବେଶ କରନ୍ତି ସେଇଠି ତ ତନ୍ତ୍ର କଟାଯାଇଥାଏ, ଚାଉଳ ଅରୁଆ ଚାଉଳରେ ତନ୍ତ୍ର ସହିତ ତା ସମ୍ପର୍କ ଅଛି। ତା ଉପରେ ବରୁଆ ବସନ୍ତି ଏବଂ ତାଙ୍କ ଦେହରେ ଦେବୀଙ୍କର ଆବିର୍ଭାବ ଘଟେ ବୋଲି ଆମେ ବିଶ୍ୱାସ କରୁ। ସେଇ ଦୃଷ୍ଟିରୁ ଦେବୀଙ୍କ ସହିତ ତନ୍ତ୍ର ସମ୍ପର୍କ ପ୍ରତ୍ୟେକ ଜାଗାରେ ରହୁଛି। ଏଇ ଯେଉଁ ସାତ ଭଉଣୀ ଥିଲେ ଏଠି, ଏଠି ଯେଉଁ ଦେବୀ ପୀଠ ବୋଲି ପାଟଣାଗଡ଼କୁ କୁହାଯାଉଛି, ମୁଁ ବି ମୋର ସେଇ ପ୍ରବନ୍ଧରେ ପାଟଣାଗଡ଼ର କେଉଁ ଅଞ୍ଚଳରେ କେଉଁ ଦେବୀଙ୍କର ପ୍ରଭାବ ଥିଲା ନିର୍ଦ୍ଦିଷ୍ଟ ଭାବରେ ଦେଖାଇଥିଲି। କିନ୍ତୁ ଯେଉଁଠି ତନ୍ତ୍ର ରହିଛି ସେଇଠି ଦେବୀଙ୍କର ପ୍ରାଧାନ୍ୟ ନିଶ୍ଚିତ ରୂପେ ରହିବ। ତେଣୁ ପାଟଣେଶ୍ୱରୀଙ୍କର ପୂଜା ଯାତ୍ରା ସମୟରେ ଏଇ ତନ୍ତ୍ରର ପ୍ରଭାବ ଯେ ନିଶ୍ଚୟ ରହିଥିବ ଏଇଟାକୁ ଅବିଶ୍ୱାସ କରାଯାଇପାରିବ ନାହିଁ।
0: ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ପୂଜକଙ୍କୁ ଦେହଲିଆ କୁହାଯାଏ। ଏମାନେ ଚୌହାନ ବଂଶୀୟ କ୍ଷତ୍ରିୟ, ଉଭୟ ଦେବୀଙ୍କ ପାଇଁ ପୃଥକ ଦେହଲିଆ ନିଯୁକ୍ତ ହୋଇଥାନ୍ତି।
2: ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଶରୀରରେ ଦେବୀ ଆବିର୍ଭୂତ ହୁଅନ୍ତି, ଯାହାଙ୍କୁ ବରୁଆ କୁହାଯାଏ। ଅପ୍ରାପ୍ତ ବୟସ୍କା କୁମାରୀଙ୍କୁ ବିବାହ କରିଥିବା ଯୁବକ କିମ୍ବା ଅବିବାହିତ ରାଜପୁତ ଯୁବକ ଏଥିପାଇଁ ନିଯୁକ୍ତ ହୁଅନ୍ତି। ବଂଶ ପରମ୍ପରାକ୍ରମେ ଏହି ରାଜପୁତମାନେ ପାଟଣାଗଡ଼ସ୍ଥ ଗଡ଼ ଭିତରେ ରହିଆସୁଛନ୍ତି।
3: ମୋ ନାଁ ଭଗବାନ ସିଂହଦେବ, ମୁଇଁ ପୂଜାରୀ କାମ କରେ ଏବଂ ବୟଲ ବି ଆସେ। ଅଷ୍ଟମୀ ଦିନରୁ ଆମର ପୂଜାରୀମାନେ ସମସ୍ତେ ଉପବାସ ରହୁ ଏବଂ ଆମର ପୁରୋହିତ ବି ଉପବାସ ରହିବେ। ଆଉ ଆମର ପାଟନା ମହାରାଜ ଯେନ୍ ଅଛନ୍ ତାଙ୍କ ନାଁରେ ସଂକଳ୍ପ ହେଇକରି ମାନେ ଅଖଣ୍ଡ ଜଲି, ଅଖଣ୍ଡ ଜଲିଲା ପରେ ବୁଡ଼େ ମାନେ ବି ଆସନ୍, ବଜା ବାଲେ ବି ଆସନ୍, ସବୁ ବଜା ଗଜା ବସିକରି ପୂଜା ହୁଏ। ତାପରେ ପୂଜା ସରିଗଲା ପରେ ଏତକେ ସେମାନେ ଯାର ଯାର ଘରକେ ଶେଷେ ଯିବେ। ଏପରି 16 ଦିନ ପର୍ଯ୍ୟନ୍ତ ପୂଜା ହୁଏ। ବଏଲଟା 3 ଘଣ୍ଟା ବା 3.5 ଘଣ୍ଟା ଲାଗ୍ସି।

0: ପରୁଆ କିମ୍ବା ଦେହଲିଆ ଚୟନର ମଧ୍ୟ ଏକ ପଦ୍ଧତି ରହିଛି। ସେହି ପଦ୍ଧତି ଅନୁସାରେ ନିର୍ଦ୍ଦିଷ୍ଟ ଦିନ ଗଡ଼ ଭିତରେ ଥିବା ଏକ ଛୋଟ ପୋଖରୀ କୁଆଁରୀ ବନ୍ଦରେ ଏହି ଚୟନ କରାଯାଏ। ବରୁଆ ହେବା କିଶୋର ଏହି ଦିନ ଉପବାସ କରେ। ଗୋଟିଏ ଗୋଟା ନଡ଼ିଆର କତା ଛଡ଼ାଇ ତାର ତିନୋଟି ଆଖି ଭିତରୁ ଗୋଟିଏ ଆଖିକୁ ଛୁଞ୍ଚି ସାହାଯ୍ୟରେ କଣା କରାଯାଇ ସେଥିରୁ ସବୁ ପାଣି କଢ଼ା ହୁଏ। ଏହି ନଡ଼ିଆକୁ ଏବଂ କିଶୋରକୁ ଏକା ସାଙ୍ଗରେ ପାଣିରେ ବୁଡ଼ାଇ ରଖା ହୁଏ। ନଡ଼ିଆ ଭିତରେ ପୁରା ପାଣି ଭର୍ତ୍ତି ହେଲେ ଯାଇ ବରୁଆକୁ ବୁଡ଼ରୁ ଉଠା ହୁଏ। ଏହି ପ୍ରକ୍ରିୟା ପ୍ରାୟ ଅଧଘଣ୍ଟା ସମୟ ନିଏ ଏବଂ ଏତେ ସମୟ ପର୍ଯ୍ୟନ୍ତ କେହି ପାଣିରେ କେମିତି ବୁଡ଼ି ରହେ, ମନେ ହୁଏ ଦେବୀଙ୍କ ମହିମାରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ବରୁଆ।
1: ସେ ବୁଡ଼ିଗଲା ପରେ ପିଲାକେ ଘିଚି ଆଣିକି ମନ୍ଦିରରେ ଭରି ଦେଇକିରି ଲକ୍ କରିଦେମୁ। ତାପରେ ଇଆଡ଼କେ ମା ପାଟଣେଶ୍ୱରୀ ତୁଇ ପାଇଲୁ, ତୋର ଭକ୍ତ ତୁଇ କେନ୍ଦାଇରେ ବଞ୍ଚାବୁ କାଣା କରବୁ ଦେଖ ବୋଲମୁ। ପିଲା ଯଦି ଏ ମା ଏ ବୁଆ ପହେଲା ତାହାକେ ତାଟ ଖୁଲିକରି ଗରମ ପାଣି କରାହେଇଥିବା ତାହାକେ ଏତେ ଗୁଧା ପୁଧା କରିକରି ଏତେ ପିଲାକେ ପାଣି ପୁଣା ଟିକେ ପିଇବାର୍ ଲାଗି ଦେମୁ। ତାପରେ ଭରିଦେମୁ। ଷଷ୍ଠୀ ଦିନ ପୂଜା ସରିଗଲା ପରେ ଟିକେ ଖେଲାମୁ, ଟିକେ ଖେଲାଲା ପରେ ବନ୍ଦ କରିଦେମୁ। ସପ୍ତମୀ ଦିନ ଟିକେ ଖେଲାମୁ, ତାପରେ ବନ୍ଦ କରିଦେମୁ। ଅଷ୍ଟମୀ ଦିନ ବଜାବାଲେ ବୁଡ଼େ ପୁରୋହିତ ଏବଂ ଦେହଲିଆମାନେ ସମସ୍ତେ ଆସିକରି ପିଲାକେ ଏତକେ ଖେଲାଯିବ। ଖେଲେଇ ସାରିଲା ପରେ ପିଲାକେ ବକ୍ତାଯିବ ଯେ ତୁଇ କାଣା ଆସିଲୁ, ନାଇଁ ମୁଁ ଇଷ୍ଟ ଦେବୀ ପାଟଣେଶ୍ୱରୀ, ତାହେଲେ କିରିଆ କର ନୁନ୍ ଖାର ସୋରିଷ କିଲୋ ଜିନିଷ ଯେତେ।

ଚୟନ କରାଯାଇଥିବା ବରୁଆଙ୍କୁ ଦେବୀଙ୍କ ମନ୍ଦିରକୁ ଅଣାହୁଏ। ମନ୍ଦିରରେ ଆଗରୁ ସଜ୍ଜିତ ହୋଇଥିବା ବାଦ୍ୟ ଯଥା ନିଶାନ, ଢୋଲ, ମୁହୁରୀ ଆଦିର ପ୍ରଚଣ୍ଡ ତାଳ, ଯାହାକୁ ଭର୍ଣ୍ଣିପାର କହନ୍ତି, ତାହା କ୍ରମାଗତ ବାଜୁଥାଏ ଏବଂ ଧୀରେ ଧୀରେ ବରୁଆ ଦେହରେ ଦେବୀ ଆବିର୍ଭୂତ ହୋଇଥାନ୍ତି।

0: ବିଭିନ୍ନ ପ୍ରଶ୍ନ ପଚାରି ଦେବୀ ବରୁଆ ଶରୀରରେ ଆବିର୍ଭୂତ ହୋଇଥିବା ପରୀକ୍ଷା ହୁଏ। ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଯେବେ ବିଶ୍ୱାସ ଆସି ଯେ ଦେବୀ ଆସିଛନ୍ତି, ସେଇଠି ପରୀକ୍ଷା ଶେଷ ହୁଏ। ଚୟନ କରାଯାଇଥିବା ବରୁଆ ଏଥରକ ଦେବୀଙ୍କ ପୂଜା ସେବାର ଅଧିକାର ପାଆନ୍ତି। ବିଭିନ୍ନ ଉତ୍ସବ ଏବଂ ଯାତ୍ରାରେ ସେହି ବରୁଆଙ୍କ ଶରୀରକୁ ଦେବୀ ଆସନ୍ତି। ବରୁଆ ଏହାପରେ ଯଦି ଅପ୍ରାପ୍ତ ବୟସ୍କା କୁମାରୀକୁ ବିବାହ ହୋଇଥାଏ, ତେବେ ନିଜ ସ୍ତ୍ରୀକୁ ପ୍ରାପ୍ତ ବୟସ୍କା ହେବା ପରେ ଘରକୁ ଆଣିବାର ଅନୁମତି ପାଇଥାଏ।
1: ଆଶ୍ୱିନ ମାସ ଅମାବାସ୍ୟ ତିଥି ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ଯାତ୍ରା ଆରମ୍ଭ ହୁଏ। ଏହି ଯାତ୍ରାକୁ ଦଶହରା ଯାତ୍ରା ବା ବୟାଲ ଯାତ୍ରା କୁହାଯାଏ। ପାଟଣଗଡ଼ ପାଖରେ ଥିବା ଶମଶେର ନାମକ ଗାଁର ଜଙ୍ଗଲ ଭିତରୁ ବରୁଆ ଦେହରେ ଦେବୀ ଆସନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସବ ହୁଏ। ଅମାବାସ୍ୟା ପରଦିନ ପ୍ରତିପଦାରେ ପାଟଣାଗଡ଼ ପାଖର ଆଉ ଏକ ଗାଁ କୌଡ଼ିଆର ଜଙ୍ଗଲରୁ ଦେବୀ ପାଟଣେଶ୍ୱରୀ ବରୁଆ ଦେହରେ ଆସି ପାଟଣାଗଡ଼ରେ ବିଜେ ହୁଅନ୍ତି। ରାଜାଙ୍କ ଶସ୍ୟଭଣ୍ଡାର ଯାହାକୁ ଖମାର ବୋଲି କୁହାଯାଏ, ସେଠାରେ ଥିବା ଦେବୀ ଦଶମତୀଙ୍କୁ ପ୍ରଥମେ ପାଟଣେଶ୍ୱରୀ ଭେଟନ୍ତି ଏବଂ ସେଠାରେ ବଳି ପଡ଼ିଥାଏ। ପାଟଣେଶ୍ୱରୀ ମନ୍ଦିରର ଦେହଲିଆ ଶ୍ରୀ ଅଭିମନ୍ୟୁ ସିଂ ଦେବ
2: ଯେନ୍ଟା ପୂଜା ପଦ୍ଧତିରେ ନିୟମ କାନୁନ ଯେଉଁଟା ଅଛି ସେଇ ନିୟମ କାନୁନ ହିସାବରେ ପୂଜା କରାଯାଏ। ସେ ମାନେ ଆମର ତ ତିନିଟା ସମୟ ଅଛି, ସେଣେ ସକାଳ ସମୟ, ଉପରବେଳା ସମୟ, ସନ୍ଧ୍ୟା ସମୟ, ତିନିଟା ସମୟ ଅଛି। ତିନି ସମୟରେ ଦେବୀଙ୍କୁ ମାନେ ସକାଳ ରୂପଟା ବି ଗୋଟେ ରୂପ, ମଧ୍ୟାହ୍ନ ରୂପ ଗୋଟେ, ସନ୍ଧ୍ୟା ରୂପ ଗୋଟେ, ତିନିଟା ପ୍ରକାର ମନ୍ତ୍ର ଅଛି ଆଜ୍ଞା। ଯଦି ଦୁର୍ଗା ମନ୍ତ୍ର ବଳିବେ ତ ଗୋଟେ ମନ୍ତ୍ର ଅଛି, ଏଇଟା ହେଉଛି କାଳୀ କାଳୀଙ୍କର ଗୋଟେ ମନ୍ତ୍ର ଅଛି, ତାପରେ ବୈଦିକ ଗୋଟେ ଦୁର୍ଗା ମନ୍ତ୍ର ଅଛି।
0: ଦେବୀ ପାଟଣେଶ୍ୱରୀଙ୍କ ମୁଖ୍ୟ ଯାତ୍ରା ଦଶହରା ଶୁକ୍ଳ ନବମୀ ଦିନ ହୁଏ। ତିନି ଜଣ ବରୁଆଙ୍କ ଦେହରେ ଦେବୀ ସମଲେଶ୍ୱରୀ, ଦଶମତୀ ଏବଂ ପାଟଣେଶ୍ୱରୀଙ୍କ ସହ ଢୋଲ, ମୁହୁରୀ, ବିର୍କାଲି, ନିଶାନ, ତାସା ଏବଂ ଘଣ୍ଟ ବାଦ୍ୟରେ ବାଦ୍ୟକାର ଏବଂ ଭକ୍ତମାନେ ମିଶି ପାଟଣେଶ୍ୱରୀଙ୍କ ମନ୍ଦିରରୁ ବାହାରି ସହର ପରିକ୍ରମା କରନ୍ତି। ସହର ବୁଲିବା ପୂର୍ବରୁ ତିନି ଦେବୀଙ୍କ ଶୋଭାଯାତ୍ରା ଗଡ଼ ଭିତରେ ଥିବା ସାତଟି ଜାଗାରେ ଖଣ୍ଡା ପ୍ରହାର କରନ୍ତି।
1: ଭର୍ଣ୍ଣି ପାରରେ ଦେବୀଙ୍କ ବାଦ୍ୟ ତଥା ବରୁଆଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଘଣ୍ଟି ଯାହାକୁ ଘୁଲଘୁଲା ବୋଲି କୁହାଯାଏ, ଏହି ଦୁଇ ବାଦ୍ୟର ମିଶ୍ରିତ ଶବ୍ଦରେ ଚତୁର୍ଦ୍ଧିକ କମ୍ପି ଉଠେ। ସହର ପରିକ୍ରମା ସମୟରେ ଅନେକ ଜାଗାରେ ଭକ୍ତମାନେ ଦେବୀଙ୍କ ପୂଜା ଅର୍ଚ୍ଚନା କରି ଭୋଗ ଲଗାନ୍ତି। ନିଶ୍ୱାସ ଫୁଲି ଉଠୁଥିବା ଭଳି ସ୍ୱରରେ ବରୁଆ ଦେହରେ ଆବିର୍ଭୂତ ଦେବୀ ଭକ୍ତମାନଙ୍କ ସଙ୍ଗେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରି ସେମାନଙ୍କର ବିଭିନ୍ନ ହାରିଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ସମସ୍ୟାର ସମାଧାନ ମଧ୍ୟ କରନ୍ତି।

0: ଆନନ୍ଦ ଉଲ୍ଲାସ ଏବଂ କୌତୁହଳ ଭରା ଏହି ଯାତ୍ରା ସେଇ ନବମୀ ଦିନ ରାତ୍ରିରେ ସମାପ୍ତ ହୁଏ। ସାଂସାରିକ ଜୀବନର ଘଟଣା ଦୁର୍ଘଟଣା ଓ ଅଭାବ ଅସୁବିଧାକୁ ନେଇ ବ୍ୟସ୍ତ ଲୋକମାନସରେ ଏଭଳି ପାରମ୍ପରିକ ଯାତ୍ରା ଏକ ପବିତ୍ର ଭାବନା ସୃଷ୍ଟି କରିଥାଏ।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପୀଠ ପରିକ୍ରମା। ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି, ଉପସ୍ଥାପନାରେ ଥିଲେ ବନ୍ଦନା ପଟ୍ଟନାୟକ ଏବଂ ରବୀନ୍ଦ୍ର ନାରାୟଣ ମିଶ୍ର।
2: ଶୁଣିଲେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ, ସୌମେନ୍ଦ୍ର ମିଶ୍ରଙ୍କ ଗୀତ, ସଙ୍ଗୀତ ସଞ୍ଜୟ।

0: ବାପା ଏସବୁ?
1: ହଁ, ଯୋଉ ଜିନିଷ ବର୍ଷ ବର୍ଷ ଧରି ବିନା କାରଣରେ ପଡିଥିବ ତାକୁ ବାହାର କରିଦେବା ଉଚିତ।
0: ୟାକୁ ବି ଜେଜେଙ୍କ ପୁରୁଣା ପାସବୁକ୍ ଆଉ ଏଫଡି।
2: ଆରେ ଏଇଟା କେମିତି ରହିଗଲା?
0: ପଇସା ଗଲା?
2: ନାଇଁ ନାଇଁ, ଉପାୟ ଅଛି, ଉପାୟ ଅଛି। ବ୍ୟାଙ୍କ ଖାତାକୁ ଚଲେଇବା ଦରକାର, ନଚେତ ଖାତା ଇନଅପରେଟିଭ ହେଇଯାଏ। ଏଇ କ୍ଷେତ୍ରରେ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ, ଖାତା ସକ୍ରିୟ କରାନ୍ତୁ, ଆଉ ଆପଣଙ୍କ ରାଶି ଯାହା ଅଛି ତାକୁ ସୁଧ ସମେତ କ୍ଲେମ କରନ୍ତୁ।
0: ଜେଜେ
3: RBI କୁହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଠିକ କଥା କହୁଛି।
5: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
6: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
7: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
8: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
9: ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣିବା ବାଘୀ ଟୁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ, ଗୀତ ସାଇଦ୍ କାଦ୍ରୀ ଏବଂ ସଙ୍ଗୀତ ମିଥୁନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦବଙ୍ଗ ଚଳଚ୍ଚିତ୍ରରୁ। ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷାଲ ଫାୟେଜ୍ ଅନ୍ୱର୍ଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସାଜିଦ୍ ୱାଜିଦ୍।

ଶେଷରେ ଶୁଣିଲେ ଅକିରା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ସୁନିଧି ଚୌହାନ ଏବଂ ଗୀତ ମନୋଜ ମୁନ୍ତାସିର, ସଙ୍ଗୀତ ବିଶାଲ ଏବଂ ଶେଖର। ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଅଭିମନ୍ୟୁ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମାନନ୍ଦ।

ତୁ ଆଉ ମୁଁ ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ କୁମାର ବାପି ଏବଂ ଶୈଳଭାମା, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ଦେବୀତୋଷ ଆଚାର୍ଯ୍ୟ।

ପରବର୍ତ୍ତୀ ଗୀତଟି ଶୁଣିବା ତୁ ଏକା ଆମ ସାହା ଭରସା ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ଗୀତ ବିଜୟ ମଲ୍ଲ, ସଙ୍ଗୀତ ପ୍ରେମାନନ୍ଦ।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲଭ୍ ମାଷ୍ଟର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବାବୁସାନ। ବାପୁ ଗୋସ୍ୱାମୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଧର୍ମ ସହିଲେ ହେଲା। ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ରୂପ କୁମାର ରାଠୋଡ଼ ନିଜାମଙ୍କ ଗୀତକୁ ସଙ୍ଗୀତ ସଜେଇଛନ୍ତି ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା କ୍ରିମିନାଲ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପାମିଲା ଜେନ। ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଗୀତଟି ଶୁଣିବା ପିକେ ଚଳଚ୍ଚିତ୍ରରୁ, ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଅଙ୍କିତ ତିୱାରୀ, ରଚନା ମନୋଜ ମୁନ୍ତାସିର।

0: ଅଥବା ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଶୁଣିବା ଫନା ଚଳଚ୍ଚିତ୍ରରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଶାନ ଏବଂ କୈଳାସ ଖେର, ଗୀତ ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ଏଥର ଶୁଣିବା ସ୍ପେଶିଆଲ 26 ଚଳଚ୍ଚିତ୍ରର ଗୀତ। ଶିଳ୍ପୀ କୀର୍ତ୍ତି ସାଗଠିଆ, ଗୀତ ଇର୍ଷାଦ କାମିଲ, ସଙ୍ଗୀତ ଏମ୍ ଏମ୍ କରିମ।

ନଟଙ୍କି ସାଲା ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ଆୟୁଷ୍ମାନ ଖୁରାନା ଏବଂ ନୀତି ମୋହନ। ଗୀତ ରଚନା କରିଛନ୍ତି ଆୟୁଷ୍ମାନ, ରୋଚକ ଏବଂ ଗୁରପ୍ରୀତ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ରେଡିଓରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଏବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଶୁଣିଲେ ଲୋକନାଟ ବଳି ବାମନ, ରଚନା ଦେବରାଜ ମୁନି, ସହଯୋଗିତାରେ ଥିଲେ ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଭକ୍ତିଗୀତଟିଏ, ରଚନା ଅଲେଖ ବିଶ୍ୱାଲ, ସଙ୍ଗୀତ ପରିଚାଳନା ଅରବିନ୍ଦ ମୁଦୁଲି।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ଅଗ୍ନିପଥ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଜୟ ଅତୁଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ତୁମ୍ ମିଲେ, କଣ୍ଠଦାନ କରିଛନ୍ତି କେକେ କୁମାର ଏବଂ ଶହୀଦ କ୍ୱାଦ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ୍।

ଜନ୍ନାତ ଏ କଥାଚିତ୍ରର ଗୀତଟି ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି କେକେ। ସୟିଦ କ୍ୱାତ୍ରିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ।

ଶେଷରେ ଆସନ୍ତୁ ଶୁଣିବା କ୍ରୁକ୍ କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ନିଖିଲ ଡିସୋଜା, ପ୍ରୀତମ ଏଣ୍ଡ କୁମାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ।

0: ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହୋଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ୍ ୱାଇ। ଆପଣଙ୍କ

0: ପ୍ରଥମଟି ହେଉଛି ଝୋଡ଼ା ବା ଗୁଛିଆ କିସମ, ଯେଉଁ ବିହନ ଭିତରେ ରହିଛି ଅର୍କ କୋମଲ, ଅର୍କ ସୁବିଧା, ଅର୍କ ସମୃଦ୍ଧି, ଅର୍କ ଅନୁପ, ପୂଷା ପାର୍ବତୀ। ଏହି ଗଛଗୁଡ଼ିକ ଛୋଟ ରହେ, ମାଡ଼ିବା ପାଇଁ ବାଉଁଶ ବାନ୍ଧିବାର ମଧ୍ୟ ଆବଶ୍ୟକତା ପଡ଼େ ନାହିଁ। ଅନ୍ୟଟି ହେଉଛି ଲତା କିସମ। ଏହି କିସମର ବିହନଗୁଡ଼ିକ ମଧ୍ୟରେ ରହିଛି କେଣ୍ଟକି ୱଣ୍ଡର, ପୂଷା ସ୍ୱର୍ଣ୍ଣଲତା। ଏହି ଗଛଗୁଡ଼ିକ ଲତା ପରି ମାଡ଼ିଥାଏ, ତେଣୁ ବାଉଁଶ ବା ଦୌଡ଼ିର ସାହାରା ଦେବାକୁ ପଡ଼ିଥାଏ। ବିନ୍ସ ଚାଷ ପାଇଁ ସାଧାରଣତଃ ଏକର ପ୍ରତି ଝୋଡ଼ା କିସମର ବିହନ 25-30 କିଲୋଗ୍ରାମ ଏବଂ ଲତା କିସମ ପାଇଁ ଏକର ପ୍ରତି 12-15 କିଲୋଗ୍ରାମ ବିହନର ଆବଶ୍ୟକତା ପଡ଼ିଥାଏ। ମଞ୍ଜି ବୁଣିବା ପୂର୍ବରୁ ବିଶୋଧନ କରିନେବା ନିହାତି ଆବଶ୍ୟକ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେଣୁକରି ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ ବାଭିଷ୍ଟିନ୍ ବା ଥିରାମ ମିଶାଇ ବିଶୋଧନ କରିବା ଉଚିତ। ଜୈବିକ ପ୍ରଣାଳୀ ପାଇଁ ପ୍ରତି କିଲୋଗ୍ରାମ ମଞ୍ଜିରେ 10 କିଲୋଗ୍ରାମ ରାଇଜୋବିୟମ କଲଚର ବ୍ୟବହାର କରିପାରିବା। ମଞ୍ଜି ବୁଣିବା ପୂର୍ବରୁ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଏବଂ ସମତଳ କରିଦେବା ଦରକାର। ମଞ୍ଜି ବୁଣିବା ସମୟରେ ଝୋଡ଼ା କିସମର ବିହନକୁ ଧାଡ଼ିରୁ ଧାଡ଼ି 45 ସେଣ୍ଟିମିଟର ଏବଂ ଗଛରୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖି ବୁଣିବା ଏବଂ ଲତା କିସମର ବିହନରେ ଧାଡ଼ିରୁ ଧାଡ଼ି 60-75 ସେଣ୍ଟିମିଟର ଏବଂ ଗଛରୁ ଗଛ 20-25 ସେଣ୍ଟିମିଟର ଦୂରତା ରଖି ବୁଣିବା ଆବଶ୍ୟକ। ମଞ୍ଜିକୁ ମାଟି ଭିତରେ 2-3 ସେଣ୍ଟିମିଟର ଗଭୀରତାରେ ବୁଣିବା ଉଚିତ। ଅଧିକ ଅମଳ ପାଇଁ ଖତ ଏବଂ ସାରର ମଧ୍ୟ ଆମେ ପ୍ରୟୋଗ କରିପାରିବା। ସାଧାରଣତଃ ଖତ ଓ ଜୈବିକ ସାରର ବ୍ୟବହାର ଶେଷଓଡ଼ ଚାଷ ସମୟରେ ଏକର ପ୍ରତି 6-8 ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଇ ପାରିବା। ଠିକ୍ ସେମିତି ରାସାୟନିକ ସାର ଭାବରେ ଏକର ପ୍ରତି ୟୁରିଆ 35-40 କିଲୋଗ୍ରାମ, ସିଙ୍ଗଲ ସୁପର ଫସ୍ଫେଟ୍ 125 କିଲୋଗ୍ରାମ, ମ୍ୟୁରେଟ୍ ଅଫ୍ ପଟାସ 25 କିଲୋଗ୍ରାମ ବ୍ୟବହାର କରିପାରିବା। ଫସ୍ଫେଟ୍ ଓ ପଟାସର ସମ୍ପୂର୍ଣ୍ଣ ପରିମାଣ ଏବଂ ୟୁରିଆର ଅଧା ପରିମାଣ ମଞ୍ଜି ବୁଣିବା ସମୟରେ ପ୍ରଦାନ କରିବା। ବାକି ଅଧା ୟୁରିଆ ମଞ୍ଜି ବୁଣିବାର 25-30 ଦିନ ପରେ କୋଡ଼ା ଖସା କରିବା ସମୟରେ ପ୍ରଦାନ କରିବା। ବିନ୍ସ ଚାଷ ଜଳସେଚନର ମଧ୍ୟ ଆବଶ୍ୟକତା ରଖିଥାଏ। ମଞ୍ଜି ବୁଣିବା ପରେ ତୁରନ୍ତ ହାଲୁକା ପାଣି ଦେବା ଉଚିତ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଖରଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୁନିତା ପାତ୍ର ଏବଂ ମୈତ୍ରୀ ପ୍ରହରାଜ।

0: ସଫଳତା ପାଇବାକୁ ହେଲେ ଆମକୁ ଅନେକ କଠିନ ପରିଶ୍ରମ କରିବାକୁ ପଡ଼ିବ, ଆଉ ସେହି କଠିନ ପରିଶ୍ରମ ଭିତରେ ଆମକୁ ଧୈର୍ଯ୍ୟହରା ନ ହୋଇ ଆଗକୁ ଚାଲିଲେ ନିଶ୍ଚୟ ସଫଳତା ମିଳିବ। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରରାସ
1: ଆଉ ମୁଁ ସୁନିତା ପାତ୍ର।
0: ନମସ୍କାର।
1: ଆମେ ଦେଖୁଛେ ଆମ ସମାଜରେ ବହୁ ମହିଳା ଟିକେ ଛୁଆଁ ଅଛୁଆଁ ଭେଦଭାବ ବା ଅସ୍ପୃଶ୍ୟତାକୁ ମାନିଥାନ୍ତି। ଯୁଗ ବଦଳିଲା, ଆଧୁନିକ ଯୁଗରେ ମହିଳା ପାଦ ଦେଲା, ତଥାପି ଟିକେ ଛୁଆଁ ଅଛୁଆଁ ଭେଦଭାବ କମିପାରୁନି।
0: କିନ୍ତୁ ଆଉ କେତେକ ମହିଳା ଅଛନ୍ତି, ସେମାନେ ଏହାର ନିରାକରଣ ପାଇଁ ଅଣ୍ଟା ଭିଡ଼ି ସମାଜରେ ଆଗକୁ ବାହାରିଛନ୍ତି, ଲୋକଙ୍କୁ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଆମେ ସମସ୍ତେ ମଣିଷ ଜାତି, ଆମ ଦେହରେ ପ୍ରବାହିତ ହେଉଥିବା ରକ୍ତ ଏକ।
1: ଅସ୍ପୃଶ୍ୟତା ନିରାକରଣ ଏବଂ ସାମାଜିକ ସଂସ୍କାର କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ ଅଟେ। ଇତିହାସରୁ ଆରମ୍ଭ କରି ଆଧୁନିକ ସମାଜ ପର୍ଯ୍ୟନ୍ତ ଜାତିଗତ ପାତର ଅନ୍ତର ଏବଂ ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ପାଇଁ ମହିଳାମାନେ ବିଭିନ୍ନ ସ୍ତରରେ ସଂଗ୍ରାମ କରି ଆସିଛନ୍ତି।
0: ପରିବାରରେ ଜଣେ ମା ହିଁ ଶିଶୁର ପ୍ରଥମ ଶିକ୍ଷୟିତ୍ରୀ। ମହିଳାମାନେ ନିଜ ପିଲାମାନଙ୍କୁ ପିଲାଦିନରୁ ହିଁ ଶିକ୍ଷା ଦେବା ଦରକାର ଯେ ସମସ୍ତ ମଣିଷ ସମାନ। ଏହି ଶିକ୍ଷା ଦେଇ ସମାଜରୁ ଜାତିବାଦର ବିଷବୃକ୍ଷକୁ ଉପାଡ଼ିବାରେ ସାହାଯ୍ୟ

0: କରିଥାନ୍ତି। ପାରମ୍ପରିକ ଭାବେ ଘରର ରୋଷେଇ ଘର ଓ ପୂଜା ଘର ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଯେତେବେଳେ ମହିଳାମାନେ ନିଜେ ଏହି ସ୍ଥାନଗୁଡ଼ିକରେ ଛୁଆଁ ଅଛୁଆଁ ଭେଦଭାବକୁ ପ୍ରଶୟ ଦେବେ ନାହିଁ, ସେତେବେଳେ ସମାଜର ଏକ ବଡ଼ ପରିବର୍ତ୍ତନ ଆସିଯିବ।
1: ହଁ, ଆମେ ସବୁବେଳେ ଏହି ଚିନ୍ତାଧାରାକୁ ମନରେ ରଖିଥାଉ, କାଳେ ସିଏ ଆମ ପାଣିକୁ ଛୁଇଁଦେବ, ଆମ ରୋଷେଇ ଘରେ ପଶିଯିବ, ଆମ ଖାଦ୍ୟ ମାରା ହୋଇଯିବ, ୟାକୁ ଛୁଇଁବା ନାହିଁ ସେ ଛୋଟ ଜାତି, ଏହିସବୁ ଭାବନା ସମ୍ପୂର୍ଣ୍ଣ ଭୁଲ। ଏସବୁଠାରୁ ଆମେ ଦୂରେଇ ରହିବା ଉଚିତ।
0: ଜଣେ ମା ହିଁ ଚାହିଁଲେ ନିଜ ପିଲାଙ୍କ ମନରୁ ଜାତି ନୀତି ଉଚ୍ଚ ନୀଚ ଭାବନାକୁ ସମ୍ପୂର୍ଣ୍ଣ ଭାବେ ଦୂର କରି ଏକ ସୁସ୍ଥ ମାନସିକତା ଗଠନ କରିପାରିବେ।
1: ଶିକ୍ଷିତ ମହିଳାମାନେ ସମାଜରେ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଅସ୍ପୃଶ୍ୟ ବର୍ଗର ଲୋକଙ୍କୁ ସମ୍ମାନର ସହିତ ବଞ୍ଚିବାକୁ ପ୍ରେରିତ କରିଥାନ୍ତି।
0: ହଁ ଶ୍ରୋତା ଭଉଣୀ, ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀବାଈ ଫୁଲେ ଏବଂ ତାଙ୍କ ସହଯୋଗୀ ଫାତିମା ଶେଖ ଦଳିତ ଅସ୍ପୃଶ୍ୟ ଏବଂ ମହିଳାମାନଙ୍କ ଶିକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ। ଶିକ୍ଷା ମାଧ୍ୟମରେ ହିଁ ସେମାନେ ନିମ୍ନ ବର୍ଗର ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ।
1: ଡକ୍ଟର ବିଆର୍ ଆମ୍ବେଦକରଙ୍କ ପତ୍ନୀ ମାତା ରମାବାଈ ମଧ୍ୟ ଦଳିତ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ଉତ୍ଥାନ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲେ ଏବଂ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନରେ ଆମ୍ବେଦକରଙ୍କ ଶକ୍ତି ସାଜିଥିଲେ।
0: ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ରମା ଦେବୀ, ମାଳତୀ ଚୌଧୁରୀ, ସରୋଜିନୀ ନାଇଡୁଙ୍କ ଭଳି ଅନେକ ମହିଳା ନେତ୍ରୀ ଅସ୍ପୃଶ୍ୟମାନଙ୍କର ସେବା କରିବା ସହ ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ଏବଂ ସାଧାରଣ କୂଅରୁ ପାଣି ନେବାର ଅଧିକାର ଦେବା ପାଇଁ ଆନ୍ଦୋଳନ କରିଥିଲେ।
1: ରମାଦେବୀ ଦଳିତ ବସ୍ତିମାନଙ୍କୁ ଯାଇ ସେମାନଙ୍କ ସେବା କରୁଥିଲେ, ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଏବଂ ଉଚ୍ଚ ଜାତିର ଲୋକଙ୍କ ମନରୁ ଭେଦଭାବ ଦୂର କରିବାକୁ ଚେଷ୍ଟା କରୁଥିଲେ।
0: ମାଳତୀ ଚୌଧୁରୀ ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କରି ସବୁ ବର୍ଗର ବିଶେଷ କରି ଆଦିବାସୀ ଏବଂ ଦଳିତ ପିଲାମାନଙ୍କୁ ଏକାଠି ଶିକ୍ଷା ଦେଇ ସାମାଜିକ ସମାନତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଥିଲେ। ଏମାନଙ୍କୁ ଆମେ ଅନୁକରଣ କରିବା ତ ଆମ ସମାଜରେ ମଧ୍ୟ ଅସ୍ପୃଶ୍ୟତା ରହିବ ନାହିଁ। ଇତିହାସକୁ ମନେ ପକାଇ ଆମେ ଆଗେଇ ଯିବା।

0: ଆଜିକାଲି ଆମେ ଦେଖୁଛେ ମହିଳା ବହୁତ ଆଗେଇଲେଣି, ସଫଳତାର ଶୀର୍ଷକୁ ପହଞ୍ଚିଲେଣି, ଶିକ୍ଷିତ ହେଲେଣି, ତଥାପି ସମାଜରେ ମହିଳା ନିର୍ଯାତିତ ହେଉଛି।
1: ହଁ ମୈତ୍ରୀ, ତମେ ଠିକ କଥା କହିଲ। ପରିବାରକୁ ନୂଆ ହୋଇ ଆସିଥିବା ବହୁଟିଏ ଅନେକ ସ୍ୱପ୍ନ ନେଇ ଆସିଥାଏ। ସ୍ୱାମୀଠାରୁ ସ୍ନେହ ପାଇବି, ଭଲ ପାଇବା ପାଇବି,

0: ପରିବାରରେ ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ଚଳିବି। ତା ନିଜ ପରିବାରରୁ ଗୋଡ଼ କାଢ଼ି ଅନ୍ୟ ପରିବାରରେ ନିଜକୁ ସାମିଲ କରିଥାଏ। ପରିବାରର ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବାକୁ ମଧ୍ୟ ଚାହିଁଥାଏ ଆଉ ସ୍ୱାମୀକୁ ସବୁକିଛି ସମର୍ପଣ କରି ସର୍ବସ୍ୱ ଦେଇ ତାର ଅତି ନିଜର ହୋଇ ରହିବାକୁ ଚାହିଁଥାଏ। କିନ୍ତୁ ବେଳେବେଳେ ଏମିତି କାହିଁକି ହୁଏ କେଜାଣି, ବୋହୁଟିର ସବୁ ସ୍ୱପ୍ନ ଚୁରମାର ହୋଇ ଭାଙ୍ଗିଯାଏ। ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ରହେ ନାହିଁ, ଦୁହେଁ ଦୁହିଁଙ୍କୁ ବୁଝିପାରନ୍ତି ନାହିଁ, ଉପଯୁକ୍ତ ବୁଝାମଣାର ଅଭାବ ରହିଯାଏ, ଦୁଇ ଜଣଙ୍କ ମନରେ ତିକ୍ତତା ଭାବ ଆସିଯାଏ।
1: ହଁ, ଯାହାଦ୍ୱାରା ସେମାନେ ବୈବାହିକ ଜୀବନକୁ ଶାନ୍ତିରେ କାଟିପାରନ୍ତି ନାହିଁ, ଧୈର୍ଯ୍ୟହରା ହୋଇଯାଆନ୍ତି ଆଉ ଶେଷରେ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥାନ୍ତି, ଯାହାକୁ ଆମେ ଛାଡ଼ପତ୍ର କିମ୍ବା ଡାଇଭୋର୍ସ ବୋଲି କହିଥାଉ।
0: ବୈବାହିକ ଜୀବନ ଏତେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଯେ ଶେଷରେ ବିବାହର ବିଚ୍ଛେଦ ହେବା ପାଇଁ ଆଇନର ସହାୟତା ନେବା ପାଇଁ ବାଧ୍ୟ ହେଉଛି ମହିଳା। ସମାଜରେ ବଢି ଚାଲିଛି ବିବାହ ବିଚ୍ଛେଦ ମାମଲା।
1: ଏମିତି କାହିଁକି ହୁଏ, ଏହି ଛାଡ଼ପତ୍ର ସବୁ କେଉଁଭଳି ପରିସ୍ଥିତିରେ ଉପୁଜିଥାଏ ଓ ସେଥିପାଇଁ ସରକାରଙ୍କ ତରଫରୁ ଛାଡ଼ପତ୍ର ଆଇନ କ'ଣ କ'ଣ ରହିଛି, ଆସନ୍ତୁ ଜାଣିବା ଆମ ଆଡଭୋକେଟ୍ ଗୀତାଞ୍ଜଳି ଧଳଙ୍କ ଠାରୁ। ମ୍ୟାଡାମ୍ ନମସ୍କାର।
2: ନମସ୍କାର।
1: ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ।
1: ମ୍ୟାଡାମ୍, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ବିବାହ ବିଚ୍ଛେଦ ଆଇନ କ'ଣ ରହିଛି, ତ ସେ ବିଷୟରେ ଆପଣ ଆମ ଶ୍ରୋତାଭଉଣୀମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଦେବେ।
2: ମୁଁ ହେଉଛି ଗୀତାଞ୍ଜଳି ଧଳ। ଆଜି 8 ବର୍ଷ ହେଲାଣି ମୁଁ ଆଜି ଆଡଭୋକେଟ୍ ଭାବେ ପ୍ରାକ୍ଟିସ୍ କରୁଛି ଜୟପୁର କୋର୍ଟରେ। ବିବାହ ବିଚ୍ଛେଦ ମାନେ ଆଜିର ପରିସ୍ଥିତି ଯେଉଁ ପ୍ରକାର ହେଲାଣି ସମାଜରେ ନାରୀମାନଙ୍କୁ ନେଇକି, ଇଏ ତ ମାନେ ଜଟିଳ କଥା ହେଉଛି। ଇଏ ଗୋଟେ ସାଧାରଣ ଭାବରେ ପରିବେଶ ଉପରେ ଗୋଟେ ଗୁଡ୍ କି ବ୍ୟାଡ୍ ଇମ୍ପାକ୍ଟ ଆମେ କହିପାରିବାନି, ଯେହେତୁ ପରିବେଶରେ ଲୋକ ପାରିବାରିକ କଳହ, ମାନସିକ ଅସ୍ଥିରତା, ନିର୍ଯାତନା ଏସବୁ ସହି ନପାରି ପ୍ରଥମେ ତ ବିଚ୍ଛେଦ ପାଇଁ ଚିନ୍ତା କରନ୍ତେ। ଆଉ ବିବାହ ବିଚ୍ଛେଦ ପାଇଁ ଆମ ହିନ୍ଦୁ ମ୍ୟାରେଜ୍ ଆକ୍ଟରେ 1955 ଆସିଛି, ତା ପାଇଁ ପ୍ରାଞ୍ଜଳ ଭାବରେ ବୁଝାଯାଇଛି କେଉଁ ସମୟରେ କେଉଁ ପରିସ୍ଥିତିରେ ଜଣକ ବିବାହିତ ପୁରୁଷ ବା ସ୍ତ୍ରୀ କେଉଁଭଳି ଭାବରେ ବିଚ୍ଛେଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇପାରିବେ। ଏଥିପାଇଁ ଦୁଇ ପ୍ରକାର ଜିନିଷ ଅଛି, ଗୋଟେ ହେଲା ଜୁଡିସିଆଲ ସେପାରେସନ ଗୋଟେ ଜିନିଷ ଅଛି, ଆଉ ଗୋଟେ ଜିନିଷ ହେଲା ଆପଣ ବିଚ୍ଛେଦ ବା ଡାଇଭୋର୍ସ ଯାହାକୁ କୁହନ୍ତି। ଆଉ ସେପାରେସନ କହିଲେ ଗୋଟେ ଜୁଡିସିଆଲ ସେପାରେସନ ଆପଣ କୋର୍ଟରେ ଆସି ଗୋଟେ ପିଟିସନ ଦାଖଲ କରାଇବେ ଯେ ଆମ ଭିତରେ କିଛି ମତାନ୍ତର ବା ମନାନ୍ତର ହେଉଛି ବା ଦୁଇ ଜଣ ମାନେ ଭିତରେ ସମ୍ପର୍କ କିଛି ଭଲ ନାହିଁ, ଆମେ ଅଲଗା ରହିବା ପାଇଁ ଚାହୁଁଛୁ, ସେଇଥିପାଇଁ ବିଚ୍ଛେଦକୁ ନ କରି ଜୁଡିସିଆଲ ସେପାରେସନ ବି ପ୍ରଥମେ ସେମାନେ ନେଇପାରିବେ। ଯଦି ଜୁଡିସିଆଲ ସେପାରେସନ ଚାହୁଁନାହାନ୍ତି, ସେମାନେ ପୂର୍ଣ୍ଣତା ଭାବରେ ବିଚ୍ଛେଦ ଚାହୁଁଛନ୍ତି, ତାହେଲେ କୌଣସି ପକ୍ଷ ବା ଉଭୟ ପକ୍ଷ ମିଶି ଡାଇଭୋର୍ସ ପିଟିସନ ଫାଇଲ୍ କରିପାରିବେ।
1: ମ୍ୟାଡାମ୍, ଏ ଯୋଉ ଡାଇଭୋର୍ସ ନିଅନ୍ତି ତ ସାଧାରଣତଃ ଏମିତି ବାହାଘରର କେତେ ବର୍ଷ ପରେ ନିଆଯାଏ, ଏମିତି କ'ଣ ରୁଲ୍ ଅଛି କି?
2: ହଁ, ଏଥିପାଇଁ ନିୟମ ଅଛି, ବିବାହର 2 ବର୍ଷରୁ 7 ବର୍ଷ ମଧ୍ୟରେ ଯଦି ଜଣେ ଚାହିଁବ ସେପାରେସନ ହୋଇପାରିବ, କିନ୍ତୁ ତା ପାଇଁ ଏମିତି କିଛି ନାହିଁ ଯେ ଆମେ ଚାହିଁଦେଲେ ଡାଇଭୋର୍ସଟା ଏଲାଉ ହୋଇଯିବ। ତା ପାଇଁ ବହୁତ ନୀତି ନିୟମ ବିଧିବିଧାନ କୋର୍ଟର ଅଛି, ଯୋଉଟାକି ତା ଭିତରେ କ୍ରାଇଟେରିଆ ଭିତରେ ଆସିଲେ ହିଁ ଗୋଟେ ଡାଇଭୋର୍ସ ଏଲାଉ ହୁଏ, ଝିଅ ଆପ୍ଲାଏ କରୁ କି ପୁଅ ଆପ୍ଲାଏ କରୁ।
1: ଏ ଯୋଉ ଡାଇଭୋର୍ସ କେସ୍ ଆସେ ଜଣାପଡୁଛି ଆଜିକାଲି ଟିକେ ଅଧିକ ହେଉଛି ପୂର୍ବ ଅପେକ୍ଷା, ତ କାହିଁକି ଆପଣ କ'ଣ ଭାବନ୍ତି?
2: ଯେହେତୁ ଆଜିର ସୋସାଇଟିରେ ମାନସିକ ସ୍ଥିରତା ଲୋକଙ୍କର ଆଗଭଳି ନାହିଁ, ଲୋକ କ୍ରୁଏଲିଟି ମାନେ ଘରୋଇ ବିବାଦ ମଧ୍ୟରେ ଫସି ରହିବା ପାଇଁ ଚାହୁଁନାହାନ୍ତି, ନିଜେ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା ଆଗ୍ରହ, ଆଉ ଯେହେତୁ ସମସ୍ତେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ସୋସାଇଟି ହୋଇଗଲାଣି, ତ ସେମାନେ କାହା ଆବଦ୍ଧରେ ବାନ୍ଧି ହୋଇ ରହିବା ପାଇଁ ଆଜିର ସାଧାରଣତଃ ଚାହୁଁନାହାନ୍ତି, ପାରିବାରିକ କଳହ ଭିତରେ ବାନ୍ଧି ହୋଇ ଗୋଟେ ଜାଗାରେ ସ୍ଥିରତା ହୋଇ ରହିବା। ପୁଣି ଦ୍ୱିତୀୟ ପକ୍ଷ ହେଲା ପାରିବାରିକ କଳହ ଆଗରେ ଲୋକଲୋଚନ ଆସିଲେ ଲଜ୍ଜିଆ ବୋଲି ଭାବୁଥିଲେ, ଯୋଉଟାକି ବର୍ତ୍ତମାନ ସମାଜରେ ସେସବୁ ଧୀରେ ଧୀରେ କ୍ଷୁଣ ହେଲାଣି।
1: ଆଉ ଗୋଟେ ପକ୍ଷରେ କହିବାକୁ ଗଲେ ତ ନାରୀମାନଙ୍କର ସହନଶୀଳତା ବି କମି କମି ଯାଉଛି।
2: ହଁ, ନିହାତି ଭାବରେ,
1: ଯାହାଦ୍ୱାରା କି ସେମାନଙ୍କର ଆଉ ଯୋଉ ପରିବାର ଭିତରେ ଯୋଉ ଟଲରେଟ୍ କରିବା ପ୍ରତି କଥାକୁ, ପୂର୍ବେ ସବୁ ଜିନିଷକୁ ସହି ଯାଉଥିଲେ, ଏବେ ଆଉ ସେ ସହିବା ଦେଖାଯାଉନି, ଯାହାଦ୍ୱାରା କି ପରିବାରମାନେ ବହୁତ ଭାଙ୍ଗୁଛି। ତ ଏ ବିଷୟରେ ଆମ ଶ୍ରୋତା ଭଉଣୀମାନେ ଯେଉଁମାନେ ଶୁଣୁଛନ୍ତି, ଯେଉଁମାନେ ଆଗକୁ ଡାଇଭୋର୍ସ ପାଇଁ ଟିକେ ଚିନ୍ତା ବି କରିଛନ୍ତି, ତ ସେମାନଙ୍କୁ କ'ଣ କହିବେ?
2: ପ୍ରଥମ କଥା ହେଲା, ପ୍ରଥମେ ଲୋକ ଭାବନ୍ତି କୋର୍ଟ ଆସିଲେ ସାଙ୍ଗେ ସାଙ୍ଗେ ଡାଇଭୋର୍ସଟା ହୋଇଯାଏ ବୋଲି, କିନ୍ତୁ ଏତେ ସହଜ ବା ସରଳ ନୁହେଁ। ପ୍ରଥମେ ରିକାଉନ୍ସେଲିଂ ହୁଏ, ଉଭୟ ପକ୍ଷକୁ, ଉଭୟ ପରିବାରକୁ, ଉଭୟ ସ୍ୱାମୀ ସ୍ତ୍ରୀକୁ ବସେଇକି କାଉନ୍ସେଲିଂ କରାଯାଏ, କୋର୍ଟ ତରଫରୁ କାଉନ୍ସେଲିଂ ହୁଏ, ବୁଝାଯାଏ ସେମାନଙ୍କୁ ମାନେ ଏହି ପଦକ୍ଷେପ ନେବା ଦ୍ୱାରା

0: କ'ଣ ତାଙ୍କ ପ୍ରତି ପଡ଼ିବ, ନେଗେଟିଭ୍ ଇମ୍ପାକ୍ଟ ତାଙ୍କର ବା ତାଙ୍କ ଛୁଆ ପ୍ରତି, ସେସବୁ ବୁଝାଯାଏ। ତାପରେ ଯଦି ସେମାନେ ଫାଇନାଲି ଡିସିସନ୍ ନିଅନ୍ତି ଯେ ନାଇଁ ମୁଁ ନେବି, ତାମାନେ ଗୋଟେ ମ୍ୟୁଚୁଆଲ୍ ଡାଇଭର୍ସ ଅଛି, ଯୋଉଟାକି ଦୁଇ ଜଣଙ୍କ ସହମତିରେ ହୁଏ। କିନ୍ତୁ ଯୋଉ ଜିନିଷ ଦୁଇ ଜଣଙ୍କ ସହମତିରେ ହଉନି, ଗୋଟିଏ ପକ୍ଷ ଚାହୁଁଛି ଗୋଟିଏ ପକ୍ଷ ଚାହୁଁନି, ସେ ଜାଗାରେ ବହୁତ କ୍ରାଇଟେରିଆ ଅଛି, ସେସବୁକୁ କୋର୍ଟ ଫୁଲଫିଲ୍ ହେଲେ ହିଁ ଯାଇ କୋର୍ଟଟା ଡାଇଭର୍ସ ଅର୍ଡର୍ଟା ଦିଏ।
1: ତ ସାଧାରଣତଃ ଯଦି କେସ୍ ଫାଇଲ୍ ହେଲା ତାହେଲେ କେତେଦିନ ପର୍ଯ୍ୟନ୍ତ ତାର ତଦନ୍ତ ଚାଲେ?
0: ଏଇଟା ତ ସମୟସୀମା କହିହେବନି, ବେସିକ୍ କରେ ଟ୍ରାଏଲ୍ ଉପରେ କରେ। ଆଉ ସାଧାରଣତଃ ଗୋଟେ ତାର ଏଭିଡେନ୍ସ ଅଛି, ଅପରପକ୍ଷ ତାର ଏଭିଡେନ୍ସ ଦେବେ, ଦୁଇ ପକ୍ଷ ମଧ୍ୟରେ ଏଭିଡେନ୍ସ ଦେଲା ପରେ ଯାଇକି ଗୋଟେ ଡିସିସନ୍ ହୁଏ। ସେଇଟା ତିନି ମାସ ବି ଲାଗିପାରେ କି ତିନି ବର୍ଷ ମଧ୍ୟ ଲାଗିପାରେ।
1: ତ ଯଦି ଡାଇଭର୍ସ କେସ୍ରେ ଯଦି ପିଲା ଛୁଆ ଅଛନ୍ତି ତାହେଲେ ସେ ତାର ଉପରେ ଅଧିକାର ମାଙ୍କର ରହିପାରିବ ନା ବାପାଙ୍କର ରହିପାରିବ?
0: ଯଦି ୱାନ୍ସ ଡାଇଭର୍ସ ହେଇଗଲା ତାହେଲେ ପିଲା ପାଇଁ ସେ ତାଙ୍କର ପରମାନେଣ୍ଟ ଆଲିମନି ବୋଲି ଅଛି, ସେ କିଛି ପରମାନେଣ୍ଟ ଆଲିମନି ଦେବେ ବା ମନ୍ଥଲି ଭାବରେ ସେ କିଛି ଆଲିମନି ଦେବେ। ଫିକ୍ସ ହେଲା ପରେ ଯାଇକି ହୁଏ। ଅଧିକାରଟା ଯେହେତୁ ପୂର୍ଣ୍ଣତା ଭାବରେ ଥାଏ, କେବେ ବି ସେଇଟା ଭାଙ୍ଗିଯାଏନି।
1: ତାହେଲେ ଯଦି ଗୋଟେ ଡାଇଭର୍ସ କେସ୍ରେ ବାପା ମା ଦୁହେଁ ଅଲଗା ହେବାକୁ ଚାହାନ୍ତି ତାହେଲେ ଆମେ ଯଦି ଘରୋଇ କଥା ଭାବିବା ତାହେଲେ ପିଲାମାନଙ୍କ ଉପରେ କ'ଣ ଇମ୍ପାକ୍ଟ ପଡ଼େ?
0: ନିହାତି ଭାବରେ ଗୋଟେ ଛୁଆ ପ୍ରତି ଏଇଟା ହେଉଛି ବହୁତ ବଡ଼ ବ୍ୟାଡ୍ ଇମ୍ପାକ୍ଟ। ପିଲା ନା ସହିପାରୁଥିବ ନା କହିପାରୁଥିବ, ପିଲାର ପକ୍ଷ ନା ବାପା ଆଡ଼େ ହେବି ନା ମା ଆଡ଼େ ହେବି, ସେଇଟା ହେଉଛି ସବୁଠୁ ବଡ଼ ସମସ୍ୟା। ଯଦି ଛୁଆ ଝିଅଟେ ହେଇଛି ତାହେଲେ ସେ ତାର ବୟସ ଉର୍ଦ୍ଧ ହେଇଛି ତାହେଲେ ସେ ଡିସିସନ୍ ନେଇପାରିବ, ସେ ବାପା ପାଖେ ରହିବ କି ମା ପାଖେ ରହିବ, କୋର୍ଟ ତାକୁ ପଚାରିକି ସେ କାହା ପାଖେ ରହିବ ଛାଡ଼ନ୍ତି। ଯୋଉ ଛୋଟ ଛୁଆ ହେଇଛି ସେ ନିହାତି ମା ପାଖରେ ହିଁ ଛଡ଼ାଯାଏ। ତା ପାଇଁ ଯଦି ଡାଇଭର୍ସ ନେଇଛନ୍ତି ତାହେଲେ ପିତା ଭରଣ ପୋଷଣ ଦେବା ପାଇଁ ବାଧ୍ୟ ତା ପାଇଁ।
1: ତାହେଲେ ଅଠର ବର୍ଷ ପରେ ଯଦି ଛୁଆଟେ ଚାହିଁଲା ମା ପାଖେ କିମ୍ବା ବାପା ପାଖେ ରହୁଥିଲା ପୂର୍ବରୁ ମା ପାଖେ ରହିବାକୁ ଚାହିଁବ ତାହେଲେ ହେଇପାରିବ କି?
0: ହଁ, ନିହାତି ସେ ରହିପାରିବ। ଛୁଆ ପାଇଁ କୌଣସି କଠୋର ଦଣ୍ଡ ସେଥିରେ ନାହିଁ, ଯେହେତୁ ସେପାରେସନ୍ ତାଙ୍କ ବାପା ମାଙ୍କର ହେଇଛି, ପିଲାର ନାହିଁ।
1: ଏ ବିଷୟରେ ଯଦି କ'ଣ ସବୁ ଆମର ଆଇନ ରହିଛି ଆଉ କେମିତି ଷ୍ଟେପ୍ ଦେଇକି ଗଲେ, ମାନେ ଜଣେ ଯଦି ପ୍ରକୃତରେ କିଛି ନିର୍ଯାତିତ ହେଉଛି ମହିଳାଟେ ତାହେଲେ ସେ ଡିଭୋର୍ସ କେସ୍ ଫାଇଲ୍ କଲେ ସେ ତାର କାର୍ଯ୍ୟଟି ହେଇପାରିବ?
0: ହଁ, ନିହାତି ଭାବରେ ପ୍ରଥମେ ଆପଣଙ୍କୁ ଏ ଯେ ଆପଣ ଡାଇଭର୍ସ ପିଟିସନ୍ ଫାଇଲ୍ କରିବାକୁ ପଡ଼ିବ କୋର୍ଟରେ ଆସିକି, କୌଣସି ଆଡ଼ଭୋକେଟ୍ଙ୍କ ସହାୟତାରେ ଆପଣ ଡାଇଭର୍ସ ପିଟିସନ୍ ଫାଇଲ୍ କରିବେ। ତାପରେ ଯାଇକି ଆପଣଙ୍କର କ୍ରୁଏଲିଟି କ'ଣ ହେଇଛି ଆପଣଙ୍କର ଦର୍ଶାଇବାକୁ ପଡ଼ିବ, ଯେ ଆପଣ କ'ଣ ନିର୍ଯାତିତ ହେଇଛନ୍ତି, କେତେ ବର୍ଷ ସେପାରେସନ୍ ରହିଛନ୍ତି, ସେସବୁ ଜଣାଇଲା ବାଦେ ତାପରେ ଯାଇକି ଆପଣଙ୍କର ହେଇପାରିବ, ଫାଇଲ୍ କରି କୋର୍ଟର ପ୍ରୋସିଜିଓର ହିସାବରେ କାମଟା ହେଇପାରିବ।
1: ତାହେଲେ ଏଇ ଯୋଉ ଡିଭୋର୍ସ କେସ୍ର ଯେତିକି ସବୁ ଆଇନ କାନୁନ ରହିଛି ତାହାର ସବୁ ଧାରା କ'ଣ ଅଛି, କ'ଣ ଟିକେ ଆପଣ ପ୍ରାଞ୍ଜଳ ଭାବେ ଆମ ଶ୍ରୋତା ଭଉଣୀମାନଙ୍କୁ ବୁଝାଇ ଦିଅନ୍ତୁ?
0: ଆମ ହିନ୍ଦୁ ମ୍ୟାରେଜ୍ ଆକ୍ଟ ହିସାବରେ, ଆମର ହିନ୍ଦୁ ମ୍ୟାରେଜ୍ ଆକ୍ଟ 1955 ଆସିଛି, ସେଠି ସେକ୍ସନ୍ 10 କୁହାଯାଇଛି ଜୁଡିସିଆଲ ସେପାରେସନ୍, ଯୋଉଟାକି ଡାଇଭୋର୍ସ ନୁହେଁ, ଓନ୍ଲି ଫର୍ ସେପାରେସନ୍, ଆପଣ ପୃଥକୀକରଣ ବିଚ୍ଛେଦ ହେଇକି ରହିବେ, ସ୍ୱାମୀ ସ୍ତ୍ରୀ କିନ୍ତୁ ଅଲଗା ଅଲଗା ହେଇକି ରହିବେ, ତାହା ପାଇଁ ଆପଣ କୌଣସି ଆଡ଼ଭୋକେଟ୍କୁ ଧରିକି ଆପଣ ପିଟିସନ୍ କରିପାରିବେ। ଆଉ ସେ ଆମର 13 ରହିଛି, ସେକ୍ସନ୍ 13(1)(b) ରହିଛି, ସେଥିରେ ଅଛି ହିନ୍ଦୁ ମ୍ୟାରେଜ୍ ଆକ୍ଟରେ କେମିତି ଆପଣ ଡାଇଭୋର୍ସ ଫାଇଲ୍ କରିବେ, ତାର ପ୍ରୋସିଜିଓର ଅଛି, କେଉଁ କେଉଁ ଜିନିଷକୁ ନେଇକି ଆପଣ କରିପାରିବେ, 2 ଅଧିକା ହେଇଥିବାର ଅଛି ମ୍ୟାରେଜ୍ଟା, 7 ଅଧିକା ବିଚ୍ଛେଦ ରହିଲେ ମଧ୍ୟ ତାହା ଡାଇଭୋର୍ସ ବୋଲି ନୁହେଁ, କୋର୍ଟ ପ୍ରମାଣିତ କରିବ ନାହିଁ, ସେଥିପାଇଁ ଆପଣଙ୍କୁ ପ୍ରମାଣ କରିବାକୁ ପଡ଼ିବ। ତାପରେ ରହିଲା ମ୍ୟୁଚୁଆଲ୍ ଡାଇଭୋର୍ସ 13(b) ଅଛି, ଆପଣ ସ୍ୱ ଇଚ୍ଛାରେ 2 ସହମତିରେ ମଧ୍ୟ ଆପଣ ବିଚ୍ଛେଦ କରିପାରିବେ।
1: ଏତେ ସବୁ ମାନେ ଯୋଉ ଡାଇଭୋର୍ସ କେସ୍ ବିଷୟରେ ଆମେ ଜାଣିଲେ, ତାହେଲେ ଯଦି ସ୍ତ୍ରୀଟେ ଚାହୁଁଥିବ ଡାଇଭୋର୍ସ ନେବା ପାଇଁ କିନ୍ତୁ ସ୍ୱାମୀ ଦେବାକୁ ଚାହୁଁନଥିବ, ସେ କ'ଣ ତା ସ୍ତ୍ରୀକୁ ଛୁଆକୁ ସାଙ୍ଗରେ ନେବା ପାଇଁ ସେ କିଛି ଆବେଦନ କରିପାରିବ?
0: ହଁ, ତା ପାଇଁ ଅଛି, ସେ ଆବେଦନ କରିପାରିବ। ଯଦି ସ୍ତ୍ରୀ ଚାହୁଁନାହିଁ ସେ ଜାଗାରେ ଆଉ କେହି କିଛି କରିପାରିବେନି, କାରଣ କୋର୍ଟରେ ଆମେ ଆବେଦନ କରିପାରିବା। ଗୋଟେ ସ୍ତ୍ରୀ ଯଦି ଚାହିଁବ ସେ ପୁନର୍ବାର ତା ସ୍ୱାମୀ ପାଖରେ ଫେରିପାରିବ, ଡାଇଭୋର୍ସ ପିଟିସନ୍ ଫାଇଲ୍ କରିଥିଲେ ମଧ୍ୟ, ଏଥିରେ କୌଣସି ମାନେ ଦ୍ୱନ୍ଦ୍ୱ ନାହିଁ। ସ୍ୱ ଇଚ୍ଛାରେ ବା କୋର୍ଟ ବୁଝାଇବା ଦ୍ୱାରା ଯଦି ଉଭୟ ପକ୍ଷ ବୁଝିଗଲେ ନାଇଁ ଆମେ ପୁଣି ଥରେ ପୁନର୍ବାର ଆମ ଜୀବନଟା ସ୍ୱାମୀ ସ୍ତ୍ରୀ ହେଇ ଚଳିବୁ, ବିଚ୍ଛେଦରୁ ବଞ୍ଚିତ ହେବୁ, ତାହା ପୁଣି ଥରେ ହେଇପାରିବ।
1: ହେଲେ ବିନା ଡାଇଭୋର୍ସରେ ଗୋଟେ ପୁରୁଷ କ'ଣ ଏକାଧିକ ସ୍ତ୍ରୀ ଗ୍ରହଣ କରିପାରିବେ କି?
0: ନା ନା, ସେଇଟା କେବେ ହେଇପାରିବ ନାହିଁ। ଯୋଉ ପର୍ଯ୍ୟନ୍ତ ଡାଇଭୋର୍ସ ହେଇନି ସେଇ ପର୍ଯ୍ୟନ୍ତ କୌଣସି ସ୍ତ୍ରୀକୁ ସେ ବିବାହ କରିପାରିବେ ନାହିଁ। ଯଦି ଏକାଧିକ ସ୍ତ୍ରୀ ସହିତ ସମ୍ପର୍କ ରଖୁଛନ୍ତି ସେଇଟା ଗୋଟେ ସ୍ତ୍ରୀ ପାଇଁ ଗୋଟେ ଗ୍ରାଉଣ୍ଡ ହେଇଯିବ, ଯେ ଷ୍ଟ୍ରଙ୍ଗ ଗ୍ରାଉଣ୍ଡ ହେବ ଯେ ସେ ତାକୁ ଡାଇଭୋର୍ସ ନପାରେ।
1: ଆଉ କେତେଟା କ୍ଷେତ୍ରରେ ଯୋଉମାନେ ନିର୍ଯାତିତ ହେଉଛନ୍ତି ଆଉ ଯୋଉମାନେ ନିର୍ଯାତିତ ନ ହେଇକି ମଧ୍ୟ କିଛି ଅନ୍ୟ କାରଣରୁ ସ୍ୱାମୀ ପାଖରୁ ଡିଭୋର୍ସ ଚାହୁଁଛନ୍ତି, ମାନେ ଯେମିତିକି ଅନ୍ୟ ସହିତ ଆଫେୟାର ଥିବ, ଏମିତି କେସ୍ରେ ସେମାନେ କ'ଣ ଗୋଟେ ମିଥ୍ୟା ଅଭିଯୋଗ କରିକିନା

0: ଡାଇଭର୍ସ ପାଇପାରିବେ
1: ନା ନା କେବେ ପାଇପାରିବେନି ଡାଇଭର୍ସ ଫାଇଲ ହେଇଗଲେ ଡାଇଭର୍ସଟା ହେଇଯାଏନି ତା ପାଇଁ କିଛିଟା ପଦକ୍ଷେପ ଅଛି କୋର୍ଟ କିଛିଟା ସାକ୍ଷ୍ୟ ପ୍ରମାଣ ଗ୍ରହଣ କରେ ଯୋଉଟାକି ପରିପୂରଣ ନହେଲେ କେବେ ବି କୋର୍ଟ ଡାଇଭର୍ସ ଆଲାଉ କରେନି ପ୍ରଥମ ହେଲା ତ ଆମର କ୍ରୁଏଲିଟି ଥିବାର ଅଛି ମାନସିକ ନିର୍ଯାତନା ରହିଥିବାର ଅଛି ସେପାରେସନ୍ କେତେ ପିରିୟଡ୍ ସେମାନେ ଡିଷ୍ଟାନ୍ସରେ ରହିଛନ୍ତି ସେଇଟା ହେଉଛି ଏଡଲ୍ଟରୀ ପ୍ରୁଫ୍ କରିବାକୁ ପଡ଼ିବ ସବୁ ଜିନିଷର ଗୋଟେ ଗୋଟେ ଅଛି ଭିତରେ ସେଇ ସବୁ ଜିନିଷ ହେଲା ବାଦ ଯାଇ କୋର୍ଟ ଚିନ୍ତା କରିବ ଯେ ୟାଙ୍କୁ ସେପାରେସନ୍ ଦବ କି ନାହିଁ ଏମିତି ଡାଇଭର୍ସଟା ଫାଇଲ୍ କଲେ କେବେ ଡାଇଭର୍ସ ହେଇଯାଏନି
0: ତାହେଲେ ଏ ଯୋଉ ଡାଇଭର୍ସ ପାଇଁ ଯୋଉ ଆମେ କଥା ହଉଛେ ସେ ଯୌତୁକ ନିର୍ଯାତନା ଯଦି ହୋଇଥାଏ ତାହେଲେ ସେଠି ଡାଇଭର୍ସ ହେଇପାରିବ କି
1: ଯୌତୁକ ନିର୍ଯାତନା ଗୋଟେ ଜିନିଷକୁ ନେଇକି ତ ଡାଇଭର୍ସଟା କେବେ ଏଲାଉ ହୁଏନି ତାର ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇକି ତାର ଯାହା ଏଭିଡେନ୍ସ ଅଛି ତାକୁ ନେଇକି ହେଇପାରିବ
0: ତାହେଲେ ଏଇଟା ଯଦି ଏବେ ଆମେ ଅଫିସିଆଲକୁ ଯିବାନି ଘରୋଇ କଥା ଯଦି ଚିନ୍ତା କରିବା ତାହେଲେ ମହିଳାମାନେ ଯୋଉ ସହନଶୀଳତାର ଅଭାବ ରହିବା ଦ୍ୱାରା ଯୋଉ ଟିକେ ଟିକେ କଥାକୁ ମା ଘରକୁ ଚାଲିଯାଆନ୍ତି କି ନହେଲେ ସ୍ୱାମୀକୁ ଛାଡ଼ିଦେବାକୁ ଭାବନ୍ତି ତ ସେଇ କ୍ଷେତ୍ରରେ ଆମେ ମହିଳାମାନଙ୍କୁ କ'ଣ କହିବା କେମିତି ନିଜର ଘରକୁ ସେମାନେ ସମ୍ଭାଳିବେ
1: ପ୍ରଥମ କଥା ହେଲା ଆମେ ଯେହେତୁ ନାରୀ ବୋଲି ନୁହଁ କି ପୁରୁଷ ନାହିଁ ସମସ୍ତଙ୍କ ପାଖରେ ସହିବା ଶକ୍ତି ଟିକେ ରହିବା ଦରକାର ଯେହେତୁ ସଂସାର କରିଛୁ ମାନେ ସଂସାରରେ ସୁଖ ବି ଆସିବ ଦୁଃଖ ବି ଆସିବ ସୁଖ ଦୁଃଖକୁ କେମିତି ବାଲାନ୍ସ କରି ଚଳିବା ସେଇଟା ହେଉଛି ସବୁଠୁ ବଡ଼ କଥା ବାପା ମା ଯୋଉ ଉଭୟ ପକ୍ଷ ବାପା ମା ବି ସେଇ ଜିନିଷରେ ସମର୍ଥ ନ କରି ବୁଝେଇବା ଦରକାର ଯେ ସେମାନେ ବି କେତେ କଷ୍ଟ କରି ତାଙ୍କ ପରିବାରଟାକୁ ଆଗକୁ ବଢ଼େଇଛନ୍ତି ସେ ଜିନିଷ ଆଜିର ମାନେ ସମୟରେ ଭୁଲିଗଲେଣି ଲୋକ ପିଲାଙ୍କ ସ୍ନେହ ଆଦରକୁ ଦେଖିକି ସେମାନେ ତାଙ୍କ ସମୟରେ କ'ଣ ହେଇଥିଲା ସେ ଭୁଲି ଯାଉଛନ୍ତି ପିଲାଙ୍କ ପ୍ରତି ସେଇ ଯୋଉ ସହନଶୀଳତା ଭାବ ଟିକେ ମନରେ ଜାଗ୍ରତ କଲେ ମାନେ ସୋସାଇଟି ବହୁତ ସୁନ୍ଦର ହେବ ଆଉ ଏ ଘର ଯୋଉ ଭାଙ୍ଗୁଛି ସେ ଘର ବି ଭାଙ୍ଗିବନି
0: ତାହେଲେ ଆମେ ଅନ୍ୟ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବୁ ଡାଇଭର୍ସ କଥା ପଛେ ଚିନ୍ତା କରିବେ ପ୍ରଥମେ କେମିତି ନିଜ ଘରଟାକୁ ସଜାଡ଼ିକି ଶୃଙ୍ଖଳିତ ଭାବରେ
1: ନିହାତି ଭାବରେ
0: ତ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଆପଣ ଆମକୁ ଏତିକି ସମୟ ଦେଲେ ଆଉ ଏ ଡାଇଭର୍ସ ଆଇନ ବିଷୟରେ ବିବାହ ବିଚ୍ଛେଦ ଆଇନ ସବୁ କ'ଣ କ'ଣ ରହିଛି ଆଉ କେଉଁଭଳି ଭାବେ ଗଲେ ଗୋଟେ ନାରୀଟିଏ ସୁରକ୍ଷିତ ହୋଇ ତା ଜୀବନକାଳ କାଟିପାରିବ ସେ ସମ୍ପର୍କରେ ଆପଣ ଜଣାଇଛନ୍ତି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
1: ଧନ୍ୟବାଦ ମୈତ୍ରୀ

0: ମହିଳା ଜଣେ ଏସଏଚଜିରେ ରହି ସ୍ୱାବଲମ୍ବୀ ହୋଇପାରୁଛି, ସେ ଅନ୍ୟ ଉପରେ ନିର୍ଭର ନ କରି ଚଳିପାରୁଛି। ଏଥିରେ ସେ ମିଶନ ଶକ୍ତିରେ ଜଡ଼ିତ ହୋଇ ଆର୍ଥିକ ସହାୟତା ପାଇପାରୁଛି।
1: ମିଶନ ଶକ୍ତି ହେଉଛି ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ସରକାରୀ ଯୋଜନା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏଚ୍ଜିରେ ସଂଗଠିତ କରି ସେମାନଙ୍କର ଉନ୍ନତି କରାଯାଏ।
0: ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଏସ୍ଏଚ୍ଜି ଗଠନ କରି ସେମାନଙ୍କୁ ବିଭିନ୍ନ ପ୍ରକାର ରୋଜଗାରକ୍ଷମ କାର୍ଯ୍ୟକଳାପ ସହିତ ଯୋଡ଼ିବା ହେଉଛି ମିଶନ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ଚାଲନ୍ତୁ ନା ଶୁଣିବା ସାକ୍ଷାତକାର। ଏ ସମ୍ପର୍କରେ ଆମେ ଫୋନ୍ ଯୋଗେ କଥା ହୋଇଥିଲୁ ପୁଷ୍ପାଞ୍ଜଳି ସାହୁଙ୍କ ସହିତ। ଜାଣିବା ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ସମ୍ପର୍କରେ।
2: ନମସ୍କାର ମ୍ୟାଡାମ।
3: ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୋ ନାଁ ପୁଷ୍ପାଞ୍ଜଳି ସାହୁ, ବ୍ଲକ ରମନାଗୁଡ଼ା, ଜିପି ପାରିକିଟି, ବିଏଲ୍ଏଫ୍ଓ, ବ୍ଲକ ଲେବଲ ଫେଡେରେସନରେ ଟ୍ରେଜରର।
3: ତ ଆପଣଙ୍କର ସେଠି କାମ କଣ, ମାନେ ଏସ୍ଏଚ୍ଜି ଗ୍ରୁପର କଣ ସବୁ ତଦାରଖ କରନ୍ତି?
2: ଆମର ବ୍ଲକ ଲେବଲ ମାନେ ପଞ୍ଚାୟତ ସ୍ତରରେ ପ୍ରେସିଡେଣ୍ଟ ସେକ୍ରେଟାରୀ ରହିବେ, ପଞ୍ଚାୟତରେ ଯେତିକି କାମ ହବ ମିଟିଂ ଦ୍ଵାରା ସେମାନଙ୍କୁ ଜଣେଇବା ପାଇଁ, ଯୋଉ କାମରେ ହେଲେ ବି

0: ଦରକାର ସେ ହିସାବରେ ଆମର ବ୍ଲକ ଲେବେଲ ବି ଆମର 12ଟା ଭିତ୍ତିର 12ଟା ଲିଡର୍ସ ଅଛୁ ଆମେ, ତା ଭିତରୁ ପ୍ରେସିଡେଣ୍ଟ ସେକ୍ରେଟାରୀ ଟ୍ରେଜରର ଆମେ ଚୟନ କରି ରଖୁଛନ୍ତି। ଆମର ଦାୟିତ୍ୱ ଯେଉଁଟା ବ୍ଲକ ଫେଡେରେସନ ବ୍ଲକରେ ଯୋଉ କାମ ଆସିବ ମିଟିଂ ଦ୍ଵାରା ଆମେ ପଞ୍ଚାୟତରେ ଜଣେଇବୁ ମିଟିଂ ମାଧ୍ୟମରେ।
1: ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ। ଆମେ ତ ଜାଣିଛେ ମାନେ ଯେବେ ଠାରୁ ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ଆରମ୍ଭ ହେଲା ତ SHG ମା ଭଉଣୀ ମାନେ ବହୁତ କିଛି ଉପକୃତ ହେଇପାରିଛନ୍ତି। ଏବେ ତ ମହିଳାମାନେ SHGରେ ରହିକି ବହୁତ କିଛି ଉନ୍ନତି କଲେ, ସେମାନେ ବାହାରକୁ ବାହାରିଲେ ବହୁତ କିଛି କାମରେ ନିଜକୁ ନିୟୋଜିତ କରିକି ସ୍ୱାବଲମ୍ବୀ ହେଇପାରିଛନ୍ତି। ତ ଏ କ୍ଷେତ୍ରରେ ମହିଳାଙ୍କ ପାଇଁ ମିଶନ ଶକ୍ତିର ଭୂମିକା କଣ ରହିଛି?
0: ମିଶନ ଶକ୍ତି ତ ମହିଳାମାନଙ୍କୁ ସେ ହାଣ୍ଡି କୋଣରୁ ଆଣିକି ବାହାରେ ଆକାଶ ପର୍ଯ୍ୟନ୍ତ ପହଞ୍ଚିଲେଣି। ଆଗରେ ମହିଳାମାନେ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ, ମିଶନ ଶକ୍ତି ଦ୍ଵାରା ବିଭିନ୍ନ ପ୍ରକାର ଛତୁ ମାଛ ଟେଲରିଂ ଅନେକ ପ୍ରକାର କାମ କରିକି ସେଥିରେ ସେମାନେ ସ୍ୱାବଲମ୍ବୀ ହେଉଛନ୍ତି। ଆର୍ଥିକ ସାମାଜିକ ଉନ୍ନତି ବହୁତ ହେଇଛି, ଗାଁ ଗହଳିର ମହିଳାମାନେ ବାହାରକୁ ବାହାରିବାକୁ ଭୟ କରୁଥିଲେ, ମିଶନ ଶକ୍ତି ଦ୍ଵାରା ସେ ଭୟଟା ତାଙ୍କର ଦୂର ହେଇଯାଇଛି।
1: ତ ଆମେ ପ୍ରଥମେ ଜାଣିବା ମିଶନ ଶକ୍ତି ମାନେ କଣ ବା ମିଶନ ଶକ୍ତିର ଲକ୍ଷ୍ୟ କଣ?
2: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଓମେନ୍ SHG ମାଧ୍ୟମରେ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ମହିଳାମାନଙ୍କ ଆର୍ଥିକ ସାମାଜିକ ଉନ୍ନତି ନିମନ୍ତେ ମିଶନ ଶକ୍ତିର ଲକ୍ଷ୍ୟ।
1: ମିଶନ ଶକ୍ତି ଅଧୀନରେ ଥିବା ମାନେ ତ୍ରିସ୍ତରୀୟ ସାଂଗଠନିକ କହୁଛନ୍ତି, ତ୍ରିସ୍ତରୀୟ ସାଂଗଠନିକ ସଂରଚନା ଗୁଡିକ ମାନେ କଣ କଣ ରହିଛି ସେସବୁ?
2: ପଞ୍ଚାୟତ ସ୍ତରୀୟରେ GPLF, ଗ୍ରାମ ପଞ୍ଚାୟତ ଲେବେଲରେ ଫେଡେରେସନ, ସେଟା ବ୍ଲକ ସ୍ତରୀୟରେ BLF ବ୍ଲକ ଲେବେଲ ଫେଡେରେସନ, DLF ଡିଷ୍ଟ୍ରିକ୍ଟ ଲେବେଲ ଫେଡେରେସନ।
1: ଆପଣ କୋଉ ଲେବେଲରେ ଅଛନ୍ତି? ବ୍ଲକ ଲେବେଲରେ।
2: ବ୍ଲକ ଲେବେଲରେ
1: ତ ମିଶନ ଶକ୍ତି ଅଧୀନରେ ଯେ ମହିଳାମାନଙ୍କୁ ମିଳୁଥିବା ସୁଧ ରିହାତି ଯୋଜନା ସବୁ ସେଗୁଡିକ କଣ କଣ?
2: ଆମର ଯୋଉ ଋଣ ନଉଛୁ SHG ଗ୍ରୁପରେ, ସେ ଋଣ ଠିକ ସମୟରେ ତାର ଗୋଟେ ନିର୍ଦ୍ଧାରିତ ସମୟ 1-5 କି 5-10 କି ଆମେ ଯୋଉ ଡେଟ୍ରେ ଋଣ ନେଇଥିବୁ ଠିକ ସମୟରେ ପ୍ରତି ମାସରେ ଋଣ ପରିଶୋଧ କଲେ ଆମର ଋଣ ସୁଧ ଆମେ ଦେଇଦେଇଥିବୁ ସେଟା ରିଟର୍ନ ଆମେ ପାଇବୁ, ଜିରୋ ସୁଧରେ ଆମେ ଟଙ୍କା ପାଉଛୁ।
1: ହେଲେ ଆପଣ ମାନେ ବ୍ୟାଙ୍କରୁ ତ ଋଣ ପାଉଛନ୍ତି, ଆଉ ଯୋଉ ମିଶନ ଶକ୍ତି ସେଠି ବି ଆପଣମାନଙ୍କୁ ଆପଣ ଗ୍ରୁପକୁ ରେଜିଷ୍ଟ୍ରେସନ କରିବାକୁ ପଡୁଛି ନା?
2: ଆଜ୍ଞା।
1: ମିଶନ ଶକ୍ତି ବି କିଛି ଋଣ ଦଉଛନ୍ତି କି?
2: ହଁ, ଆମର ମିଶନ ଶକ୍ତି ମାଧ୍ୟମରେ ଆଗରେ 5 ଲକ୍ଷ ଥିଲା, ବର୍ତ୍ତମାନ 10 ଲକ୍ଷ ପର୍ଯ୍ୟନ୍ତ ଜିରୋ ସୁଧରେ ଆମେ ପାଇପାରୁଛୁ, SHG ମା ମାନେ ପାଇପାରୁଛନ୍ତି।
1: ଯେ ଲକ୍ଷପତି ଦିଦି କହୁଛନ୍ତି ସେଇଟା କଣ? ଲକ୍ଷପତି ଦିଦି କେମିତି ହେଇପାରିବେ?
2: ଲକ୍ଷପତି ଦିଦି ମାନେ ଆମର ଗୋଟେ ମହିଳା, ସିଏ SHGରେ ଥିବାର ଅଛି, SHGର ତାଙ୍କେ ଋଣ ନେଇଥିବେ, କଣ୍ଟିନ୍ୟୁ ଠିକ ଟାଇମରେ ବାନ୍ଧୁଥିବେ, ଆଉ ସେ ନିଜେ ନିଜ ଟଙ୍କା ନେଇକି ଏବେ 10 ଜଣ ସହିତ ନବାଟା SHGରେ କାମ କରିବେ, ନାହିଁ ତ ସେ ବାଣ୍ଟିକି ନେଲେ ବି କମ ଆସିବ। ସେ ନିଜେ ଯଦି କିଛି ଟଙ୍କା ପାଇବ ମାନେ ସେ ବିଜନେସ କି ଚାଷ କି ଡାଇରୀ ଫାର୍ମ କି ଯାହା କିଛି ବିଜନେସ ଉନ୍ନତ କରିପାରିବ, ଲକ୍ଷ୍ୟରେ ମହାଲକ୍ଷ୍ୟପତି ହେଇପାରିବ, ସେ ନିଜେ ଇଣ୍ଡିଭିଜୁଆଲ ଦଉଛନ୍ତି ସେଟା।
1: ନିଜେ ସେ ଋଣଟାକୁ ପରିଶୋଧ କରିବ, ନିଜେ
2: ନିଜେ ସୁଝିବ, ସେଥିପାଇଁ ତାର ଟର୍ମଟା 5 ବର୍ଷ ଦେଇଛନ୍ତି, ଆଉ ସେ ସୁଧଟା ରିଠ ପଡିବନି, ସେଟା ବି ଜିରୋ ଇଣ୍ଟରେଷ୍ଟରେ ସେ ପାଇବେ, ସେଥିପାଇଁ ତାଙ୍କର ଆର୍ଥିକ ଉନ୍ନତି ହେବ। ବାହାରୁ ଟଙ୍କା ନେଲେ ଋଣ ତାକୁ ସୁଧ ଦେବାକୁ ପଡିବ, ଆଉ ଏ ଯେ ମିଶନ ଶକ୍ତି ଲକ୍ଷ୍ୟପତି ନେଲେ ଆମକୁ ସେଇଟା ଇଣ୍ଟରେଷ୍ଟ ପଡିବନି, 5 ବର୍ଷରେ ଆମେ ଯାହା ସୁଧ ଦେଇଛୁ ସେଟା ଆମକୁ ଫେରସ୍ତ ଦେଇଦେବେ ସରକାର।
1: SHG ମହିଳାମାନେ ଆଜିକାଲି ମିଶନ ଶକ୍ତି ମାଧ୍ୟମରେ କିଛି କିଛି ସରକାରୀ ଯୋଜନା ରହିଛି ସେ ସବୁରେ କରୁଛନ୍ତି,
2: ମିଟର ରିଡିଂ କାଢୁଛନ୍ତି, ଆଉ ଆମର ଅଙ୍ଗନବାଡି ଛୁଆମାନଙ୍କର ଛତୁଆ ସପ୍ଲାଇ, ସେ ମୁଢି ତାପରେ ବାଦାମ ଲଡୁ ଖଜରା ଏସବୁ ବି ଦିଆହଉଛି ପ୍ରିସ୍କୁଲ ପିଲାମାନଙ୍କୁ ଗର୍ଭବତୀ ମା ମାନଙ୍କୁ, ସେଟା SHG ମିଶନ ଶକ୍ତି ମାଧ୍ୟମରେ SHG ଦଉଛନ୍ତି। ଆଉ ଏବେ ଯୋଉ ସଫା ମାନେ ଗାଁ ଗହଳିରେ ସଫା କରୁଛନ୍ତି ପଞ୍ଚାୟତ ହିସାବରେ ସେଟା ଦିଆହଉଛି ଆମର ମିଶନ ଶକ୍ତି ମାଧ୍ୟମରେ, ଗୋଟେ ପଞ୍ଚାୟତର ସେ ପାଖର SHG କୁ ଦେଲେ ସେ ଅସନା ବର୍ଜନା ସଫା କରିବା ପାଇଁ
1: ମାନେ ସ୍ୱଚ୍ଛତାକୁ ବି ଅବଲମ୍ବନ କରିଛନ୍ତି। ଏ ସବୁକୁ ଯଦି ଆମେ ଦେଖିବା ତ ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ହେଇପାରିଛି। ମିଶନ ଶକ୍ତି SHG ମା ମାନଙ୍କୁ ବହୁ ପ୍ରକାର ସାହାଯ୍ୟ ସହାୟତା ପ୍ରଦାନ କରୁଛି,
0: ପଞ୍ଚାୟତରେ ବ୍ଲକରେ ବ୍ଲକ ସ୍ତରୀୟରେ ଆମର ପ୍ରିସ୍କୁଲ ପିଲାକୁ ଡ୍ରେସ ବାଣ୍ଟୁଛନ୍ତି, ତାପରେ THR ଦଉଛନ୍ତି ଅଙ୍ଗନବାଡି ସେଣ୍ଟରକୁ ଖାଦ୍ୟ, ମାଛ ବି କରୁଛନ୍ତି ମାନେ ଗୋଟେ ଗୋଟେ

0: ଏସଏଚଜି କରୁଥିଲେ, ଏବେ ତ ମିଶନ ଶକ୍ତି ଲାଗି ବୋଲିକି ଗୋଟେ ଗୋଟେ ପଞ୍ଚାୟତରେ ଚାରିଟା ପାଞ୍ଚଟା ଏସଏଚଜି ମିଶିକି କରୁଛନ୍ତି, ଯେହେତୁ ସେମାନଙ୍କୁ ସୁବିଧା ବି ହଉଛି ବିକ୍ରି କରିବା ପାଇଁ, ମାର୍କେଟିଂ କରିବା ପାଇଁ ପ୍ରୋବ୍ଲେମ ହଉଥିଲା ଆଗରେ, ମିଶନ ଶକ୍ତି ଲାଗି ସେ ସବୁ କିଣି ପାରୁଛନ୍ତି, ବିକି ପାରୁଛନ୍ତି, ମାନେ ଯିଏ ଚାଷ କରୁଛି ଆଉ ଗୋଟେ ଏସଏଚଜି ମଧ୍ୟ ସେ କିଣା ବିକା ବି କରିପାରୁଛି। ଏମିତି କେତେ ଆଗକୁ ଆଗେଇଲେଣି, ଯୋଉ ଜମିରେ କି ସେଠି କିଛି ଫସଲ ହଉନଥିଲା, ବେକାର ଥିଲେ ସେତିକି ନେଇକି ପଞ୍ଚାୟତର ଜମି ବନ୍ଧ ଗୁଡାକ ବେକାର ହେଇକି ପଡୁଥିଲା, ସେଟାକୁ ଏସଏଚଜି ମହିଳା ନେଇକି ତାର ପରିଷ୍କାର କରିକି ସେଥିରେ ମରାମତି କରିକି ସେଥିରେ ମାଛ ଚାଷ କରୁଛନ୍ତି, ରୋଜଗାର କରୁଛନ୍ତି। ଆମର ଅଙ୍ଗନବାଡି ପ୍ରି ସ୍କୁଲ ଠାରୁ ଆମର ହାଇସ୍କୁଲ 8th 9th 10th ପର୍ଯ୍ୟନ୍ତ ୟୁନିଫର୍ମ ଡ୍ରେସ୍ ବଣ୍ଟନ ମିଶନ ଶକ୍ତି ମାଧ୍ୟମରେ କରାହଉଛି। ଆମର ପିଜି ପ୍ରଡ୍ୟୁସର ଗ୍ରୁପ ବନେଇକି ସେ ମାଧ୍ୟମରେ ଚାଷ କରୁଛନ୍ତି, ପନିପରିବା ଚାଷ, ବିଭିନ୍ନ ପ୍ରକାର ଚାଷ ବ୍ୟବସାୟ କରିକି ମା ମାନେ ଉନ୍ନତ କରିକି ସ୍ୱରୋଜଗାର, ସେଥିରେ ପିଲାଙ୍କୁ ଛୁଆଙ୍କୁ ପାଠ ପଢିବାକୁ ନିଜେ ଚଳିବା ପାଇଁ ଆଗରେ ଅସୁବିଧା ଥିଲେ, ଏବେ ମା ମାନଙ୍କର ସେସବୁ ଅସୁବିଧା ଆଉ ଦୂର ହୋଇଛି। ଆଉ ଲକ୍ଷପତି ଦିଦିର ଋଣ ଚାଲିଛି ବର୍ତ୍ତମାନ, ଆମର ଲକ୍ଷପତି ଦିଦିରେ ମା ମାନେ ଲକ୍ଷ ଟଙ୍କା ପାଇକି ସେମାନେ ବିଜନେସ କରିକି ଆଗାମୀ ଦିନରେ ମହାଲକ୍ଷପତି ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।
1: ମିଶନ ଶକ୍ତି କେମିତି ସହାୟତା କରିପାରୁଛି?
0: ମିଶନ ଶକ୍ତି ମାଧ୍ୟମରେ ଏସଏଚଜି ମା ପାଉଛନ୍ତି, ଆମର ଅନ୍ୟାନ୍ୟ ବିଭାଗର ଆଉ ମା ମାନଙ୍କର ମାଧ୍ୟମ ହେଲା ମିଶନ ଶକ୍ତି, ମିଲଟ କେଫେ, ମିଲଟ ହୋଟେଲ, ଆମର ମିଶନ ଶକ୍ତି କେଫେ ବ୍ଲକ ଅଫିସରେ, ଆମ ବ୍ଲକରେ ଆମେ ଚଲଉଛୁ।
1: ଆପଣ କହିବା ଅନୁସାରେ ମିଶନ ଶକ୍ତି ମାଧ୍ୟମରେ ହିଁ ସବୁକିଛି ହେଇପାରୁଛି, ଆଉ କଣ ହଉଛି?
0: ଏମଡିଏମ ରୋଷେଇ ସ୍କୁଲ ମାନଙ୍କରେ ଏସଏଚଜି ମା ମାନେ ଏମଡିଏମ ପାଇଁ ଜିନିଷ ଯୋଗେଇବାଟା, ସେଥିରେ ବି ଉପକୃତ ହଉଛନ୍ତି ମା ମାନେ, କିଛି କାମ ନଥିଲେ କଣ କରିବୁ କେମିତି ଚଳିବୁ ବୋଲି ଚିନ୍ତା କଲା ଦୂର ହେଲା, ସବୁ ପ୍ରକାର କାମ ଯୋଗାଉଛନ୍ତି ସରକାର ମିଶନ ଶକ୍ତି ମାଧ୍ୟମରେ, ଏସଏଚଜି ମା ମାନଙ୍କ ପାଖରେ ପହଞ୍ଚୁଛି କାମ।
1: ଯା ହଉ ଭଉଣୀ, ଆଜି ଆପଣ ଆମକୁ ସମୟ ଦେଇ ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ଏ ବିଷୟରେ ବୁଝେଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ମ୍ୟାଡମ।

0: ବର୍ତ୍ତମାନ ସମାଜରେ ନାରୀ ପୁରୁଷ ଉଭୟ ପ୍ରତ୍ୟେକ ସମୟରେ ଏତେ ବ୍ୟସ୍ତ ରହୁଛି ଯେ ମାନସିକ ଚାପର ବଶବର୍ତ୍ତୀ ହେଉଛି। ତାହେଲେ ମାନସିକ ଚାପ ହେଲେ ବିଭିନ୍ନ ପ୍ରକାର ରୋଗର ସୃଷ୍ଟି ହୋଇଥାଏ, ଆଉ ସେହି ରୋଗମାନଙ୍କ ମଧ୍ୟରୁ ପ୍ରଥମଟି ହେଲା ନିଦ୍ରାହୀନତା। ମାନସିକ ଚାପ ଅତ୍ୟଧିକ ହେଲେ ପ୍ରଥମେ ବ୍ୟକ୍ତିକୁ ଭଲ ଭାବେ ନିଦ ହୋଇନଥାଏ, କିନ୍ତୁ ଏହା କେବଳ ଗୋଟିଏ କାରଣ ନୁହେଁ, ଏହାର ଅନେକ କାରଣ ରହିଛି। ତାହେଲେ ଏହି ନିଦ୍ରାହୀନତା ରୋଗ କ'ଣ, ଏହାର ଚିକିତ୍ସା କିପରି କରାଯାଇପାରିବ, ସେ ସମ୍ପର୍କରେ ଆମକୁ କହୁଛନ୍ତି ଆୟୁର୍ବେଦିକ ଡାକ୍ତର ହରିପ୍ରସାଦ ରଥ।
1: ନିଦ୍ରାହୀନତା ମୁଖ୍ୟତଃ କହିବାକୁ ଗଲେ

ଗୋଟିଏ ଲକ୍ଷଣ ହିସାବରେ ହିଁ ଦେଖାଯାଏ, ସେଟା ମୁଖ୍ୟତଃ ରୋଗରେ ଗଣନା କରାଯାଏ ନାହିଁ, କିନ୍ତୁ ଆମର ଆୟୁର୍ବେଦ ଶାସ୍ତ୍ର ଅନୁସାରେ ସେଟା ଆମର ଯୋଉ 80 ପ୍ରକାର ଦାତା ଯୋଉ ବିକାର ରହୁଛି ସେଇଥିରେ ସେଟାକୁ ଗଣନା କରାଯାଇଥାଏ। ସେଇଟା ଦେଖିବାକୁ ଗଲେ ସେଇଥିରେ ମୁଖ୍ୟତଃ କଣ ହୁଏ ନା, ଅଧିକ ଯେତେବେଳେ ରକ୍ତସ୍ରାବ ଆମର ଯେମିତି ଶରୀରକୁ ଯେମିତି କିଛି ରେଷ୍ଟ ପାଇଁ ଆମେ ଯେମିତି ଶୋଇଥାଉ, ସେମିତି ମସ୍ତିଷ୍କର କୋଷିକା ସମୂହକୁ ମଧ୍ୟ କିଛି ରେଷ୍ଟ ପାଇଁ ଯେତେବେଳେ ଦରକାର ପଡେ ସେତେବେଳେ ସେ ସେଟା ନିଜ ଆମକୁ ନର୍ମାଲି ହୁଏ। ତାକୁ ତମ ଭାବା ଶ୍ଲେଷ ଧବା ଏଇ ଟାଇପ୍ର ବିଭିନ୍ନ ଡିଭିଜନ କରାହେଇଛି ତ ଆୟୁର୍ବେଦ ଶାସ୍ତ୍ର ଅନୁସାରେ। କିନ୍ତୁ ମୁଖ୍ୟତଃ ଦେଖିବାକୁ ଗଲେ ଯେତେବେଳେ ଆମର ଅଧିକା ଚିନ୍ତା କିମ୍ବା ଭ୍ରମ ଏ ଟାଇପ୍ର କିଛି ହୁଏ, ଯୋଉଟାରେ କି ଆମକୁ ମାନେ ମସ୍ତିଷ୍କର ୱାର୍କ ମାନେ କାମଟା ଯେତେବେଳେ ଅଧିକା ହେଇଯାଏ, ସେତେବେଳେ ମସ୍ତିଷ୍କକୁ ଅଧିକା ରକ୍ତ ଯେତେବେଳେ ପ୍ରବାହିତ ହୁଏ, ମସ୍ତିଷ୍କର କାମ କରିବାଟା ଶରୀରର ଅନ୍ୟ ପାର୍ଟସ୍ ଅପେକ୍ଷା ଅଧିକା ଯେତେବେଳେ ହୁଏ, ଆମର ନିଦ୍ରାହୀନତା ସେତେବେଳକୁ ବେଶୀ ହୁଏ। ତେଣୁ ଚିନ୍ତା ଆଉ ଦୁଶ୍ଚିନ୍ତା ହଉ କି କିଛି ଏଇ ପ୍ରକାର କୌଣସି ମାନସିକ ବିଷାଦ, ସେଇଥିରେ ନିଦ୍ରାହୀନତାଟା ବିଶେଷତ ହୁଏ। ଆଉ ତାର ପ୍ରତିକାର ସ୍ୱରୂପ ଆମେ ମୁଖ୍ୟତଃ ପ୍ରାଣାୟାମ, ଯୋଗ କରିବା ଟାଇମଲି, ଏଇଟା ଗୋଟେ ଲାଇଫ ଷ୍ଟାଇଲ ଡିଜିଜ୍ ଯେହେତୁ, ଆର ଆମେ ସମୟ ଅନୁବର୍ତ୍ତିତା ମେଣ୍ଟେନ କରିବା, ଯେମିତିକି ରାତିରେ ଠିକ ସମୟରେ ଶୋଇବା, ସକାଳୁ ଠିକ ସମୟରେ ଉଠିବା, ତଦ୍ୱାରା କଣ ହୁଏ ନା ଆମର ବାୟୋଲୋଜିକାଲ କ୍ଲକ୍ ଯୋଉଟା ରହେ ଏଟା ଆମର ଠିକରେ ଫଙ୍କସନ କରେ, ତଦ୍ୱାରା ଆମେ ନିଦଟା ଠିକରେ ହୁଏ। ଆଉ ଅଯଥା ଟିଭି ଦେଖିବା କିମ୍ବା ମୋବାଇଲ ଦେଖିବା ଆଉ ଏଇ ଯୋଉ ସ୍ମାର୍ଟଫୋନ ଏଇ ରେଡିଏସନ ଯାକରେ ମଧ୍ୟ ବ୍ରେନ ହିଟ ହେଇକି ହିଟ ହବା ମାନେ ରକ୍ତ ଅଧିକ ଯୋଉ ସପ୍ଲାଏ ହବା ବ୍ରେନକୁ, ତଦ୍ୱାରା ଏଇ ଅସୁବିଧା ସବୁ ହୁଏ। ଗୋଟିଏ ଗୋଟିଏ ବୟସରେ କଣ ହୁଏ ନା ବଡିର ରିକ୍ୱାରମେଣ୍ଟ ଅନୁସାରେ, ଯେମିତିକି ବହୁ ସେତେ ଇତି ଶିଶୁ, ଶିଶୁକୁ ଯେମିତି ସେ ଅଧିକା ସମୟ ଶୋଏ ସେଥିପାଇଁ ତାକୁ ଶିଶୁ କୁହାଯାଏ ଛୋଟ ପିଲାକୁ। ତ କାହାର 8 ରୁ 10 ଘଣ୍ଟା, କାହାର ସେମିତି ଡିଭିଜନ କରାହେଇଛି, ଶିଶୁଟା ପାଖାପାଖି 16-17 ଘଣ୍ଟା ମଧ୍ୟ ଶୋଏ। ତ ସେ ଧୀରେ ଧୀରେ କମି କମି ଆମର ଯେତେବେଳେ 30-50 ଯୋଉଟା ୱାର୍କିଂ ପିରିୟଡ ଯୋଉଟା ଯୌବନ ଅବସ୍ଥା, ସେଇ ଅବସ୍ଥାରେ ସେତେବେଳକୁ ଆମର 8 ଘଣ୍ଟା ହଉଛି ଆମର ନର୍ମାଲ ସ୍ଲିପ ଥାଏ, କିନ୍ତୁ ଓଲ୍ଡ ଏଜ୍ ରେ ବୁଢା ବୟସରେ ସେଇଟା ଅଧିକା ମଧ୍ୟ ହେଇଯାଏ। କିନ୍ତୁ ସେଥିରେ ଦୁଶ୍ଚିନ୍ତା ଯଦି କିଛି ଅଧିକା ସ୍ଟ୍ରେସ ଯଦି ଅଧିକା ବାର୍ଦ୍ଧକ୍ୟ ସମୟରେ ଯଦି ନିଅନ୍ତି, ସେମାନଙ୍କ ନିଦ୍ରାହୀନତା କମିଯାଏ। ତାପରେ ୱାର୍କ ଏଫିସିଏନ୍ସି ମାନେ ଅଧିକା କାମ ଯୋଉମାନେ କରନ୍ତି ସେମାନଙ୍କୁ ମଧ୍ୟ ନିଦ ଠିକରେ ଲାଗିଯାଏ। କିମ୍ବା ଜଣେ ଯଦି ଆମର ଧରନ୍ତୁ ନାଇଟ ଡ୍ୟୁଟି କରୁଛନ୍ତି, ସେଟାକୁ ଆମର ଏଇଟା ଯୋଉ ନିଦ୍ରାହୀନତାଟା 3 ପ୍ରକାର ହେଇପାରେ। ଟ୍ରାନଜିଏଣ୍ଟ, ଯେମିତିକି ଆପଣ ଧରନ୍ତୁ କିଛି ଜାଗାରେ ଆପଣ ଯିବେ ଯୋଉଠିକି ଆମର ନୂଆ ଜାଗା, ସେଇଠି ଆମକୁ କିଛି ଜଣଙ୍କୁ ନିଦ ହୁଏ ନାହିଁ। ତାପରେ ଆମର ସର୍ଟ ଟର୍ମ ଇନସୋମ୍ନିଆ ଯୋଉଟା ନିଦ୍ରାହୀନତା କୁହାଯାଏ, ସର୍ଟ ଟର୍ମରେ କଣ ହୁଏ ନା କିଛି ଦିନ ପାଇଁ ଧରନ୍ତୁ ଆପଣ ନାଇଟ ଡ୍ୟୁଟି କରୁଛନ୍ତି କି କୌଣସି ଗୋଟେ ଷ୍ଟ୍ରେସ କି କଣ କିଛି ଅସୁବିଧା ହେଲା କି ଘରୋଇ କିଛି ଅସୁବିଧା ହେଲା, ସେମିତିରେ କିଛି ଦିନ ପର୍ଯ୍ୟନ୍ତ ନିଦ୍ରାହୀନତା ହୁଏ। ଆଉ ଲଙ୍ଗ ଟର୍ମ ଯୋଉଟା କ୍ରୋନିକ ଯୋଉଥିରେ ସୁବିଧା ହୁଏ, ସେଇଥିରେ ଆମର ଟ୍ରିଟମେଣ୍ଟ ଦରକାର ପଡେ, ଯେମିତିକି ଆମ ଶିରୋଧାରା ଏସବୁ କାମରେ କରାଯାଏ, ଆଉ ସ୍ମୃତି ସାଗର ତୈଳ, ସର୍ପବନ୍ଧା ତୈଳ ଏସବୁ ଯାକର ବ୍ୟବସ୍ଥା କରାଯାଏ। ମୁଖ୍ୟତଃ କିଛି ବି ଯଦି ମାନେ ନିଦ୍ରା ପ୍ରୋବ୍ଲେମ ହଉଛି, ପ୍ରଥମତଃ ଆମେ ଦେଖିବାକୁ ଗଲେ ତାର ଚିକିତ୍ସା ସ୍ୱରୂପ ଆମେ କ୍ଷୀର ରାତି ଶୋଇଲା ବେଳକୁ ଅଶ୍ୱଗନ୍ଧା ଚୂର୍ଣ୍ଣ ସହିତ ଆମେ ଯଦି ଉଷୁମ କ୍ଷୀର ପିଇବା, କିମ୍ବା ବ୍ରାହ୍ମୀ ବଟି ସହିତ, ବ୍ରାହ୍ମୀ ବଟି, ଅଶ୍ୱଗନ୍ଧା ଚୂର୍ଣ୍ଣ, ଝୋଟାମାଂସି ଚୂର୍ଣ୍ଣ ଏସବୁ ଯାକ ନେଲେ ସେଟା ଶୀତଳତା କରାଏ, ଯଦ୍ୱାରା କି ଆମର ବ୍ରେନ୍ ହିଟ ହେବାରୁ କମିଯାଏ ଆଉ ନିଦ୍ରା ଠିକରେ ଆସେ। ଆଉ ୟାର ଆଉ ଗୋଟେ ବହୁତ ଭଲ ହେଲା ଶିରୋଭ୍ୟଙ୍ଗ ପାଦାଭ୍ୟଙ୍ଗ, ମୁଣ୍ଡରେ ତେଲ ଲଗେଇବା ପ୍ଲସ ପାଦରେ ତେଲ ମାଲିସ କରିବା, ଏତଦ୍ୱାରା ଆମର ଏଇ ଅସୁବିଧା ଦୂର ହୁଏ। ନିଦ୍ରାଟା ହଉଛି ଯେମିତି ଆମର ଖାଇବା ବଞ୍ଚିବା ପାଇଁ ଯୋଉ ନିଟ ଯୋଉଟା ଆମର କୁହାଯାଏ, ଆଉ ସେଟା ଆୟୁର୍ବେଦରେ ମଧ୍ୟ କୁହାଯାଏ ଆହାର ନିଦ୍ରା ବ୍ରହ୍ମଚର୍ଯ୍ୟ। ତ ଆମର ଯୋଉଟା ତ ଆହାର ଯେମିତି ଖାଦ୍ୟ ଆଉ ସ୍ୱପ୍ନ ବା ଶୟନ ବା ନିଦ୍ରା, ସେଇଟା ହଉଛି ଆମର ବେସିକ ମାନେ ତ୍ରୟ ଉପସ୍ତମ୍ଭ ବୋଲି କୁହାଯାଏ ସେଟାକୁ ଆୟୁର୍ବେଦରେ। ତ ନିଦ୍ରାଟା ଆମର ଯଦି ନ ହୁଏ ଆମର ବହୁତ ପ୍ରକାର ପ୍ରୋବ୍ଲେମ ଆସେ। ପ୍ରଥମତଃ ଦେଖିବାକୁ ଗଲେ ପ୍ରଥମେ ଦେହରେ ଫାଟିଗ ମାନେ ଦେହଟା ଦୁର୍ବଳ ଲାଗିବା, କାମ କରିବାକୁ ଇଚ୍ଛା ନ ହବା, ଗୋଡ ହାତ ବଥା ହବା, କନଷ୍ଟିପେସନ ମାନେ ପେଟ ଜନିତ ସମସ୍ୟା, ସବୁ ପ୍ରକାର ପ୍ରୋବ୍ଲେମ ବାହାରେ। କାରଣ ଆମର ଯେତେବେଳେ ଖାଇବାଟା ଯଦି ଠିକ ରହେ ତ ଖାଇବା ଦ୍ୱାରା ସେଇଟା ଧାତୁତନ୍ତ୍ରକୁ ରକ୍ତ ଅଧିକା ପୋଷଣ କଲା ବେଳକୁ ବ୍ରେନକୁ ରକ୍ତ ଯୋଉ ସପ୍ଲାଏଟା କମିଗଲେ ସେତେବେଳକୁ ଆମକୁ ଖାଇସାରିଲା ପରେ ଟିକେ ନିଦ ଲାଗେ। ସେଇ ପ୍ରକାର ଯଦି କନଷ୍ଟିପେସନ ଏସବୁ ଯାହା ପ୍ରୋବ୍ଲେମ ହୁଏ ଦିନ ସମାନ ଆମକୁ ଖରାପ ଲାଗେ। ଏମିତି ବାରମ୍ବାର ଯଦି ଆମର ଲାଇଫ ଷ୍ଟାଇଲଟା ପରିବର୍ତ୍ତନ କରିବା, ଲେଟ୍ରେ ଶୋଇବା, ଲେଟ୍ରେ ଉଠିବା।

0: କଥା ଅଯଥା ଟିଭି ଦେଖା ଦେଖି କରିବା, ଅଧିକା ଷ୍ଟ୍ରେସ୍ ନେବା, ଅଧିକା ଚିନ୍ତିତ ହେଇକି ରହିବା, ସେସବୁ ଦ୍ଵାରା କଣ ହୁଏ ନା ଆମର ବହୁତ ଗୁଡ଼ାଏ ପ୍ରୋବ୍ଲେମ ଯେମିତିକି ଭ୍ରମ ବିଭ୍ରମ ଯେତିକ ସବୁ ମାନସିକ ରୋଗ ସେସବୁ ଯାକ ଧୀରେ ଧୀରେ ଆଟାକ୍ କରେ। ଧୀରେ ଧୀରେ ଶରୀର ମଧ୍ୟ ଶୁଷ୍କ ହୋଇଯାଏ, ଭୋକ ଲାଗେ ନାହିଁ, ଜୀର୍ଣ୍ଣ ହୁଏ ନାହିଁ, ଏସବୁ ଯାକ ପ୍ରୋବ୍ଲେମ ବାହାରେ। ତାପରେ ଆଉ ଗୋଟେ କଥା କଣ, ଯେତେବେଳେ କଞ୍ଜେଷ୍ଟିଭ ହାର୍ଟ ଫେଲିୟର ଗୋଟେ ଗୋଟେ କ୍ରୋନିକ ଡିଜିଜ୍ ଏସବୁ ଥାଏ, ସେଇଥିରେ ମଧ୍ୟ ନିଦ ଆସିବାରେ ବହୁତ ପ୍ରୋବ୍ଲେମ ହୁଏ, ଆଉ ସେଇଥିରେ ମଧ୍ୟ ସେଇ ଯୋଉ ନିଦ୍ରାହୀନତା ଯୋଗୁଁ ତାଙ୍କର କମ୍ପ୍ଲିକେସନ ମଧ୍ୟ ବଢି ବଢି ଯାଏ। ତେଣୁ ଆମର ଯେମିତି ଆହାରଟା ଆମର ମୁଖ୍ୟ ଜିନିଷ ଶରୀର ଧାରଣ ପାଇଁ, ସେମିତି ନିଦ୍ରାଟା ମଧ୍ୟ ଗୋଟେ ମୁଖ୍ୟ ଆମର ଉପସ୍ତମ୍ଭ ହିସାବରେ ସେଟାକୁ ଗଣନା କରାଯାଏ।
1: ଅପା ହଁ ମୈତ୍ରୀ, ଏତେ ସବୁ କଥା ହେଉ ହେଉ ଆଉ ସାକ୍ଷାତକାର ଡାକ୍ତରଙ୍କ ପରାମର୍ଶ ଶୁଣୁ ଶୁଣୁ ଦେଖ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ସାରିବାକୁ। ତାହେଲେ କଣ କହୁଛ, କାର୍ଯ୍ୟକ୍ରମକୁ ଏଇଠି ରଖିବା?
2: ନିଶ୍ଚିତ ଭାବରେ ରଖିବା।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବା, ଆଜିର କାର୍ଯ୍ୟକ୍ରମ ସେମାନଙ୍କୁ କିପରି ଲାଗିଛି ମତାମତ ନିଶ୍ଚୟ ଦେବେ। ଆମକୁ ମତାମତ ଦେବାର ନମ୍ବରଟି ହେଲା 8252023280।
2: ପୁଣି ଥରେ ନମ୍ବରଟି କହି ରଖୁଛୁ 8252203280।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
3: ନମସ୍କାର।

0: ଶୁଣିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ 3-ଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି 57ତମ ଜିଏସ୍ଟି ପରିଷଦ ବୈଠକ। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ 75 ବର୍ଷ ବୟସରେ ପରଲୋକ, ଡୋନ୍ଜେଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ। ଏବଂ ଭାରତୀୟ ବାୟୁସେନା ଆଜି ପାଳନ କରୁଛି 94ତମ ପ୍ରତିଷ୍ଠା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି। ଦେଶବ୍ୟାପୀ ଏହାର ପରିଚାଳନା ପାଇଁ 5,50,000ରୁ ଅଧିକ ଭିଭିଭୂମି କ୍ଷେତ୍ର କାର୍ଯ୍ୟ କରୁଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଟେଲିକମ୍ କ୍ଷେତ୍ର ଏବଂ ଡିଜିଟାଲ ସଂଯୋଗର ବିକାଶ ମୋବାଇଲ କଂଗ୍ରେସ ପ୍ଲାଟଫର୍ମ ଅନୁଧ୍ୟାନ କରିଛି। ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଏହି ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଗତ 12 ବର୍ଷ ମଧ୍ୟରେ ମୋବାଇଲ ଫୋନ୍ର ଉପଯୋଗ ବ୍ୟାପକ ହୋଇଛି। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ ଫୋନ୍ରେ ଉପଲବ୍ଧ ହେଉଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚପାରୁଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମାଧ୍ୟମରେ ପ୍ରାୟ 50,00,000 କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: बीते वर्षों में इंडिया मोबाइल कांग्रेस के माध्यम से बहुत कुछ हासिल किया है। हमारे सामने विकसित भारत का एक विराट संकल्प है। इसके लिए हमें अपने प्रयासों को निरंतर व्यापक करते रहना है। हमें IMC को एक ऐसा प्लेटफॉर्म

0: बनाना है जो टेक्नोलॉजी, रिसर्च, इंडस्ट्री, इन्वेस्टमेंट और आइडिया का एक जंक्शन बन सके।
1: ଏହି ଅବସରରେ ଶ୍ରୀ ମୋଦି ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ଡିଜିଟାଲ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପ୍ରଯୁକ୍ତି ବିଦ୍ୟାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରାଥମିକତା ପ୍ରଦାନ କରୁଛି। ସେ କହିଛନ୍ତି, ଭାରତରେ ଏବେ 550 ନିୟୁତ 5G ଉପଭୋକ୍ତା ରହିଛନ୍ତି। ଏହି ଚାରିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ, ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଅନ୍ୟାନ୍ୟ ପଦକ୍ଷେପର ବୈଧାନିକ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏକ 3-ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଔଷଧ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ରହୁଥିବା ଅସାଧୁ ବୁଝାମଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଏହି ଆବେଦନ ଦାଖଲ କରାଯାଇଛି। ଖଣ୍ଡପୀଠ କହିଛନ୍ତି, ପ୍ରସ୍ତାବିତ କମିଟି ଅଂଶୀଦାରଙ୍କ ମତାମତକୁ ବିଚାର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ତର୍ଜମା କରି ତାଙ୍କର ସୁପାରିଶ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ 29 ତାରିଖକୁ ଧାର୍ଯ୍ୟ କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଯୋଗ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର 5ଟି ପ୍ରମୁଖ କ୍ଷେତ୍ରକୁ ନେଇ ଏକ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରସ୍ତାବିତ ଯୋଜନା 5ଟି କ୍ଷେତ୍ର, ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଆଦି ରହିଛି। ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କର 75 ବର୍ଷ ବୟସରେ ପରଲୋକ ହୋଇଛି। ଗୋଆସ୍ଥିତ ଆଜି ସକାଳେ ତାଙ୍କ ବାସଭବନରେ ପାଟେକରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ହିନ୍ଦୀ, ମରାଠୀ ଆଦି ସିନେମାରେ ଉତ୍କୃଷ୍ଟ ଅଭିନୟ ପାଇଁ ସେ ପରିଚିତ ଥିଲେ। ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର, ଅବ ତକ୍ ଛପନ, ୱେଲକମ୍ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ି ଯାଇଛନ୍ତି।
2: କଲମ ୱାଲି ଭାଇ କ୍ରାନ୍ତି ଲାନା ଚାହତି ଥି କଲମ କେ ଜୋର ପର କାଲେ ବର୍ତ୍ତମାନ କୋ ଖତମ କରନା ଚାହତି ଥି କୌନ ସମଝା ଉସକି ବାତ କୋ କିସେ ଜଗାତି ହୋ ମୈ ଜାଗ ଗୟା କୁଛ ଅଚ୍ଛା କାମ କରକେ ଜା ରହା ହୁଁ ସୁକୁନ ହୈ ଲେକିନ ଧ୍ୟାନ ମେ ରଖନା ତୁମାରି ୟେ ଖାମୋଶୀ କଲ ତୁମାରେ ବଚ୍ଚୋଁ କେ ଲିଏ ରୋନା ବନ ଜାଏଗୀ।
1: ପୁନେ ନିକଟସ୍ଥ ଡୋଞ୍ଜଠାରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଡୋଞ୍ଜେ ସହିତ ତାଙ୍କର ଅତ୍ୟନ୍ତ ଭାବନାତ୍ମକ ସମ୍ପର୍କ ରହିଥିବାରୁ ସେଠାରେ ଶେଷକୃତ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଶ୍ରୀ ପାଟେକରଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଲୋକଙ୍କ ହୃଦୟ ଏବଂ ମାନସପଟରେ ଛାପ ଛାଡ଼ିଯାଇଛି। ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ନାନା ପାଟେକର ଜଣେ ବହୁମୁଖୀ ଏବଂ ଅତ୍ୟନ୍ତ ଗୁଣୀ କଳାକାର ଥିଲେ। ଭାରତୀୟ ସିନେମାରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଶ୍ରୀ ପାଟେକର ପ୍ରତ୍ୟେକ ଭୂମିକାରେ ନିଜର ଚିନ୍ତାଧାରା ଓ ସୃଜନଶୀଳତାକୁ ପରିସ୍ଫୁଟ କରିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଅଭିନୟ ଜଗତରେ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
0: दर्शकों का दिल जीता। नाना पाटेकर जी का जीवन तिरंगे की आन बान और शान के लिए समर्पित रहा। वो बंधनों में नहीं रहे, परिंदे की तरह फिल्मों के आसमान में उड़े। उन्होंने समाज में व्याप्त व्यवस्था पर अपनी फिल्मों के माध्यम से करारा प्रहार किया।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ

0: ସୁଶାସନର ଏ ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାଲିଆନା ୱାଲାବାଗ ସ୍ମାରକର ପୁନଃ ବିକାଶ ମାଧ୍ୟମରେ କିପରି ଦୃଷ୍ଟିକୋଣକୁ ପରିପ୍ରକାଶ କରାଯାଇଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଜାଲିଆନା ୱାଲାବାଗର ନାମ ଉଚ୍ଚାରଣ ହେବା ମାତ୍ରେ ବ୍ରିଟିଶ ସରକାରଙ୍କର ନିର୍ମମତାର ଭୟଙ୍କର ସ୍କୃତି ଉଜ୍ଜୀବିତ ହୋଇଥାଏ। 1919 ବୈଶାଖୀ ଦିବସରେ ଅମୃତସରର ଜାଲିଆନା ୱାଲାବାଗଠାରେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଶହଶହ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ଶହୀଦଙ୍କ ସ୍କୃତିରେ ଜାଲିଆନା ୱାଲାବାଗ ସ୍ମାରକୀ ନିର୍ମାଣ କରାଯାଇଥିଲା। ଏହାକୁ ପୁନଃ ବିକଶିତ କରାଯାଇ 2021 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
1: ଭାଇ ଔର ବହନୋ, ଜାଲିଆଁୱାଲା ବାଗ ବୋ ସ୍ଥାନ ହେ ଜିସନେ ସର୍ଦ୍ଦାର ଉଧମ ସିଂ, ସର୍ଦ୍ଦାର ଭଗତ ସିଂ ଜୈସେ ଅନଗିନତ କ୍ରାନ୍ତିବୀର ବଲିଦାନିଓ ସେନାନିଓ ହିନ୍ଦୁସ୍ତାନ କି ଆଜାଦୀ କେ ଲିଏ ମର ମିଟନେ କା ହୌସଲା।
0: 94ତମ ଭାରତୀୟ ବାୟୁସେନା ଦିବସ ଆଜି ପାଳନ କରାଯାଉଛି। 1932 ଅକ୍ଟୋବର 8 ତାରିଖରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ସେନାବାହିନୀର ଏହି ୟୁନିଟ୍ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଚଳିତ ବର୍ଷ ଭାରତୀୟ ବାୟୁସେନା ଅଦମ୍ୟ, ଅପ୍ରତିହତ ଏବଂ ସଠିକ୍ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଭାରତୀୟ ବାୟୁସେନାର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଡିଜିଟାଲ ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣକୁ କଲେ ଉଦ୍ଘାଟନ। ଔଷଧ କମ୍ପାନୀଗୁଡ଼ିକର ବ୍ୟବସାୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ସମୀକ୍ଷା କରିବା ନେଇ ଏକ ତିନିଜଣିଆ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi says government to connect 25 crore students through digital and online education programs. 5G connectivity reaches every district with over 5,50,000 base stations. GST Council deliberates on policy reforms to resolve disputes and improve input tax credit flow. Supreme Court directs Centre to form committee to curb unethical pharma marketing practices. Veteran actor Nana Patekar passes away. India accuses Pakistan of doublespeak on terrorism, says Islamabad cannot gloss over support to terror groups. And the nation honors sacrifices of air warriors on Air Force Day. Prime Minister Narendra Modi today said the Indian Mobile Congress platform has witnessed the evolution of the telecom sector and digital connectivity in India, inaugurating the 10th edition of the India Mobile Congress at Yashobhoomi in New Delhi. Mr. Modi highlighted that over the years, this platform has emerged as a platform showcasing India's progress and its aspirations. He said today, 5G connectivity has reached every district of the country. He added that there are now more than 5,50,000 base stations to operate 5G connectivity across India. He said the government is now working to connect around 25 crore students through various digital and online education platforms.
3: 2022 mein isi month se humne desh mein 5G ki shuruaat ki thi. फिर 2023 में मैंने बताया था कि भारत कैसे 5G रोल आउट से 5G रीच आउट की दिशा में आगे बढ़ रहा है और आज हम सभी देख रहे हैं देश के हर जिले तक 5G कनेक्टिविटी पहुंच चुकी है। आज 5.5 लाख से अधिक बेस स्टेशन भारत में हैं जहां से 5G नेटवर्क ऑपरेट कर रहा है और मोबाइल इंटरनेट स्पीड 2022 की तुलना में 10 गुना बड़ी है।
2: Prime Minister Modi said digital connectivity has

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସାବିତ୍ରୀ, ମୋ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ।

0: ଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ବନ୍ଧନ। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ। ଦେବ କୋହଲିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆନନ୍ଦରାଜ ଆନନ୍ଦ।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ୍ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନା ଅପରାଜୟ ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ଏବଂ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ୍ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଶାସନ କ୍ଷେତ୍ରରେ ମୋବାଇଲ୍ ଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି ବହୁ ସରକାରୀ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହେଉଛି ଟେଲି ଯୋଗାଯୋଗ କ୍ଷେତ୍ରରେ ଏଭଳି ବିପ୍ଳବର ସୁଫଳ ନାଗରିକଙ୍କ କ୍ଷେତ୍ରରେ ସିଧାସଳଖ ପହଞ୍ଚପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ

0: ମାଧ୍ୟମରେ ପ୍ରାୟ 50 ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ଶିକ୍ଷା ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ଏହି ଚାରିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 57ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ମହାରାଷ୍ଟ୍ର କର୍ଣ୍ଣାଟକ ଜାମ୍ମୁ କାଶ୍ମୀର ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଇଛନ୍ତି। ବୈଠକରେ ଜିଏସ୍ଟି ସମ୍ବନ୍ଧୀୟ ବିବାଦର ସମାଧାନ ଏବଂ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ସହଜ ଉପଯୋଗ ଉପରେ ନୀତିଗତ ସଂସ୍କାର ନେଇ ଆଲୋଚନା ହୋଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାମଗ୍ରୀ ଓ ସେବାକର ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟର ସଂସ୍କାର ପାଇଁ ସରକାର ପ୍ରକ୍ରିୟାଗତ ସଂସ୍କାର, ଗଠନମୂଳକ ସଂସ୍କାର, ବ୍ୟବସାୟ କରିବାର ସହଜତା, ସେବା ରପ୍ତାନୀ ଏବଂ ଇ କମର୍ସ ଯୋଜନା ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ବନ୍ଦେ ଭାରତ ସମ୍ପର୍କରେ।
1: ଭାରତୀୟ ରେଳର ଆଧୁନିକୀକରଣ ଓ ଯାତ୍ରୀ ସେବାରେ ନୂତନ ଅଧ୍ୟାୟ ଯୋଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଦ୍ରୁତଗତି, ଆଧୁନିକ ପ୍ରଯୁକ୍ତି ଓ ଉନ୍ନତ ଯାତ୍ରୀ ସୁବିଧାକୁ ନେଇ ଏହି ଟ୍ରେନ୍ ଦେଶର ରେଳଯାତ୍ରାର ଚିତ୍ରକୁ ବଦଳାଇବାରେ ସହାୟକ ହୋଇଛି। ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରକୁ ଦ୍ରୁତ, ଆଧୁନିକ ଓ ସୁବିଧାଜନକ ରେଳଯାତ୍ରାର ଅନୁଭୂତି ଦେବାରେ ଏହି ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳର ଯାତ୍ରୀଙ୍କ ପାଇଁ ଦ୍ରୁତ ରେଳ ସଂଯୋଗର ସୁଯୋଗ ବୃଦ୍ଧି ପାଇଛି। ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀକୁ ଦ୍ରୁତ ରେଳ ସଂଯୋଗ ମିଳିବା ଫଳରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଯାତାୟତ ସୁବିଧାଜନକ ହୋଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ଭାଦଦାତା ସୌମିତ୍ର ହରିଚନ୍ଦନ ଅଧିକ ସୂଚନା ଦେଇ କହିଛନ୍ତି।
2: ବନ୍ଦେ ଭାରତ ଭଳି ରେଳ ଚଳାଚଳ ଯାତ୍ରୀମାନଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିଅଛି। ତେବେ ଓଡ଼ିଶାରେ 6 ଗୋଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପୁରୀରୁ 2 ଗୋଟି ଟ୍ରେନ୍ ପ୍ରତ୍ୟହ ଯାତ୍ରା କରୁଅଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ସାଧାରଣ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ ବ୍ୟବସ୍ଥିତ ଭାବେ ଶୀଘ୍ର ତଥା ସମୟ ଅନୁସାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏନେଇ ଯାତ୍ରୀ ବିଶ୍ୱରଞ୍ଜନ ପତିଙ୍କ ସହ ଯାତ୍ରା ସମ୍ପର୍କରେ ଅଧିକ ଆଲୋଚନା କରିବା।
3: ମୁଁ ଯେତେବେଳେ ବନ୍ଦେ ଭାରତରେ ହାଉଡ଼ାରୁ ପୁରୀ ଆସିଲି, ମୋତେ ଅତ୍ୟନ୍ତ ଆରାମଦାୟକ ଯେଉଁଟା କହନ୍ତି ମୁଁ ସେଇଟା ଅନୁଭବ କଲି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏଇ ଯେଉଁ ପରିକଳ୍ପନା ବା ଏଇ ଯେଉଁ ଯୋଜନା ସମଗ୍ର ଭାରତବର୍ଷ ପାଇଁ ଲୋକମାନଙ୍କର, ସାଧାରଣ ଜନତାଙ୍କର ହେଉ ଅଥବା ବହୁତ ଧନୀ ଲୋକଙ୍କ ପାଇଁ କି ହେଉ ବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ହେଉ ନା କାହିଁକି, ଯେଉଁ ସୁବିଧା କରିଛନ୍ତି ବିଶେଷ କରି ଗମନାଗମନ କ୍ଷେତ୍ରରେ, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
2: ଓଡ଼ିଶାରେ ଏହି ଟ୍ରେନ୍ର ଅଧିକ ସଂଖ୍ୟା ବୃଦ୍ଧି ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
1: ବନ୍ଦେ ଭାରତ କେବଳ ଦ୍ରୁତ ରେଳଯାତ୍ରାର ମାଧ୍ୟମ ନୁହେଁ, ଏହା ଓଡ଼ିଶାର ଯାତାୟତ, ପର୍ଯ୍ୟଟନ ଓ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବାର ଏକ ନୂତନ ସମ୍ଭାବନା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଭୁବନେଶ୍ୱରରୁ ପୁଣେକୁ ଆସନ୍ତା 25 ତାରିଖରୁ ଘରୋଇ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସପ୍ତାହରେ ପ୍ରତିଦିନ ଏହା ଉଡ଼ାଣ କରିବ। ପୂର୍ବରୁ ଭୁବନେଶ୍ୱରରୁ ପୁଣେକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେବା ଜାରି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସରକାରୀ ଭାବେ ବାୟୁସେନା ଦିବସର ବାର୍ତ୍ତା ହେଉଛି ଭାରତୀୟ ବାୟୁସେନା ଅପରାଜେୟ, ଅଭେଦ୍ୟ ଏବଂ ସଠିକ୍। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4ଟି ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ୍ୟ ପ୍ରଶଂସନୀୟ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ୍ ବାୟୁସେନା ଘାଟିରେ ଆୟୋଜିତ ସମାରୋହରେ ଯୋଗଦେଇ

0: ବାୟୁସେନାର ଅଦମ୍ୟ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ସାହସୀ ବାୟୁଯୋଦ୍ଧାମାନଙ୍କୁ ସଲାମ ଜଣାଇଛନ୍ତି। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ଆଜି 75 ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ, ଶକ୍ତିଶାଳୀ ଚରିତ୍ର ଓ ଅବିସ୍କରଣୀୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ସିନେମା ଜଗତ ସହ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନାନା ପାଟେକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ନାନା ପାଟେକରଙ୍କ ନିଖୁଣ ଅଭିନୟକୁ ସ୍କରଣ କରି ଆକାଶବାଣୀ ପକ୍ଷରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: କିଛି ସ୍ୱର କେବଳ ସଳାପ ନୁହେଁ, କିଛି ଚେହେରା କେବଳ ଅଭିନେତାଙ୍କ ଚେହେରା ନୁହେଁ, ଆଉ କିଛି କଳାକାର କେବଳ ଚଳଚ୍ଚିତ୍ରର ଅଂଶ ନୁହନ୍ତି। ସେମାନେ ନିଜେ ଗୋଟିଏ ଯୁଗ, ତାଙ୍କ ଅବର୍ତ୍ତମାନରେ ଗୋଟିଏ ଯୁଗର ଅବସାନ ପରି ଅନୁଭବ ହୁଏ। ନାନା ପାଟେକର ଭାରତୀୟ ସିନେମାର ସେହି ଅସାଧାରଣ କଳାକାର ଯାହାଙ୍କ ସ୍ୱରରେ ଥିଲା ଗୁରୁ ଗାମ୍ଭୀର୍ଯ୍ୟ, ଚେହେରାରେ ଥିଲା ଅଭିବ୍ୟକ୍ତି, ଆଉ ଅଭିନୟରେ ଥିଲା ଜୀବନର ଗଭୀର ସତ୍ୟ। ଆଜି ସେହି ସ୍ୱର ନିରବି ଯାଇଛି, ଆଉ ଶକ୍ତିଶାଳୀ ଅଭିନୟର ଅଧ୍ୟାୟରେ ପଡ଼ିଯାଇଛି ଏକ ଦୁଃଖଦ ପୂର୍ଣ୍ଣଚ୍ଛେଦ। 1978 ଗମନ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଅଙ୍କୁଶ, ପରିନ୍ଦା, ପ୍ରହାର, ତ୍ରିରଙ୍ଗା, କ୍ରାନ୍ତିବୀର, ଖାମୋଶୀ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଯାଇଛି।
2: होते होते मैं थक गया हूँ, निकाल दो मुझे नौकरी से। सच्चे पुलिस की या तो मौत होती है या तो सस्पेंड किया जाता है। इस वर्दी ने मेरे हाथ काटे वरना एक एक गले चीर देता मैं।
1: ହିନ୍ଦୀ ସହ ମରାଠୀ ସିନେମାରେ ମଧ୍ୟ ନାନା ନିଜର ଦକ୍ଷତାର ଛାପ ଛାଡ଼ି ଯାଇଛନ୍ତି। ଜାତୀୟ ପୁରସ୍କାର ସହ ଅନେକ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ତ୍ରିରଙ୍ଗାର ସମ୍ମାନ, ମର୍ଯ୍ୟାଦା ଓ ଗୌରବ ପାଇଁ ନାନା ପାଟେକରଙ୍କ ଜୀବନ ସମର୍ପିତ ଥିଲା। ନାନା କେବେ ବି ନିଜର ସୀମା ଭିତରେ ସୀମିତ ରଖିନଥିଲେ। ନିଜ ଅଭିନୟ ମାଧ୍ୟମରେ ସେ ସମାଜରେ ରହିଥିବା ତ୍ରୁଟି ଅବ୍ୟବସ୍ଥାକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ। ସାମାଜିକ ଦୁର୍ନୀତି ଓ କୁପ୍ରଥା ବିରୁଦ୍ଧରେ ସ୍ୱର ଉଠାଇବା ସେ ଜଣେ ପ୍ରକୃତ କ୍ରାନ୍ତିବୀର।
2: गुलामी करने की आदत पड़ी है, पहले राजा महाराजाओं की गुलामी की, फिर अंग्रेजों की, अब चंद गद्दार नेताओं की और गुंडों की। धर्म के नाम पर ये तुम्हें बहकाते हैं, तुम एक दूसरे के गले काट रहे हो, काटो।
1: ଆଜି ନାନା ନାହାନ୍ତି, ତାଙ୍କ ସ୍ୱର ଅଛି, ସଳାପ ଅଛି, ଚଳଚ୍ଚିତ୍ର ଅଛି, ଓ ସବୁଠାରୁ ବଡ଼ କଥା ତାଙ୍କ ଅଭିନୟର ସ୍କୃତି ଅଛି। ଏକ ଅଧ୍ୟାୟର ଅନ୍ତ ହେଲା ସତ, କିନ୍ତୁ ନାନା ପାଟେକରଙ୍କ ଅଭିନୟର କାହାଣୀର ଅନ୍ତ ନାହିଁ। ଆକାଶବାଣୀ ପରିବାର ପକ୍ଷରୁ ନାନା ପାଟେକରଙ୍କ ଅମରାତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।
0: ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଆଖି ଆମର ଅମୂଲ୍ୟ ସମ୍ପଦ, ଏହାର ଯତ୍ନ ନେବା ଆମର କର୍ତ୍ତବ୍ୟ। ବର୍ତ୍ତମାନର ଡିଜିଟାଲ୍ ଦୁନିଆରେ ଅଧିକ ସ୍କ୍ରିନ୍ ବ୍ୟବହାର ଓ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଦୃଷ୍ଟି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ଆଖିର ଯତ୍ନ ଓ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱକୁ ଆଜିର ଦିନ ମନେ ପକାଇ ଦେଇଥାଏ। ନିଜର ଆଖିର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା। ରାଜ୍ୟର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 3-4 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟର ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦ ପୁଣିଥରେ, ଆଧୁନିକ ଯୋଗାଯୋଗ ଓ ସୁଶାସନ ପାଇଁ ମୋବାଇଲ୍ ଫୋନ୍ର ଉପଯୋଗ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ହୋଇଛି। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ଭାରତୀୟ ବାୟୁସେନା ଅପରାଜୟ, ଅଭେଦ୍ୟ ଏବଂ ସଠିକ୍ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବାୟୁସେନା ଦିବସ। ବର୍ଷିଆନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ। ଏବଂ ଚକ୍ଷୁରୋଗ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଦୃଷ୍ଟି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ପ୍ରତିକ୍ରିୟାରେ ରହିଛି ଆମ ବନ୍ୟପ୍ରାଣୀ ସୁରକ୍ଷିତ କି, ଜାଣିବା କଥାରେ ରହିଛି ଏୟାରଫୋର୍ସ ଡେ, ମୁନ୍ସି ପ୍ରେମଚାନ୍ଦ ଏବଂ ୱାର୍ଲ୍ଡ ସାଇଟ୍ ଡେ। ଅପରାହ୍ନ 5:30ରେ ଶୁଣିବେ ଏସ୍ଏମ୍ଏସ୍ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲ କ୍ରମରେ ଶୁଣିବେ ଛୁଆଁ ଅଛୁଆଁ ଭେଦଭାବ ନ ରଖିବା। ଭେଟଘାଟ କ୍ରମରେ ଶୁଣିବେ ସାକ୍ଷାତକାର, ଗଛ ଲଗାଇବା କାଜେ ଚାରା କେମିତି ମିଳିଛି। ଶେଷରେ ଶୁଣିବେ ଆଲୋଚନା, କୁକୁଡ଼ା ପାଳନ କଲେ ଲାଭ ମିଳିଛି କି। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର। 6:55ରେ ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:15ରେ ପ୍ରଚାର କରିବୁ ଧାରାବାହିକ ନାଟକ ଅମୃତର ସନ୍ତାନ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। ଏଥିରେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ୍ଙ୍କ ସ୍ୱରୋତ୍ପାଦନ ଶୁଣିବେ। ରାତି 9:30ରେ ପ୍ରଚାର କରିବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ଦେଶୀୟ ଗୀତ ଶୁଣିବେ ରାତି 9:45ରେ ଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ, ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ରାତି 10:00ରେ ପ୍ରଚାର କରିବୁ ବିଜ୍ଞାନିକା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30ରେ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ରହୁଛୁ, ନମସ୍କାର।

ଫ୍ରିକ୍ୱେନ୍ସିରେ 103.6 MHz। ମୋବାଇଲ ଫୋନର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି କେ ସାଇ ଶ୍ରୁତି ଆଚାରୀ ଏବଂ ସାଇ ସ୍ୱାସ୍ତିକ ପାଢ଼ୀ।

0: ବଡ଼ ସଫଳତା ସବୁବେଳେ ବଡ଼ ପଦକ୍ଷେପରୁ ଆସେନି, ଛୋଟ ଛୋଟ ପ୍ରୟାସରେ ମଧ୍ୟ ଆସିଥାଏ। ଆଜିର ଏକ ଛୋଟ ପ୍ରୟାସ ହୁଏତ ଆସନ୍ତାକାଲିର ବଡ଼ ସଫଳତାର କାରଣ ହୋଇପାରେ।
1: ତେଣୁ ନିଜର ଛୋଟ ପ୍ରଗତିକୁ କେବେ ବି ଛୋଟ ବୋଲି ଭାବିବା ଉଚିତ ନୁହେଁ, କାରଣ ପ୍ରତ୍ୟେକ ଛୋଟ ପଦକ୍ଷେପ ଆମକୁ ଆମ ଲକ୍ଷ୍ୟର ଆଉ ଟିକେ ନିକଟତର କରିଥାଏ।
0: ହଁ ସାଥୀ, ଏହି ସୁନ୍ଦର ବିଚାରରୁ ଚାଲନ୍ତୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ କେ ସାଇ ଶ୍ରୁତି ଆଚାରୀ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢ଼ୀ।
0: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ।
1: ସାଥୀ ଆଜି ହେଉଛି ଏୟାରଫୋର୍ସ ଡେ। ଭାରତରେ ପ୍ରତିବର୍ଷ ଅକ୍ଟୋବର 8 ତାରିଖରେ ବାୟୁସେନା ଦିବସ ପାଳନ କରାଯାଏ। ଏହି ଦିନ 1932 ମସିହାରେ ଭାରତୀୟ ବାୟୁସେନା ସ୍ଥାପିତ ହୋଇଥିବା ଦିନକୁ ସ୍ମରଣ କରାଯାଏ। ଦେଶର ଆକାଶ ସୀମାର ସୁରକ୍ଷା କରିବା ବାୟୁସେନାର ମୁଖ୍ୟ ଦାୟିତ୍ୱ। ବାୟୁସେନାର ସାହସୀ ଯବାନମାନେ ଦେଶର ସୁରକ୍ଷା ପାଇଁ ସଦା ପ୍ରସ୍ତୁତ ରହନ୍ତି। ଯୁଦ୍ଧ ସମୟ ବ୍ୟତୀତ ବିପର୍ଯ୍ୟୟ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସେମାନେ ସହଯୋଗ କରନ୍ତି। ବାୟୁସେନା ଦିବସ ଆମକୁ ଦେଶପ୍ରେମ, ସାହସ ଓ କର୍ତ୍ତବ୍ୟନିଷ୍ଠାର ପ୍ରେରଣା ଦିଏ। ଆମେ ଭାରତୀୟ ବାୟୁସେନାର ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଚିତ।
0: ତେବେ ସ୍ୱସ୍ତିକ, ଆଜି ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ନା?
1: ହଁ, ଆଜି ତ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର, ହେଲେ କଣ ହେଲା?
0: ଆରେ ତୁ ଜାଣିନୁ, ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଏ, ଯାହାକୁ ଆମେ ୱାର୍ଲ୍ଡ ସାଇଟ୍ ଡେ ମଧ୍ୟ କହୁ। ଏହି ଦିନ ଚକ୍ଷୁ ସ୍ୱାସ୍ଥ୍ୟ ଓ ଦୃଷ୍ଟିର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନତା କରାଯାଏ। ଆମ ଦୈନନ୍ଦିନ ଜୀବନରେ ଆଖିର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିଥାଏ, ତେଣୁ ଆଖିର ଯତ୍ନ ନେବା, ସମୟ ସମୟରେ ଚକ୍ଷୁ ପରୀକ୍ଷା କରାଇବା ଏବଂ ଆଖିରେ କୌଣସି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ବିଶ୍ୱ ଦୃଷ୍ଟି ଦିବସ ଆମକୁ ଆଖିର ଯତ୍ନ ନେବା ପାଇଁ ସଚେତନ କରାଏ।
1: ହେଲେ ଶ୍ରୁତି, ମୋ ମନରେ ଗୋଟେ ବିଚାର ଆସୁଛି।
0: କଣ ବିଚାର?
1: ତୁ ଏବେ ମାର୍କ କରୁଛୁ କି ନାହିଁ? ଆଗରେ ଆମ ଘର ପାଖରେ ସବୁ ଜାଗାରେ ଘର ଚଟିଆ ଦୁଶିବାର, ଆମ ଘରେ ବି ଦୁଶିବାର, ଏବେ ଆଉ ଘର ଚଟିଆ ଦୁଶୁ ନାହାନ୍ତି।
0: ହଁ ପରା, ଘର ଚଟିଆ ନୁହେଁ, ଅନେକ କିଛି ପକ୍ଷୀ ମଧ୍ୟ

0: ଦେଖାଯାଉ ନାହାନ୍ତି। ତା କାରଣ କ'ଣ ଜାଣିଛୁ? ଏଇ ଯେ ଆମେ 5G ଟାୱାର ମାନ ଲଗେଇନୁ ସେଥିପାଇଁ।
1: ହଁ ସୁତି, ଠିକ୍ କହିଲୁ। ଆଉ ଗୋଟେ କଥା ଜାଣିଛୁ କି ନାହିଁ, ଏବେ ଯେଉଁ ଆମେ ଜଙ୍ଗଲ କାଟି ଦେଉଛୁ କି ଲୋକମାନେ ଯେଉଁ ଜଙ୍ଗଲ ଯାଇକି ଶିକାର କରୁଛନ୍ତି, ଇ ସମସ୍ତଙ୍କ ପାଇଁ ନେଇକି ଆମର ଯେଉଁ ବନ୍ୟଜୀବ ଜନ୍ତୁ ତାଙ୍କେ ବି ସୁରକ୍ଷିତ ନାହାନ୍ତି। ତତେ କ'ଣ ଲାଗୁ, ତାଙ୍କେ ସୁରକ୍ଷିତ ଅଛନ୍ତି କି?
0: ଭଲ ପ୍ରଶ୍ନ ପଚାରିଲା ସ୍ୱସ୍ତିକ। ଆମ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ଦେଖ, ବନ୍ୟପ୍ରାଣୀ ଆମ ପରିବେଶର ଏକ ଅମୂଲ୍ୟ ଅଂଶ, କିନ୍ତୁ ଜଙ୍ଗଲ ନଷ୍ଟ, ଶିକାର, ବନ୍ୟପ୍ରାଣୀ ଚରଚାଳନା ଓ

0: ସରକାରଙ୍କ ଉଦ୍ୟମ ଯଥେଷ୍ଟ ନୁହେଁ। ଆମେ ମଧ୍ୟ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ।
1: ହଁ ଶ୍ରୁତି, ତୁ ଠିକ କଥା କହିଛୁ। ତେବେ ଚାଲେ ଆମର ଆଉ କେତେ ଭାଇ ଭଉଣୀ ମାନେ ଅଛନ୍ତି, ସେମାନଙ୍କର ଏହି ସମ୍ପର୍କରେ କଣ ପ୍ରତିକ୍ରିୟା ରହିଛି ତାହା ଜାଣିନେବା।
2: ନମସ୍କାର, ମୋ ନାଁ ଜାଗୃତି ଓ ମୁଁ ଜୟପୁରରୁ ବିଲଙ୍ଗ କରୁଛି। ଜଷ୍ଟ ମୋର ଗ୍ରାଜୁଏସନ କମ୍ପ୍ଲିଟ ହେଇଛି। ତ ଆଜିର ଟପିକ ହଉଛି କି ଆମ ବନ୍ୟପ୍ରାଣୀ ସୁରକ୍ଷିତ କି। ତ ବନ୍ୟପ୍ରାଣୀ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ ଏବଂ ଜଙ୍ଗଲ, ପାହାଡ଼, ନଦୀ, ହ୍ରଦ ଓ ଘାସ ଭୂମିରେ ବାସ କରୁଥିବା ବିଭିନ୍ନ ପ୍ରାଣୀ ଆମ ପରିବେଶର ସନ୍ତୁଳନ ରକ୍ଷା କରିଥାନ୍ତି। ତେଣୁ ବାଘ, ହାତୀ, ହରିଣ, ଭାଲୁ, ମୟୂର, ମାଙ୍କଡ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ସରୀସୃପ ମଧ୍ୟ ଆମ ଜୈବ ବିବିଧତାର ଅଂଶ। କିନ୍ତୁ ଆଜି ପ୍ରଶ୍ନ ଉଠୁଛି କ'ଣ କି ଆମ ବନ୍ୟପ୍ରାଣୀ ସୁରକ୍ଷିତ ସତରେ କି। ତ ଦୁଃଖର ବିଷୟ ହେଉଛି ଅନେକ ବନ୍ୟପ୍ରାଣୀ ଆଜି ବିଭିନ୍ନ ବିପଦର ସମ୍ମୁଖୀନ ହେଉଛନ୍ତି, ଯେମିତି ଜଙ୍ଗଲ କାଟିବା, ଅବୈଧ ଶିକାର, ବନ୍ୟପ୍ରାଣୀଙ୍କ ଅବୈଧ ବ୍ୟବସାୟ, ଜଙ୍ଗଲ ନଷ୍ଟ ହେବା, ରାସ୍ତା ଓ ଶିଳ୍ପାଞ୍ଚଳ ନିର୍ମାଣ, ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କର ଆବାସ ସ୍ଥଳ ଦିନକୁ ଦିନ କମିଯାଉଛି। ତା ଫଳରେ କ'ଣ ହେଉଛି ନା ଅନେକ ପ୍ରାଣୀ ଖାଦ୍ୟ ଓ ନିରାପଦ ଆଶ୍ରୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ବିଭିନ୍ନ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ମାଧ୍ୟମରେ ଶିକାର ଓ ବନ୍ୟପ୍ରାଣୀଙ୍କ ଅବୈଧ ବ୍ୟବସାୟକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ତେଣୁ ବନ୍ୟ ବିଭାଗ, ସୁରକ୍ଷା କର୍ମୀ, ପରିବେଶବିତ୍ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି। ତଥାପି କେବଳ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ, ଆମ ବନ୍ୟପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ସାଧାରଣ ଲୋକଙ୍କ ସଚେତନତା ଓ ସହଯୋଗ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଆମେ ଯଦି ଜଙ୍ଗଲ ଓ ପ୍ରାକୃତିକ ଆବାସସ୍ଥଳକୁ ନଷ୍ଟ ନ କରିବା, ବନ୍ୟପ୍ରାଣୀଙ୍କୁ ଶିକାର ନ କରିବା, ସେମାନଙ୍କ ଶରୀରର ଅଂଶ କିମ୍ବା ବନ୍ୟଜନ୍ତୁ ଦ୍ରବ୍ୟ କିଣାବିକା କରିବା ନାହିଁ ଏବଂ ଜଙ୍ଗଲରେ ପ୍ଲାଷ୍ଟିକ ଓ ଅଳିଆ ନ ପକାଇବା ଭଳି ଛୋଟ ଛୋଟ ପଦକ୍ଷେପ ନେଇପାରିବା, ତାହେଲେ ଜଙ୍ଗଲ ନିକଟରେ ରହୁଥିବା ଲୋକମାନଙ୍କୁ ବନ୍ୟପ୍ରାଣୀଙ୍କ ସହ ସୁରକ୍ଷିତ ଭାବରେ ସହାବସ୍ଥାନ କରିବା ବିଷୟରେ ସଚେତନ କରିବା ମଧ୍ୟ ବହୁତ ଦରକାର। ବନ୍ୟପ୍ରାଣୀ କେବଳ ଜଙ୍ଗଲର ସମ୍ପଦ ନୁହନ୍ତି, ସେମାନେ ପ୍ରକୃତିର ଜୀବନଚକ୍ରର ଏକ ଅବିଚ୍ଛେଦ୍ୟ ଅଂଶ। ଗୋଟିଏ ପ୍ରଜାତି ନଷ୍ଟ ହେଲେ ତାହାର ପ୍ରଭାବ ସମଗ୍ର ପରିବେଶ ଉପରେ ପଡ଼ିପାରେ। ତେଣୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ମାନେ ଆମ ପରିବେଶ ଓ ଆମ ଭବିଷ୍ୟତକୁ ମଧ୍ୟ ସୁରକ୍ଷା ଦେବା। ଶେଷରେ କୁହାଯାଇପାରେ ଯେ ଆମ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ଭାବେ ବିପଦ ମୁକ୍ତ ନୁହନ୍ତି। ତେଣୁ ଆମ ସମସ୍ତଙ୍କୁ ଏକତ୍ରିତ ହୋଇ ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ପଡିବ। ବନ ରହିଲେ ବନ୍ୟପ୍ରାଣୀ ରହିବେ, ବନ୍ୟପ୍ରାଣୀ ରହିଲେ ପ୍ରକୃତିର ସନ୍ତୁଳନ ରହିବ ଏବଂ ପ୍ରକୃତିର ସନ୍ତୁଳନ ରହିଲେ ଆମ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ। ଏଥିସହ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି କି ଏଇ ଟପିକରେ ମତେ କିଛି କହିବାର ସୁଯୋଗ ମିଳୁଛି। ଆଶା କରେ କି ମୁଁ ଯାହା ବି କିଛି କହିଛି ତାହା ଆଗାମୀ ଯୁଗ ପିଢି ତାକୁ ଫଲୋ କରିବେ। ଧନ୍ୟବାଦ।
3: ଜୟ ଜଗନ୍ନାଥ, ମୋ ନାଁ ମାନସୀ ରାଣୀ ମହାନ୍ତି, ମୁଁ ଡିଏଭି ମହାବିଦ୍ୟାଳୟ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ। ତେବେ ଆଜିର ବିଷୟ ଆମ ବନ୍ୟପ୍ରାଣୀ ସୁରକ୍ଷିତ କି। ଯେଉଁ ଜଙ୍ଗଲରେ ଦିନେ ବାଘର ଗର୍ଜନ ଶୁଣାଯାଉଥିଲା, ସେ ଜଙ୍ଗଲରେ ଯଦି ମେସିନ୍ର ଶବ୍ଦ ଶୁଭିଲା, ସେ ତେବେ ପ୍ରଶ୍ନ ଆସିବ ବାଘ କେଉଁଠି ଗଲା ନୁହେଁ, ପ୍ରଶ୍ନ ହେଉଛି ତାର ଘରକୁ ଆମେ କେଉଁଠି ନେଇଗଲୁ। ତେବେ ଜଙ୍ଗଲରେ ବାଘର ଗର୍ଜନ କମିଯିବା ପୂର୍ବରୁ ମଣିଷର ବିବେକର ଗର୍ଜନ ଶୁଣାଯିବା ଦରକାର। ଆଜିର ପ୍ରଶ୍ନ, ଆମ ବନ୍ୟପ୍ରାଣୀ ସୁରକ୍ଷିତ କି। ମୋ ଉତ୍ତର, ଆମେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ତିଆରି କରିଛୁ, ଅଭୟାରଣ୍ୟ ତିଆରି କରିଛୁ, କିନ୍ତୁ ସେମାନଙ୍କର ବଞ୍ଚିବାର ଅଧିକାର ଆଜି ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁ। ବିକାଶ ମଝିରେ ବନ୍ୟପ୍ରାଣୀ, ଆଜି ମଣିଷ ଚନ୍ଦ୍ରରେ ଉପସ୍ଥିତ, କିନ୍ତୁ ଗାଁ ନିକଟକୁ ଆସିଥିବା ହାତୀକୁ ସୁରକ୍ଷିତ ଭାବେ ଫେରାଇବାର ଚ୍ୟାଲେଞ୍ଜ କ'ଣ ଆମ ସମ୍ମୁଖରେ ରହିଛି। ରାସ୍ତା ଦରକାର, ରେଳପଥ ଦରକାର, ବିକାଶ ଦରକାର, ଶିଳ୍ପ ଦରକାର, କିନ୍ତୁ ଯଦି ଜଙ୍ଗଲକୁ ଖଣ୍ଡ ଖଣ୍ଡ କରି ଦିଆଯାଏ ତେବେ ବନ୍ୟପ୍ରାଣୀ ଆସିବେ କୁଆଡୁ। ଆମେ ଯେତେବେଳେ ବନ୍ୟପ୍ରାଣୀର ଘରକୁ ରାସ୍ତା ନେଇଯାଉଛୁ, ସେତେବେଳେ ସେମାନେ ଆମ ରାସ୍ତାକୁ ଆସୁଛନ୍ତି ବୋଲି ଅଭିଯୋଗ କରିବାର ନୈତିକ କେତେ ଦୂର ଯୁକ୍ତିଯୁକ୍ତ। ଓଡ଼ିଶାରେ ସବୁଠୁ ବଡ଼ ସମସ୍ୟା ହାତୀ। ଆମେ ଓଡ଼ିଶାର ମଣିଷ, ହାତୀ ସଂଘର୍ଷ ଏଠାରେ ଜୀବନ୍ତ ଉଦାହରଣ। ତେବେ ହାତୀ ଜଙ୍ଗଲରୁ ବାହାରିଲେ ଆମେ କହୁ ଗାତୀ ଗାଁକୁ ପଶିଲା, କିନ୍ତୁ ଆମେ କେବେ ପଚାରିଛେ କି ହାତୀର ପୁରୁଣା ଚଳାଚଳ ପଥରେ ଆମେ କ'ଣ କରିଛନ୍ତି। ବାସସ୍ଥାନ ହ୍ରାସ, ଜଙ୍ଗଲ ଖଣ୍ଡୀକରଣ, ବର୍ତ୍ତମାନର ନବୀକରଣ ଯୋଗ୍ୟ ରେଳପଥ, ସଡ଼କ ଖଣି ଖନନ, ଆଗ୍ନି ଉଦ୍ଗୀରଣ, ମଣିଷର ବଢୁଥିବା ଚାପ, ସବୁକିଛି ଏହି ସଂଘର୍ଷକୁ ବଢ଼ାଉଛି। ଶିକାରରୁ ଅଧିକ ବଡ ବିପଦ ବର୍ତ୍ତମାନ ବାସସ୍ଥାନ ହରାଇବା, କାରଣ ମଣିଷର ବିବେକରେ ପରିବର୍ତ୍ତନ ଦେଖାଯାଇ ନାହିଁ, କାରଣ ମଣିଷ ଏଠି ମୂଲ୍ୟ ବୁଝିଛି କିନ୍ତୁ ମାନବିକ ମୂଲ୍ୟବୋଧ ବୁଝି ନାହିଁ। ଆମେ ପ୍ରାୟତଃ ବନ୍ୟପ୍ରାଣୀ ଶିକାରକୁ ସବୁଠାରୁ ବଡ ବିପଦ ଭାବୁଛନ୍ତି, କିନ୍ତୁ ଆପଣ ଥରେ

ବନ୍ଧୁ ଅବୈଧ ଶିକାର ଗମ୍ଭୀର ସମସ୍ୟା, କାରଣ ଏବେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିପାରେ ସେମାନଙ୍କର ଘର ରହିବ କି ନାହିଁ। ବାଘକୁ ବଞ୍ଚାଇବାକୁ ହେଲେ କେବଳ ବାଘକୁ ନୁହେଁ, ତାହାର ଶିକାର ପ୍ରାଣୀ, ଜଳସ୍ରୋତ ଓ ସମଗ୍ର ସଙ୍ଗଲକୁ ବଞ୍ଚାଇବାକୁ ପଡିବ। କାରଣ ବର୍ତ୍ତମାନର ପରିସ୍ଥିତିରେ ଯଦି ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର କରାଯାଏ ନାହିଁ ଏବଂ ସେମାନଙ୍କ ପାଇଁ ଉଚିତ ଧାରଣା ବିକାଶର ପଦକ୍ଷେପ ନିଆଯାଏ ନାହିଁ, ତେବେ ନିଶ୍ଚିତ ଭାବରେ ଆଗାମୀ ପିଢ଼ିରେ ଆମେ ବାସସ୍ଥାନ ହରାଇବା, ଏଥିରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାଣୀକୁ ଖୁଆଇବା ଦୟା ହୋଇପାରେ, କିନ୍ତୁ ତାହାର ଘରକୁ ବଞ୍ଚାଇବା ହେଉଛି ପ୍ରକୃତ ସଂରକ୍ଷଣ। କାରଣ ପ୍ରକୃତି ସଂରକ୍ଷଣ ଯଦି ନ ଘଟିଲା, ତେବେ ଆମେ ଆଗାମୀ ପିଢ଼ି ପାଇଁ ଭବିଷ୍ୟତର ରକ୍ଷା କମ୍ ଅଧିକାରକୁ ଅଧିକ ଭାବରେ ଅବକ୍ଷୁର୍ଣ୍ଣ କରିବା। କାରଣ ବର୍ତ୍ତମାନର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ହେଉଛି ସବୁଠାରୁ ନୂଆ ସଙ୍କଟ। ଆଜିର ଚରମ ତାପମାତ୍ରାର ବୃଦ୍ଧି କଥା ହେଉ, ଅନିୟମିତ ବର୍ଷାର କଥା ହେଉ, ବନାଗ୍ନି, ସେ ବନ୍ୟା ଘୂର୍ଣ୍ଣିବାତର ପ୍ରଭାବ ବନ୍ୟପ୍ରାଣୀଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଖାଦ୍ୟ ଓ ଜଳର ଉପଲବ୍ଧତା ବଦଳିଲେ, ପ୍ରାଣୀମାନଙ୍କ ଚଳାଚଳ ବଦଳେ, ସେମାନେ ମଣିଷ ବସତି ଆଡ଼କୁ ଆସନ୍ତି। କିନ୍ତୁ ବର୍ତ୍ତମାନ ପ୍ରାଣୀଙ୍କ ସୁରକ୍ଷା ଏବଂ କେବଳ ଜଙ୍ଗଲ ବିଭାଗର କାମ ନୁହେଁ, ଏହା ଆମ କୃଷି ନୀତି, ରାସ୍ତା ଯୋଜନା, ସହର ଯୋଜନା, ଶିଳ୍ପ ନୀତି, ଜଳବାୟୁ ସ୍ଥିତି ସହିତ ଜଡିତ। କାରଣ ଆମକୁ କେବଳ ବିକାଶ ନୁହଁ, ବିକାଶ ସହିତ ସେହି ବିକାଶ ମଧ୍ୟ ଦରକାର ଯାହା ପ୍ରକୃତିକୁ ଧ୍ୱଂସ କରିବ ନାହିଁ। ରାସ୍ତା ଦରକାର, କିନ୍ତୁ ବନ୍ୟପ୍ରାଣୀ କରିଡରକୁ କାଢି ନୁହେଁ। ଆମକୁ ସବୁଜିମା ଦରକାର, କିନ୍ତୁ ସେହି ସବୁଜ ବନାନୀକୁ ନଷ୍ଟ କରି ନୁହେଁ। ରେଳପଥ ଦରକାର, କିନ୍ତୁ ପ୍ରାଣୀମାନଙ୍କ ଜୀବନକୁ ଅଣଦେଖା କରି ନୁହେଁ। ଆମକୁ ଉନ୍ନତି ଦରକାର, କିନ୍ତୁ ସେ ଉନ୍ନତି ସ୍ଥାୟୀ ଓ ଚିରସ୍ଥାୟୀ ହେବା ଆବଶ୍ୟକ। ଆମକୁ ଏପରି ଉନ୍ନତି ଦରକାର ଯେଉଁ ଉନ୍ନତିରେ ମଣିଷର ଭବିଷ୍ୟତ ସହ ବନ୍ୟପ୍ରାଣୀର ଭବିଷ୍ୟତ ରହିବ। ଆମେ ନିଜ ନିଶ୍ୱାସକୁ ରକ୍ଷା କରିବା ପାଇଁ ଜଙ୍ଗଲ ନିଶ୍ୱାସକୁ ବନ୍ଦ କରିଦେବା, ଏହା ନିଶ୍ଚିତ ଭାବରେ ଉଚିତ କଥା ନୁହେଁ।

0: ମୋ ନାଁ ସନ୍ତୋଷୀ ଖରା। ଆଜିର ବିଷୟବସ୍ତୁ ହେଲା ଆଜିର ବନ୍ୟପ୍ରାଣୀ ସୁରକ୍ଷିତ କି ନାହିଁ, ସେ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି। ଆଜିର ବନ୍ୟପ୍ରାଣୀ ସୁରକ୍ଷା ଏକ ଜରୁରୀ, ବହୁତ ଜରୁରୀ ବିଷୟ। ଭାରତରେ ବନ୍ୟପ୍ରାଣୀ ଓ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ପାଇଁ ଆଇନ, ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବିଭିନ୍ନ ସଂରକ୍ଷଣ ପ୍ରକଳ୍ପ ଚାଲିଛି। ଓଡ଼ିଶାରେ ମଧ୍ୟ ଶିମିଳିପାଳ ଭଳି ସୁରକ୍ଷିତ ଅଞ୍ଚଳ, ନଜରଦାରୀ ଓ ବନ୍ୟପ୍ରାଣୀ ସୁରକ୍ଷଣ କାର୍ଯ୍ୟ ଚାଲିଛି। ତଥାପି ସମସ୍ତ ବନ୍ୟପ୍ରାଣୀ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ନାହାନ୍ତି। ବାସସ୍ଥାନ ନଷ୍ଟ, ଶିକାର, ଅବୈଧ ବନ୍ୟପ୍ରାଣୀ ବ୍ୟବସାୟ ଓ ମଣିଷ ବନ୍ୟପ୍ରାଣୀ ସଂଘର୍ଷ ଏବେ ମଧ୍ୟ ବଡ଼ ସମସ୍ୟା। ସରଳ ଭାଷାରେ କହିବାକୁ ଗଲେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଭଲ ପଦକ୍ଷେପ ଚାଲିଛି, କିନ୍ତୁ ସେମାନଙ୍କୁ ବଞ୍ଚାଇବାରେ ଆମ ସମସ୍ତଙ୍କର ମଧ୍ୟ ଭୂମିକା ନିହାତି ଜରୁରୀ। ଆଗକାଳରେ ବହୁତ ସାରା ବନ୍ୟପ୍ରାଣୀ ଥିଲେ, କିନ୍ତୁ ଏବେ ବର୍ତ୍ତମାନ ସେସବୁ ବନ୍ୟପ୍ରାଣୀ କ'ଣ ଲୋପ ପାଇବାରେ ଲାଗିଛି। ସେଥିପାଇଁ ଆମେ ସମସ୍ତେ ପ୍ରକଳ୍ପ କରିବା କି ବନ୍ୟପ୍ରାଣୀ ଯେପରି ସୁରକ୍ଷିତ ଭାବରେ ରହିବେ। ଧନ୍ୟବାଦ।
1: ଜୟ ଜଗନ୍ନାଥ। ନମସ୍କାର, ମୁଁ ହେଉଛି କେ ଭାବ୍ୟଶ୍ରୀ। ମୁଁ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ରାଜସମନ୍ଦ ଡିଷ୍ଟ୍ରିକ୍ଟରେ ରହୁଅଛି। ଆଜିର ପ୍ରତିକ୍ରିୟାର ବିଷୟ ରହିଛି ଆମ ବନ୍ୟପ୍ରାଣୀ ସୁରକ୍ଷିତ କି। ମତେ ଯଦି ଏହି ପ୍ରଶ୍ନର ଉତ୍ତରରେ ନିଜସ୍ୱ ମତ ଯଦି କେହି ପଚାରନ୍ତି, ତାହେଲେ ମୋର ଉତ୍ତର ରହିବ ନାହିଁ, କାହିଁକି ନା ଆମ ବନ୍ୟପ୍ରାଣୀ ଆଦୌ ସୁରକ୍ଷିତ ନାହାନ୍ତି। ଏହାର ସବୁଠାରୁ ମୁଖ୍ୟ କାରଣ ହେଉଛି ସେମାନଙ୍କ ବାସସ୍ଥାନର ବିଲୁପ୍ତି। ମଣିଷ ନିଜର ସ୍ୱାର୍ଥ, ଶିଳ୍ପାୟନ ଏବଂ ସହରୀକରଣ ପାଇଁ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ କାଟି ଚାଲିଛି। ଯଦି ବନ୍ୟଜନ୍ତୁଙ୍କର ଘର ଅର୍ଥାତ୍ ଜଙ୍ଗଲ ହିଁ ରହିବ ନାହିଁ, ତେବେ ସେମାନେ ସୁରକ୍ଷିତ ରହିବେ କିପରି? ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ହାତୀ, ବାଘ ଏବଂ କେନ୍ଦୁଆ ଭଳି ପ୍ରାଣୀମାନେ ଖାଦ୍ୟ

ଓ ବାସସ୍ଥାନର ସନ୍ଧାନରେ ଗାଁ ମୁହାଁ ହେଉଛନ୍ତି, ଫଳରେ ଦୈନିକ ହାତୀ ମଡ଼କ, ବାଘ ଆକ୍ରମଣ ଏବଂ ଏହାର ପ୍ରତିଶୋଧ ସ୍ୱରୂପ ମଣିଷ ଦ୍ୱାରା ପଶୁମାନଙ୍କୁ ବିଷ ଦେଇ ବା କରେଣ୍ଟ ଲଗାଇ ମାରିଦେବାର ଘଟଣା ମଧ୍ୟ ସାମ୍ନାକୁ ଆସୁଅଛି। ବେଆଇନର ଶିକାର ମଧ୍ୟ ବଢ଼ିଛି। ଆଇନ ଥାଇ ମଧ୍ୟ ଆଜି ବି ଆନ୍ତର୍ଜାତୀୟ ବଜାରରେ ହାତୀ ଦାନ୍ତ, ବାଘ ଛାଲ, ହରିଣ ସିଂହ ଓ ପକ୍ଷୀମାନଙ୍କର କଳା ବଜାରୀ ଚାଲିଛି। ଶିକାରୀମାନେ ଅତି ନିର୍ଦ୍ଦୟ ଭାବେ ପଶୁମାନଙ୍କର ହତ୍ୟା କରୁଛନ୍ତି। ଏହିସବୁ କାରଣକୁ ଛାଡ଼ିଦେଲେ ପରିବେଶ ପ୍ରଦୂଷଣ ଓ ଜଳବାୟୁର ପରିବର୍ତ୍ତନ ମଧ୍ୟ ଏହାର ସବୁଠାରୁ ବଡ଼ କାରଣ। ବଢ଼ୁଥିବା ଗରମ, ଜଙ୍ଗଲର ନିଆଁ ଏବଂ ଜଳାଶୟଗୁଡ଼ିକ ଶୁଖିଯିବା ଯୋଗୁଁ ପ୍ରତି ବର୍ଷ ଶହ ଶହ ବନ୍ୟପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଖାଇ ମଧ୍ୟ ଅନେକ ପଶୁମାନେ ନିଜର ପ୍ରାଣ ହରାଉଛନ୍ତି ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁଡ଼ିକରେ ସୀମା ବାହାରେ ପର୍ଯ୍ୟଟନ ଗାଡ଼ି ଅର୍ଥାତ୍ ସଫାରୀ ଭେହିକଲର ପ୍ରବେଶ, କଳାହଳ ଏବଂ ସଫାରୀ ରିସର୍ଟ ଗୁଡ଼ିକର ଆଲୋକ ପ୍ରଦୂଷଣ ଯୋଗୁଁ ବନ୍ୟଜନ୍ତୁମାନେ ଅତ୍ୟନ୍ତ ମାନସିକ ଚାପରେ ରହୁଛନ୍ତି, ଯାହା ସେମାନଙ୍କର ବଂଶବୃଦ୍ଧି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରୁଅଛି। ଏବଂ କାଗଜପତ୍ରରେ ବଡ଼ ବଡ଼ ସୁରକ୍ଷା ଯୋଜନା ଅଛି, କିନ୍ତୁ ବାସ୍ତବରେ ଜଙ୍ଗଲ ଜଗିବା ପାଇଁ ଆବଶ୍ୟକ ସଂଖ୍ୟକ ବନରକ୍ଷୀ ଫରେଷ୍ଟ ଗାର୍ଡ ମଧ୍ୟ ନାହାନ୍ତି। ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ନାହିଁ, ଯାହାଦ୍ୱାରା ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଚୋରା ଶିକାରୀ ଦଳର ସାମ୍ନା କରିପାରୁନାହାନ୍ତି। ଏବଂ ସଂସ୍କୃତି ଓ ଅନ୍ଧବିଶ୍ୱାସର କୁପ୍ରଭାବ ମଧ୍ୟ ଆଜିର ଦିନରେ ଏକ ବହୁତ ବିରାଟ କାରଣ ପାଲଟିଛି, ଯାହାଦ୍ୱାରା ଆମ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ଆଜି ବି ଅନେକ ଅଞ୍ଚଳରେ ଅନ୍ଧବିଶ୍ୱାସ ଓ ପରମ୍ପରା ନାଁରେ ଅଖଣ୍ଡ ଶିକାର ଚାଲୁଛି। ଏହା ଛଡ଼ା କେତେକ ପଶୁପକ୍ଷୀଙ୍କର ଅଙ୍ଗରେ ଔଷଧୀୟ ଗୁଣ ଥିବା ଗୁଜବ ଯୋଗୁଁ ଯେପରିକି ବାଘ ନଖ କିମ୍ବା କଇଁଚ ସେମାନଙ୍କୁ ବେଆଇନ ଭାବେ ମରାଯାଉଛି। କିନ୍ତୁ ମୁଁ ଆଶା କରିବି ସରକାରୀ ପ୍ରୟାସ ଏବଂ ସାମାଜିକ ସଚେତନତା ଯୋଗୁଁ ଆମ ବନ୍ୟପ୍ରାଣୀ ଆଗାମୀ ଦିନରେ ସୁରକ୍ଷିତ ଅବସ୍ଥାରେ ସ୍ଥାନାନ୍ତରିତ ହେବେ। ଏତିକି କହି ମୁଁ ମୋ ବକ୍ତବ୍ୟକୁ ଶେଷ କରୁଛି। ଧନ୍ୟବାଦ।

ନମସ୍କାର, ମୋ ନାମ ସମୃତା ରୋଶନୀ। ମୁଁ ଜୟପୁରରେ ରୁହେ, ବର୍ତ୍ତମାନ ମୁଁ ବିଇଡି କରୁଛି। ଆଜିର ପ୍ରତିକ୍ରିୟାର ବିଷୟ ରହିଛି, ଆମ ବନ୍ୟପ୍ରାଣୀ ସୁରକ୍ଷିତ କି? ଏ ସମ୍ପର୍କରେ ମୁଁ କିଛି କହିବାକୁ ଚାହେଁ। ବନ୍ୟପ୍ରାଣୀ ଆମ ପ୍ରକୃତିର ଏକ ମୁଖ୍ୟ ଅଂଶ ଅଟନ୍ତି। ଜଙ୍ଗଲରେ ବାଘ, ହାତୀ, ହରିଣ, ଭାଲୁ, ମୟୂର, ବିଭିନ୍ନ ପ୍ରକାର ପକ୍ଷୀ ଓ ଅନେକ ପ୍ରକାର ପଶୁ ବାସ କରନ୍ତି। ସେମାନେ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବହୁତ ସାହାଯ୍ୟ କରନ୍ତି। ବନ୍ୟପ୍ରାଣୀ ନଥିଲେ ପ୍ରକୃତିର ସନ୍ତୁଳନ ନଷ୍ଟ ହୋଇଯାଏ, କିନ୍ତୁ ଆଜି ଆମର ଅନେକ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ଜଙ୍ଗଲ କାଟିବା, ବେଆଇନ ଶିକାର କରିବା, ଜଙ୍ଗଲରେ ନିଆଁ ଲାଗିବା ଓ ପରିବେଶ ପ୍ରଦୂଷଣ ଯୋଗୁଁ ବନ୍ୟପ୍ରାଣୀଙ୍କ ବାସସ୍ଥାନ କମିଯାଉଛି। ମନୁଷ୍ୟ ମଧ୍ୟ ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ ନଷ୍ଟ କରୁଥିବାରୁ ଅନେକ ପଶୁପକ୍ଷୀ ଖାଦ୍ୟ ଓ ଆଶ୍ରୟ ପାଇବାରେ ଅସୁବିଧାରେ ପଡୁଛନ୍ତି। ବଡ଼ ବଡ଼ କଳକାରଖାନା ନିର୍ମାଣ କରିବା ପାଇଁ ଜଙ୍ଗଲ କଟା ହେଇଯାଉଛି, ଯଦ୍ୱାରା କି ମନୁଷ୍ୟ ନିଜର ସ୍ୱାର୍ଥ ଦେଖୁଛି ଏବଂ ପଶୁପକ୍ଷୀମାନଙ୍କ ବାସସ୍ଥାନକୁ ହ୍ରାସ କରିବାରେ ଲାଗିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ନିୟମ କରିଛନ୍ତି, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ଇତ୍ୟାଦି ତିଆରି କରିଛନ୍ତି। ବନ୍ୟପ୍ରାଣୀ ଶିକାର କରିବା ଉପରେ ମଧ୍ୟ ନିଷେଧ ରହିଛି, ତଥାପି କେବଳ ସରକାରଙ୍କ ଚେଷ୍ଟାରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ। ଏଥିପାଇଁ ପ୍ରତ୍ୟେକ ମନୁଷ୍ୟ ସଚେତନ ହେବା ଦରକାର।

0: କାରଣ ଅଧିକରୁ ଅଧିକ ପଶୁପକ୍ଷୀ ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଛନ୍ତି, ଯାହାକି ପ୍ରକୃତି ପାଇଁ ଏକ ସଙ୍କଟ ଦେଖାଯାଇପାରେ। ଆମେ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ, ଜଙ୍ଗଲ ନଷ୍ଟ ନ କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିବା ଉଚିତ। ବନ୍ୟପ୍ରାଣୀଙ୍କୁ ଶିକାର କରିବା ନାହିଁ, ବନ୍ୟପ୍ରାଣୀଙ୍କୁ ଦେଖିଲେ ସେମାନଙ୍କୁ ହଇରାଣ ନ କରି ସୁରକ୍ଷା ଦେବା ଆମର କର୍ତ୍ତବ୍ୟ। ଛୋଟବେଳୁ ପିଲାମାନଙ୍କୁ ମଧ୍ୟ ବନ୍ୟପ୍ରାଣୀ ଓ ପ୍ରକୃତି ମହତ୍ତ୍ୱ ବିଷୟରେ ଜଣାଇବା ଦରକାର। ବନ୍ୟପ୍ରାଣୀ ଆମ ପ୍ରକୃତିର ମୁଖ୍ୟ ସମ୍ପଦ, ତେଣୁକରି ଆମେ କହିବାକୁ ଚାହୁଁଛୁ ଯେ ବନ୍ୟପ୍ରାଣୀ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ମନୁଷ୍ୟ ବଞ୍ଚିବ। କାରଣ ବନ୍ୟପ୍ରାଣୀ ଏବଂ ମନୁଷ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛନ୍ତି। ଆମେ ଯଦି ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦଉଛୁ, ତେବେ ଆମର ଜୀବନ ବି ସୁରକ୍ଷିତ ରହିବ। ମୁଁ କହିବାକୁ ଚାହେଁ, ଆମେ ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ କାଟି କଳକାରଖାନାମାନେ ନିର୍ମାଣ କରିବା ଉଚିତ ନୁହେଁ, ଯଦ୍ୱାରା କି ପରିବେଶରେ ପ୍ରଦୂଷଣ ନିୟମିତ ଭାବରେ ଲାଗି ରହୁଛି। ପରିବେଶ ପ୍ରଦୂଷଣ ହେଲେ ମନୁଷ୍ୟମାନଙ୍କ ଉପରେ ତାହାର ପ୍ରଭାବ ଦେଖାଯାଏ, ଯାହାକି ଭଲ ନୁହେଁ। ତେଣୁକରି ଆମେ ଏ ସମ୍ପର୍କରେ ଅଧିକ ସଚେତନ ହେବା ଦରକାର, ସମସ୍ତଙ୍କୁ ଏ ବିଷୟରେ କହିବା ଉଚିତ, ଯାହାକି ବନ୍ୟପ୍ରାଣୀ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା। ଧନ୍ୟବାଦ।
1: ନମସ୍ତେ, ମୁଁ ଅଙ୍କିତା। ଆଜିର ଟପିକ୍ ହେଉଛି, ଆଜିର ବନ୍ୟଜୀବ ସୁରକ୍ଷିତ କି? ଆଜିର ଦିନରେ ବନ୍ୟଜୀବ ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡ଼ିଛି। ମଣିଷ ନିଜର ସୁବିଧା ଓ ବିକାଶ ପାଇଁ ଜଙ୍ଗଲ କାଟୁଛି, ପାହାଡ଼ ଓ ପ୍ରାକୃତିକ ଅଞ୍ଚଳକୁ ନଷ୍ଟ କରୁଛି, ଯାହାର ପ୍ରଭାବ ସିଧାସଳଖ ବନ୍ୟପ୍ରାଣୀଙ୍କ ଜୀବନ ଉପରେ ପଡ଼ୁଛି। ଅନେକ ପ୍ରାଣୀ ନିଜର ବାସସ୍ଥାନ ହରାଇ ଗାଁ ଓ ସହର ଅଞ୍ଚଳକୁ ଆସୁଛନ୍ତି, ଫଳରେ ମଣିଷ ଓ ବନ୍ୟଜୀବ ମଧ୍ୟରେ ସଂଘର୍ଷ ବଢ଼ୁଛି। ଏହା ସହିତ ଅବାଧ୍ୟ ଶିକାର, ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗର ଚୋରା ବ୍ୟବସାୟ, ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ମଧ୍ୟ ବନ୍ୟଜୀବଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ବନ୍ୟପ୍ରାଣୀମାନେ କେବଳ ଜଙ୍ଗଲର ସୌନ୍ଦର୍ଯ୍ୟ ନୁହେଁ, ପରିବେଶର ସନ୍ତୁଳନ ରକ୍ଷାରେ ମଧ୍ୟ ସେମାନଙ୍କର ବଡ଼ ଭୂମିକା ରହିଛି। ତେଣୁ ସରକାରଙ୍କ ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଜଙ୍ଗଲ ସୁରକ୍ଷା ଓ ବୈଧ ଶିକାର ବିରୋଧରେ ସଚେତନା ଓ ବୃକ୍ଷରୋପଣ ଓ ବନ୍ୟଜୀବଙ୍କ ପ୍ରତି ଦୟାଭାବ ରଖିବା ଉଚିତ। ଆମେ ଯଦି ଆଜି ବନ୍ୟଜୀବଙ୍କୁ ସୁରକ୍ଷିତ ନ କରିବା, ତେବେ ଆଗାମୀ ପିଢ଼ି ଅନେକ ପ୍ରାଣୀଙ୍କୁ କେବଳ ପୁସ୍ତକ ଓ ଛବିରେ ଦେଖିବ। ସେଥିପାଇଁ ବନ୍ୟଜୀବକୁ ବଞ୍ଚାଅ, ପ୍ରକୃତିକୁ ବଞ୍ଚାଅ, ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଧନ୍ୟବାଦ
2: ସାଥୀ। ଏଇ ତ ଶୁଣୁଥିଲେ ଆମ ବନ୍ୟପ୍ରାଣୀ ସୁରକ୍ଷିତ କି ଏଇ ସମ୍ପର୍କରେ ଆମର ଭାଇ ଭଉଣୀ ମାନଙ୍କ ଠାରୁ କିଛି ପ୍ରତିକ୍ରିୟା।
3: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଆଉ ଶୁଣିବା କେତୋଟି ଜାଣିବା କଥା। ପ୍ରତିବର୍ଷ ଅକ୍ଟୋବର ମାସର 8 ତାରିଖରେ ମୁନ୍ସି ପ୍ରେମଚନ୍ଦଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରାଯାଏ। ପ୍ରେମଚନ୍ଦ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ଜଣେ ମହାନ କଥା ସାହିତ୍ୟିକ ଓ ଉପନ୍ୟାସିକ। ତାଙ୍କ ରଚନାରେ ସାଧାରଣ ଲୋକଙ୍କ ଜୀବନ, ଦାରିଦ୍ର୍ୟ, ସାମାଜିକ ଅସମାନତା ଓ ମାନବୀୟ ମୂଲ୍ୟବୋଧର ଚିତ୍ରଣ ଦେଖିବାକୁ ମିଳେ। ଗୋଦାନ, ଗବନ ଓ ସେବା ସଦନ ତାଙ୍କର ପ୍ରସିଦ୍ଧ କୃତି। 1936 ମସିହା ଅକ୍ଟୋବର ମାସର 8 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ସାହିତ୍ୟ ଆଜି ମଧ୍ୟ ପାଠକମାନଙ୍କୁ ପ୍ରେରଣା ଦେଇ ଆସୁଛି।
2: ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୟପ୍ରକାଶ ନାରାୟଣଙ୍କ ମଧ୍ୟ ମୃତ୍ୟୁ ବାର୍ଷିକୀ। ଜୟପ୍ରକାଶ ନାରାୟଣ ଭାରତର ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ରାଜନୈତିକ ନେତା ଥିଲେ। ସେ 11 ଅକ୍ଟୋବର 1902 ଜନ୍ମଗ୍ରହଣ କରିଥିଲେ ଏବଂ 8 ଅକ୍ଟୋବର 1979 ତାଙ୍କର ଦେହାନ୍ତ ହୋଇଥିଲା। ସେ ଲୋକନାୟକ ଭାବେ ପରିଚିତ ଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନ ଓ ସମାଜ ପରିବର୍ତ୍ତନରେ ତାଙ୍କର ଅବଦାନ ଅତୁଳନୀୟ। ଗଣତନ୍ତ୍ର, ନ୍ୟାୟ ଓ ସାମାଜିକ ସମାନତା ପାଇଁ ସେ ସାରା ଜୀବନ କାର୍ଯ୍ୟ କରିଥିଲେ। ତାଙ୍କର ଆଦର୍ଶ ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ।

0: ସାଥୀ ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, କିନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସୁନ୍ଦର ବିଚାର, ତା ସହ ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ହେଲେ ଗୁଞ୍ଜନ।
0: ତାହେଲେ ସାଥୀ, ଏଇ ତ ଥିଲା ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆପଣ ଆମକୁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ମାଧ୍ୟମରେ ମତାମତ ଜଣାଇପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇବା ପାଇଁ ନମ୍ବରଟି ହେଉଛି
1: 8252203280
0: ଏବଂ ଆମକୁ ଇମେଲ ପଠାଇବା ପାଇଁ ଇମେଲ ଆଇଡିଟି ହେଉଛି
1: aarjoypur@gmail.com।
0: ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲୁ ଆମେ ଦୁହେଁ, ମୁଁ କେ ସାଇ ଶ୍ରୁତି ଆଚାରୀ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢୀ।
0: ରହିଲୁ ସାଥୀ, ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ କେ ସାଇ ଶ୍ରୁତି ଆଚାରୀ ଏବଂ ସାଇ ସ୍ୱାସ୍ତିକ ପାଢ଼ୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚୈତି ଜହ୍ନ।

0: লাগছি, গম আগাছি আর চাকুন্ডা, নীলগিরি, নীলগিরি আজিকালি সরকার ব্যান করা আছে, আর টেক গছকে মিশা ব্যান করা আছে, জঙ্গল থাকে এই দুইটা গছ লগাইবাকে মনা করা আছে, এবে গোটে 5-3 বর্ষ হলা বন্ধ করা আছে সরকার।
1: ହେଲେ ଏବେ ଯୋଉଟା ଆମେ ଲଗେଇଲେ ନି ଯୋଉ ବାଲିଆ ଗଛ ମନ ଗୋଟେ ଏକର କେ କେତେ ଗାଡି ଲଗେ କେତେ ଗ୍ୟାପ ଲଗେ ସେଟା ଲଗେଇବାର କଥା
0: ଗୋଟେ ଗୋଟେ ଜାଗାରେ ଜଙ୍ଗଲ ଭିତରେ ବାଲିଆ ଗଛ ଜବର ନା ଲଗାଇବାକୁ ହେଇଛି, ତାକେ ଗୋଟେ ତାର ହିସାବ ଅଛେ। ଗୋଟେ ଗୋଟେ ଜଙ୍ଗଲ ଭିତରେ ଯଦି 100ଟା ଗଛ ଲାଗଲାନି ଆର ତାରେ 10ଟା ଗଛ ଏକା ବାଲିଆ ଲାଗବାର ହେଇଛେ, କମ ସେ କମ 8 ମିଟର ରୁ 12 ମିଟର ଗ୍ୟାପରେ ଗୋଟେ ଗୋଟେ ଗଛ ଲାଗବାର ଅଛେ। ପଶୁ ପକ୍ଷୀ ଖାଇବେ ଆର ସେଟା ପରେ ବୁଢା ହେଲା ପରେ ସେଟା ଆମର ଜାଲନି କାଠରେ ମିଶା କାମ ଦେଇଛି।
1: ଏଟା କୋନ ମାସ ଲଗାଇଲେ ବୋଲ ଆପକା ସବୁ ବର୍ଷା ଦିନ ଲଗାଇଲେ ବୋଲ କି କେନ୍ତା ରହିଲେ?
0: ଆମର ସବୁବେଳେ ବର୍ଷା ଦିନରେ ଏକା, ଜଙ୍ଗଲ ବିଭାଗର ନିୟମ ଅଛେ ଜୁଲାଇ ମାସ 1 ତାରିଖରୁ ଆରମ୍ଭ ହେଇଛି, ସେ ଅଗଷ୍ଟ ମାସ ଲାଷ୍ଟ ଭିତରେ ସରିଯିବାର ଅଛେ।
1: ଆରି ଆରି ଗୋଟେ କଥା କହିଟା ବାବୁ ବୋଲେ, ଏବେ ଜନ ତ ଗଛ ମାନ ଲଗାଇଲନି, ତମେ ଲଗାଇଲାସନି, ହେଲେ ଜନ ଲୋକ ମାନ ଲଗାଇବାକେ ମନ କଲାନି, ସେମାନଙ୍କେ ଚାରା ମନ ସରକାର କାଇସେ ଚୁଚାଇ ଦେଇଛି କି କେନ୍ତା ରହିଲେ?
0: ନାଇଁ, ଗୋଟେ ଲୋକେ ଚାରା ଚୁଚାଇ ଦେଇଛି, ଗୋଟେ ଲୋକେ ଯଦି ପାଟା ପୁଟି ସେ ଦେଖେଇଛି ବୋଲେ ମୁଣ୍ଡକେ ଗୋଟେ ଘରକେ 10ଟା ଚାରା ସେ ଦେଇଛି। ଅଧିକ ଚାରା ଲୋଡ଼ା ବୋଲି କହିଲେ ଆମର ରେଞ୍ଜର ବାବୁ ତାନେ ନା ଆଏ, ଏଇଟା ଡିଓ ବାବୁ ଲାଗେ ଲେଖିକିରି ଦେବାର ଅଛେ, ତାର ପାଟା ଦେବାର ଅଛେ, ଲେଖିକି ଦେବାର ଅଛେ, ହଁ ତାପରେ ତାଠୁ ଅଧିକ ଗଛ ମିଳିଛି, 100ଟା ଗଛ ପର୍ଯ୍ୟନ୍ତ ଦେବାଇ, ତାଠୁ ଅଧିକ ଲଗାଇବାର ଅଛି ବୋଲେ ଗେଣି କରି ନେବାର ଅଛି। ଆଗରେ ସେଟା ଗୋଟେ ଗୋଟେ ମୁଣା ବନାଇବାକେ 10 ଟଙ୍କା ରହିଲା, ଏବେ ଗୋଟେ ଗୋଟେ ମୁଣା ଗଛ ବନାଇବା କାଜେ 50 ଟଙ୍କା ହେଲାନି, 1.5 ବର୍ଷ ମାନେ 1.5 ବର୍ଷିଆ ଚାରା ଦେଲାଇନି। ହେଟାର ପାଇଁ ଲୋକ ନେବାଇବେ, ମାଲିଆ ଦେଲେ ନେବାଇବେ ଆର ଫିଙ୍ଗି ଦେବାଇବେ, ସେଟା ସରକାର କେ ନଷ୍ଟ ହେଇଛି। ସେଟା ପାଇଁ ସେମାନେ ମୁଣ୍ଡକେ 10ଟା ଲେଖା ଗଛ ଫ୍ରିରେ ଦେଲାଇନି, ତାଠୁ ବେଶି ଦରକାର ଅଛି ବୋଲି କହିଲେ ଫରେଷ୍ଟର ବାବୁକେ ରେଞ୍ଜର ବାବୁକେ ଲେଖିଲେ, ସେମାନେ ଯାଇକିରି ତମର ଜାଗା ଦେଖବାଇବେ, ତମର ଗାତ ମାରିବାର ସବୁ ଦେଖବାଇବେ, ଦେଖିଲା ପରେ 100ଟା ଗଛ ପର୍ଯ୍ୟନ୍ତ ଫ୍ରି ଲଗେ ମାଲିଆ ଲଗେ ଦେବାଇ, ତାଠୁ ଅଧିକ ଦରକାର ବୋଲି କହିଲେ ସେଟା ଆମେ ଗେରି କରି ନେବାର ଅଛେ ସରକାର।
1: ଆଉ ଗୋଟେ କଥା କହିଲେ ବାବୁ, ଏବେ ଦେଖାନି ଗଛ ମନ ତ ଆମେ ଦେଖିଲୁନି ଜଙ୍ଗଲ ଭିତରେ, ଆଜିକାଲି ଜଙ୍ଗଲ ଭିତରେ ଗଛ ଆରି ବୋଲେ ଲୋଡ଼ବାକେ ଖୋଜବାକେ ନ ମିଳିଲାନି। ଆରି ଗୋଟେ କଥା କହିଟା ବୋଲେ, ଏବେ ଦେଖାନି କଣ ଦେଲେ ଅଁଲା ଗଛ କି ବାଡ଼ା ଗଛ କି ଏଟା ମନ ମିଶା ଆମେ ଦେଖି ନ ପାରିଲୁନି, ହେଲେ ଏଟା ମନ ସେ ଜଙ୍ଗଲ ଭିତରେ ଲଗାଇଲେ ବୋଲ କି କେନ୍ତା ହେଲେ?
0: ହଁ, ଏଇଟା ମାନେ ମିଶା ଲଗାଇଲୁନି ପରା, ଆମେ ଯୋଉ ଫଲ ଗଛ ଲଗାଇଲୁ ନି, ଅଁଲା ଗଛ ଲାଗିଛି, ହରିଡ଼ା ଗଛ ଲାଗିଛି, ବାହାଡ଼ା ଗଛ ଲଗାଇଲୁନି, ବେଲ ଗଛ ଲଗାଇଲୁନି, ଏ ଯୋଉ ଫଲ ଗଛ ରହିଛି 100ଟା ଗଛ ଲଗେ 20ଟା ଫଲ ଗଛ ରହିଛି, ଏଟା ସବୁ ମିଶିକରି ରହିଛି, ସବୁ ଲଗାଇବୁ ଆମେ ଜଙ୍ଗଲ ବିଭାଗ ବାଲା ଲଗାଇଲେ ସବୁ ପ୍ରକାର ଫଲ ଗଛ ଲଗାଇଲେ।
1: ଲୋକ ମନ ଯାର ଜମି ଅଛେ କି ପାଟା ଦେଲେ ସେମାନଙ୍କୁ ମିଳୁଛି ଚାରା ମନ?
0: ହଁ, ଯିଏ ଯାର ଜମି ପାଟା ଅଛେ ବାଡି ଲଗେ ଲଗାଇବାକେ 10ଟା ଗଛ ଦେବାଇବେ ଫ୍ରି, ଯିଏ ମିଶା ମାଗିଲେ ଲେଖିକିରି ମାଗିଲେ ଦେବାଇବେ, ଆଧାର କାର୍ଡ ଦେଖାଇଲେ ସେମାନଙ୍କୁ ଦେବାଇବେ, ତାଠାରୁ ଅଧିକ ଯଦି ଲଗାଇବାର ଅଛେ ବୋଲି କହିଲେ ଜାଗାର ପାଟା ଦେବାର ଅଛେ, ପାଟା ଲଗେ ଡାକି କରି ପରମିଶନ ରେଞ୍ଜର ବାବୁ ଡାକିକି ଦେଖାଇବାର ଅଛେ ଯେ ମୁଁ ଏଠି 100ଟା ଗଛ ଖାତ ମାରିଲି ଅଛି, ମୋର ବେଡ଼ା ଏଇଟା ଏଠି ମୁଇଁ ଲଗାଇବି, କାଇ କାଇଟା ଗଛ ଲୋଡ଼ା ସେଟା ଲେଖିକରି ଦେଲେ ସେମାନେ ଦେବେ, ତାଠାରୁ ଯଦି ଅଧିକ ଲଗାଇବାର ଅଛେ ବୋଲି କହିଲେ ସେଟା ଆମେ ଦାବୁ ଦେଇକରି ଗିନି କରି ନେବାର ଅଛେ ସରକାର।
1: ଆରି ଗୋଟେ କଥା କାଟା ବାବୁ ବୋଲେ, ଏବେ ଜଙ୍ଗଲ ତ ଜଙ୍ଗଲ ସମୟ ତମେ ସେମାନେ ଲଗାଇବାକୁ ଦେଲାସନି, ଏଲେ ଗୋଟେ ଗୋଟେ ଦିନ କାଇଟା ବୋଲେ ଜଙ୍ଗଲ ଲଗେ ଜୟ ଡେସା ଦେଲାନି ଆରି ଗଛ ମିଶା ନଷ୍ଟ କରିଦେଲାନି, ଏଟା କେ କେମିତି ଆଖେ ଗୋଟେ ରଖବାର ଅଛି?
0: ଏଟା ଏଟା ଏଟା ଏଟା ଜୟ ଝଟେ ଜୟ ଡସାଇଲାନି, ଏଟା ଏଟା ଲୋକମାନେ ସଚେତନ ନା ହେଲାନି, ଆମେ ବାରମ୍ବାର ଜଙ୍ଗଲ ବିଭାଗ ତାକୁ ବାରମ୍ବାର ମିଟିଂ କଲୁନି, ସେମାନଙ୍କେ ଗାଁ ଗାଁରେ ବୁଝାଇଲୁନି, ମାଇକ ଲଗେ ପ୍ରଚାର କଲୁନି ଜଙ୍ଗଲରେ ନିଆଁ ନା ଡସା ବୋଲି, ଆଦିବାସୀ ଲୋକ ବୁଢା ଲୋକ ଯୋଉମାନେ ଶିକ୍ଷିତ ନାହିଁ ସେମାନେ ନା ଜାଣିଲାନି, ପିଢି କାଲି କରି ଫିଙ୍ଗି ଦେଲାନି, କେତେ ଜାଗାରେ ଜଙ୍ଗଲ ଯିବାଇବେ କାଠ ମାରିବା କାଜେ କାଇ କାଜେ ଯାଇକରି ସେଠି ରନ୍ଧାବଢା କରି ଖାଇବାଇବେ, ସେ ଜୟକେ ସେମିତି ଏକା ଛାଡି ଦେଇକିରି ପଳାଇବେ, ସେଟା ବିଦାୟ କରି ଆସ ବୋଲି ଆମେ ବୁଝେଇ ବୁଝେଇ କହିଲୁନି, ସେମାନେ ଶୁଣି ବୁଝିଲାଇନି, କେତେ କେତେ ନା ବୁଝିଲାଇନି, କେତେ ଲୋକେ କରେ ସମସ୍ତଙ୍କୁ ବସିକରି ମିଟିଂ କରି ଗାଁରେ ବୁଝାଇଲୁନି, ସେମାନେ ବୁଝି ନ ପାରିଲେ କାଇ କରିବୁ, ଏଟାକେ ସଚେତନ ଦରକାର ଗାଁ ବାଲା ଯେ ସଚେତନ।

0: କରି ଗାଁ ବାଲାକୁ ବୁଝାଇବାର ଅଛେ, ବୁଢା ପିଲା ଆମର ଭାଇଜୀ ଘରେ ଘରେ ବୁଲି କରି ସେମାନେ ବୁଝାଇବାର ଅଛେ ବୁଝା। ତଥାପି ସରକାର ଜାରି ରଖିଛନ୍ତି ତାଙ୍କୁ ବୁଝାଇବା କାଯେ, ଲୋକ ଯେତେବେଳେ ପର୍ଯ୍ୟନ୍ତ ସଚେତନ ନ ହେବ ଏଟା ଟିକେ ଅସୁବିଧା ରହିବ। ତଥାପି ସରକାର ନିଜେ ଯାଇକରି ନିଆଁ ଲାଗିଲେ ଲିଭାଇବା ପାଇଁ ସବୁ ପ୍ରକାର ସୁବିଧା ରଖିଛନ୍ତି, ଗାଡି ରଖିଛନ୍ତି, ଲୋକ ପଇସା ଦେଇଛନ୍ତି। କୋଉଠି ଯଦି ହେଲେ ସରକାର କେ ରେଞ୍ଜର ଅଫିସର କେ ଖବର କଲେ ସେମାନେ ଯାଇକି ସାଙ୍ଗେ ସାଙ୍ଗେ ଲିଭ ମିଶାଛନ୍ତି, କିନ୍ତୁ ଏଟା ଟିକେ କମିବ ଯଦି ଲୋକ ସଚେତନ ହେବା। ଲୋକ ସଚେତନ ହେଲେ ସେଟା ଧୀରେ ଧୀରେ କମିଯିବ।
1: ଆଇନ ଗୋଟେ ଖାତା କାଟା ବୋଲେ ଗାଁ ଗାଁ ଭିତରେ ଜନ ଆମର ଯୁବକ ମନ ଜଙ୍ଗଲ ସୁରକ୍ଷା କମିଟି କଲେନି ଆରେ ସଚେତନ କଲେନି, ଏଟା ଆମର କରୁ ନ କରୁ ବୋଲି ସେଟା କଣ୍ଟେ ସେମାନେ ସେଟା ଚଲେଇଲେନି କି ସେମାନେ ଠିକ ସଜେ?
0: ପ୍ରତ୍ୟେକ ଗାଁରେ ଆମର ପ୍ରତ୍ୟେକ ଗାଁରେ ବନ ସୁରକ୍ଷା ସମିତି ସମିତି ଅଛି, ସେମାନେ ସେମାନେ ସେଥିରେ ମେମ୍ବର ମାନେ ଗାଁର ଯୁବକ ଗୋଷ୍ଠୀ ଅଛନ୍ତି, ବୁଢା ଗୋଷ୍ଠୀ ମାନେ ବୃଦ୍ଧ ଗୋଷ୍ଠୀ ଅଛନ୍ତି, ବୃଦ୍ଧ ମହିଳା ସବୁ ଅଛନ୍ତି, ସେମାନଙ୍କୁ ସବୁ ପ୍ରତି ମାସରେ ମିଟିଂ କରିକରି ସେମାନଙ୍କୁ ଆମର NGO ମାନେ ଅଛନ୍ତି ସେମାନେ ବୁଝାଉଛନ୍ତି, ସେମାନେ ବୁଝାଉଛନ୍ତି ପଢ଼ାଉଛନ୍ତି କରାଉଛନ୍ତି, ସେମାନେ ସହଯୋଗ ମଧ୍ୟ କରୁଛନ୍ତି ଜଙ୍ଗଲ ସୁରକ୍ଷା କରିବାରେ। ନିଜେ ମାଇଜି ଲୋକମାନଙ୍କୁ ନେଇକରି ଯାଇକି ଜଙ୍ଗଲ ସୁରକ୍ଷା କରୁଛନ୍ତି, ଲୋକ ଯୋଗାଉଛନ୍ତି, ଗାଁ ଲୋକଙ୍କୁ ମଧ୍ୟ ଗାଁ ଲୋକ ବି ଯୋଗାଉଛନ୍ତି। ଯୋଗାଇଲା ପରେ ମଧ୍ୟ ଜଙ୍ଗଲ ଗୋଟେ ଖୋଲା ସମ୍ପତ୍ତି, ସବୁ ଯାକ ଲୋକ ସରକାର ଯେତିକି ଇଣ୍ଟରେଷ୍ଟ ନେଇକିରି ଜଗିଛି, ଗାଁ ଲୋକ ସେତିକି ଇଣ୍ଟରେଷ୍ଟ ନେଇକିରି ଜଗୁନାହାନ୍ତି, ଯେତିକି ଜଗୁଛନ୍ତି ସେତିକି ସୁରକ୍ଷା ହଉଛି, ତାର ଭିତରେ ମଧ୍ୟ ଟିକେ ନିକେ ଚୋରି ହେଲାନି ନଷ୍ଟ ହେଲାନି।
1: ହେଲେ ସାରା ସାରି ଆମର ଜଙ୍ଗଲ ଲଗେ ଚାରା ଲଗାଇବାର ବିଧି ତମେ କେତେ ସୁନ୍ଦର କରି ନିର୍ମାଣ କରି ବୁଝାଇ ଦେଲା ନହେଲେ
0: ଯେତେବେଳେ ଗାଁବାସୀ ମାନେ ଜାଣିବାକୁ ଚାହିଁବେ ସେ ପାଖରେ ରହିବା ଯୋଉ ଗାଁରେ ରହିବେ ସେ ପାଖରେ ଯୋଉ ଜଙ୍ଗଲ ବିଭାଗର ବନାଞ୍ଚଳ ଅଧିକାରୀ ଥିବେ ବା ବନପାଳ ଥିବେ ତାଙ୍କ ସହିତ କନସଲ୍ଟ କଲେ ତାଙ୍କ ସହିତ ଯୋଗାଯୋଗ କଲେ ସେମାନେ ସବୁ ନିର୍ମଳ ଭାବରେ ବୁଝେଇବେ ଏବଂ ତାଙ୍କର ଗଛ ଲଗାଇବାରେ ସହଯୋଗ କରିବେ।
1: ତମକୁ ବିସ୍ତାର କରି ବୁଝେଇବା କାଯେ ତମକୁ କୋଟି କୋଟି ଜୁହାର ଲାଗ, ଧନ୍ୟବାଦ ଲାଗ ବାବୁ।
0: ଧନ୍ୟବାଦ ଧନ୍ୟବାଦ।
2: ଦେଖଲୁନି ନାଇ ବଡେ ନିକ କରି କହିଲା ବାବୁ କେନ୍ତା ନିର୍ମାଣ କରି ବିସ୍ତାର କରି ବୁଝାଇ ଦେଲା ଅଛି ଦେଖ ଶୁଣ।
3: ନାଇ ସତେ ତ ଆରେ ନାଇ ତାକେ ଗୋଟେ ଗୀତ ଶୁଣାଇ ଦଉ କେ ହେଲେ ଶୁଣି ଦଉ ତେବେ।

0: ତାର ପଛେ
1: ବାପ ମନ ଆଇଲା ଦେଖା ଚୁନା କଲା ଏଠି କଲେ ଏସି ଏଠି କଲେ ଏସି ବୋଲି ଜାଗା ଦେଖାଇଲା ମ୍ୟାଡମ ଜାଗା ଦେଖାଇଲା କେ ଆମେ କାମ ଷ୍ଟାର୍ଟ କଲୁ ମ୍ୟାଡମ
0: ଏବେ
1: ବଢିଲାକେ ଏବେ ଲକ୍ଷେ ଷାଠିଏ ନା କେତେ ଲେଖା ଦେଲା ମ୍ୟାଡମ
0: ଆଇଲେ କୁକୁଡ଼ା ଚାଷ ବୋଲେ ଘର ବାନ୍ଧବା କାଜେ କି କୁକୁଡ଼ା ଚାଷ କରିବା କାଜେ
1: ନାଇଁ ଘର ବାନ୍ଧବାକେ ଦେଲା ମ୍ୟାଡମ
0: ମ୍ୟାଡମ
1: ଦେଲା କୁକୁଡ଼ା ପାଖାଇ ଲାଗେ ଫଟୋ ଫୁଟା ଟାଇ କରି ଆରି ଦୁଇଟା ଦେଲା ମ୍ୟାଡମ
0: କୁକୁଡ଼ା ବୋଲେ ଘର ବାନ୍ଧିଲା ପଛେ ଫଟୋ ଉଠାଇ କରି ନେଲା କାଜେ ଆରି ଗୋଟେ ପଇସା ଡାବୁ ଦେଲା
1: ଆରି ଗୋଟେ ଦେଲା ମ୍ୟାଡମ
0: ସେବେ କେତେ ପରା ଦେଲା
1: ମ୍ୟାଡମ ଫାଷ୍ଟ ଟାଇମ ଗୋଟେ ଷାଠିଏ ହଜାର ଦେଲା ମ୍ୟାଡମ ଆରି ଗୋଟେ ତାର ଫଟୋ ଉଠାଇ କରି ଭେକ୍ସିନ ଫେକ୍ସିନ ସବୁ କଲାକେ ସେ ଆବାବୁ ଆସି କରି ଅସପତ୍ର ଦେଲା ମ୍ୟାଡମ ଦେଇ ଜାରି କରି ଭେକ୍ସିନ ଦେଲା ଭେକ୍ସିନ ଦେଲା ସାରିଲା ପରେ ଆର ଥରେ ଗୋଟେ ଫଟୋ ନେଇ କରି
0: ସରକାର ବାବୁ ଏଜନ କୁକୁଡ଼ା ତମେ ଘେନଲାସ ସବୁଯାକ କୁକୁଡ଼ା ବଞ୍ଚଲା କି ତାର ଭିତରେ କେତେ ମରଲା
1: ନାଇଁ ବଲ କରି ତାକେ କରେଣ୍ଟ ଫାରେଣ୍ଟ କରି ସବୁ ବଲ କରି ଦେଖଲେ ନାଇଁ କି ମ୍ୟାଡମ ସେମାନେ ଉଷୁମ ରହି କରି ଏମିତି ଗୋଟେ ତରକେ ଗୋଟେ ପାଲିକେ ଛଅଟା ସାତଟା ଏମିତି ମୋର ମ୍ୟାଡମ ଫାଷ୍ଟ ତିନ ଦିନ ଭିତରକେ ଆର ତିନ ଦିନ ଗଲା ପରେ ମ୍ୟାଡମ ଗୋଟେ ମିଶା ନ ମୋର ମ୍ୟାଡମ ଘର ବାନ୍ଧିଲାସ କୁକୁଡ଼ା ଆଣିଲାସ ହେଲେ ସେ ବାବୁ ମାନ ଦେଖବା କାଜେ ଔଷଧ ଦେବା କାଜେ ତମେ ଯାଇକରି କହିଲା ଘିନି ସେମାନେ ଆଇଲା କି ସେମିତି ଏକା ସେମାନେ ନିରୀକ୍ଷଣ କରିବା କାଜେ ଆଇତେରେ ଲାଇ ବାବୁ ନାଇଁ ନାଇଁ ମ୍ୟାଡମ ଆମେ ଗଲୁ ମ୍ୟାଡମ ଅଫିସେ ଗଲୁ ନା ଆଜ୍ଞା ଆମର କୁକୁଡ଼ା ଏତିକି ଟାଇମ ହେଲା ଆସ ଭେକ୍ସିନ ଟିକେ ଦେବ ବୋଲି କହିଲା କେ ସେ ଲୋକ ଖବର ଦେଲା କେ ଆଇଲା ମ୍ୟାଡମ
0: ସବୁ କୁକୁଡ଼ା କେ ଦେବା
1: ପତର ଦେଲା ମ୍ୟାଡମ
0: ଆହୁରି ତାପରେ ଖାଇବାଟା କଣ ସେ ଇଏ ଯେଉଁ ସରକାର ସୁବିଧା ଲଗେଇ ଅନ୍ୟ କଣ ଘେନି କରି ଆଣବାର ଅଛି ବାବୁ
1: ନାଇଁ ଆମେ ଘେନି କରି ଆଣବାକୁ ପଡୁଛି ସେ ଜୟପୁର ମାର୍କେଟ ଲଗେ ଗୋଟେ ସେ ମିଶା ଗୋଟେ ଅସପତ୍ର ସବୁ ରଖଲା
2: ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ସନ୍ଧ୍ୟା ଛଅଟା ବାଜିବାକୁ ଯାଉଛି ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
3: नमस्कार आकाशवाणी समाचार के साथ मैं मुकेश कुमार वस्तु और सेवा कर जीएसटी परिषद ने कर अधिकारियों की गिरफ्तारी का अधिकार समाप्त कर दिया है परिषद ने अभियोजन की सीमा 1 करोड़ रुपए से बढ़ाकर 5 करोड़ रुपए कर दी है जुर्माने और कार्यवास की सजा का निर्णय सक्षम अदालत के विवेक पर छोड़ दिया गया है कर फाइलिंग में देरी गलती या भुगतान करने में विलंब करने वाले करदाता को वसूली ब्याज और आनुपातिक जुर्माने का सामना करना पड़ेगा नई दिल्ली में आज जीएसटी परिषद की बैठक के बाद वित्त मंत्री निर्मला सीतारामन ने कहा कि जीएसटी दरों में कोई बदलाव नहीं किया गया है उन्होंने कहा कि परिषद ने नोटिस और कार्यवाही के लिए सामान्य मानकों की सिफारिश की है

0: ଏଇଠି ଶେଷ ହେଲା ଚୈତିଜହ୍ନର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ।

0: ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶୁଣନ୍ତୁ, ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର। 6:55 ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ଉସ୍ତାଦ ଅମଜାଦ ଅଲି ଖାନ୍ଙ୍କ ସରୋଦବାଦନ ଶୁଣିବେ। ରାତି 9:30 ଶୁଣିବେ ଓଡ଼ିଶୀ, ଛାନ୍ଦ ଏବଂ ଚମ୍ପୁ। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ, ପ୍ରଶାନ୍ତ କୁମାର ସାମଲ ଏବଂ ମୀନାକ୍ଷୀ ମୁଖାର୍ଜୀ। ଦେଶିଆ ଗୀତ ଶୁଣିବେ ରାତି 9:45। ଶିଳ୍ପୀମାନେ ହେଲେ ସୁପ୍ରଭା କୁମାରୀ ପାଢ଼ୀ, ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ରାତି 10:00 ଶୁଣିବେ ବିଜ୍ଞାନିକା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ରଖିଛି ବନ୍ଦନା। ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ଗୁରୁପ୍ରସାଦ ଦାସ, ପ୍ରତିମା ମେକଅପ୍ ଏବଂ ଭିକାରୀ ଚରଣ ବଳ। ରାମଚରିତ ମାନସ ପ୍ରଚାର କରିବ 6:25। ରିଞ୍ଜଡ଼ି ପ୍ରଚାର କରିବ 6:45। ଏଥିରେ ଶୁଣିବେ କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ହେମଲତା ହେନ୍ତାଳ ଏବଂ ସାଥୀ। 7:25 ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ଲୋକନାଟ ଶୁଣିବେ 11:00 ଶ୍ରୀକୃଷ୍ଣ ଜନ୍ମ, ରଚନା କରିଛନ୍ତି ରସିକ ଶିରୋମଣି ପାତ୍ର, ସଙ୍ଗୀତ ଦେଇଛନ୍ତି ଧନଞ୍ଜୟ ଶତପଥୀ ଏବଂ ପ୍ରଯୋଜନା କରିଛନ୍ତି କୁଞ୍ଜବିହାରୀ ନନ୍ଦ। 12:00 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁଶାନ୍ତ ପଣ୍ଡା, ରିଷଭ ପ୍ରତୀକ, ସହିନୀ ମିଶ୍ର ଏବଂ ହ୍ୟୁମାନ ସାଗର। ଦିନ 1:20 ଶୁଣିବେ ଦେଶିଆ ଗୀତ। ଶିଳ୍ପୀ ହେଲେ ପ୍ରୀତି ପଣ୍ଡା, ପ୍ରଶାନ୍ତ କୁମାର ସାମନ୍ତରାୟ, ନିହାରିକା ସାହୁ, ସତ୍ୟନାରାୟଣ ଅଧିକାରୀ, ବୀଣାପାଣି ପୁରୋହିତ ଏବଂ ନନ୍ଦକିଶୋର ଭତ୍ରା। ରାତି 9:30 ଶୁଣିବେ ନାଟକ ବିଶ୍ୱରୂପା। ଆପଣଙ୍କ ଅନୁରୋଧରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 220ତମ ଭାଗ।

ତାଙ୍କୁ ହବ୍ୟକବ୍ୟ ଦାନ କରିବ। ଜ୍ଞାନୀର ଅଭାବରେ ସ୍ୱଧର୍ମ ଆଚରଣ କରୁଥିବା ବିପ୍ରଙ୍କୁ ପୂଜା କରିବ। ଆମିଷ ବର୍ଜନ କରି ଯଥା ସଂସ୍କାରରେ ବିଷ୍ଣୁଙ୍କୁ ଅନ୍ନ ନିବେଦନ କରି ଶ୍ରଦ୍ଧାରେ ସତ୍ପାତ୍ରରେ ଦେଲେ ସେ ଶ୍ରାଦ୍ଧ କାମଧେନୁ ପ୍ରାୟ ଫଳପ୍ରଦ ହୁଏ। ଯେଉଁ ଧର୍ମ ଦ୍ୱାରା ଆତ୍ମାର ଶାନ୍ତି ହୁଏ ତାହା ଆଚରଣ କରିବ। ବିପ୍ର ସର୍ବଦା ଅସନ୍ତୁଷ୍ଟ ହେଲେ ତାର ତପ, ବିଦ୍ୟା ଏବଂ ଯଶ ନଷ୍ଟ ହୁଏ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 220ତମ ଭାଗ। ଆକାଶବାଣୀ ଜୟପୁର। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ବିକାଶ ମନ୍ତ୍ର, ପରେ ରହିଛି ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ବିକାଶ ମନ୍ତ୍ର।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ଅଭିଜ୍ଞ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ ସହିତ ଆନୁଷଙ୍ଗିକ ଧନ୍ଦା ହିସାବରେ ଗୋପାଳନ, ପଶୁପାଳନ ମଧ୍ୟ କରୁଛନ୍ତି। କରିଛନ୍ତି ଗୋଟିଏ ସୁନ୍ଦର ଫାର୍ମ ହାଉସ। ସେହି ଫାର୍ମ ହାଉସର ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତି କରୁଛନ୍ତି ଏବଂ ବ୍ୟବହାର ମଧ୍ୟ କରୁଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀ ମାନଙ୍କୁ ରୋଜଗାର ଦେଇଛନ୍ତି। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୋ ନାମ ହଉଛି ନେତ୍ରାନନ୍ଦ ଲେଙ୍କା, ଘର ପାତ୍ରପୁର, ପୋଷ୍ଟ ଡଙ୍ଗର ସ୍ଥିତି, ଜୟପୁର ବ୍ଲକ, କୋରାପୁଟ ଜିଲ୍ଲା।
0: ବୟସ କେତେ ହବ ଆଜ୍ଞା ଆପଣଙ୍କର?
1: ମୋ ଡେଟ୍ ଅଫ ବାର୍ଥ 9 ଜୁଲାଇ 1950।
0: ଘରେ କିଏ କିଏ ରହନ୍ତି?
1: ମୁଁ, ମୋ ସ୍ତ୍ରୀ।

0: ତାହେଲେ ଚଳାଚଳ କେମିତି ଆଜ୍ଞା?
1: ଫାର୍ମ କରିବା ପାଇଁ ମନସ୍ଥ କଲି କି ଲୋକମାନେ ଦାଦନ ଖଟି ଯାଉଛନ୍ତି, 2 ଏକର ଜମି କିଣି ମୁଁ ଲୋକଙ୍କୁ କିଛି ନର୍ସରୀ ପରିଶ୍ରୀ କରି କିଛି ରୋଜଗାର ଦେଇପାରିବି। ମୁଁ ଆସି ଖଣ୍ଡେ ଜମି କିଣି ଏଠି ପାତ୍ରପୁଟରେ 24 ଲୋକଙ୍କୁ ଏନଗେଜମେଣ୍ଟ ଦେଇଛି। ବର୍ତ୍ତମାନ ଜମିଟି 20-25 ଏକର ଉପରେ ହେଇଗଲାଣି।
0: ଜମିର କିସମ କେମିତି ଥିବ ଆଜ୍ଞା, କୋଉ ପ୍ରକାର ଜମି?
1: ବାଲିଆ ମାଟି, ଇଏ ସାର ଢାଲୁ ମାଟି, ବାଲିଆ ମାଟି।
0: ତାହେଲେ କଣ କଣ ଚାଷ ହଉଛି ଆଜ୍ଞା ସେସବୁ ଜମିରେ?
1: ମୋ ପାଖରେ ସବୁବେଳେ ଦେଶୀ ଧାନ ଚାଷ କରେ, ସେଣ୍ଟେଡ ଧାନକୁ ମୁଁ ବେଶୀ ପସନ୍ଦ କରେ। କଳା ଜିରା GI ଟ୍ୟାଗ ହେଇଛି, ସେଟା ଆଣ୍ଟି ଅକ୍ସିଡେଣ୍ଟ, ସୁଗାର ଫ୍ରି ଆଉ ଡ୍ରଟ ରେଜିଷ୍ଟାନ୍ସ, ମରୁଡ଼ି ସହଣି ଶକ୍ତି ଅଛି, ପାଣିରେ ବୁଡ଼ିଗଲେ ବି ତାର ସହିବାର ଶକ୍ତି ଅଛି, ରୋଗ ପୋକ କମ ଲାଗେ, ଦାମ ବି ବହୁତ। ତେଣୁ କଳା ଜିରା, ଗୋବିନ୍ଦ ଭୋଗ, କଳା କେରି, କଳା କୃଷ୍ଣ, କଳା ନାକ, ଗୋବିନ୍ଦ ବଲ୍ଲଭ, ବିଭିନ୍ନ ପ୍ରକାର ମୋ ପାଖରେ 278 ପ୍ରକାର ଦେଶୀ ଧାନ ରଖାଏ ବିହନ। ଦେଶୀ ଧାନ ସଂରକ୍ଷଣ ମୋର ଏଇଟା ନିଶା, ଚାଷ ପାଇଁ ଗୋବିନ୍ଦ ଭୋଗ, କଳା ଜିରା ଚାଉଳ ଆଉ ପୁରୁଣା ଆଗରୁ ଥିଲା ନବା ବି ଖାଇବାକୁ ଭଲ, ଛୋଟ ଧାନ ଭଲ ମିଠା ଲାଗେ, ସେଟା ଘରେ ଖାଇବା ପାଇଁ କରୁଛି। ଆଉ କମର୍ସିଆଲ ବି ଯୋଉଟାକ ବିକିବା ପାଇଁ GI ଟ୍ୟାଗ ହେଲା କଳା ଜିରା ଆଉ ଗୋବିନ୍ଦ ଭୋଗ, ଆଉ ପବ୍ଲିକ ମାନେ ଯାହାର ସୁଗାର ପ୍ରକାର ଅଛି ସେମାନେ ବ୍ଲାକ ରାଇସ୍ ନିଅନ୍ତି।
0: ବିହନ ବିଶୋଧନ ମଧ୍ୟ କରନ୍ତି କି ଆଜ୍ଞା?
1: ଗାଈ ମୁତ ଅଛି ମା, କାଓ ପେଷ୍ଟ ଫାର୍ମିଂ ଆମର ସବୁବେଳେ, ଆମର ଯେକୌଣସି ଚାଷ ପାରମ୍ପରିକ କରୁଛି, କାଓ ବେଷ୍ଟ ଟ୍ରାଡିସନାଲ ଫାର୍ମିଂ, ଗୁଆ ଧର ତ ପୁରୁଣା କାଳିଆ ଚାଷ ଆମର, ତେଣୁକରି କିଛି ଅସୁବିଧା ନାହିଁ। ମୁଁ ସତ କହୁଛି ଦେଶୀ ଧାନରେ ଖାଇବାଟା ଭଲ, ସାର କମ ଲାଗିବ, ରୋଗ ପୋକ ସହଣୀ ଶକ୍ତି ବହୁତ ଅଧିକ, ଯୋଉଟା କଲେ ଭଲ ହଉଛି, ଭଲ ଆଦାୟ ବି ହଉଛି। କଳା ଅନ୍ୟ ଧାନ ଯେଉଁମାନେ କରୁଛନ୍ତି 20 କୁଇଣ୍ଟାଲ ଅଧିକ ନାହିଁ, ଆପଣ ଦେଖିବେ ଆମ ଜମିରେ ଆମେ କଳା ଜିରା 20-22 କୁଇଣ୍ଟାଲ ପର ଏକରକୁ ହଉଛି, ଗୋବିନ୍ଦ 20-22 କୁଇଣ୍ଟାଲ। ଯଦି ଥରେ TMU 1 ଯୋଜନା 1001 କରିଥିଲି, ଏକରକୁ ସିଏ ହେଉଛି 40 କୁଇଣ୍ଟାଲ। ମୌଡ଼ମଣି ଧାନ ବିଦାଜୁର ଫାର୍ମର ମୁଁ ଆଣିକି ଆସିଥିଲି 45 କୁଇଣ୍ଟାଲ ପର ଏକର, ତେଣୁ 112.5 କୁଇଣ୍ଟାଲ ପର ହେକ୍ଟର। ଦ୍ୱିତୀୟଟା କିଛି ସବୁଯାକ ଅର୍ଗାନିକ ପାରମ୍ପରିକ କୃଷି ଏଇଟା ହେବ କରୁଛି, ସାର ଜମିକି ଦେଖିନି, ନିଜେ ତିଆରି କରିବା ସାର ବ୍ୟବହାର କରୁ, ତିଆରି ବୋଲେ ଗାଈ ମୃତ, ଗାଈ ଗୋବର ସମସ୍ତେ ଜୀବାମୃତ ତିଆରି କରିଦେଉଛୁ, ଜିଆ ଖତ ଦ୍ୱାରା ସାର, ଗାଈ ମୃତ, ଲିମ୍ବ ପତ୍ର, ଧୂଆଁ ପତ୍ର ଆଉ ରସୁଣ ଆଉ ରାଗ ଲଙ୍କା, ଏଗୁଡାକ ସିଝାଇ ଛେଚିକି ସ୍ପ୍ରେ କରିଦେଲେ ନା ରୋଗ ନାହିଁ ନା ପୋକ ନାହିଁ। ଆପଣ ମଇଁଷା ରୋଗ, କାଣ୍ଡବିନ୍ଧା ରୋଗ, ଏଇ ଯୋଉ ବିଭିନ୍ନ ପ୍ରକାର ରୋଗ ଆର ପ୍ରାଦୁର୍ଭାବ କମିଯିବ, ଏଗୁଡାକ କୌଣସି ପୋକ ମାରିବନି, ବାସନାରେ କେହି ଆସିବେନି ପାଖକୁ, ଏଇଟା ସମ୍ପୂର୍ଣ୍ଣ ନିରାପଦ ସୁସ୍ଥ ଏବେ ସ୍ପ୍ରେ କରି ଧୋଇକି ଆମେ ଖାଇପାରିବା। ଏଇ ଯୋଉ ଇନଅର୍ଗାନିକ ପେଷ୍ଟିସାଇଡ ଫଙ୍ଗିସାଇଡ ପକେଇଲେ ଆମର 7 ଦିନ ଅପେକ୍ଷା କରିବାକୁ ପଡିବ।
0: ଆଉ ଯୋଉ ଆପଣ ଜିଆ ଖତ ପ୍ରସ୍ତୁତି କଥା ବି କହିଲେ, କେମିତି ଚାଷୀ ଭାଇ ଭଉଣୀ ମାନେ ଜିଆ ଖତ ପ୍ରସ୍ତୁତି କରିବେ?
1: ବିଭିନ୍ନ ମେଥଡ ଅଛି, ଗୋଟେ ଗାତ କରିଦେଇକିରି ତା ଦେହରେ ଜିଆ ଖତ କରିପାରିବେ, କଷ୍ଟଲି ହବ, ମାନେ ଲେବର ଓରିଏଣ୍ଟେଡ କାମ ଏଇଟା। ଯଦି ପିଟ୍ ତିଆରି କରିବେ, ଡିପାର୍ଟମେଣ୍ଟ ସବୁ ଜିଆ କୁଣ୍ଡ ତିଆରି କରିବାକୁ ସାହାଯ୍ୟ କରୁଛନ୍ତି, ସେଇଟା ବି ସୁବିଧା, ପଲିଥିନ ପେପର ମିଳୁଛି, ପଲିଥିନ ବ୍ୟାଗ ତା ଦେହରେ କଲେ ବି ସୁବିଧା ହବ। ନାଇଁ ସବୁଠୁ ସୁବିଧା ଶସ୍ତା, ତଳେ ଗୋଟେ ପଲିଥିନ ପକେଇ ଦେଇ ତା ଉପରେ ଜିଆ ଖତ 1.5 ଫୁଟ ହାଇଟ୍ ରଖିଦିଏ, ମଲ୍ଚିଂ କରିଦେଲେ ପାଣି ଟିକେ ସପ୍ତାହକୁ 2-3 ଥର ଦେଇଦେଲେ ପବନ ପାଇଲା, ପାଣି ପାଇଲା, ଛାଇ ପାଇଲା, ଖାଦ୍ୟ ବି ପାଇଲା, ତେଣୁ ଜିଆ ଜଲ୍ଦି ତାଙ୍କ ପପୁଲେସନ ବଢୁଛି, ଜଲ୍ଦି ସାର ହଉଛି। ଯଦି ପଲିଥିନ ପକା ହେଇଯାଏ 10 ଫୁଟିଆ ଗୋଟେ କରିଦେଲେ 255 ଟଙ୍କା ଖର୍ଚ୍ଚ ହବ, ଏ ସବୁଠାରୁ କମ ଲେବ, ଅଧିକ ପ୍ରଡକ୍ସନ, ଜଲ୍ଦି ହବ। ଏଇଟା
0: ଏଇ ଜୈବିକ ଖତ ବ୍ୟବହାର କରିବା କେମିତି ଜାଣିଲେ?
1: ଆମ ପାରମ୍ପରିକ ବାପଦା ସବୁ ପ୍ରସେସଟା ହେଇଯାଉଛି, ଜିଆ ହଉଛି କୃଷକର ବନ୍ଧୁ, ମାଟିକୁ ଓଲଟ ପଲଟ କରୁଛି, ଆଜିକାଲି ଆମେ ପେଷ୍ଟିସାଇଡ ଫଙ୍ଗିସାଇଡ ମାରି ମାରି ଜିଆଗୁଡା ମାରିଦେଲେ ଗେଣ୍ଡା ଶାମୁକା କୋଚିଆ ସବୁ ମରିଗଲେ, ତେଣୁ ଆମେ ବାଧ୍ୟ ହେଇକିରି କଣ ଘରେ ଆସି ଜିଆ ଖତ କରୁଛେ। ଗାଈ ଫାର୍ମଟା ଯୋଉ ଲେବର ଓରିଏଣ୍ଟେଡ କାମ, ଗାଈର ଲାଇଫ ହଉଛି 15 ବର୍ଷ, 10 ବର୍ଷ 50% ରହିଗଲା, 5 ବର୍ଷ ଗଲା, 5 ବର୍ଷ ରୋଜଗାର କରିବା, 15 ବର୍ଷ ଖାଇବ, ଏଇଟା ଲସ୍। ତେଣୁ କରି ଯଦି ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟ କରାଯାଏ, ତାର ଗୋବର, ତା ମୂତ, ଉଦାହରଣ ଜିଆ ଖତରେ କନଭର୍ଟ କରିଦେବା ଆମେ, ବର୍ମି କମ୍ପୋଷ୍ଟ ବା ଜିଆ ଖତରେ 100% ପିଓର ଦେଉ ଜିଆ ଖତ, ଆମେ ଦଉଛୁ 12 ଟଙ୍କା ପର କେଜି। ମୋତେ ୱେଷ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟ ରେ ମୁଁ ପାଇଲି 50 ଟଙ୍କା
0: ପାଇଲି,
1: ମୋର 50ଟା ଗାଈ ଅଛି ବାଥରୁମ ମିଶିକି ଅଛି, ପର ଡେ ମୋତେ ମିଳିଲା କେତେ 2000 ଟଙ୍କା ହେଲା, ମାସକୁ କେତେ ମିଳିଲା 60,000 ଟଙ୍କା। ୱେଷ୍ଟ ପ୍ରଡକ୍ଟ ମ୍ୟାନେଜର ରେ ପର ମନ୍ଥ ପାଇଲି 60,000 ଟଙ୍କା, ପ୍ରତି ବର୍ଷ 12ଟା ଗାଈ କିମ୍ବା ବାଥରୁମ ବିକ୍ରି ହେବେ, ଆଉ ଜନ୍ମାଇଲେ କଣ କରିବି, ବିକ୍ରି କରିବାକୁ ପଡିବ। ତାପରେ କ୍ଷୀର ଆମର ଆଭରେଜ ହଉଛି, ଧରନ୍ତୁ 1 କିଲୋ ଗୋଟେ ଆଭରେଜ ହଉଛି 50, ଧରନ୍ତୁ 60 ଟଙ୍କା।

0: ଲିଟର 50 ଲିଟରକୁ 3,000 ଟଙ୍କା ପର ମନ୍ଥ ହେଲା କେତେ ମା 90,000 ଟଙ୍କା 90,000 ଇଏ ହେଲା 80,000 170,000 ହେଲେ ପର ମନ୍ଥ ବର୍ଷକୁ କେତେ ମିଳିବ ମା 18 ଲକ୍ଷ ହଉଛି
1: 18 ଲକ୍ଷ ହେଲା ଅତି କମ୍ରେ
0: ଲାଭ ମଝିରେ ବାୟୁ ପ୍ରଡକ୍ଟ ଅଛି ମା ବି ଗୋବରରୁ ବାୟୋଗ୍ୟାସ ହଉଛି ଆଉ ଯୋଉ ଗୋବର ପାଣି ଯୋଉଟା ବାୟୋଗ୍ୟାସ ହେଲା ଯୋଉ ସ୍ଲରିଟା ହେଲା ଜିଆଖତ ପଳେଇଲା ଯୋଉ ପାଣି ଗୁଡା ହେଲା ସେଇଟା ପଳା ଜମିକି ପମ୍ପିଙ୍ଗ ପଠେଇଦେଲୁ କାଓ ବେଷ୍ଟ ଟ୍ରାଡିସନାଲ ଫାର୍ମଟା ସବୁଠାରୁ ଉତ୍କୃଷ୍ଟ ଲେବର ଏମ୍ପ୍ଲୟମେଣ୍ଟ ହେଇପାରିବ
1: ଆଖପାଖ ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କୁ ପଚାରିବାକୁ ଆସନ୍ତି କି ସାର୍
0: ଇଏ ଗୋଟେ ଟ୍ରେନିଂ ସେଣ୍ଟର ହେଲା ଭଳିଆ ହେଇଗଲାଣି ଛତିଶଗଡ଼ରୁ କଳାହାଣ୍ଡିରୁ ବଲାଙ୍ଗୀରରୁ ସମ୍ବଲପୁରରୁ ଆଡ଼େ ମାଲକାନଗିରି ବାଲିମେଳା କାଲିମେଳା ପ୍ରାୟ ଅଧିକାଂଶ ଚାଷୀ ଆସନ୍ତି ଏଠିକି ଏକ୍ସପୋଜର ଭିଜିଟ୍ ସହିତ ଆନ୍ଧ୍ରରୁ ଆସିଥିଲେ ଏବେ
1: ପ୍ରାୟ କେତେ ଜଣ ଭାଇ ଭଉଣୀଙ୍କୁ ଆପଣ ରୋଜଗାର କ୍ଷମ କରିପାରିଛନ୍ତି ଆଜ୍ଞା
0: 24 ଲୋକ ଝିଅ ପିଲା 12 ପୁଅ ପିଲା 12 ଗାଈ କାମରେ କେତେ ଜଣ ଅଛନ୍ତି ବାମ୍ବ ପ୍ଲାଣ୍ଟେସନ କେତେ ଜଣ ଅଛନ୍ତି ବାଉଁଶ ଚାଷ ବି ଚାଲିଛି ଚାଷ ତ ମେନ୍ ଆମର ପ୍ରଥମେ ଧାନ ହବ ଧାନ ପରେ ସୋରିଷ ଚାଷ ହବ ସୋରିଷ ପରେ ବୋଇତାଳ ହବ ଗଲା ବର୍ଷ ଧନିଆ ପାନ ମହୁରୀ ଭଲ ହେଇଥିଲା
1: କିଛି ଆମ୍ବ ବଗିଚା ମଧ୍ୟ ଆପଣଙ୍କର ଅଛି ସେ ସମ୍ପର୍କରେ କୁହନ୍ତୁ
0: ମୋର 13 ଭେରାଇଟି ରଖା ହେଇଛି 200 ଗଛ ଅଛି ଅମରପଲ୍ଲୀ ମଲ୍ଲିକା ଆଖୁରସ ଅର୍କ ନୀଳାଚଳ କେଶରୀ ଅର୍କ ଜାହାଙ୍ଗୀର ଅର୍କ ଫଜିଲି ବାଇଗଣପଲ୍ଲୀ ତୋଟାପୁରୀ ଏଇସବୁ ଭେରାଇଟି ଅଛି ଆଉ ଲଡୁଆ
1: କୃଷି ଯନ୍ତ୍ରପାତି କିଛି ବ୍ୟବହାର ହଉଛି କି ଆଜ୍ଞା
0: ଧାନ ଅମଳ ଯନ୍ତ୍ର ଧାନ କାଟିବା ଯନ୍ତ୍ର ବି ଅଛି ଟ୍ରାକ୍ଟର ଅଛି ପାୱାର ଟିଲର ଅଛି
1: ବିଭାଗ ତରଫରୁ କଣ କଣ ସୁବିଧା ଆପଣ ପାଇଛନ୍ତି
0: ପ୍ରତ୍ୟେକ ଡିପାର୍ଟମେଣ୍ଟ ତାଙ୍କ ହାତ ଖୋଲିକି ଅଛି ନିଅ ତୁମେ କର ଦେଖନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ମତେ ବହୁତ ସହଯୋଗ କଲା ବାଉଁଶ ପ୍ଲାଣ୍ଟେସନରେ ହର୍ଟିକଲଚର ଡିପାର୍ଟମେଣ୍ଟ କଣ କରିଛି ଫଳ ଚାରା ରୋପଣ ତାର ମେଣ୍ଟେନାନ୍ସ କେମିତି ହବ କଣ ସାହାଯ୍ୟ ବହୁତ ଦେଇଛନ୍ତି ଏଗ୍ରିକଲଚର ଡିପାର୍ଟମେଣ୍ଟ ସୁଦ୍ଧା ଫାଷ୍ଟରେ ଡଗ୍ ୱେଲ୍ଟା ଭେଟେନାରୀ ବାଲା ସେ ତାଙ୍କର 40% ସବସିଡିରେ 8-10 ଲକ୍ଷ ଟଙ୍କା ସେ ମତେ ସବସିଡି ଆକାରରେ ଦେଇଛି ସମସ୍ତେ ହାତ ବଢେଇକି ଅଛନ୍ତି ନିଅ ନିଅ ଆମକୁ ନବାର ପାତ୍ରତା ଦରକାର
1: ଆଜ୍ଞା ଏଇ ଚାଷକୁ ନେଇକି ସେମାନେ ଆତ୍ମନିର୍ଭରଶୀଳ ହେଇପାରିବେ କି ଆଜ୍ଞା
0: ନିଶ୍ଚିତ ମା ଜଣଙ୍କର 2 ଏକର ଜମି ଥିଲେ ଉଚ୍ଚା ଜମି ସେ ଆରାମରେ ତାର ପରିବାର ମେଣ୍ଟେନ କରିପାରିବ ଯଦି 5 ଏକର ଜମି ଅଛି 5 ଏକର ଜମି ଥିଲେ ଗାଈ ଜିତି ରଖି ଟ୍ରାଡିସନାଲ ଫାର୍ମିଂ କରେଇଲେ ତାର ପିଲାକୁ MBBS ଡକ୍ଟର ବି ପଢେଇ ପାରିବ ସମସ୍ୟା କିଛି ନାହିଁ ବା ଖାଲି ନିଜର ଡେଡିକେସନ ଦରକାର ପରିଶ୍ରମ ଦରକାର
1: ଯେଉଁ ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କ ସହିତ ଯୋଗାଯୋଗ କରିକି ଏ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ଦୟାକରି ଆପଣଙ୍କର ଫୋନ ନମ୍ବର ଆଉ ଆପଣଙ୍କର ଠିକଣା ମଧ୍ୟ ଦିଅନ୍ତୁ
0: ମୋ ନାଁ ହେଉଛି ନେତ୍ରାନ ଲଙ୍କା ପାତ୍ରପୁଟ ଫୋନ ନମ୍ବର ଲେଖନ୍ତୁ 8249412368 ଏଇଥିରେ ଯୋଗାଯୋଗ କଲେ ରାତି ଅଧେରେ ବି ଫୋନ କରେ ଯଦି ମୁଁ ଶୋଇନଥାଏ ନିଶ୍ଚୟ
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା ନମସ୍କାର
0: ନମସ୍କାର

0: ପ୍ରଚାରକଲୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଉପସ୍ଥାପନା ବି ପ୍ରତିଭା ପାତ୍ର ପ୍ରଯୋଜନା ମନୀଷ କୁମାର ଠାକୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି, ସୁପୋଷିତ ଓଡ଼ିଶା ଏବଂ ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଜୋସ୍ ଟିମ୍ର ଶୁଭାରମ୍ଭ ଏବଂ କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ମିଳିବ ନୋବେଲ ପୁରସ୍କାର। ଜିଏସ୍ଟି ପରିଷଦର 57ତମ ବୈଠକରେ ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର କରି ନିଆଯାଇଛି। ନୂଆଦିଲ୍ଲୀରେ ଆଜି ଜିଏସ୍ଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ ଉତ୍ତରଦାୟୀ କରିବା ନେଇ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ଏଣିକି ଜରିମାନା, କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଦେବା ନେଇ ପ୍ରତ୍ୟେକ ମାମଲାରେ ନ୍ୟାୟିକ ନିଷ୍ପଭିକୁ ଗୁରୁତ୍ୱ

ତେବେ ଆଜିର ବୈଠକରେ ଜିଏସ୍ଟି ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପରିଷଦର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ 10,000 ଟଙ୍କା କିମ୍ବା ତାଠାରୁ କମ୍ ଅର୍ଥ ପାଇଁ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ଏହି ସୀମାଠାରୁ କମ୍ ଅର୍ଥ ସମ୍ପର୍କିତ ବିଚାରାଧୀନ ନୋଟିସ୍ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ। କୌଣସି କରଦାତା ବିଳମ୍ବରେ ରିଟର୍ଣ୍ଣ ଦାଖଲ, ତ୍ରୁଟି କିମ୍ବା ଟିକସ ପୈଠରେ ବିଳମ୍ବ କଲେ ତାଙ୍କ ବିରୋଧରେ ଅସୁଲ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହ ସୁଧ ଏବଂ ଆନୁପାତିକ ଜରିମାନା ଲାଗୁ ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ୱାସ୍ଥ୍ୟ, ପୁଷ୍ଟି ସାଧନ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଏକ ସୁଦୃଢ଼ ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ପାଇଁ ଏକ ଉଚ୍ଚସ୍ତରୀୟ ପ୍ରୟାସ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା

0: ମାଧ୍ୟମରେ ସମସାମୟିକ ସାହିତ୍ୟ ରଚନା କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ସ୍ୱିଡିଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଆଖି ଆମର ଅମୂଲ୍ୟ ସମ୍ପଦ, ଏହାର ଯତ୍ନ ନେବା ଆମର କର୍ତ୍ତବ୍ୟ। ବର୍ତ୍ତମାନର ଡିଜିଟାଲ୍ ଦୁନିଆରେ ଅଧିକ ସ୍କ୍ରିନ୍ ବ୍ୟବହାର ଓ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଦୃଷ୍ଟି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ଆଖିର ଯତ୍ନ ଓ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱକୁ ଆଜିର ଦିନ ମନେ ପକାଇ ଦେଇଥାଏ। ନିଜ ଆଖିର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ।
1: ଆରେ ବାବା ରାଜୁ, ମତେ ଲାଗୁଛି ମୋ ଆଖିର ପାୱାର ବୋଧେ ଆହୁରି କମିଗଲାଣି। ଏ ଚଷମାଟା ନେଲି, ଟିକେ ବେଶୀ ପାୱାର କାଚ ଲଗେଇକି ନେଇ ଆସି।
2: ବୋଉ, ମୁଁ ଭାବୁଛି ତୋର ବୋଧେ ମୋତିଆବିନ୍ଦୁ ହେଇଥିବ।
3: ହଁ ମାଉସୀ, ତମର ମୋତିଆବିନ୍ଦୁ ହେଲାଣି। ମୋତିଆବିନ୍ଦୁ ହେଲେ ଆଖିକୁ ଯନ୍ତ୍ରଣା ହୁଏନି, ଦୃଷ୍ଟିଶକ୍ତି ଧୀରେ ଧୀରେ କମିଯାଏ, ଆଖିର ଡୋଳା ଧୂଆଁଳିଆ ହେଇଯାଏ। ହଁ, ମୋତିଆବିନ୍ଦୁ ଅଧିକ ପାଖଳ ହବା ଯାଏ ଅପେକ୍ଷା କରନ୍ତୁ, ତୁରନ୍ତ ନେତ୍ର ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରନ୍ତୁ। ସରକାରୀ ଡାକ୍ତରଖାନା ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକରେ ସରକାରଙ୍କ ତରଫରୁ ମାଗଣାରେ ମୋତିଆବିନ୍ଦୁ ଅପରେସନ୍ କରାଯାଉଛି। ଏହି ଅପରେସନ୍ ଦ୍ୱାରା ଆଖିରେ କୃତ୍ରିମ ଲେନ୍ସ ଲଗାଯାଉଛି ଏବଂ ଦୃଷ୍ଟିଶକ୍ତି ମଧ୍ୟ ଫେରାଇ ଅଣାଯାଇପାରୁଛି।
0: ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପୁଲିସ୍ ସେବାର ପାଞ୍ଚ ଜଣ ଅଧିକାରୀ, ପ୍ରଶିକ୍ଷାର୍ଥୀ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ବିନୋଦ ତୋଷ ମିଶ୍ର ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଜନସେବା କ୍ଷେତ୍ରରେ ସମ୍ଭେଦନଶୀଳତା ଓ ମାନବିକ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ନେତୃତ୍ୱ ନେବା, ନୂତନତା ଆଣିବା ଏବଂ ନୂଆ ସୃଷ୍ଟି କରିବା ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପ୍ରଧାନ କହିଛନ୍ତି। ଆଜି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କୋରାପୁଟ ଅଞ୍ଚଳର ଚାଷୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେଗୁଡ଼ିକର ସମାଧାନ କରିବା ଲାଗି ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଶାସନୀ ଏବଂ ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ଭୁଲ ଏବଂ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘରକୁ ଘର ବୁଲି ସର୍ଭେ କରିବା ଉପରେ ଗୁରୁତ୍ୱ ପ୍ରଦାନ ସହ ନିର୍ଦ୍ଦିଷ୍ଟ ଫର୍ମର ସଠିକ୍ ବ୍ୟବହାର ଏବଂ ତଥ୍ୟ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା 26 ତାରିଖରୁ ନଭେମ୍ବର 7 ତାରିଖ ମଧ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ପାଣିପାଗ, ରାଜ୍ୟର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 3-4 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଏସ୍ଟି ଟିକସ ଅଧିକାରୀଙ୍କଠାରୁ ଗିରଫ କ୍ଷମତାକୁ ପ୍ରତ୍ୟାହାର ପାଇଁ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି, ସୁପୋଷିତ ଓଡ଼ିଶା ଏବଂ ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରୟାସ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଜୋସ୍ ଟିମ୍ର ଶୁଭାରମ୍ଭ ଏବଂ କାନାଡ଼ାର ଲେଖିକା ଏନି କାର୍ସନ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ମିଳିବ ନୋବେଲ ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
4: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଭାରତୀୟ ବାୟୁସେନା ଆଲେଖ୍ୟ। ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତୀୟ ବାୟୁସେନା ହେଉଛି ଭାରତୀୟ ସେନାବାହିନୀର ଏକ ଶାଖା। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତୀୟ ଆକାଶମାର୍ଗକୁ ସୁରକ୍ଷା ପ୍ରଦାନ କରିବା ସହିତ ସଶସ୍ତ ସଂଘର୍ଷ ସମୟରେ ଆକାଶମାର୍ଗରୁ ଯୁଦ୍ଧ କରିବା। 1932 ଅକ୍ଟୋବର 8 ତାରିଖରେ ବ୍ରିଟିଶ ସାମ୍ରାଜ୍ୟର ଏକ ସହାୟକ ବାୟୁସେନା ଭାବେ ଆନୁଷ୍ଠାନିକ ଭାବେ ଏହା ସ୍ଥାପିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବିମାନ ଚଳାଚଳ ସେବାକୁ ରୟାଲ ନାମରେ ସମ୍ମାନିତ କରାଯାଇଥିଲା। ବ୍ରିଟିଶ ଶାସନ ସମୟରେ ଭାରତୀୟ ବାୟୁସେନା ଅଧିନିୟମ

0: ପ୍ରଣୟନ କରାଯାଇ ସହାୟକ ମାନ୍ୟତା ନିର୍ଦ୍ଧାରଣ କରାଯିବା ସହ ରୟାଲ ଏୟାରଫୋର୍ସ ୟୁନିଫର୍ମ ବ୍ୟାଚ୍ ଚିହ୍ନ ବ୍ରେଡେଟ୍ ଆଦି ଲାଗୁ କରାଯାଇଥିଲା। 1933 ମସିହାରେ ଭାରତୀୟ ବାୟୁସେନା ଏହାର ପ୍ରଥମ ସ୍କ୍ୱାଡ୍ରନ୍ ପାଞ୍ଚ ଜଣ ଭାରତୀୟ ପାଇଲଟ୍ଙ୍କୁ ନେଇ ଆରମ୍ଭ କରିଥିଲା। 1950 ମସିହାରେ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେବା ପରେ ରୟାଲ ନାମକୁ ପ୍ରତ୍ୟାହାର କରି ନିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ଭାବେ ପରିଚିତ। ଭାରତୀୟ ବାୟୁସେନାର ଆଦର୍ଶ ହେଉଛି ଆକାଶକୁ ଗୌରବର ସହ ସ୍ୱର୍ଶ କରିବା। 1950 ମସିହା ପରଠାରୁ ଭାରତୀୟ ବାୟୁସେନା ପଡ଼ୋଶୀ ଦେଶ ପାକିସ୍ତାନ ସହ ଚାରିଥର ଯୁଦ୍ଧ କରି ଆସିଛି। ପ୍ରତ୍ୟେକ ଥର ବାୟୁସେନା ତା'ର ପରାକ୍ରମ ଦ୍ୱାରା ବିଜୟର ଧ୍ୱଜା ଉଡ଼ାଇ ପାରିଛି। ବାୟୁସେନା ଦ୍ୱାରା କରାଯାଇଥିବା ଅନ୍ୟ ପ୍ରମୁଖ ଅପରେସନ୍ଗୁଡ଼ିକ ମଧ୍ୟରେ ଅପରେସନ୍ ବିଜୟ, ଅପରେସନ୍ ମେଘଦୂତ, ଅପରେସନ୍ କ୍ୟାଣ୍ଟସ୍, ଅପରେସନ୍ ପୁମାଲୟ ଏବଂ ଅପରେସନ୍ ସିନ୍ଦୁର ଆଦି ରହିଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନା ମିଳିତ ଭାବେ ଅପରେସନ୍ ସିନ୍ଦୁର ମାଧ୍ୟମରେ ପେସାଦାର ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଆଧାରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିଭିଭୂମିଗୁଡ଼ିକୁ ନଷ୍ଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 7 ତାରିଖରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାକିସ୍ତାନର 9 ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯିବା ସହ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମିଳିତ ଜାତିସଂଘ ଶାନ୍ତିରକ୍ଷା ଅଭିଯାନରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବାୟୁସେନା ତା'ର ସାହସ, ଉତ୍ସାହ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି। ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର। କେବଳ ପ୍ରତିରକ୍ଷା କ୍ଷେତ୍ର ନୁହେଁ, ବିଭିନ୍ନ ସମୟରେ ଦେଶ ଭିତରେ ପ୍ରାକୃତିକ ଦୁର୍ବିପାକ ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଯୋଗଦାନ କରି ଧନଜୀବନ ରକ୍ଷା କରିବାରେ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସ୍ଥଳସେନା ଏବଂ ନୌସେନା ସହ ସମନ୍ୱୟ ରକ୍ଷା କରି ଆକାଶମାର୍ଗରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ବେସାମରିକ ସୁରକ୍ଷା ସଂସ୍ଥାକୁ ସହାୟତା ପ୍ରଦାନ କରିବା, ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସହିତ ସମନ୍ୱିତ ମହାକାଶ ସେଲ୍ ପରିଚାଳନା କରିବା ଆଦି ଅନ୍ତର୍ଭୁକ୍ତ। 1999 ମସିହା କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ସ୍ଥଳସେନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା। ବାୟୁସେନାର ଏହି ଆକ୍ରମଣ ଓ ସହଯୋଗକୁ ଅପରେସନ୍ ସଫେଦ ସାଗର ନାମରେ ନାମିତ କରାଯାଇଥିଲା। ବାୟୁସେନାର ଆଧୁନିକୀକରଣ ଲକ୍ଷ୍ୟ ନେଇ ସରକାର ଅନେକ ରଣନୈତିକ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀକରଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ଜୈସଲମେରର ପୋଖରାନ୍ ଫିଲ୍ଡିଂ ଫାୟାରିଂ ରେଞ୍ଜରେ ଡ୍ରୋନାଥନ୍ 2026 କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଧୁନିକ ଡ୍ରୋନ୍ ତଥା ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସାମଗ୍ରୀର ପରୀକ୍ଷଣ ଏବଂ କ୍ଷେତ୍ରସ୍ତରୀୟ ମୂଲ୍ୟାଙ୍କନ ସମ୍ଭବପର ହୋଇପାରୁଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ମାଧ୍ୟମରେ ବାୟୁସେନା କ୍ଷେତ୍ରକୁ ଅଧିକ ବ୍ୟାପକ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଏହାଦ୍ୱାରା ଭାରତ ଅଧିକ ସଶକ୍ତ ହୋଇପାରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଉପକରଣ ଭାରତୀୟ ବାୟୁସେନାକୁ ସୁଦୃଢ଼ କରୁଛି। ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବା ସହ ତେଜସ୍ ଏବଂ ଅନ୍ୟାନ୍ୟ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଉଛି। ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ପ୍ରଦାନ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରତିଷ୍ଠାନ ରହିଛି। ଆସନ୍ତା 2035 ମସିହା ସୁଦ୍ଧା ଭାରତୀୟ ବାୟୁସେନାକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସନୁ ନିଗମ ଏବଂ ପମିଲା ଜୈନ, ଗୀତିକାର ଦେବଦାସ ଚୋଟ୍ରାଏ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ପରବର୍ତ୍ତୀ ଗୀତଟି ପ୍ରେମରେ ପ୍ରେମରେ ଚଳଚ୍ଚିତ୍ରରୁ। ଶିଳ୍ପୀ ସୋରେନ ଭଟ୍ଟ ଏବଂ ନିବେଦିତା, ଗୀତିକାର ବପଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷରେ ମୁଁ ଦିୱାନା ତୋ ପାଇଁ ଚଳଚ୍ଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଏବଂ ଅନ୍ତରା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ଭେଟିଦେଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ, ଏବଂ ଶେଷରେ ଶୁଣିବେ କିଷାନ ବାଣୀ। ରିଲେ କରି ପ୍ରଚାର କରୁଛୁ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ, ଅପରିବର୍ତ୍ତିତ ରହିଲା ଟିକସ ହାର। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜୋସ୍ ବ୍ୟବସ୍ଥା। ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ କାନାଡ଼ାର ଲେଖିକା ଆନି କାର୍ସନ୍। ଏବଂ ରାଞ୍ଚିଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ 5G ସଂଯୋଗ କାର୍ଯ୍ୟକ୍ଷମ ହୋଇସାରିଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଟେଲିକମ୍ ବିକାଶ କ୍ଷେତ୍ରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ସଂଯୋଗ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରିଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାର୍ଥୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁଛି। ସ୍ୱଚ୍ଛ ଶାସନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ବହୁ ସରକାରୀ ସେବା ଏବେ ମୋବାଇଲ୍ ଫୋନ୍ରେ ଉପଲବ୍ଧ ହେଉଛି। ପ୍ରଧାନମନ୍ତ୍ରୀ ଦୀକ୍ଷା ପ୍ଲାଟଫର୍ମ ଉପରେ ଆଲୋକପାତ କରି କହିଛନ୍ତି ବିଭିନ୍ନ ଡିଜିଟାଲ୍ ଓ ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ସରକାର ପ୍ରାୟ 25 କୋଟି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି।
2: कोविड के दौरान जुलाई 2022 तक इस प्लेटफॉर्म पर 500

0: ପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ନାରୀଶକ୍ତି ବନ୍ଦନ ଅଧିନିୟମ ଏବଂ ଏହାର ସୁଫଳ ଉପରେ ସୂଚନା ପ୍ରଦାନ କରୁଛୁ। 2023 ମସିହାରେ ସଂସଦରେ 106ତମ ସମ୍ଭିଧାନ ସଂଶୋଧନ ମାଧ୍ୟମରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ସଂଘୀୟ ଢାଞ୍ଚାର ବିଭିନ୍ନ ସ୍ତରର ସାର୍ବଜନୀନ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଧିନିୟମ ପାରିତ ହୋଇଛି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ଏହି ଅଧିନିୟମର ମୂଳ ଲକ୍ଷ୍ୟ। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ଅଧିନିୟମକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ନେଇ ସବୁ ରାଜ୍ୟକୁ ଆହ୍ୱାନ ଦେଇଛନ୍ତି।
1: मैं देश के सभी राजनीतिक दलों से आज लाल किले की प्राचीर से तिरंगे झंडे की छाया में खड़े होकर के प्रार्थना करता हूं, आग्रह करता हूं, आइए उन महिलाओं के सामर्थ्य के पुजारी बनिए, उन महिलाओं के सम्मान में आगे आइए और जल्द से जल्द हमारी माताओं बहनों को 33% विधानसभा और लोकसभा में उनको प्रतिनिधित्व मिले। ये भारत की नीति घड़तर के अंदर अपना योगदान दे, समय की मांग है। और मैं सभी राजनीतिक दलों से फिर से आग्रह करता हूं, आइए महिला आरक्षण लागू करके महिला सम्मान में आप भी जुड़िए।
0: ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାନାଡ଼ାର ଲେଖିକା ଆନ୍ନି କାର୍ସନ୍ ଏଥିପାଇଁ ମନୋନୀତ ହୋଇଛନ୍ତି। ପାରମ୍ପରିକ ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ ତଥା ସୃଜନାତ୍ମକ କୃତି ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଷ୍ଟକହୋମସ୍ଥିତ ସ୍ୱିଡିଶ ଏକାଡେମୀ ଦ୍ୱାରା ଘୋଷଣା କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାୟିଧାନିକ ପଦରେ 25 ବର୍ଷ ପୂରଣରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ରେକର୍ଡ। ବାରାଣସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଦୁଇଦିନିଆ ନମୋ ପୁସ୍ତକ ମହୋତ୍ସବକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବହୁମୁଖୀ ପ୍ରତିଭା ବିଶ୍ୱ ନେତୃତ୍ୱକୁ ଆକୃଷ୍ଟ କରିଛି। ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ରାଞ୍ଚିଠାରେ ଖେଳାଯିବ। ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍କୁ ଭାରତ 2-1 ଅକ୍ତିଆର କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ସଂଯୋଗ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ସଶକ୍ତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର 57ତମ ବୈଠକ ଅନୁଷ୍ଠିତ। ଅପରିବର୍ତ୍ତିତ ରହିଲା ଟିକସ ହାର। ଯକ୍ଷ୍ମାମୁକ୍ତ ଭାରତ ଗଠନରେ ଯୁବବର୍ଗଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜୋସ୍ ବ୍ୟବସ୍ଥା। ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ କାନାଡ଼ାର ଲେଖିକା ଆନ୍ନି କାର୍ସନ୍ ଏବଂ ରାଞ୍ଚିଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚଳିତ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟ। ଶିମିଳିପାଳ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାମତୀର୍ଥଠାରେ ଦକ୍ଷତା ବିକାଶ କେନ୍ଦ୍ରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି
3: ଭାରତବର୍ଷର 58ଟା ଟାଇଗର ରିଜର୍ଭ ଭିତରୁ ଶିମିଳିପାଳ ଗୋଟେ ଏକ ଅନନ୍ୟ ଅଛି। ଏଥିରେ ସ୍ୱତନ୍ତ୍ର ଯୋଜନାର ବ୍ୟବସ୍ଥା କରାଯାଇଛି। କ୍ରମେ ଶିମିଳିପାଳ ଭିତରେ ଥିବା ଗାଁ ଏବଂ ବାହାରକୁ ମିଶିକି 250ଟା ଗାଁର ବିଭିନ୍ନ ପ୍ରକାର ସେକ୍ଟରରେ ବର୍ତ୍ତମାନ ଆଇଟି ସେକ୍ଟରକୁ ଅଧିକା ଡେଭଲପ କରାହଉଛି। ଯେଉଁ ପିଲାମାନେ ସବୁ ବେକାର ହେଇକି ଅଛନ୍ତି ତାଙ୍କର କେମିତି ଆମେ ରୋଜଗାରକ୍ଷମ କରାଇବା, ସେମାନଙ୍କୁ କେମିତି ଏକ୍ସଟେଣ୍ଡିଂ କରାଇବା, ମୋବାଇଲ ରିପେୟାରିଂ ହଉ, ଇଲେକ୍ଟ୍ରିକାଲ ଟ୍ରେନିଂ ହଉ, ମୋଟର ମେକାନିକ୍ସ ହଉ, ମିସ୍ତ୍ରୀ ହଉ, ବିଭିନ୍ନ ପ୍ରକାର ଆମର ସ୍କିଲ ଡେଭଲପମେଣ୍ଟ କରିବା ଶିମିଳିପାଳ ଯୋଜନା ଆମର ଡିଷ୍ଟ୍ରିକ୍ଟ ସ୍କିଲ ଡେଭଲପମେଣ୍ଟ ଅଥରିଟି ତା ସହିତ ମିଶିକି ଜଏଣ୍ଟ ଭେଞ୍ଚରରେ ଶିମିଳିପାଳ ଫରେ ଡିପାର୍ଟମେଣ୍ଟ ସ୍ୱତନ୍ତ୍ର ହିସାବରେ ଗୋଟେ ଆମଏ ସାଇନ୍ କରିଛନ୍ତି ଏବଂ ପିଲାମାନଙ୍କୁ ଫାର୍ଷ୍ଟ ଫେଜ୍ରେ 60ଟା ପିଲାଙ୍କୁ ଅଣାହେଇଛି। ପରବର୍ତ୍ତୀ ସମୟରେ ଆହୁରି ସେମାନଙ୍କୁ ମ୍ୟାପିଂ କରିକି କେଉଁ କାଟେଗୋରିର ପିଲାମାନେ ସବୁ ଅଛନ୍ତି, ଡିପ୍ଲୋମା

0: ଡିଗ୍ରୀ ପିଲାଙ୍କୁ ମଧ୍ୟ ଏଥିରେ ସ୍କିଲିଂ କରାହେବ।
1: ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ 18,36,822 ଜଣ ଭୋଟର ରହିଛନ୍ତି। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିବା ଏକ ଉଲ୍ଲେଖନୀୟ ଘଟଣା। ଏ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି,
2: ଆଜି ଡେଟ୍ରେ ଆମ ଜିଲ୍ଲାରେ 18,36,822 ଭୋଟର ଅଛନ୍ତି। ଟ୍ରାନ୍ସଜେଣ୍ଡର ବି 65 ଆଇଡେଣ୍ଟିଫାଇ କରିଛୁ, ଆଉ ୟା ପରେ ବି ଆମର ପ୍ରୋସେସଟା ଚାଲିଥିବ। ତ ଆଜି ଆମର ରେକଗ୍ନାଇଜ୍ ପଲିଟିକାଲ ପାର୍ଟିଜ୍ ଏବଂ ସବୁ ବିଭିନ୍ନ ପଲିଟିକାଲ ପାର୍ଟିଜ୍ର ରିପ୍ରେଜେଣ୍ଟେଟିଭ୍ ଆସିଥିଲେ, ସମସ୍ତଙ୍କ ସାମ୍ନାରେ ଆମେ ଫାଇନାଲ ପବ୍ଲିକେସନଟା କରିଛୁ ଇଲେକ୍ଟ୍ରାଲ ରୋଲ 2026ର, ଆଉ ତାଙ୍କୁ ବି ସମସ୍ତଙ୍କୁ ଆମେ କପି ଦେଇଛୁ, ହାର୍ଡ କପି ବି ସେମାନେ ନେଇପାରିବେ, ତା ସହିତ ସଫ୍ଟ କପି ବି ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଇନ୍ଷ୍ଟ୍ରକ୍ସନ ନେଇପାରିବେ।
1: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 26 ବ୍ଲକରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଜ୍ଞାନ ଭିତ୍ତିକ ଚିନ୍ତନ, ଜ୍ଞାନ ଏବଂ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଲେଡି ହାମିଲଟନ ହାଇସ୍କୁଲର ଛାତ୍ରୀ ସ୍ୱାଗତିକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗରୁଡ଼ବସା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବ୍ରହ୍ମଶଙ୍କର ମହାନ୍ତ ଦ୍ୱିତୀୟ ସ୍ଥାନ ଏବଂ ସାନଷୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୀତିଲତା ବିନ୍ଧାଣୀ ତୃତୀୟ ସ୍ଥାନ ହାସଲ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରବେଶପଥ ପିଠାବଟାଠାରେ ଶିମିଳିପାଳ କାଫେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ପର୍ଯ୍ୟଟକମାନେ ସେଠାରେ ବିଶ୍ରାମ ନେବା ସହିତ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟ ପାଇପାରିବେ। କାଫେରେ ଶିମିଳିପାଳ ଭ୍ରମଣ ପାଇଁ ଟିକେଟ୍ ବୁକିଂ କାଉଣ୍ଟର ଏବଂ ବନ୍ୟପ୍ରାଣୀ ଓ ପରିବେଶ ସମ୍ପର୍କିତ ପୁସ୍ତକ ପଢ଼ିବା ପାଇଁ ଏକ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇ ଶିମିଳିପାଳ କାଫେର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମପଞ୍ଚାୟତ ଗଠନ ପାଇଁ 44-ଦିନିଆ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 404 ଗ୍ରାମପଞ୍ଚାୟତକୁ ସାମିଲ କରାଯାଇ ଶିଶୁ ଶ୍ରମ ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯିବ। ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁନର୍ବାସ ଓ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଜିତେନ୍ଦ୍ର କୁମାର ନାୟକ। ଆକାଶବାଣୀ କଟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ସୁଦୂରରୁ ସଦର

0: ହେଇଟି ଫୁଲ ଇଏ ପଲ୍ଲୀଗୀତଟି ମନକୁ ପାଇଲାଟି
1: ବଢିଆ ଲାଗିଲା ପଲ୍ଲୀଗୀତଟି
0: ହଁ ସେମିତିଆ ଭଲ ଭଲ ଗୀତ ଶୁଣୁଥିବା ଏଇ ବୈଠକରେ ବସି ନୂଆ କଥା ଜାଣୁଥିବା ଆମ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା
1: ହେଲେ ଆମ ପେଟ ପାଟଣା କଥା ଆମେ ଚାଷୀ ବନ୍ଦୀ ଲୋକ ପେଟ ପାଟଣା କଥାଟା ଶୁଣିବା ନା ନାହିଁ
0: ନାଇଁ ନାଇଁ ସେଇଟା ମୁଖ୍ୟ କଥା ନା ଆଉ ସେଇ ଯୋଗୁ ତ ଆମେ ବୈଠକ ଘରେ ବସୁଛେ ଯଦି ପେଟ ପାଟଣା ବିଷୟରେ ଆଲୋଚନା ନ କରିବା ତାହେଲେ କେମିତି ହେବ ଆଜି ପେଟ ପାଟଣାରେ ବଢିଆ ବିଷୟଟି ଅଛି ଆଜି ବିଷୟ ରହିଛି ଆଧୁନିକ ପ୍ରଣାଳୀରେ ଛତୁ ମଞ୍ଜି ଉତ୍ପାଦନ
1: ବଢିଆ ବିଷୟଟି ଅଛି
0: ହଁ ଏଇ ବିଷୟରେ ଆମର ଜଣେ ସଫଳ ଛତୁ ମଞ୍ଜି ଉଦ୍ୟୋଗୀ ଆମକୁ ବୈଠକ ଘରେ ସବିଶେଷ ତଥ୍ୟ ଦେବେ
1: ତେବେ ଆଲୋଚନାଟି ଶୁଣିବା
0: ମହାଶୟ ହେଉଛନ୍ତି ଇନ୍ଦିପୁର ଓଡ଼ପଡ଼ା ଢେଙ୍କାନାଳର ଦିଲୀପ କୁମାର ମୁଦୁଲି ତାଙ୍କ ସହିତ ଆମ କେନ୍ଦ୍ରର ରାଜୀବ କୁମାର ମାହୁନ୍ତ କଥା ହେଉଛନ୍ତି ଆସ ଶୁଣିବା
1: ଆଚ୍ଛା ହଉ
2: ଆଜ୍ଞା ନମସ୍କାର
3: ନମସ୍କାର ଆଜ୍ଞା
2: ମୁଦୁଲି ବାବୁ ଆପଣ କୃଷି କ୍ଷେତ୍ରରେ ନିଜକୁ ଆଗେଇ ନେଇଛନ୍ତି ଆପଣ ଚାଷ କାମ କରି ନିଜର ଆର୍ଥିକ ଭରଣ ପୋଷଣ ସହ ଯୋଉ ସଶକ୍ତ ସମୃଦ୍ଧ କରିଛନ୍ତି କେଉଁ କ୍ଷେତ୍ରରେ ଆପଣଙ୍କର ଅଧିକ ରୁଚି ରହିଛି
3: ମୋର ଅଧିକା ଯେହେତୁ ମୁଁ ଧାନ ଚାଷ କରେ ମଧ୍ୟ ପାଞ୍ଚ ଏକର ବେଶୀ ରୁଚି ରହିଛି ମୋର ଉଦ୍ୟାନ କୃଷି ଉପରେ ଯୋଉଟାକି ମୁଁ ପଣେଇ ନେଇଛି ଛତୁ ଚାଷ ଓ ଛତୁ ମଞ୍ଜି ଉତ୍ପାଦନ
2: ଛତୁ ମଞ୍ଜି ବି ଉତ୍ପାଦନ କରନ୍ତି ଛତୁ ମଧ୍ୟ ଉତ୍ପାଦନ କରନ୍ତି ତେବେ ଛତୁ ଉତ୍ପାଦନ ଅନେକ ଜାଗାରେ ଦେଖିବାକୁ ମିଳୁଛି କିନ୍ତୁ ଛତୁ ମଞ୍ଜି ଉତ୍ପାଦନ ଗୋଟେ ଭିନ୍ନ କଥା ତା ପାଇଁ ଆପଣଙ୍କୁ ପ୍ରଥମେ ପ୍ରେରଣା କୋଉଠୁ ମିଳିଲା
3: ଯେହେତୁ ମୋ ଗାଁ ଇନ୍ଦୁପୁର ସେଠି ଆମର ପାଖାପାଖି 13 ଛତୁ ମଞ୍ଜି ୟୁନିଟ୍ ଅଛି ଯେଉଁମାନେ 1985-90 ଆରମ୍ଭ କରିଥିଲେ ସେମାନଙ୍କଠୁ ମୁଁ ଯେମିତିକି ସେଠି ଅଜୟ କୁମାର ପୃଷ୍ଟି ଲମ୍ବଦରପୁରରେ ବିଜୟ କୁମାର ସାହୁ ଏବଂ କିଛି କୃଷି ବିଜ୍ଞାନୀ ଏବଂ କିଛି ଯେମିତିକି ଆମର ଉଦ୍ୟାନ କୃଷି ସାର୍ ମାନଙ୍କ ପ୍ରେରଣା ଏମାନଙ୍କ ଠାରୁ ପ୍ରେରଣା ପାଇକି ମୁଁ ଆରମ୍ଭ କରିଥିଲି 2013 ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର
2: ସେତେବେଳେ ଆପଣଙ୍କ ବୟସ କେତେ ହେଇଥିଲା
3: ସେଇ 25-26 ହେଇଥିଲା
2: ପଢାପଢି ସାର୍ କଣ କରିଛନ୍ତି
3: ପଢା ତ ଯଦିଓ ଆମର ଚାଷୀ ଫ୍ୟାମିଲି ଆଉ ଘରର ବଡ ପୁଅ ସେଥିପାଇଁ ମୁଁ ବେଶୀ ପଢିପାରିଲିନି ସେଇ +3 ଆଡମିସନ କରିକି ରହିଲି ମୁଁ ଆଉ
2: +3
3: ଆଡମିସନ କଲି ବି କିନ୍ତୁ ଯେହେତୁ ଆର୍ଥିକ ଏତେ ସ୍ୱଚ୍ଛଳ ନଥିଲା ମୁଁ ସେତିକି ନ ଯାଇକି ଆକୁ ସାଙ୍ଗେ ସାଙ୍ଗେ ଉଦ୍ୟାନ କୃଷିକି ଆପଣେଇ ନେଇଥିଲି
2: ଏଇ ଯୋଉ ଛତୁ ମଞ୍ଜି ଉତ୍ପାଦନ ପାଇଁ କଥାଟି ମୁଣ୍ଡକୁ ଆସିଲା ଆପଣଙ୍କୁ ପରିବାର ତରଫରୁ ପ୍ରୋତ୍ସାହନ ମିଳିଥିଲା
3: ଆଜ୍ଞା ପରିବାର ତରଫରୁ ଯଦିଓ ଆର୍ଥିକ ସାହାଯ୍ୟ ଏତେ ଅଧିକା ମିଳିନଥିଲା ସେ ବ୍ୟାଙ୍କ ଲୋନରେ ଆରମ୍ଭ କରିଥିଲି ସେଇଟା ଗ୍ରାମ୍ୟ ବ୍ୟାଙ୍କ ଦେଇଥିଲେ ମତେ ଜମା 60,000 ସେ ଦେଇଥିଲେ ଆଉ କିଛି ବାପା ସାହାଯ୍ୟ କରିଥିଲେ ବୋଧେ 2 lakh ଭଳିଆ ତାକୁ ନେଇକି ମୁଁ ଆରମ୍ଭ କରିଥିଲି ଛୋଟିଆ ଗୋଟେ ମେସିନ୍ ଆଣିକି ଅଟୋକ୍ଲେଭ୍ ସେଇଥିରେ ମୁଁ 250 ସ୍ପନ୍ ବଟଲ ସେତେବେଳେ ବଟଲରେ ହଉଥିଲା ତାକୁ ମୁଁ ଆରମ୍ଭ କରିକି 2012 ଲାଷ୍ଟରେ ଆରମ୍ଭ କରିଥିଲି 13 ରନିଂ ସେଇଟା ହେଇଥିଲା
2: ଧୀରେ ଧୀରେ
3: ମୁଁ ଆଗେଇଥିଲି
2: ତେବେ ଆପଣ ବ୍ୟାଙ୍କରୁ ଋଣ ଆଣି ବାପାଙ୍କର

0: ଆର୍ଥିକ ସହାୟତା ଏସବୁକୁ ପାଥେୟ କରି ଆରମ୍ଭ କଲେ, କିନ୍ତୁ ପରେ ଧୀରେ ଧୀରେ ଯେତେବେଳେ ଆପଣଙ୍କର ସେଇ ୟୁନିଟ୍ଟି ବଡ଼ ହେଲା, ସେତେବେଳେ ଆପଣ ସରକାରଙ୍କର ଯୋଉ ବିଭିନ୍ନ ଯୋଜନା,
1: ପ୍ରଥମେ ମୁଁ ସରକାରଙ୍କର ଯୋଜନା ନେଇଥିଲି ଉଦ୍ୟାନ କୃଷିରୁ, ସେଇଟା ହଉଥିଲା ଆମର ପ୍ରୋଜେକ୍ଟ ଏମ୍ଆଇଡିଏଚ୍ରେ ଥିଲା, ସେଇଟା 15 ଲକ୍ଷ ନେଇଥିଲି, ସେଇ 17-18 ମସିହାରେ ମୁଁ ସେଇଟା ନେଇଥିଲି, ଏବଂ ତାପରେ 2023 ମସିହାରେ MKUI ଯୋଜନାରେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପୁଣି ଆଉ 15 ଲକ୍ଷ, ଏମିତି 30 ଲକ୍ଷ ହାତରୁ 10 ଲକ୍ଷ ଭଳିଆ ଯୋଉ ଲାଭ ପଇସା ଥିଲା ତାକୁ ଇନଭେଷ୍ଟ କରିକି ଏମିତି ସର୍ବମୋଟ 40 ଲକ୍ଷଠୁ ଟିକେ ଅଧିକା ହବ ଏବେ ରନିଂ ସେଇଟା ହଉଛି।
0: ତେବେ ଆପଣ ଯୋଉ ଆରମ୍ଭ କଲେ ଏଥିରେ ଏହାର ପ୍ରୋସେସ କେମିତି, ମାନେ ଆମେ ଯୋଉ ଛତୁ ମଞ୍ଜି ଉତ୍ପାଦନ କରୁଛେ କଣ କଣ ପ୍ରକ୍ରିୟା ଦେଇକି ଯାଉଛି, ଟିକେ ସଂକ୍ଷେପରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣେଇବେ, ଯୋଉମାନେ ଆଗ୍ରହୀ ଥିବେ ସେ ଆଟଲିଷ୍ଟ ଜାଣିବେ।
1: ଆଜ୍ଞା, ଆମର ଏଥିପାଇଁ ଗୋଟେ ଲାବୋରେଟୋରୀ ଦରକାର ସ୍ପନ୍ ପ୍ରଡକ୍ସନ ପାଇଁ, ସେଥିରେ ଆମର ଯେମିତିକି ଇନକ୍ୟୁବେସନ ଚାମ୍ବର, ଇନକ୍ୟୁବେସନ ଚାମ୍ବର, ଅଟୋକ୍ଲେଭ ରୁମ, ଆଉ ଲାମିନାର ଏୟାରଫ୍ଲୋ ଚାମ୍ବର, ଏମିତି ସବୁ ବିଭିନ୍ନ ପ୍ରକାର ଜିନିଷ, ଷ୍ଟୋର ରୁମ, ଅଫିସ ରୁମ, ମିଡିଆ ରୁମ, ଏସବୁ ଜିନିଷ ଗୁଡେ 8-10 ରୁମ ଆବଶ୍ୟକ ଅଛି।
0: ତ ସେ ଘର ଗୁଡିକ ବନେଇବା ପାଇଁ ସରକାରୀ ସହାୟତା ମିଳେ?
1: ଆଜ୍ଞା, ସେଇଥିପାଇଁ ଏମ୍ଆଇଡିଏଚ୍ରେ ଗୋଟିଏ ପ୍ରୋଜେକ୍ଟ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 2 ପ୍ରୋଜେକ୍ଟ ନେଇଛି ସରକାରଙ୍କଠାରୁ, ଯୋଉଟାକି 2 ଯାକ ବୋଧେ ସେଇ 40%ରେ, ଯେହେତୁ ଗଭର୍ଣ୍ଣମେଣ୍ଟର
0: ସବସିଡି 40%।
1: ଆଜ୍ଞା, ଲେଡିଜ ମାନଙ୍କ ପାଇଁ ଅଛି 50% ଏବଂ ପୁରୁଷମାନଙ୍କ ପାଇଁ ଅଛି 40%। 40%ରେ ମୁଁ 2 ପ୍ରୋଜେକ୍ଟ ଆଭେଲ କରିଛି, ସେଇଥିରେ ଏଇସବୁ ଗୁଡ଼ାକ ହେଇଛି, ମାନେ ବୋରିଂ ହେଲା, ଅଟୋକ୍ଲେଭ ହେଲା, ଲାମିନାର ଏୟାରଫ୍ଲୋ, ଟୋଟାଲ ଲ୍ୟାବ୍ଟା ସେଟଅପ୍ ହେଇଛି। ପ୍ରଥମେ ଆକୁ କ'ଣ କରାଯାଏ ନା, ଗହମଟାକୁ ଫାଷ୍ଟ ବଏଲିଂ କରାଯାଏ, ତ ବଏଲିଂ କରିବା ପୂର୍ବରୁ ପ୍ରଥମେ ଗହମକୁ କ୍ଲିନିଂ କରାଯାଏ ଭଲ ଭାବରେ, ଯେମିତିକି ସେଥିରେ ଗହମ ବ୍ୟତୀତ ଅନ୍ୟ ମାଟି ବା ତାର ଗୋଡ଼ି କି ସେଥିରେ ଗହମର ପତ୍ର ଏସବୁ କିଛି ଯେମିତି ନଥିବ, କି ଗହମ ଖରାପ ହେଇନଥିବ, ଭଲ ଗହମ, ତାକୁ ଆମେ କ୍ଲିନିଂ କରିସାରିଲା ପରେ ପ୍ରଥମେ ତାକୁ ବଏଲିଂ କରାଯାଏ, ମାନେ ଏମିତି ବଏଲିଂ ହେବ କି ଯେମିତି ସେଇଟା ଫାଟି ନଥିବ, ଗହମଟା ଫାଟିବନି କିନ୍ତୁ ସିଝିଥିବ, ଭଲ ଭାବରେ ସିଝିଥିବ, ତାକୁ ପ୍ରଥମେ ସେଥିରୁ ବାହାର କରିକି ଆମର ଫ୍ୟାନ୍ରେ ଭିତରେ ଥଣ୍ଡା କରାଯାଏ, କୁଲିଂ କରାଯାଏ, କୁଲିଂ ହେଇସାରିଲା ପରେ ପାଖାପାଖି 1.5-2 ଘଣ୍ଟା ଲାଗେ କୁଲିଂ ହେବା ପାଇଁ। ତାପରେ ସେଥିରେ ଆମର ପର କେଜି 20 ହିସାବରେ କ୍ୟାଲସିୟମ କାର୍ବୋନେଟ୍ ସେଥିରେ ଗୋଳାଯାଏ, ଗୋଳେଇବା ଦ୍ୱାରା କ'ଣ ହୁଏ କି ଆମର ଯେହେତୁ କ୍ଷାରିୟରେ ଅଧିକା ମାଇସିଲିୟମଟା ଠିକ୍ରେ ରାଇଟ୍ଲି ମାଇସିଲିୟମଟା ଯେମିତି ରାଇଟ୍ଲି ଗ୍ରୋଥ ସେଥିରେ ଭଲ ହୁଏ ବୋଲି, ତେଣୁ କ୍ୟାଲସିୟମ ଆଉ ଗୋଟେ କାମ ହେଲା ଯାହା ୱାଟର ଥିବ ତାକୁ କଣ୍ଟେନ କରିକି ସେ ନେଇଯାଏ। ଆଜ୍ଞା, ଯଦି ବଟଲିଂ ହେବାର ଥିବ 200 ବାଲା ବଟଲ, ମାନେ ମଞ୍ଜିଟା 200 ହେବାର ଥିବ ତାହେଲେ ବଟଲିଂ ହେବ, ଯଦି 500 ହିସାବରେ କରା ହୁଏ, ଏବେ ପିପିରେ କରାହଉଛି, କାରଣ ଧୀରେ ଧୀରେ ମୁଁ ବଟଲକୁ ଆଭଏଡ କରିକି ପିପିରେ ଏବେ କରୁଛି, ପଲିଥିନ ପ୍ୟାକିଂ ହଉଛି, ଯେହେତୁ ବଟଲଟା ଟିକେ ମା ମାନେ ନେଇକି ପକଉଛନ୍ତି ସେମାନେ ହାତ କଟିଯିବାର ଚାନ୍ସ ଥାଏ, କି ଆଖିରେ ପଶି ମାନେ ଆଖିରେ ବାଜିଯାଏ, କି କେତେବେଳେ ଛତୁ ତୋଳିଲା ବେଳେ ସେଟା ହାତରେ ପଶିଯାଏ, ଏସବୁ ସମସ୍ୟା ଥିବା ହେତୁ ବା ଟ୍ରାନ୍ସପୋର୍ଟିଂ ଅଧିକା ଗାଡି ଦରକାର ହଉଥିବାରୁ ଟ୍ରାନ୍ସପୋର୍ଟିଂ ସହଜରେ ହୁଏନି ବୋଲି ସେଟା ଆମେ ବନ୍ଦ କରିକି ଏବେ ପିପିରେ ପଲିଥିନ ପ୍ୟାକ୍ କରୁଛୁ। 500 ପର ପ୍ୟାକେଟ ହଉଛି, କେଜିକିଆ କେମିତି ହେଇପାରିବ ତା ଉପରେ ମଧ୍ୟ
0: କାମ କରାଯାଉଛି। ତେବେ ସାର୍, ଆପଣ ଯୋଉ କହିଲେ ବଟଲରେ ପ୍ୟାକିଂ କରନ୍ତି, ସେ କାଚ ବୋତଲ ଗୁଡିକ କୋଉଠୁ ଆପଣ ପୁଣି ସଂଗ୍ରହ କରନ୍ତି?
1: ପ୍ରାୟତଃ ବେଶୀ ଆସେ କଟକରୁ ହିଁ ଯାଏ, ଯେହେତୁ କବାଡ଼ିଆ ମାନେ ସବୁ ତାକୁ କଲେକ୍ସନ କରିକି ୱାଶ କରିକି ଆମେ ତାକୁ ପୁଣି ରିସାଇକ୍ଲିଂ କରିକି ଏଥିରେ ୟୁଜ କରୁଛୁ, ସ୍ପନ୍ ମସରୁମ ସ୍ପନ୍।
0: କିନ୍ତୁ ଆପଣଙ୍କୁ ଯୋଉ କହିଲେ ପଲିଥିନ ପ୍ୟାକ୍ ଅନୁସାରେ
1: ଶସ୍ତା ଟିକେ ହଉଛି, ଟ୍ରାନ୍ସପୋର୍ଟିଂ ପାଇଁ ଭଲ ହଉଛି, ଆଉ ପ୍ରତ୍ୟେକ ଚାଷୀ ପାଇଁ ଏଇଟା ବହୁତ ଗୋଟେ ଆଦରଣୀୟ ହେଇଯାଇଛି, ୟାକୁ ଇଜିଲି ସମସ୍ତେ ନେଇପାରୁଛନ୍ତି, ଆଉ ୟାକୁ ଇଜିଲି କଟ୍ କରିକି ସେଥିରୁ ଇଜିରେ ବାହାର କରିକି ସମସ୍ତେ ପକେଇ ପାରୁଛନ୍ତି।
0: ଆଜ୍ଞା,
1: ମାନେ ବଟଲିଂ ହେଇସାରିଲା ପରେ ବା ପିପିରେ 500 ଲେଖା ଓଜନ କରିକି ଆମେ ଭର୍ତ୍ତି କରିସାରିଲା ପରେ ସେଥିରେ ଆମେ ଗୋଟେ କଟନର ଠିପିଟେ ବା କ୍ୟାପ୍ଟେ ସେଥିରେ ଲଗାଉ, ତାପରେ ଅଟୋକ୍ଲେଭିଂ ହୁଏ। ଅଟୋକ୍ଲେଭିଂରେ ମାନେ ସେଥିରେ ଷ୍ଟେରିଲାଇଜେସନ ଆମେ ଜୀବାଣୁ ମୁକ୍ତ କରୁ, ସେଇ ମଞ୍ଜି ପଲିଥିନ ଗହମ ବା ତୁଳା ଯାହା ଥାଏ ଟୋଟାଲ ତାକୁ ଆମେ ସେଥିରେ ଜୀବାଣୁ ମୁକ୍ତ କରିସାରିଲା ପରେ ମାନେ ଷ୍ଟାର୍ଟିଂ ହୁଏ, ଧରାଯାଉ ଆମେ 25 ବା 30 ପ୍ରେସରରେ ରଖୁ, ସେଟା ମେସିନ୍ କାପାସିଟି ଅନୁସାରେ ରୁହେ, 3 ଘଣ୍ଟା ଆମର ରୁହେ।

0: 30 ପାଉଣ୍ଡ ପ୍ରେସରକୁ ଆସିବା ପାଇଁ ଯଦି ପିପିରେ ହେଉଛି ତ ଆଉ ମାନେ 3 ଘଣ୍ଟାରେ 30 ପାଉଣ୍ଡ ଆସିଲା, ଆଉ 3 ଘଣ୍ଟା ଆମେ ରଖୁ ସେଇ 30 ପାଉଣ୍ଡ ପ୍ରେସରରେ। ଏମିତି 6 ଘଣ୍ଟା ଗୋଟେ ସିଫ୍ଟରେ ହୁଏ। ସେଇଟା ହେଇସାରିଲା ପରେ ମେସିନ୍ ରୁମ୍ରୁ ସେଇଟା ଯାଏ, ଷ୍ଟିମ୍ ରିଲିଜ୍ ହେଲା ପରେ ଆମର ଇନକ୍ୟୁବେସନ୍ ଚାମ୍ବରକୁ। ଇନକ୍ୟୁବେସନ୍ ଚାମ୍ବରରେ ସେଇଟା ଥଣ୍ଡା ହେଇସାରିଲା ପରେ ଆମର ଯାଏ ସେଇଟା ଇନକ୍ୟୁଲେସନ୍ ଚାମ୍ବରକୁ ବା ଆମର ଲାମିନାର ଏୟାର ଫ୍ଲୋ ଯୋଉ ରୁମ୍ରେ ଥାଏ ସେଇ ରୁମ୍କୁ ଯାଏ। ତ ସେଇ ରୁମ୍କୁ ଯିବା ପୂର୍ବରୁ ସେଇ ରୁମ୍କୁ ଆମେ ଭଲ ଭାବରେ ପରିଷ୍କାର କରି ଡେଟଲରେ ସେ ରୁମ୍ ପୋଛା ହବ ବା ଫର୍ମାଲିନ୍ରେ ସେ ରୁମ୍କୁ ପୋଛା ହବ। ପୋଛାଇକି ତାକୁ ଆମେ ଘଣ୍ଟେ ପୂର୍ବରୁ ରେଡି କରିଥାଉ। ତାପରେ ସେଇଟା ଥଣ୍ଡା ହେଇସାରିଲା ପରେ ଇଏ ଯାଇକି ସେ ରୁମ୍ରେ
1: ରଖାଯାଏ।
0: ରଖା ଗଲା ପରେ ଆମର ଗୋଟେ ଅଲ୍ଟ୍ରା ଭାଓଲେଟ୍ ରଶ୍ମି ସେଇ ୟୁଭି ଲାଇଟ୍ ସେ ରୁମ୍କୁ ପକାଯାଏ। ସେଇଟା 20 ମିନିଟ୍ ଭଳିଆ ପକାଯାଏ ସେଇ ସ୍ପନ୍ ଉପରେ। ତାପରେ ଆମର ତା ପୂର୍ବରୁ ଯେତେବେଳେ ଯେ ଦେବାକୁ ଆମେ ଟିସ୍ୟୁଟା ଟ୍ରାନ୍ସଫର କରିବା ପାଇଁ ଯାଉ, ତ ଆମେ ସାଙ୍ଗରେ ମଦର ସ୍ପନ୍ କଲଚର ସ୍ପିରିଟ ଲ୍ୟାମ୍ପ ଗ୍ଲୋଭ୍ସ ହାତରେ ଦେଉ, ପ୍ଲସ୍ ତା ସହିତ ଆମର ନାଇଫ୍ ମ୍ୟାଚେସ୍ ଏସବୁ ଜିନିଷ ଆମେ ନେଇକି ଯାଉ ଟ୍ରେରେ। ଏବଂ ତାକୁ ସେଠି ଘଣ୍ଟେ 1.5 ଘଣ୍ଟା ଯାହା ଟାଇମ୍ ଲାଗେ ସେଟାକୁ ଆମେ ମାଇସେଲ ଟ୍ରାନ୍ସଫର କରିସାରିଲା ପରେ ପର ପ୍ୟାକେଟ୍କୁ ଆମେ ଯେତିକି ସମୟ ଲାଗେ ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ଲାଗେ। ତାପରେ ଆମେ 2 ଜଣ ପଶୁ ବା 4 ଜଣ ପଶୁ ପଶି ସାରିଲା ପରେ ଆମେ ତାକୁ ସେଇଟା ଦିଆ ସରିଲା ପରେ ସେଠି ପୁଣି ଆମେ ତାକୁ ପଦାକୁ ବାହାର କରିକି ଆମେ ତାକୁ ରାକ୍ରେ ରଖୁ। ସେଇଟା ଆମ ପାଖରେ 6ରୁ 8 ଦିନ ରହିଲା ପରେ ରାଇଟଲି ମାଇସେଲିୟମ ଗ୍ରୋଥ ହେଇସାରିଲା ପରେ ଆମେ ତାକୁ ମାର୍କେଟିଂ ସପ୍ଲାଇ କରୁ।
1: ତେବେ ମୁଦୁଲି ବାବୁ, ଆପଣ ଯୋଉ କହିଲେ ଯେ ଏତେ ସବୁ ପ୍ରୋସେସ ଦେଇକି ଆପଣ ଛତୁର ମଞ୍ଜିଟି ଉତ୍ପାଦନ କରୁଛନ୍ତି, ୟା ପାଇଁ ଆପଣ ସ୍ୱତନ୍ତ୍ର ତାଲିମ କେବେ କୋଉଠି ନେଇଥିଲେ?
0: ଆଜ୍ଞା, ଏଠି ଆମର OUAT ଆମର ଭୁବନେଶ୍ୱର ଶ୍ରୀପୁରରେ ଆମର ଅଛି, ସେଠି ଆମର ଗୋଟିଏ ଅଛି, ତା ଭିତରେ ଟ୍ରପିକାଲ ମସରୁମ ରିସର୍ଚ୍ଚ ସେଣ୍ଟର ଅଛି। ସେଠି ମୁଁ ଛତୁ ମଞ୍ଜି ପାଇଁ ନେଇଥିଲି 8ରୁ 12 ଦିନ ଭଳିଆ।
1: ତେବେ ଆପଣ ଛତୁ ମଞ୍ଜି ଉତ୍ପାଦନ କରି ବିଭିନ୍ନ ଛତୁ ଚାଷୀ ମାନଙ୍କୁ ସପ୍ଲାଇ କରୁଛନ୍ତି, ନିଜେ ଛତୁ ଚାଷ ଆରମ୍ଭ କରିଛନ୍ତି କି ନାହିଁ?
0: ନିଜେ ଛତୁ ଚାଷ ଆଗ ଆରମ୍ଭ କରିଥିଲି, ସେଟା ବାପା କରୁଥିଲେ, ଆମେ ଭାଇମାନେ ମିଶିକି ତାକୁ ଆଉ ଟିକେ ବଢେଇଥିଲୁ। ଯେହେତୁ ସେଟା ଭାଇମାନେ ସେଥିରେ ଏନଗେଜ୍ ହେଲେ ମୁଁ ସେଟାକୁ ମଞ୍ଜିଟାକୁ ଏକ୍ସଟ୍ରା ହିସାବରେ ତାକୁ ନେଇକି ପୁଣି 2013 ଆରମ୍ଭ କଲି।
1: ଆପଣଙ୍କ ଅଞ୍ଚଳରେ ଯୋଉ ଯୁବକ ଯୁବତୀ ମାନେ ଅଛନ୍ତି, କୌଣସି ଜାଗାରେ ସେମାନେ ରୋଜଗାରକ୍ଷମ ହେଇପାରି ନାହାନ୍ତି, ତାଙ୍କ ପାଇଁ ମଧ୍ୟ ଆପଣ ସବୁବେଳେ ଚେଷ୍ଟିତ ଅଛନ୍ତି, ସେମାନେ କେମିତି କୌଣସି ଛୋଟ ବଡ ଉଦ୍ୟୋଗ କରି ନିଜକୁ ଆତ୍ମନିର୍ଭର କରିପାରନ୍ତୁ, ତ ସେଇଭଳି ଆପଣଙ୍କର କଣ ଅଭିଜ୍ଞତା ରହିଛି, କାହା କାହା ସାଙ୍ଗରେ ମିଶି ଆପଣ କାହାକୁ ଦର୍ଶନ ଦେଇପାରିଛନ୍ତି?
0: ଯେହେତୁ ମଞ୍ଜି ପାଇଁ ମୋର ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ ରାଜ୍ୟ ବାହାରୁ ବି ମଧ୍ୟ କିଛି ଚାଷୀ ଆସନ୍ତି ନେବା ପାଇଁ, ସେମାନେ ଯେତେବେଳେ ପଚାରନ୍ତି ଯେ କଣ କଣ ଗଭର୍ଣ୍ଣମେଣ୍ଟର ଫାସିଲିଟି ଅଛି ବା କୋଉଠୁ କେମିତି ଆଉ ଆକୁ ଆପଣ ପାଇଲେ, ତ ତାଙ୍କୁ ମୁଁ ସେଇ ହିସାବରେ ଉଦ୍ୟାନ କୃଷିର ଯୋଉ ସାହାଯ୍ୟ ଗୁଡ଼ିକ ତାଙ୍କୁ ବତାଇ ଦିଏ, ବା ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା MKUI ଯୋଜନା ଯାହା ଅଛି, ଖାଲି ଛତୁ ଚାଷ ନୁହେଁ କି ଛତୁ ମଞ୍ଜି ନୁହେଁ, ତ ସେଥିରେ ଆମର MKUIରେ 118ରୁ ଅଧିକ ପ୍ରୋଜେକ୍ଟ ଅଛି, ସେ ବିଷୟରେ ମଧ୍ୟ ମୁଁ ତାଙ୍କୁ ଜଣାଏ। ଯିଏ ଯେଉଁ ଜିଲ୍ଲାରୁ ହେଇଥିବ ସେଇ ଜିଲ୍ଲାର ଉଦ୍ୟାନ କୃଷି ଯିଏ ଡିଷ୍ଟ୍ରିକ୍ଟ DDH ଅଛନ୍ତି, 30ଟା ଜିଲ୍ଲାର ପ୍ରାୟତଃ 30 ଜଣ ଥିବେ ବା କୋଉଠି ଯୋଡ଼େ ଜିଲ୍ଲାର ବି ଜଣେ ଜଣେ ରହୁଛନ୍ତି, ତ ସେମାନଙ୍କ ସହିତ ସେମାନେ ଯୋଗାଯୋଗ କରିକି କରନ୍ତି, ବା ନିଜ ବ୍ଲକର
1: ଏଚ୍ଓ
0: ମାନଙ୍କ ସହିତ ଯୋଗାଯୋଗ କରି କରନ୍ତି। ଯଦି ଏଗ୍ରିକଲଚର ପ୍ରୋଜେକ୍ଟ ହେଇଥିବ ତାହେଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତି, ଯଦି ଭେଟନାରୀ ହେଇଥିବ CDVO ସହିତ ଯୋଗାଯୋଗ କରି କରନ୍ତି, ବା ଫିସର ହେଇଥିଲେ DOF ସହିତ ଯୋଗାଯୋଗ କରିବି ସେ କରନ୍ତି, ବା ଆମର କିଛି ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଆପିକଲର ଅଛନ୍ତି,
1: DC
0: ମାନେ ଅଛନ୍ତି, କୋଅର୍ଡିନେଟର ମାନେ, ତାଙ୍କ ସହିତ ଯୋଗାଯୋଗ କରିକି ସେ ତାଙ୍କୁ କୁହେ ଯେ ତାଙ୍କ ସହିତ ଯୋଗାଯୋଗ କରିକି ପ୍ରୋଜେକ୍ଟ କରିବା ପାଇଁ।
1: ତେବେ ଆପଣ କହିଲେ ଯେ ଆପଣ ଉଦ୍ୟାନ କୃଷି ପ୍ରତି ରୁଚି ରଖିଛନ୍ତି, ଛତୁ ମଞ୍ଜି ଏବଂ ଛତୁ ଉତ୍ପାଦନ କରୁଛନ୍ତି, ଏହା ଛଡ଼ା ଆଉ କ'ଣ ଆପଣଙ୍କର ରହିଛି?
0: ଧାନ ହଉଛି 5 ଏକର, ତା ସହିତ ତୈଳବୀଜ 2 ଏକର 2.5 ଏକର ଯେମିତିକି ରାଶି ତାକୁ ମଧ୍ୟ

0: ଯେହେତୁ ଜଙ୍ଗଲ ଏବେ ହାତୀ ବେରେ ମାନେ ସବୁ ନଷ୍ଟ କରୁଛନ୍ତି, ଆଗକୁ ଇନ୍ ଫ୍ୟୁଚର ପ୍ଲାନିଂ ରଖିଛି ତାକୁ ବଟମ ଛତୁ ୟୁନିଟ୍ କରିବି ବା ଅନ୍ୟ କିଛି ନୂଆ ଭେରାଇଟିର ଯୋଉ ଛତୁ ଆସୁଛି
1: ଆଜ୍ଞା,
0: ଯେମିତି ସିଟାକ ହେଲା, ଜ୍ଞାନଡର୍ମା ହେଲା, ସେ ଉପରେ ମଧ୍ୟ ରୁଚି ଅଛି ଯଦି ପ୍ରପର ଜାଗା ହେଇଯାଏ, ଆଉ ଗଭର୍ଣ୍ଣମେଣ୍ଟ ତ ସହଯୋଗ ସହାୟତା ସଦାବେଳେ ଅଛି, ତାକୁ ମୁଁ ଆଭେଲ କରିପାରିବି, ତେଣୁ ସେ ଦିଗରେ ମୁଁ ଆଗେଇବି।
1: ସବୁଠୁ ବଡ଼ ଜିନିଷ ଆଜି ଆମେ ଯଦି ଗୋଟେ ଜିନିଷ ଉତ୍ପାଦନ କରୁଛେ ତାକୁ ବିକ୍ରି କରିବାଟା,
0: ଆଜ୍ଞା
1: ଆପଣଙ୍କ ପାଖରେ ମାର୍କେଟ ଉପଲବ୍ଧ ଅଛି ନା ଜିନିଷ ବଞ୍ଚିଯାଏ ବା କୌଣସି ବ୍ୟବସାୟୀ ଯଦି ଆପଣଙ୍କଠୁ ନିଅନ୍ତି ବାକି ପଡ଼ିଯାଏ କ୍ଷତି ଭରଣା କରିବାକୁ ପଡେ, ଏଭଳି କିଛି ପରିସ୍ଥିତି?
0: ସେମିତି ଏପର୍ଯ୍ୟନ୍ତ କିଛି ପ୍ରୋବ୍ଲେମ ଆସିନି, ବେଳେ ବେଳେ ଆସେ, ଅଳ୍ପ ସେ ଅଳ୍ପ ସମୟ ପାଇଁ ଆସେ, ତ ତାକୁ ଆମେ ଟ୍ୟାକେଲ କରିଦେଉ। ଆମ ପାଖରେ ଓଡ଼ିଶା ଏଡ଼େ ବଡ଼ ଓଡ଼ିଶା 30 ଜିଲ୍ଲା ପଡ଼ିଛି, ତା ସହିତ ଓଡ଼ିଶା ବାହାରେ ବାହାର ରାଜ୍ୟକୁ ଯାଉଛି, ସେମିତି କିଛି ଅସୁବିଧା ହେଇନି କି ଆଗାମୀ ଭବିଷ୍ୟତରେ ଅସୁବିଧା ହବ ନାହିଁ। ସପ୍ଲାଇ କିଛି ଯାଉଛି, ରାଉରକେଲା ଯାଉଛି, ବରଗଡ଼ ଯାଉଛି, ସମ୍ବଲପୁର ଜିଲ୍ଲାକୁ କିଛି ଯାଉଛି, ଛତିଶଗଡ଼ ଅଞ୍ଚଳକୁ କିଛି ଯାଉଛି, ଓଡ଼ିଶା ବାହାର ପଡ଼ୋଶୀ ରାଜ୍ୟକୁ, ତା ସହିତ ଆମର କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର ନିୟରେଷ୍ଟ ମୁଁ ଢେଙ୍କାନାଳ ଜିଲ୍ଲା ସହିତ ଯୋଡ଼ି ହେଇଥିବା ପଡ଼ୋଶୀ ଜିଲ୍ଲା ଗୁଡ଼ିକୁ ଯାଉଛି, ତା ସହିତ ଭଦ୍ରକ ଜିଲ୍ଲାରୁ କିଛି ଅର୍ଡର ଆସୁଛି, ସିଆଡ଼େ ବି ପ୍ଲାନିଂ ରଖିଛି, ନେକ୍ସଟ ଇୟରକୁ ଯିବ, ଝାରସୁଗୁଡ଼ା ଯିବାର ପ୍ଲାନିଂ ଅଛି, କିଛି ଅର୍ଡର ଆସିଛି ଏ ବର୍ଷ।
1: ଆପଣ ଏଇ ଯୋଉ ସବୁ ବିଭିନ୍ନ ଛତୁ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ରଖିକି ନିଜର ଯୋଉ ଛତୁ ମଞ୍ଜି ଉତ୍ପାଦନ ହେଉଛି ତାକୁ ଆପଣ ଦଉଛନ୍ତି, କିନ୍ତୁ ସରକାରଙ୍କ ତରଫରୁ ଆପଣଙ୍କୁ କିଛି ସୁବିଧା ସୁଯୋଗ ମିଳିଛି କି ନିଜର ଯାହା ଉତ୍ପାଦ ରହିଛି ତାକୁ ବିକ୍ରି କରିବା ପାଇଁ, କିଛି ମାର୍କେଟ ଲିଙ୍କେଜ ବା ଏଭଳି କୌଣସି ବ୍ୟବସ୍ଥା ରହିଛି?
0: ନାଇଁ, ସେମିତି ତ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ କିଛି ମାର୍କେଟ ମିଳିନି, ମାର୍କେଟର ଅଭାବ ନାହିଁ ଯେହେତୁ ଆମ ପାଖରେ ଅସୁବିଧା ହେଇନି, ସେମିତି କିଛି ଗଭର୍ଣ୍ଣମେଣ୍ଟ ତରଫରୁ ମାର୍କେଟିଂ ପାଇଁ କିଛି ଇଏ ମିଳିନି, କିନ୍ତୁ ବେଳେବେଳେ ସେମାନେ ପଠେଇ ଦିଅନ୍ତି ବି ଆମ ପାଖକୁ, କେବେ କିଛି କଷ୍ଟମର ପଠେଇ ଦିଅନ୍ତି ଆମ ପାଖକୁ, ଚାଷୀମାନଙ୍କୁ ଯେଉଁମାନେ ଖୋଜନ୍ତି ଯାଇକି ଅଫିସିଆଲିରେ ଯେ ଏଠି ଛତୁ ମଞ୍ଜି ମିଳୁଛି କି ନାହିଁ, ତ ସେମାନେ ଆମ ପାଖକୁ ଡାଇରେକ୍ଟରେ ପଠେଇ ଦିଅନ୍ତି। ଯଦି ନିଜ ଡିଷ୍ଟ୍ରିକ୍ଟରୁ କିଛି ପଠାନ୍ତି, ବାହାର ଡିଷ୍ଟ୍ରିକ୍ଟରୁ ମଧ୍ୟ ସେମାନେ ପଠେଇ ଦିଅନ୍ତି ଆମ ପାଖକୁ, ତେଣୁ ଅଭାବ ଏପର୍ଯ୍ୟନ୍ତ ହେଇନି ମଞ୍ଜି ପାଇଁ। ତ ମୋର ପର୍ ଡେ ଧରାଯାଉ 2 କ୍ୱିଣ୍ଟାଲ ହଉଛି ପ୍ରଡକ୍ସନ ମଞ୍ଜିଟା, ତ ଓଭର ରହୁଛି 3 କ୍ୱିଣ୍ଟାଲ 3.5 କ୍ୱିଣ୍ଟାଲ ଅର୍ଡର ରହୁଛି, ଯୋଉଟାକି ମୁଁ ଏ ବର୍ଷ ଆଭେଲ କରିପାରୁନି, 3-4 କ୍ୱିଣ୍ଟାଲ କରିପାରୁନି, ସେଟା ନେକ୍ସଟ ଇୟରକୁ 4 କ୍ୱିଣ୍ଟାଲ ବା 3 କ୍ୱିଣ୍ଟାଲ ହବ, ଯୋଉଟାକି ଏବେ ପ୍ରଫିଟ ରହୁଛି ଛତୁକୁ ଛାଡ଼ିଦେଲେ, ସ୍ପନ୍ରୁ ଖାଲି ରହୁଛି ପ୍ରଫିଟ 56,000 ପର୍ ମନ୍ଥ ରହିଯାଉଛି, ଗୋଟେ ଗୋଟେ ମାସରେ ବି 1 ଲକ୍ଷ ଟଚ୍ କରୁଛି, ନେକ୍ସଟ ଇୟରକୁ ପର୍ ମନ୍ଥ 1 ଲକ୍ଷ ଏଭବ ହବ, ଟଚ୍ କଳେବର ବୃଦ୍ଧି ହବ, ତ ସେଥିରେ ଆମେ ଘରୁ ଲାଗୁଛୁ 7-8 ଜଣ, ସେଠୁ ଲେବର ବି ଆଉ 7-8 ଜଣ ଯୋଡ଼ି ହେବେ, ଏମିତି 16 ଜଣ ହେଇଗଲେ ସେଟା ପାଖାପାଖି 1 ଲକ୍ଷ ସେ ଭାବ।
1: ମାନେ ଆପଣ ପରିବାର ଲୋକ ମଧ୍ୟ ଏଥିରେ ସମସ୍ତେ?
0: ଆଜ୍ଞା ଆଜ୍ଞା, ସମସ୍ତେ
1: ପରିଶ୍ରମ
0: କରୁଛନ୍ତି, ଆମେ ଟୋଟାଲି ଫ୍ୟାମିଲି ଆମର 16 ଜଣ ଏବେ ଜଏଣ୍ଟରେ ଅଛନ୍ତି, ତ ସମସ୍ତେ ସାହାଯ୍ୟ ସହଯୋଗ କରୁଛନ୍ତି।
1: ତେବେ ସାର୍, ସବୁଠୁ ବଡ କଥା ଯେ ଆପଣଙ୍କର ପରିବାରର ସହଯୋଗ ରହିଛି,
0: ମାନେ ପରିବାରର ସହଯୋଗ ସହିତ ଆମର ବ୍ଲକ ଲେବୁଲ ଅଫିସର ହୁଅନ୍ତୁ, ମାନେ କୃଷିର ହୁଅନ୍ତୁ, ଉଦ୍ୟାନ କୃଷିର ହୁଅନ୍ତୁ, ବା ଆମର କୃଷି ବିଜ୍ଞାନ କେନ୍ଦ୍ର ହୁଅନ୍ତୁ, ବା ଆମର ଓଇଟିର ଯେଉଁମାନେ ଟ୍ରପିକାଲ ମସରୁମ ରିସର୍ଚ୍ଚ ସେଣ୍ଟରର ଯେଉଁ ସାର୍ ମାନେ ବା ମ୍ୟାଡମ୍ ମାନେ ଅଛନ୍ତି, ସେମାନଙ୍କର ସହଯୋଗ ସଦାବେଳେ ଅଛି, ସେମାନଙ୍କର ପ୍ରେରଣା ଯୋଗୁଁ ଆମେ ପହଞ୍ଚିପାରୁଛୁ। ଆଉ ଏଇଠି ଗୋଟିଏ ଜିନିଷ କହିବି, ଆମର ଯୁବକ ଯୁବତୀମାନଙ୍କୁ ଆହ୍ୱାନ ଯେ ସେ ଆସନ୍ତୁ, ଚାଷକୁ ଅନାଦର ନ କରନ୍ତୁ, ଆଦର ନେଇକି ଆପଣେ ନେଇକି ଆସନ୍ତୁ, ଏଥିରେ ଫ୍ୟୁଚର ଅଛି।
1: ତେବେ ମୁଦୁଲି ବାବୁ, ଆପଣ ବହୁତ ସୁନ୍ଦର କଥା କହିଲେ, ନିଜର ଅଭିଜ୍ଞତା ବାଣ୍ଟିବା ସହ ଆମର ଯୋଉ ଯୁବ ଭାଇ ଭଉଣୀମାନେ ଅଛନ୍ତି କୃଷିକୁ ଏକ ଉଦ୍ୟୋଗ ରୂପେ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଆପଣ ପ୍ରେରଣା ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ହେଇଡି ଫୁଲ, ଇଏ ସବୁ କଥା ମନ ଦେଇ ଶୁଣିଲ ତ?
3: ହଁ ଶୁଣିଲି, ଟିପା ଖାତାରେ ଟିପିକି ରଖିଛି, କାମରେ ଲଗେଇବି।
2: କାମରେ ଲଗେଇଲେ ଯାଇକି ଆମେ 2 ପଇସା ଅଧିକ ରୋଜଗାର କରିପାରିବା। ଦେଖୁଛ ତ ଛତୁର କେତେ ଚାହିଦା ରହୁଛି? ଯଦି ଆମେ ମଞ୍ଜି ଉତ୍ପାଦନ ଜାଣିଦେବା ତାହେଲେ ଛତୁ ମଧ୍ୟ ଉତ୍ପାଦନ କରିପାରିବା, ଆଉ ମଞ୍ଜିରୁ ମଧ୍ୟ ଅଧିକ ଲାଭ କରିପାରିବା।
3: ବାସ୍ ସେଇ କଥା ତ।
2: ହଉ, ଇଏ ସବୁବେଳେ ସବୁ ଜିନିଷର ବଜାର ଦର।

0: ମଧ୍ୟ ଆମ ଚାଷୀ ଭାଇମାନେ ଜାଣିବା ଦରକାର।
1: ହଁ
0: ତାହେଲେ ବଜାର ଦର ଟି କହୁଛି ଶୁଣ।
1: ଆଚ୍ଛା ହଉ।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚାଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ହେଇଡି ଭୁଲ, ଇଏ ବଜାର ଦର ତ ଶୁଣିଲ, ତାହେଲେ ଏବେ ଆମେ ଟିକେ ପାଣିପାଗ ଶୁଣିବା, ବୈଠକରୁ ଉଠିବା।
1: ହଉ ତାହେଲେ।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ଅଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶେଷ ହେଲା ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ
1: ଏତଳ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର।
2: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PMKisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶୁଣନ୍ତୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ। ପ୍ରଥମ ଗୀତଟି ଆମେ ନେଇଛୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। ଶିଳ୍ପୀ ନିବେଦିତା ଏବଂ ସୌରିନ, ଗୀତିକାର

ପରବର୍ତ୍ତୀ ଗୀତଟି ତତେ ମରାଣ ଚଳଚ୍ଚିତ୍ରରୁ, ଶିଳ୍ପୀ ଇରା ଏବଂ କୁମାର ବାପି, ଗୀତିକାର ଗଣେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଶେଷରେ କେବେ ତମେ ନାହଁ କେବେ ମୁଁ ନାହିଁ ଚଳଚ୍ଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ରୟ, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ସପ୍ତମ ଅଧ୍ୟାୟରେ ଆପଣମାନେ ଉଭୟ ଦାଦା ପୁତୁରା ଲେଞ୍ଜୁ ଏବଂ ଦିଉଡ଼ୁ ସୁନାଦେଇ ପ୍ରତି ଆକୃଷ୍ଟ ହୋଇ ତା ଘରକୁ ବାରିକକୁ ଖୋଜିବା ଆଳରେ ଯିବା କଥା ଶୁଣିଥିଲେ। ଦିନେ ରାତିରେ ଦିଉଡ଼ୁ ସୁନାଦେଇ ଘରେ ପଶିବାକୁ ଚେଷ୍ଟା କରୁଥିବା ସମୟରେ ବେଜୁଣି ଆସୁଥିବାର ଜାଣି ସେଠୁ ଲୁଚି ପଳେଇଲା। ହାରଗୁଣାକୁ ସ୍ୱଳ୍ପକନ୍ଧ ମିଣିଆ ପାଉ ଗାଁକୁ ଯାଇ ପୁବ୍ଲିକୁ ବାହା ହୋଇ ଆଣିବାର ପ୍ରସ୍ତାବ ଦେବାରୁ ହାରଗୁଣା କାର୍ଯ୍ୟବ୍ୟସ୍ତତାର ବାହାନାରେ ତା କଥାକୁ ଟାଳିଦେଲା। ତେଣେ ଆନ୍ଧ୍ର ଓଡ଼ିଶା ସୀମା ଅଞ୍ଚଳରୁ ପିଓଟି ଓ ତା ମା ଆସି ସ୍ୱଳ୍ପ ଘରେ ପହଞ୍ଚି ବହୁଦିନ ଆଗରୁ ମରିଯାଇଥିବା ଲେଲୁକୁ ଡାକିଲେ। ପ୍ରଥମେ ସ୍ୱଳ୍ପ ସେମାନଙ୍କୁ ଡୁମା ବା ପ୍ରେତ ବୋଲି ଭାବି ସନ୍ଦେହ କଲା, କିନ୍ତୁ ପରେ ତାଙ୍କ ପରିଚୟ ଜାଣି ସନ୍ଦେହମୁକ୍ତ ହେଲା। ଚୈତ ପର୍ବ ଶିକାର ଚାଲିଲା। ଶିକାର ସମୟରେ ଦିଉଡ଼ୁ ପିଓଟିକୁ ଜଙ୍ଗଲରେ ଦେଖି ତା ପ୍ରତି ମଧ୍ୟ ଆକୃଷ୍ଟ ହେଲା। ଆଉ ତାପରେ
1: ତୁମର ନା କିଷ୍ଣନି
2: ପିଓଟି
1: ବଡ଼ ବଢ଼ିଆ ନା ସମାନ ପିଓଟି ପରା ଏକା ଦିଶୁଛ
2: ତୁମର କୁଗା
1: ମଣିଆ ପାଇ
2: ତୁମର ନା
1: ଦିଉଡ଼ୁ ସାନ୍ତା
2: ତୁମର ଗାଁ ଏଠୁ କେତେ ବାଟ
1: ଜବର ବାଟ ଚୈତ ମାସରେ ଆମେ ବ୍ୟାଟ କରିବୁ ଏବର ତମର ଗାଁର ବଣରେ ବ୍ୟାଟ କରିବାକୁ ମନ ହେଲା ଭାରି ଆଇଲି
2: କେତେଟା ଶିକାର କଲୁ
1: ଗୋଟେ ଏକା
2: କାଇଁ କୋଉଠି ଅଛି ତମର ଶିକାର
1: ଏଠି ମୋର ଆଗରେ ଏକା ଛିଡ଼ା ହେଇଛି
2: ଇ ଶିକାରକୁ ତ ମାଡ ପାଇ ନାହିଁ
1: ମାଡ ପାଇବ ନଳି ଫୁଟିଲେ ଫୁଟେବି କି ନଳି
2: ନାଇଁ ନାଇଁ ନାଇଁ ତାଉ ତାଉ
1: ଆଇବୁ ମୋର ସାଙ୍ଗରେ କିସ ପାଇଁ ସେମିତି ଦାନ୍ତକୁ ଚାବି କରି ଲାଜ କରୁଛ
2: ନାଇଁ ନାଇଁ
1: ଆଇବୁ କି ରେ ନୁନି
2: ତୁମର ଦେଶରେ ଇନ୍ତି ରୀତି ପରା ବନ ବାଟରେ ମାଇଜି ଟକିକୁ ଏକଲା ଦେଖିଲେ ଇନ୍ତି ପଚାରିବ ଆଇବୁ କି ରେ ନୁନି ଆଇବୁ କି
1: ଦୁଙ୍ଗିଆ ଖାଇବ ଦୁଙ୍ଗିଆ

0: ମୁଇଁ ଦୁଙ୍ଗିଆ ଖାଉ ନାହିଁ।
1: ଜାଣିଛୁ କି ପିଓଟି, ଗୋଟେ ଥର ପାଗ ଖାଇବାକୁ ମୋର ପଛେ ପଛେ ଗୋଡ଼ାଇଲା, ତାର ପାଟରେ ସମାନ ମାରିଲି ଯେ ସେ ଯେତେ ଥର ମୋର ପାଖକୁ ଦବଡ଼ି ଆଇଲା ସେତେ ଥର ତାର ମୁହଁ ଭିତରେ ପର୍ଚା ମାରିଲି।
0: ସତେ?
1: ବାଘଟା ଡରି କରି ଦବଡ଼ି ପଳାଇଲା। ଏଠି ଦେଖୁନୁ ଦେଖୁନୁ, ବର୍ଚାକୁ କେମିତି ଚାବି ଦେଇଥିଲା, ସମାନ ଲୁହା ଉପରେ ତାର ଦାନ୍ତ ଚିହ୍ନ ଅଛି। ଏଠି ଦେଖେ, ପଳାଇଲୁ କିସ ପାଇଁ? ହେ ନନି, ପଳାଇଲୁ କାହିଁକି? ଆପା ଖାବା କଥା ତ, ଏ ଡକ୍ୟୁମେଣ୍ଟ ସବୁ ସେମାନର ମନ ଏକା। ଯେତେବେଳେ ଯାକ ସେମାନର ମନ ଥିବ ଖେଳୁଥିବେ ଖେଳାଉଥିବେ, ତାର ପଛେ ଆଉ ନାହିଁ, ଲାତ ମାରିଦେବେ।
2: କିଛି ଭୁଲ ହେଉନି ତ ଦୁଡ଼ି ଭାଇ?
1: ଆରେ ନାଇଁ ନାଇଁ ନାଇଁ ନାଇଁ, କିଛି ନାହିଁ, ସବୁ ସବୁ ଠିକ ଅଛି।
2: ଆମର ଗାଁ କେମିତି ଲାଗୁଛି?
1: ବଢ଼ିଆ ଲାଗୁଛି।
2: ତୁଇ ଜଣେ ଆସିଲୁ, ଟୋକିମନକୁ ଆଣିଲୁ ନାହିଁ କାହିଁକି? ଭଲ ହେଇଥାନ୍ତା, ଆମର ଏଠି ଚଳାଚଳ ଅସୁବିଧା ହେଇଥାନ୍ତା କି?
1: ନାଇଁ ନାଇଁ ନାଇଁ, ସେଟା ନାଇଁ ଯେ, ହେଲେ ଦୂର ବାଟ ତ, ଯେତିକି ଆଇଲୁ ଆରି ସେତିକି ବାଟ ତ ଯିବାର ଅଛି।
2: ହେତେ ଦେଖ ଦିଉଡ଼ି ଭାଇ, ସେ ଟୋକି ଆମର ପରି ପିନ୍ଧିଛି, ହେଲେ ସେ ଏକଦମ ଖଳିଙ୍ଗି।
1: ଖୋଲିଙ୍ଗି
2: ହଇ 17 ବର୍ଷ ହେଲା ବିଦେଶରେ ବଢ଼ିଥିଲା, ଏବେ ଆସିଛି ଗାଁକୁ ତାର ମା ସାଙ୍ଗରେ। ଟୋକିଟା ଭଲ କରି କଥା କହିଛି କି ନାହିଁ, ଆମର ସବୁ କଥାକୁ ନାକ ଟେକୁଛି।
1: ସେ ଦେଶର ଲୋକ ଆମଠୁ ବେଶୀ କଥା ଜାଣିଛନ୍ତି।
2: ନାରାୟଣପାଟଣା ବାଟେ ମୋର ମାମୁ ଘରକୁ ଗଲେ ମୁଇଁ ଏଇଟା ସବୁବେଳେ ଦେଖୁଛି। କିସ କରିବା, ଆମର ପରି ଏଠି ତ ବଣ ନାହିଁ, ତେଣେ ଶୀତ ନାହିଁ। ସେ ଦେଶର କନ୍ୟାକୁ ବାଙ୍ଗୁଣି କଲେ ନାଇଁ କରିଦେବେ, କହିବେ ଏତେ ଶୀତକୁ ଆମେ ଯିବୁ ନାହିଁ।
1: ତାଙ୍କରଟା ତ ମେଲା ଜାଗା, ବୁଇଁ ବେଶୀ ପାଚି ଦେବ। ସେଠି ରୋଡ ଅଛି, ଗାଡ଼ି ଅଛି, ଅଧିକାରୀମାନେ ଅଛନ୍ତି, ସେଟାର ପାଇଁ ତ ସେମାନେ ଆମଠୁ ବେଶୀ ଉଞ୍ଚ।
2: ତାଙ୍କର ଦେଖି ଆମେ ରିସା ହେଲେ କିସ ଲାଭ, ଆମର ଆମେ ତାଙ୍କର ତାଙ୍କେ। କିସ ଭାବୁଛୁ କି ଦିଉଡ଼ୁ?
1: ନାଇଁ ନାଇଁ ନାଇଁ ନାଇଁ, କିଛି ନାହିଁ, ଆଜି କେତେଟା ଶିକାର ହେଲା ବୋଲି ଭାବୁଥିଲି।
2: 3ଟା ପରା, 2ଟା ହରିଣ ଆଉ ଗୋଟେ କୁଟରା,
1: ଏଥର ମାତ୍ର ବଜିଟା ବଢିଆ ହବନି।
3: ଦିଉଡ଼ୁ ସାଉତା କେବେ ଆସିବ କହିଛି ବୁଆରି?
4: କାଇଁ ମୁଇଁ ଜାଣି ନାହିଁ ତ।
3: ଜାଣିନୁ କିସ୍ଟା? ତତେ କହି କରି ଯାଇ ନାହିଁ କି?
4: ନାଇଁ,
3: କେତେ ଉଡ୍ରା ଏମିତି ଅଛନ୍ତି କି, ସେମିତି ଏକା ପଦାକୁ ଯିବେ କହିବେ ନାହିଁ। କୋଉ ବାଟେ ଯାଉଛନ୍ତି, କେତେବେଳେ ଆସିବେ? ଏ ବାଟେ ଲୋକ ଧୋନ୍ଧି ହଉଥିବ, ତାଙ୍କର ବାଟେ ତାଙ୍କେ, ଆରେ ଆମର ବାଟେ ଆମେ, ଏଟା ବେଶୀ ଖରାପ ଆଗା।
4: ହେଲେ ତମର ବୁଢା ଯେ କେମିତିଟା?
3: ଆମର ବୁଢା ସେମିତି ନାହିଁ, ଦେଖୁନୁ ଏତେ ଲୋକ ଗଲେ ବୁଢା ଗଲା ନାହିଁ।
4: ତମର କରମ ଆକା ଭଲ ମାଉସୀ।
3: ମୁଇଁ ଯାଉଛି ଲୋ ପୁଅ, ତେଣେ ବୁଢା କଜୁଥିବ।
5: କି ସାଲା ପୁଅ?
4: ନାଇଁ କିଛି ମିଶା ନାହିଁ।
5: ସେମିତି ମୁଟାକୁ ଶୁକାଇ କରି କିସ ପାଇଁ ବସିଛୁ ଆଜିକାଲି? ହସୁନୁ
4: ତୁଇ, ଏଡ଼େ ବେଗି କିସ ପାଇଁ ଉଠି ପଡ଼ିଲୁ ଲୋ ପୁବଲି? ଆରେ ଟିକେ ଶୋଇଲୁ ନାହିଁ?
5: କିସ ହେଲେ ଦେ ପରା, ଭୁକ ଲାଗୁଛି।
4: ଥା ଟିକେ, ପିଲା କ୍ଷୀର ଖାଇ ସାରୁ,
5: ଦେ ଭୁକ ଲାଗୁଛି।
4: ଏଡ଼େ କାକୁର୍ତି କିସ ପାଇଁ, ଥା ଟିକେ, ଖାଇ ସାରି କୁଆଡେ ଯିବୁ କି? କାକୁ ଯିବି ବୋଲି କହିଛୁ କି?
5: ତୁଇ କାକୁ ଯିବୁ ହେଲେ ଯା।
4: ମୁଇଁ କି ପାଇଁ ଯିବି, ତତେ କିଏ ସମ୍ଭାଳବ? ହଇଲୋ ପୁବଲି, ତୋର ଭାଇ ସାଙ୍ଗରେ କିସ ପାଇଁ ଗଲୁ ନାହିଁ ତୁଇ? ସେ ମନେ ପଡ଼ା ବନ୍ଦିକାର ଯିବେ ବୋଲି ଗଲେ
5: ତୁଇ ଗଲୁ ନାହିଁ?
4: ମୁଇଁ ଜାତି, ମୋର ବୟସ ଆରି ଅଛି କି? ଆମେ ଡକରି ଲୋକ, ଆମକୁ ଇ ଚୁଲି ମୁଣ୍ଡାକା।
5: ତୁଇ ଡକରି ହେଲୁ କି?
4: ଆରେ କିସ ବଡ଼ ବୟସ ଅଛି ତା ଯେ, ଇ ବାଟେ ତୁଇ ଯାଇଛି ବୋଲୁଛୁ, ଦେଖିଲା ବେଳକୁ ଶୋଇଛୁ।
5: ତୁଇ ବେଶୀ ଚିନ୍ତା କରୁଥିଲୁ ମୋର ଭାଇ ପାଇଁ ନି କି?
4: ତୁଇ ଦେଖିନୁ ପରା, ସେଟା ପାଇଁ କହୁଛୁ, ତୋର ଭାଇ ପାଇଁ ଚିନ୍ତା ନ କରୁଥିଲେ ତୋର ପରା ଏକା ଶୋଇଥାନ୍ତି। ହଉ ହଉ, ଏ ପୁଅକୁ ଟିକେ ନେ, ମୁଇଁ ତତେ ଖାଇବାକୁ ଦେବି।
6: ଆହୁରି ବଡ ଥିଲା ଗୋ, ଦା ଧରି କରି କାଟି ପକେଇଲି ସେଦିନ।
7: ଜୁରିଆ ଜୁରିଆ,
8: ହଁ ଜୁରିଆ ଆମର ଗାଁରେ ପଶିଛନ୍ତି, ହୁସିଆର ଜାଗରତା।
7: ସତକୁ ସତ ଜୁରିଆ ଆଇଥିଲେ କିସ କରିବୁ ପାଣ୍ଡୁଟି ସାରି? ଗାଁରେ ତ ଆମର ମୋର ତ ଲୋକେ ନାହାନ୍ତି, ଖାଲି ବୁଢ଼ା ଲୋକ ଆକା, ତୋର ନକେତର ମାନେ କିସ କାମ କରବେ କି?

0: ନକ୍ଷତ୍ର କହିଛି, ଏତେବେଳେ ଏମିତି ପାଟି କରି କରି ହୋଲି ଦୋହଲି କରି ଜୁରିଆ ଆସବେ ନାହିଁ। ନକ୍ଷତ୍ର ଜଗ ଦେଇଛି, ଜୁରିଆ ଆସବେ ନାହିଁ।
1: ତମର ଘର କୁଙ୍ଗାରେ ହ?
2: ଆମର ଘର ଆଜି ରାତିରେ ତମର ଗାଁରେ।
1: ଦେଖ ଅତିନା ଲୋକ, ଗମାତ ନାହିଁ କର, ଏତେ ରାତିରେ ତମେ ଆମର ଗାଁକୁ ଆସିବ ସେଠି ଠିଆ ହୁଅ। ହେ ତମର ଚିହ୍ନା ଦିଅ, ଚିହ୍ନା ଦିଅ ତମର।
2: ଆରେ କହି ଦିଅ ରେ, ବେଶୀ ଖେଲ ଖେଲୁ ଖେଲୁ ପୁଣି ଅର୍ବର ରେ ପଡିଯିବ।
3: ଓରେ ସଇ, ଓରେ ସଇ, ଆମେ ମିଟିଂ ଗାଁ ହ ଆସୁ ଆସୁ ଏତେ ରାତି ହେଇ ଗଲା, କଣ କରବୁ?
1: ଆରେ ଇଟା ତ ଆମର ବେଶୀ ସାଉତା ପୁଇବୁ ପୁଇବୁ ହର ଗାଁର ଲୋକ। ଆରେ ଆରେ ଆମକୁ ଚିହ୍ନବାକୁ ଡେରି ହେଲା। ହେ ଆରେ ପୁଇବୁ, ତୋର ଭାଇ ଆସିଛି।
4: ଗାଁରେ ଖେଟବା କଥା।
2: ହଁ ରେ ହାକିନା, ମୋର ପାଖକୁ ଆ,
4: ଯା ଯା ରେ ହାକିନା, ଯା ମାମୁ ଡାକୁଛି ପରା, ଯା।
2: ଦୁଇ ହାତରେ ମାର ଖାନି ମୁଟା ଧରି ମୁଁ ଲୁଚେଇ ଦେଉଛି, ଦୁଷ୍ଟ ବଦମାସଟା।
4: ନାଇଁ ତାର ଶୋଇବା ବେଳ ହେଲାଣି ତ, ତତେ ନୂଆ ବାରୁଛି।
5: ପୁବଲି କେନି ଗଲା
4: କେ ଜାଣି, ଏ ପାଖରେ ତ ଥିଲା, ତତେ ଦେଖଲା ପଛେ କୁଠି ହେଲେ ଲୁଚି ଯାଇଥିବ।
5: ଆରେ ସବୁ କୁଆଡେ ଗଲେ? ପୁଲ ମେ ଜଞ୍ଜେଇ
4: ଧାଙ୍ଗଡ଼ି ବସାରେ ଥିବେ। ତୁ ଆ ଖାଇବୁ, ଆ ରାତି ବେଶୀ ହେଲାଣି, ଆ
5: ଚାଲ ଯିବ।
6: ଖୁଦୁର ଗାଁକୁ ଚୋରି କରିବାକୁ ଯାଇଥିବ, ନହେଲେ କୋଉଠି ମଦ ପିଇ କରି ଗଡୁଥିବ। ଆଜି ଭାଗ ଭଲ ଅଛି ନାଇଁ କି ସୁନାତି? ଦେଖ କେମିତି ସୁନ୍ଦର ସୁରୁଜ, କିଛି କହୁନୁ କିସ ପାଇଁ ସବୁବେଳେ ଖାଲି ମୁଣ୍ଡ ଖାଉ ଲାଉଥିବୁ କି? ବାରିକ ଅଛି ଏଠି ଶୁଣ, ବାରିକକୁ ଯାଇ କରି କହ ଲେଞ୍ଜୁ ସାଉତା ଆସିଛି ବୋଲି କରି।
4: ଓ ଓ ଓ
6: ଡକ ଡକ
4: ବା ଲେଞ୍ଜୁ ସାଉତା କଜୁଛି।
7: ଜୁଆର ସାଉତା, ମୋର ସାଉତା ଆଇଲା, ତୁଇ ମୋର ରଜା।
6: ଆଜି ସକାଳୁ ସକାଳୁ ମଦ ପିଇ କରି ମାତିଛୁ କି? ତିନ ପୁଲିଆ କୋଉଠୁ ମାରିଦେଲୁ କି?
7: ସାଉତା ଥିଲେ ମୋର କି ଶୁଣା। ଦେଖ ସାଉତା, ତୁ ହିସାବ କର,
6: କିସ୍ଟା
7: ବୁଢା ବୁଢା ହେଇଗଲି, ଏମିତି ବାପାକୁ ଅମାନ୍ୟ କରବା ପୁଅ ମାନଙ୍କର କାମ କି?
6: କିସ ହେଲା କି?
7: ମତେ ଘର ଯୋଗେଇ ଦେଇକରି ଯେ ଯୁଆଡେ ପଲାଇଲେ, ମଦ ଡୁବେ ରଖି ଯାଇନାହାନ୍ତି, ଖାଲି ଚୁଚା ପାଣି ପାଣି ଫି ପାଣି ଫି ମୁଇଁ ମରି ସାରିଥିବି। ସେମାନେ ଧନ ଦୌଲତ ବୋଝେଇ ଘରକୁ ଆଣିଲେ, ମୋତେ ପୋଷି ପକାଇବେ କି?
6: ଚୁଚା ପାଣିକୁ ଏତେ ନିଶା କି?
7: ମାରଣ ମୋର ରାଜା, ତୁ ଟିକେ ତା ମୁଇଁ ମୋତେ ପାଣି ପିଇକିରି ଆସେ।
6: ଆସ ଆସ ଆସ, ଯା ଯା ଯା।
7: ସୁନା ଦେଇ ତୁ ବସିତା, ମୋର ରାଜା ସଙ୍ଗେ କଥା ହୁଅ, ମୁଇଁ ଆସୁଛି।
6: ଯା ଯା
4: ଏଠି
6: ମୁଦଗି ରୁସ୍ତା ଠିଆରେ ଗୁର୍ତା ଠିଆ ଆଣୁଛୁ। ଓ ଦେ ଦେ ଦେ
4: ଏଠି ନେ,
6: ଆହୁରି କି ଭଲ ଅଛି, ବେଶୀ ନିଶା ଅଛି, ଛାଡ଼ ଛାଡ଼ ଚା, ତୋର ପିଠି ଉପରେ ଲୁଗା ଟିକେ କାଟିଦେ, ମୁଁ ତୋର ପିଠି ଟିକେ ସାଉଁଳେଇ ଦେବି।

0: କ'ଣ ଲାଗୁଛି ଲୋଥର ପିଠି? ଉଠା ଉଠା ଉଠା, ହାତ ଟିକେ ଉଠା, ଉଠା ହାତ ଟିକେ ଉଠା, ମୋତେ ବେଶୀ ଶୋଷ ଲାଗୁଛି, ବେଶୀ ଶୋଷ ଲାଗୁଛି, ଉଠା ହାତ ଉଠା।
1: ଚି ଚି, ଏମିତି ହନା ହାର ଏମିତି ମାତିଲେ ଲୋକମାନେ କିସ କହିବେ?
0: ମୁଁ ଯାଉଛି,
1: ଏଠି ବାରିକ ଆସୁଛି।
2: ସନ୍ଥା ଖଣେ ଗଲା କି ତତେ କହିଲି ପୁରା ତାର ସଙ୍ଗେ ବସିତା ବୋଲି କରି କଥା ହେଉତା ବୋଲି କରି
1: ସନ୍ଥା ପଳାଇ ଗଲା।
3: ସବୁ
4: କଥା ଜାଣିଦେଲା କି? ସେ ତ ସବୁବେଳେ ନକ୍ଷତ୍ର ଗଣୁଥିବ।
3: କିସ ପାଇଁ ଅଟକି ଗଲୁ ନନି? ଯା, ଯୋଗ ଫିଟି ଯିବ, ଭଲ ଯୋଗ ଅଛି, ଏତିକି ବେଲେ ଯା। ସେମିତି ହାଲିଆ କିସ ପାଇଁ ହେଉଛୁ? ପିଲା ଲୋକ ଏ ଦିନେ ଏତେ ଚିନ୍ତା କାହିଁକି? ତ
5: ଏ ପୁବୁଲି ତ ଗଲା, ହେଲେ ସିଏ ଏମିତି କିନ୍ଦ୍ରେ କିନ୍ଦ୍ରେ ଦେଖି ଦେଖି କରି କିସ ପାଇଁ ଗଲା? ଆହୁରି କିସ୍ଟା କଥା ଅଛି କି? ତାଓ ମୁଇଁ ଯାଉଛି, ତେଣେ ବେଶୀ କାମ ଅଛି।
2: ଠିକ ଠିକ, ରେ ଦାସୀ ଜଗରେ ଭେଟା ଭେଟି, ରେତି ଜଗରେ ବିଭାଘର ପାକ। ଏଟା ତ ରେତି ଜଗ ପଡ଼ିଛି, କେବେ ଭୁଲ ହେବ ନାହିଁ। ଆଜି ଆଜି ରେତି ଜଗ, ଇ ରେତି ଜଗ ମଣିଷକୁ କରିଛି ଦଶରା ମାସର କୁକୁର।
1: ବସି କରି କିସ ଭାବୁଛୁ?
2: ଆଣିଛୁ
1: ନେ, ଟୋପିଏ ପିଇ ଦେ, ଏତିକି ଏକା ଥିଲା,
2: ଚଳବ। ଦେଖଲୁ ସର୍ବୁ ସାନ୍ତାର ଝିଅ ଗଲା?
1: କୁଆଡ଼େ ଗଲା?
2: ଲୋକ ଆସବେ, କେତେ ଲୋକ ଯିବେ, ଏମିତି ତ ରେତି ଜଗ ପଡ଼ିଛି। ନୂଆ କିସ ମାତ୍ର ଆଜି ସାନ୍ତା ଘର ଝିଅ ଗଲା, ଟିକେ ତୁ ଦେଖିଥାନ୍ତୁ।
1: କୁଆଡ଼େ ଗଲା କି ପୁବୁଲି?
2: ଗଲା, ତାର ଶ୍ୱଶୁର ଘରେ ଗଲା।

ଶୁଣୁଥିଲେ ଧାରାବାହିକ ନାଟକ ଅମୃତର ସନ୍ତାନ, ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଉସ୍ତାଦ ଅମଜାଦ ଅଲି ଖାନ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନକରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଶେଷରେ ଶୁଣନ୍ତୁ ଚମ୍ପୁ। ଶିଳ୍ପୀ ହେଲେ ମୀନାକ୍ଷୀ ମୁଖାର୍ଜୀ।

ପ୍ରଚାର କରୁଛୁ ବିଜ୍ଞାନିକା। ଉପସ୍ଥାପନା ରାଜେଶ ରାୟ, ପ୍ରଯୋଜନା ମନୀଷ କୁମାର ଠାକୁର।

0: ଅସମ୍ଭବର ଡେଣାକୁ ସମ୍ଭବତାର ସାହସ ଦେଇ ବିକାଶ ଆକାଶରେ ଉଡ଼ାଇ ପାରୁଥିବା ଶକ୍ତିର ନାଁ ବିଜ୍ଞାନ, ଯାହାର ହାତ ଧରି ଅନେକ ଉଦ୍ଭାବନ ଜନ୍ମ ନେଇଛି। ସେହି ବିଜ୍ଞାନର ବିଜୟଗାଥାକୁ ଆପଣଙ୍କ ସାମ୍ନାରେ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକାକୁ ହୃଦୟରୁ ସ୍ୱାଗତ କରୁଛି। ମୁଁ ରାଜେଶ ରାୟ, ନମସ୍କାର। ଏଥର ବିଜ୍ଞାନିକାରେ ସ୍ଥାନ ପାଇଛି ପ୍ରଥମେ ସମ୍ପାଦକୀୟ ଜେନେରେସନ ବିଟା ମାନେ କ'ଣ, ପରେ ଶୁଣିବେ ସେମି କଣ୍ଡକ୍ଟର ସମ୍ପର୍କରେ ଶ୍ରୀ କୁମାର ପଟେଲଙ୍କ ଆଲୋଚନା, ଏବଂ ଶେଷରେ ରହିଛି ଜୈବିକ ଚାଷ ବିଷୟରେ ରବୀନ୍ଦ୍ର ନାୟକଙ୍କ ସହ ସାକ୍ଷାତକାର। ପ୍ରଥମେ ସମ୍ପାଦକୀୟ ବିଟା ଜେନେରେସନ ମାନେ କ'ଣ, ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ଜନ୍ମ ନେଉଥିବା ପିଲାମାନଙ୍କ ପାଇଁ ଜେନେରେସନ ବିଟା ଶବ୍ଦଟି ବ୍ୟବହାର କରାଯାଇଛି। 2025 ମସିହାରୁ 2049 ମସିହା ମଧ୍ୟରେ ଭାରତରେ ଜନ୍ମ ନେଉଥିବା ପିଲାମାନଙ୍କୁ ବିଟା ଜେନେରେସନ ଚାଇଲ୍ଡ ବା ବିଜେନ୍ ଚାଇଲ୍ଡ ବୋଲି କୁହାଯିବ। ଏହି ଶବ୍ଦଟି ମାର୍କ ମ୍ୟାକ୍ କ୍ରିଣ୍ଡଲ ନାମକ ଜଣେ ଭବିଷ୍ୟତବାଦୀ ବ୍ୟବହାର କରିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ସମୟରେ ଜନ୍ମ ନେଉଥିବା ପିଲାମାନେ ଏମିତି ଗୋଟିଏ ଯୁଗରେ ରହୁଛନ୍ତି ଯେଉଁଠି କୃତ୍ରିମ ବୁଦ୍ଧିମତା ପରି ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ନିତ୍ୟଦିନ ଜୀବନ ସହିତ ଜଡ଼ିତ ରହୁଛି, ଯାହାକି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ବ୍ୟବସ୍ଥା ଏବଂ ମନୋରଞ୍ଜନ ଭଳି କ୍ଷେତ୍ରକୁ ଉନ୍ନତ କରୁଛି। ତେଣୁ ବର୍ତ୍ତମାନ ଯୁଗର ପିଲାମାନେ ଏହିସବୁ ଅତ୍ୟାଧୁନିକ ଉଦ୍ଭାବନର ଉପଯୋଗ ପାଇପାରିବେ ଏବଂ ବିଜ୍ଞାନକୁ ଅଗ୍ରଗତି କରାଇପାରିବେ। ଏହା ପୂର୍ବରୁ 2010 ମସିହାରୁ 2024 ମଧ୍ୟରେ ଜନ୍ମ ନେଇଥିବା ପିଲାମାନଙ୍କୁ ଜେନେରେସନ ଆଲ୍ଫା ବା ଜେନ୍ ଆଲ୍ଫା ବୋଲି କୁହାଯାଉଥିଲା। ସୂଚନା ଅନୁଯାୟୀ 2025 ମସିହା ଜାନୁଆରୀ 1 ତାରିଖ ଦିନ ମିଜୋରାମରେ ଜନ୍ମ ନେଇଥିବା ଫ୍ରାଙ୍କି ଆର୍ ଜାଡେଙ୍ଗଙ୍କୁ ପ୍ରଥମ ବିଟା ଜେନେରେସନ ଚାଇଲ୍ଡ ଭାବେ ଚିହ୍ନଟ କରାଯାଇଛି। ବନ୍ଧୁ, ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଫଳରେ ଜନ୍ମ ନେଉଥିବା ବିଭିନ୍ନ ଉପାଦାନଗୁଡ଼ିକ ଦେଶ ପ୍ରଗତିରେ ଯୋଗ ଦେଉଛି। ସେହିପରି ଗୋଟିଏ ଉପାଦାନର ନାଁ ହେଉଛି ସେମି କଣ୍ଡକ୍ଟର, ଯାହାକୁ ନେଇ ଭାରତ ଏବେ ନୂଆ ବିକାଶର ପରିକଳ୍ପନା କରୁଛି। ତେବେ ସେହି ସେମି କଣ୍ଡକ୍ଟର ବିଷୟରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚକ ଶ୍ରୀ କୁମାର ପଟେଲ, ସହକାରୀ ଶିକ୍ଷକ, ସୋନପୁର।
1: ଆମେ ବର୍ତ୍ତମାନ ଯେଉଁ ଯୁଗରେ ଆମେ ବାସ କରୁଛେ, ଏଇ ଯୁଗଟା ପ୍ରକୃତରେ ଇଲେକ୍ଟ୍ରୋନିକ୍ସ ଯୁଗ। ଏଇ ଯୁଗରେ ଆମେ ଇଲେକ୍ଟ୍ରୋନିକ୍ସ ବିନା ଗୋଟିଏ ମିନିଟ୍ ମଧ୍ୟ ଆମେ ରହିପାରିବା ନାହିଁ, କାରଣ ଆମେ ଶୋଇକରି ଉଠିବା ଠାରୁ ଆରମ୍ଭ କରି ପୁଣି ଶୋଇବା ପର୍ଯ୍ୟନ୍ତ, ଏପରି ଶୋଇଥିବା ବେଳେ ମଧ୍ୟ ଆମେ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଗୁଡ଼ାକ ବ୍ୟବହାର କରିଥାଉ। ଯେମିତି ଗୋଟେ କଥା ଧରନ୍ତୁ, ଆମେ ଶୋଇବା ବେଳେ ମଧ୍ୟ ଆମେ ଟାଇମର୍ ଦେଇଥାଉ, ଏବଂ ରାତିରେ ମଧ୍ୟ ଫିଟବେଟ୍, ଆମର ଯୋଉ ବେଲ୍ଟ ଥାଏ, ଆମେ ଯେମିତି ଆମର ଫିଟନେସ୍ ପାଇଁ ଯୋଉ ଘଡି ଏବେ ୟୁଜ୍ କରୁଛୁ, ଆମେ ସେଇ ଘଣ୍ଟା ଗୁଡାକ ପିନ୍ଧିକିରି ଆମେ ଶୋଉଛୁ। ସବୁବେଳେ ଆମେ ନିରନ୍ତର ଆମର ହେଲ୍ଥର ବି ମନିଟର କରୁଛୁ। ସକାଳୁ ଉଠିଲା ପରେ ଆମେ ଯେତେ ବି ଗ୍ୟାଜେଟ୍ ବ୍ୟବହାର କରୁଛୁ, ଟିଭି, ମୋବାଇଲ, ଆଉ ଯେତେ ବି ଜିନିଷ ବ୍ୟବହାର କରୁଛୁ, ସବୁଥିରେ ଇଲେକ୍ଟ୍ରୋନିକ୍ ସାମଗ୍ରୀରେ ଏଇ ସିଲିକନର ବ୍ୟବହାର ହୋଇଥାଏ। ଆମେ ଯୋଉ ରେଡିଓ କଥା ଆମେ କହୁଛୁ, ଆମେ ରେଡିଓ ପାଇଁ ଯୋଉ ଏଇଟା ଆମେ ବର୍ତ୍ତମାନ ଆଲୋଚନା କରୁଛେ,

ଏଇ ରେଡିଓ ଭିତରେ ଯୋଉ ଯନ୍ତ୍ରାଂଶ ଗୁଡିକ ଥାଏ, ସେଇ ସବୁ ଯନ୍ତ୍ରାଂଶରେ ଗୋଟିଏ ଏକ ଯନ୍ତ୍ରାଂଶ ଥାଏ, ଆଗ ସେଇଟା ବେଶୀ ୟୁଜ୍ ହଉଥିଲା, ଯେମିତି ତାହାକୁ କହନ୍ତି ଟ୍ରାଞ୍ଜିଷ୍ଟର। ଏବେ ମଧ୍ୟ ଟ୍ରାଞ୍ଜିଷ୍ଟର ବେଶୀ ବ୍ୟବହୃତ ହୁଏ ନାହିଁ, କମ୍ ହୁଏ, ତା ଜାଗାରେ ଆଇସି ବା ଇଣ୍ଟିଗ୍ରେଟେଡ୍ ସର୍କିଟ୍ ବ୍ୟବହୃତ ହୁଏ। ଏଇ ଯୋଉ ଆଇସି ହଉ ବା ଆମର ଟ୍ରାଞ୍ଜିଷ୍ଟର ହଉ, ଏଥିରେ ଆମର ସିଲିକନର ଆବଶ୍ୟକତା ପଡିଥାଏ। ସିଲିକନ, ବୋରନ, ଆର୍ସେନିକ, ଏଇ ଯୋଉ ଅଛନ୍ତି ଧାତୁ ଗୁଡିକ, ଏଇ ସବୁ ଧାତୁ ଗୁଡିକୁ ଅର୍ଦ୍ଧ ପରିବାହୀ ବା ସେମି କଣ୍ଡକ୍ଟର କହି। ଅର୍ଦ୍ଧ ପରିବାହୀ କଣ, ଆମ ମୌଳିକ କଥା ଆମେ ଚିନ୍ତା କରୁ ବିଜ୍ଞାନରେ, ଆମ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ 126ଟିରୁ ଅଧିକ ମୌଳିକ ଉଦ୍ଭାବିତ ହୋଇସାରିଛି। ତ ଏଇ ଯୋଉ ମୌଳିକ ଗୁଡାକ ଅଛନ୍ତି, ଏଇ ମୌଳିକ ଗୁଡିକୁ ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିପାରିବା। ଯେଉଁ ଧାତୁ ବା ଯେଉଁ ମୌଳିକ ମଧ୍ୟ ଦେଇ ଆମର ଇଲେକ୍ଟ୍ରିସିଟି ବା ବିଦ୍ୟୁତ ବେଶୀ ବେଗରେ ସହଜରେ ପ୍ରବାହିତ ହୋଇପାରେ, ତାହାକୁ କୁହାଯାଇଥାଏ କଣ୍ଡକ୍ଟର। ଏବଂ ବିନା ବାଧାରେ ଯେଉଁଥିରେ ପ୍ରବାହିତ ହୁଏ ତାକୁ ସୁପର କଣ୍ଡକ୍ଟର, ସେ ବିଷୟରେ ଆମର ଆଲୋଚନା ନାହିଁ ଆଜି। ଆଉ ତାପରେ କେତେକ ମୌଳିକ ଥାନ୍ତି, ସେମାନଙ୍କ ଭିତର ଦେଇ ବିଦ୍ୟୁତ ପୁରାପୁରି ଭାବରେ ପ୍ରବାହିତ ନହୋଇ କିଛି ଆମେ ତାକୁ କଣ୍ଟ୍ରୋଲ ବା ନିୟନ୍ତ୍ରିତ ରୂପରେ ତା ମଧ୍ୟ ଦେଇ ପ୍ରବାହିତ କରିପାରିବା, ସେଇଗୁଡ଼ିକୁ କୁହାଯାଇଥାଏ ସେମି କଣ୍ଡକ୍ଟର। ଏବଂ ଯାହା ମଧ୍ୟ ଦେଇ ବିଦ୍ୟୁତ ପ୍ରବାହିତ ହୋଇପାରିନାହିଁ ସେମାନଙ୍କୁ କୁହାଯାଏ ଅପରିବାହୀ, ଏବଂ ସେମି କଣ୍ଡକ୍ଟରକୁ ଓଡ଼ିଆରେ କୁହାଯାଏ ଅର୍ଦ୍ଧ ପରିବାହୀ। ତ ଏଇ ସେମି କଣ୍ଡକ୍ଟର ବିନା ଗୋଟିଏ ବି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଆମର ଚାଲିପାରିବ ନାହିଁ। ଆଜ୍ଞା, ଆମର ସେମି କଣ୍ଡକ୍ଟର ଯାତ୍ରା ଆମେ ଆରମ୍ଭ କରିଥିଲେ 1970 ମସିହାରୁ। 1970 ମସିହାରେ ଆରମ୍ଭ କଲେ ସେମି କଣ୍ଡକ୍ଟର ଲ୍ୟାବ୍ ସ୍ଥାପନ କରାଗଲା ଇସ୍ରୋ ଦ୍ୱାରା। ତାର ଉପଗ୍ରହ ମାନଙ୍କରେ ସେ ମହାକାଶ ଯାନରେ ସେମି କଣ୍ଡକ୍ଟର ଯୋଉ ଆବଶ୍ୟକତା ପଡିଲା, ତାହାର ଆବଶ୍ୟକତା ପୂରଣ କରିବା ପାଇଁ 1970 ମସିହାରେ ସ୍ଥାପିତ ହେଲା। ତ ଆମେ ଏଇଭଳିଆ ଆମର ଯୋଉ ଇତିହାସ, ସମଗ୍ର ଭାରତର ସେମି କଣ୍ଡକ୍ଟର ଯାତ୍ରା ଯୋଉ ଅଛି, ଏଇ ଯାତ୍ରାକୁ ମୁଖ୍ୟତଃ 3ଟି ଭାଗରେ ବିଭକ୍ତ କରିପାରିବା। ଫେଜ୍ ୱାନ୍ ଆରମ୍ଭ ହୁଏ 1970 ମସିହାରୁ ଆଉ ଶେଷ ହୁଏ 1989 ମସିହାରେ। 1976 ମସିହାରେ ସେମି କଣ୍ଡକ୍ଟର ଲ୍ୟାବ୍ ସ୍ଥାପିତ ହୁଏ। କେଉଁଠାରେ ସ୍ଥାପିତ ହୁଏ? ମୋହାଲିଠାରେ, ଚଣ୍ଡିଗଡ଼ର ମୋହାଲିଠାରେ ସ୍ଥାପିତ ହୁଏ। 1984 ମସିହାରେ ଆମର ଏକ ଯୋଉ ସେଇ ଯୋଉ SCL ଯୋଉଟା କହୁଛୁ ସେମି କଣ୍ଡକ୍ଟର ଲ୍ୟାବ୍ରେ ପ୍ରଥମ କରି ଚିପ୍ର ତିଆରି କରିବାଟା ଆରମ୍ଭ କରାଯାଏ 1984 ମସିହାରେ। କିନ୍ତୁ ଗୋଟିଏ ଆମର ବଡ଼ ବିପଦ ହୁଏ 1989 ମସିହାରେ, ସେହି ମୋହାଲିଠାରେ ଥିବା ଆମର SCL ଲ୍ୟାବ୍ରେ ନିଆଁ ଲାଗିଯାଏ ଏବଂ ସବୁ ଛାରଖାର ହେଇଯାଏ। କିନ୍ତୁ ତାପରେ ପରେ ଆମେ ହାର ମାନୁନା, ଆମ ଭାରତ ନୂତନ ଏକ ଫେଜ୍ ଆରମ୍ଭ କରେ 1990 ମସିହାରୁ 2020 ପର୍ଯ୍ୟନ୍ତର ଗୋଟିଏ ଫେଜ୍। ଯେଉଁ ଫେଜ୍ରେ କ'ଣ ହେଇଛି, ଆମ ଭାରତରେ ଆମେ ଚିପ୍ସ ତ ତିଆରି କରିପାରୁନଥିଲେ, କିନ୍ତୁ ଆମ ଭାରତରେ ମାନବ ସମ୍ବଳ ଏତେ ଉନ୍ନତ ଥିଲା ଯେ ଆମର କ୍ୱାଲିଟି, ଆମେ ଚିପ୍ର ଡିଜାଇନ୍ କରିବା ପାଇଁ ଯେଉଁ ଇଞ୍ଜିନିୟର ଦରକାର, ସେ ଇଞ୍ଜିନିୟର ଗୁଡାକ ଆମର ଭାରତ, ଆମ ପୃଥିବୀର ସବୁ ଦେଶକୁ ଡୋମିନେଟ୍ କଲେ। ପୃଥିବୀର ସମଗ୍ର ଯେମିତି ଡିଜାଇନର, ଚିପ୍ସ ଡିଜାଇନର ରହନ୍ତି, ସଫ୍ଟୱେର୍ ଡିଜାଇନର ରହନ୍ତି, ସେ ସବୁଠାରୁ ସମସ୍ତଙ୍କୁ ମିଶାଇ ଦେଲେ 20% କେବଳ ଭାରତୀୟ। ଏପରିକି ସିଲିକନ୍ ଭ୍ୟାଲିରେ, ଆମେରିକାର ସିଲିକନ୍ ଭ୍ୟାଲିରେ ଭାରତୀୟ ଟ୍ୟାଲେଣ୍ଟ ମାନଙ୍କର ସଂଖ୍ୟା ସର୍ବାଧିକ, ସବୁ ଦେଶଠାରୁ ବେଶୀ ଭାରତୀୟ ମାନଙ୍କର ସଂଖ୍ୟା। ତ ଇଏ ଫେଜ୍ ଟୁରେ କଣ ହୁଏ, ଆମର ବେଙ୍ଗାଲୋର ଠାରେ, ହାଇଦ୍ରାବାଦ ଠାରେ, ପୁନେ ଠାରେ, ବିଭିନ୍ନ ସ୍ଥାନ ମାନଙ୍କରେ ବିଭିନ୍ନ ଦେଶ ଠାରୁ ଦେଶରେ ଥିବା ପ୍ରତିଷ୍ଠିତ କମ୍ପାନୀ ଗୁଡିକ, ଯେଉଁମାନେ କି ଆମର ସେମି କଣ୍ଡକ୍ଟର ର ବିଭିନ୍ନ ପ୍ରକାର ପାର୍ଟ ତିଆରି କରନ୍ତି, ସେମାନେ ତାଙ୍କର କମ୍ପାନୀ ସ୍ଥାପନ କରନ୍ତି। ଯେମିତି ଉଦାହରଣ ସ୍ୱରୂପ ନେବା ଆମେ ଆମର ଇଣ୍ଟେଲ, AMD, କ୍ୱାଲକମ୍, NXP, ଟେକ୍ସା ଇନ୍ଷ୍ଟ୍ରୁମେଣ୍ଟ, ଏମାନେ ସମସ୍ତେ ତାଙ୍କର ଅଫିସ ସ୍ଥାପନ କରନ୍ତି ଆମର ଭାରତୀୟ ଟ୍ୟାଲେଣ୍ଟକୁ ଉପଯୋଗ କରି ଚିପ୍ ଡିଜାଇନ୍ କରିବା। ଏବଂ 2009 ମସିହାରେ 16-bit ଆଧାରିତ ଏକ ମାଇକ୍ରୋ ପ୍ରୋସେସର ପ୍ରସ୍ତୁତ କରେ SCL, ତାହାର ନାଁ ଦିଆଗଲା ବିକ୍ରମ 1601। 1601 ର ନାମ ହେଲା, ଇଏ 16-bit ଉପରେ, ଆର୍କିଟେକ୍ଚର ଉପରେ ଆଧାରିତ, ଏବଂ ଏହା ବିଭିନ୍ନ ପ୍ରକାରର ଉପଗ୍ରହ, PSLV ଏବଂ GSLV ଭଳିଆ ଉପଗ୍ରହ ଉତ୍କ୍ଷେପଣ ଯାନ ମାନଙ୍କରେ ଏହା ବ୍ୟବହୃତ ହେଉଥିଲା। ତାପରେ ପରେ ଆମର ଆରମ୍ଭ ହୋଇଯାଏ ତୃତୀୟ ଫେଜ୍। ଆମେ ତାପରେ ତୃତୀୟ ଫେଜ୍ ଆରମ୍ଭ ହୁଏ 2021 ମସିହାରୁ। ବର୍ତ୍ତମାନର ଆମର ପ୍ରଧାନମନ୍ତ୍ରୀ ଏ ଦିଗରେ ଚାଇନା ସହିତ ପ୍ରତିସ୍ପର୍ଦ୍ଧାକୁ ଧ୍ୟାନ ଦେଇକରି, ପୃଥିବୀ ସହିତ ପ୍ରତିସ୍ପର୍ଦ୍ଧାକୁ ଧ୍ୟାନ ଦେଇ ସେ ଆରମ୍ଭ କରନ୍ତି ISM, ଇଣ୍ଡିଆ ସେମି କଣ୍ଡକ୍ଟର ମିଶନ। ଯେତେବେଳେ ଇଏ ଆରମ୍ଭ କରନ୍ତି ISM 2021 ମସିହାରେ, ସେହି ସମୟରେ ସେ କମ୍ ତାଙ୍କର ଯୋଜନା ନଥାଏ, ସେ କରନ୍ତି 76,000 କୋଟି ଟଙ୍କାର ପଇସା ବା ଫଣ୍ଡ ଏଥିପାଇଁ ସେ

ନିର୍ଦ୍ଧାରିତ କରନ୍ତି। 2022 ମସିହାରେ ମଧ୍ୟ 50% ସବସିଡି, ଫିସ୍କାଲ ସବସିଡି ଭର ବ୍ୟବସ୍ଥା କରନ୍ତି ସେ 2022 ମସିହାରେ ଏହି ସେମିକଣ୍ଡକ୍ଟର ପ୍ରସ୍ତୁତିକୁ ଆହୁରି ତୀବ୍ରତର କରିବା ପାଇଁ। ଏହିପରି ସେ ଫେବୃଆରୀରୁ ମାର୍ଚ୍ଚ 2026ରେ ପ୍ରଥମେ ମଡର୍ଣ୍ଣ କମର୍ସିଆଲ ଆଉଟପୁଟ ATMP ଆରମ୍ଭ କରେ ତାର ପ୍ରସ୍ତୁତି ଏହି ଭାରତରେ। ଟାଟା ଗ୍ରୁପ ମଧ୍ୟ ଆରମ୍ଭ କରନ୍ତି ତାଙ୍କର ପ୍ରଡକ୍ସନ। ତାପରେ ତୃତୀୟ ଫେଜ୍ରେ ଆସିଯାଏ ଆମର ବିକ୍ରମ 3201। ଏହା ଆମେ ପ୍ରସ୍ତୁତ କରୁ 32 ବିଟ୍ ର ଏକ ମାଇକ୍ରୋ ପ୍ରୋସେସର।

0: ଏବଂ ପୃଥିବୀରେ ବର୍ତ୍ତମାନ ଗୋଟିଏ ଯୋଉ ମୁଁ କହୁଥିଲି ପ୍ରତିସ୍ପର୍ଦ୍ଧା 1990 ମସିହାରୁ ଆରମ୍ଭ ହେଇଛି, 1990 ଦଶକ ପରେ ପରେ ସେଇ ସମୟରୁ ଏବେ ପର୍ଯ୍ୟନ୍ତ ସମଗ୍ର ଦେଶ ଚେଷ୍ଟା କରୁଛନ୍ତି କିପରି ଭାବରେ ସେମାନେ ବେଶୀ ତୀବ୍ରରୁ ତୀବ୍ରତର ଏବଂ ଛୋଟରୁ ଛୋଟ ମାଇକ୍ରୋ ପ୍ରୋସେସର ତିଆରି କରିପାରିବେ। ତ ବିକ୍ରମ 3201 ଭଳିଆ ଏଇଭଳିଆ ଗୋଟେ ମାଇକ୍ରୋ ପ୍ରୋସେସର ଯାହା 32 ବିଟ୍ ମେମୋରିରେ କାମ କରେ, ଯାହା ଲେଟେଷ୍ଟ ଅଛି ବର୍ତ୍ତମାନ ପର୍ଯ୍ୟନ୍ତ, ଆମେ ଯାହାକୁ 64 ବିଟ୍ରେ କାମ କରେ କହୁଛୁ, ସେଟା ବି କେତେକ କାମ କରିବା ଆରମ୍ଭ କରିଛନ୍ତି। ଏଇ ଯୁଗରେ କଣ ଏଇ ଇଲେକ୍ଟ୍ରୋନିକ୍ସ ର କାମ ଅଛି? ଆଜ୍ଞା ହଁ, ଆମର ଘର ଯେତେବେଳେ ତିଆରି କରୁ ଆଜ୍ଞା, ଘରକୁ ଆମେ ସିଧାସଳଖ ଛାତ ପକେଇ ଦେଇ ପାରୁନା, ଆମେ ଶୂନ୍ୟ ଶୂନ୍ୟରେ ଛାତ ପଡ଼େନି, ତା ପାଇଁ କାନ୍ଥ ଦରକାର, ଇନଫ୍ରାଷ୍ଟ୍ରକ୍ଚର ଦରକାର। ଏଆଇ କୁ ଚାଲିବା ପାଇଁ ଡେଟା ସେଣ୍ଟର ଦରକାର, ଆଉ ଡେଟା ସେଣ୍ଟର କୁ ଚଲେଇବା ପାଇଁ କମ୍ପ୍ୟୁଟର ଦରକାର, ଏବଂ କମ୍ପ୍ୟୁଟର ବିନା ପ୍ରୋସେସରରେ ଚାଲେ ନାହିଁ। ଆମେ ବର୍ତ୍ତମାନ କମ୍ପ୍ୟୁଟରର ମୁଣ୍ଡ କହିଲେ ହେଉଛି VLSI ବା ଭେରି ଲାର୍ଜ ସ୍କେଲ ଇଣ୍ଟିଗ୍ରେସନ। ତ ସେଇଭଳିଆ VLSI ଏକ ଉଦାହରଣ ହେଲା ବିକ୍ରମ 3201। ଏହାକୁ ସରକାର ନିଜ ପାଇଁ ସୁରକ୍ଷିତ ରଖିଛନ୍ତି, ନିଜର PSLV ର ଯୋଉ ପ୍ରୋଗ୍ରାମ ଅଛି, ଗଗନୟାନ ଯୋଉ ଆମର ଆରମ୍ଭ ହେବାକୁ ଯିବ, ମଣିଷ ମାନଙ୍କୁ ନେଇକି ରକେଟ ଯେତେ ଆମର ସ୍ପେସ୍ କୁ ଯିବ, ମହାକାଶକୁ ଯିବ, ସେହି ସମୟ ପାଇଁ ଏହାକୁ ରଖାଯାଇଛି। ଏବଂ କିନ୍ତୁ ସେତିକିରେ ସରକାର ଆମର ରହିଯାଇନାହାନ୍ତି, ବିକ୍ରମ 3201 ର ଭଉଣୀ କଳ୍ପନା 3201 ଆରମ୍ଭ ସେ ଗୋଟିଏ ଓପନ ସୋର୍ସ ର ଗୋଟିଏ ମାଇକ୍ରୋ ପ୍ରୋସେସର, ତାହାକୁ ଓପନ ସୋର୍ସ ରେ ରଖିଛନ୍ତି ଏବଂ ତାହା ମୋଡିଫାଏବଲ ଏବଂ ନିଡ୍ ହିସାବରେ ବର୍ତ୍ତମାନର ଯୋଉ ଆମର ମହାକାଶ କ୍ଷେତ୍ରରେ ଯୋଉ ଆମର ନୂଆ ନୂଆ ଷ୍ଟାର୍ଟଅପ୍ ଗୁଡ଼ିକ ହେଉଛି, ପ୍ରାଇଭେଟ ସେକ୍ଟରକୁ ତାହା ଦିଆଯାଇଛି, ଏବଂ ସେଇ ରକେଟ ଏପରି ମହାକାଶ ଗବେଷଣା, କେବଳ ମହାକାଶ ଗବେଷଣା ନୁହେଁ, ପ୍ରତିରକ୍ଷାର ଗବେଷଣା ମଧ୍ୟ ଏବଂ ତାର ପ୍ରସ୍ତୁତି ପାଇଁ ମଧ୍ୟ ଆମର ପବ୍ଲିକ ସେକ୍ଟରକୁ ଆମର ସରକାର ବର୍ତ୍ତମାନ କ୍ଷମତା ଦେଇଛନ୍ତି, ଷ୍ଟାର୍ଟଅପ୍ ମାନଙ୍କୁ ସେମାନେ ଉତ୍ସାହିତ କରୁଛନ୍ତି। ତ ସେହି ସମୟରେ ଆମର ଏଇ ବିକ୍ରମ 3201 ର ଭୂମିକା ଅତି ଆବଶ୍ୟକ ଅଟେ, ଏବଂ ପରିବେଶ ପ୍ରତି ସମ୍ବେଦନାକୁ ନେଇ ଆମେ ବିକାଶ କରିପାରିବା, ସେଥିପାଇଁ ପାଠ୍ୟ ଖସଡ଼ାରେ ଛୋଟବେଳେ ଛୁଆମାନଙ୍କୁ ପ୍ରସ୍ତୁତ କରାଯାଉ, କମ୍ପିଟିସନରେ ସେମାନେ ତ ଭାଗ ନେବେ କିନ୍ତୁ ଅଲ୍ଟରନେଟିଭ ଉପାୟ ଗବେଷଣା ଦ୍ୱାରା ବାହାର କରିବେ, ଯାହାଦ୍ୱାରା କି ଆମ ପରିବେଶ ବି ଠିକ ରହିବ, ବିକାଶ ମଧ୍ୟ ଧିମେଇବ ନାହିଁ। ଆମେ ଆମର ଆମର ପୃଥିବୀର ବାକି ଅଂଶରେ ଯେଉଁ ବ୍ୟକ୍ତି ଯେଉଁ ସଭ୍ୟତା ମାନେ ଅଛନ୍ତି, ଏହି ସମୟରେ ଦେଶମାନେ ଅଛନ୍ତି, ତାଙ୍କ ସହିତ ଠିକ ଭାବରେ ଆମେ ପାଦ ମିଳେଇ ଚାଲିପାରିବା, କିନ୍ତୁ ଆମର ପରିବେଶକୁ ଠିକ ଭାବରେ ରଖି ଆମର ଭବିଷ୍ୟତକୁ ସୁରକ୍ଷିତ ରଖିବା।
1: ଚାଷ ପଦ୍ଧତିରେ ଆଧୁନିକତାର କାୟା ଯେତେ ବିସ୍ତାର ହେଲେ ମଧ୍ୟ ଜୈବିକ ଚାଷର ଗୁରୁତ୍ୱ ପୂର୍ବପରି ସେମିତି ଅକ୍ଷୁର୍ଣ୍ଣ ରହିଛି। ତେଣୁ ଲୋକମାନେ ଜୈବିକ ପଦ୍ଧତିକୁ ପୁଣି ଥରେ ଆପଣେଇବା ଆରମ୍ଭ କଲେଣି। ତେବେ ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଆସନ୍ତୁ ଶୁଣିବା ରବୀନ୍ଦ୍ର ନାୟକଙ୍କ ସହ ସାକ୍ଷାତକାର।
2: ଆଜ୍ଞା ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ସ୍ୱାଗତ କରୁଛୁ ବିଜ୍ଞାନିକା କାର୍ଯ୍ୟକ୍ରମକୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କୁ ଦିଅନ୍ତୁ।
3: ମୋ ନାମ ରବୀନ୍ଦ୍ର ନାୟକ, ଯାଜପୁର ଡିଷ୍ଟ୍ରିକ୍ଟ କୋରେଜ ବ୍ଲକ ଗୁଲାଖପାଟଣା ଗାଁରେ ମୋର ଘର। ମୋର ଏଠି ଗୋଟେ ଛୋଟିଆ ଫାର୍ମ, ମାନେ ଗୋଟେ ଏକର ଭିତରେ ମୁଁ ଚାଷ ଆରମ୍ଭ କରିଛି। ଇଏ ତ ପାଖାପାଖି 2001 ମୁଁ ଷ୍ଟାର୍ଟ କରିଥିଲି, ପ୍ରଥମେ ପରିବା ଚାଷ କରୁଥିଲି, ଏବେ ଫଳ ଚାଷ ଉପରେ, ମାନେ ବିଭିନ୍ନ ପ୍ରକାର ଯୋଉ ନୂଆ ନୂଆ ଭେରାଇଟି ସବୁ ବାହାରୁଛି, ଯାହା ଆମେ କିଣିକି ବାହାରୁ ଖାଉଥିଲେ ସେସବୁକୁ ନିଜ ଫାର୍ମରେ ଫଳଉଛୁ, ସେଇଟା ପୁଣି ଜୈବିକ ପଦ୍ଧତିରେ।
2: ଆଜ୍ଞା, ତ ଆମେ ଯେତିକି ଜାଣିଛୁ ଆପଣ ଜଣେ ସଫଳ ଜୈବିକ ଚାଷୀ, ଆମକୁ ଟିକେ କୁହନ୍ତୁ ଆପଣଙ୍କର ଏଇ ଯୋଉ ଜୈବିକ ଚାଷ, ଏହା ଆପଣ କେବେଠୁ ଆରମ୍ଭ କଲେ, କେମିତି ଆରମ୍ଭ କଲେ, ଏବଂ ଏଥିପାଇଁ କି ଆପଣ କେଉଁଠୁ ପ୍ରେରଣା ପାଇଛନ୍ତି, ନା କେମିତି ଏଇ ଚାଷ କରିବାକୁ ଆପଣ ମନ ବଳେଇଲେ?
3: ଆଜ୍ଞା, ମୁଁ ପ୍ରଥମେ ଯେତେବେଳେ 2001 ଚାଷ ଆରମ୍ଭ କଲି, ସେତେବେଳେ ବହୁତ ଛୋଟ ଜାଗାଟା, ମାନେ 5 ଗୁଣ୍ଠ ଜମି ଉପରେ ମୁଁ ପରିବା ଚାଷ ଆରମ୍ଭ କରିଥିଲି। ଆଉ ସେତେବେଳେ ରାସାୟନିକ ବ୍ୟବହାର କରୁଥିଲି, ଆପଣଙ୍କର କୀଟନାଶକ, ଯେକୌଣସି ସାର, ଏସବୁ ବ୍ୟବହାର କରିକି ମୁଁ ଚାଷ ଆରମ୍ଭ କରିଥିଲି। ଧୀରେ ଧୀରେ ଦେଖିଲି ଯେ, ମାନେ ଆପଣ ଯେତେ ରାସାୟନିକ ବ୍ୟବହାର କରୁଛନ୍ତି ସେତେ ଆପଣଙ୍କୁ ଆହୁରି ଅଧିକ ବ୍ୟବହାର କରିବାକୁ ପଡିବ। ଯୋଉ ଜମିରେ ଆପଣ ଧରନ୍ତୁ 100 ଗ୍ରାମ ସାର ବ୍ୟବହାର କରୁଥିଲେ, ସେଥିରେ ଯଦି ମାନେ 1 କେଜି ସାର ବ୍ୟବହାର ନ କରୁଛନ୍ତି ତାହେଲେ ସେଥିରେ କିଛି ସୁଫଳ ଆସୁନି। ତାପରେ ଆଉ ଗୋଟେ ଦେଖିଲି ଯେ, ସବୁବେଳେ ମାନେ ବିଭିନ୍ନ ପ୍ରକାର କୀଟନାଶକ ସ୍ପ୍ରେ କରିବା ଦ୍ୱାରା ବିଭିନ୍ନ ରୋଗ ବି କମିବା ବଦଳରେ ବଢି ଚାଲିଛନ୍ତି। ଆଉ ତାପରେ ବିଭିନ୍ନ କମ୍ପାନୀର ବି ସେ ଯୋଉ ମେଡିସିନ ସବୁ ମାନେ ସେମାନେ ଦଉଛନ୍ତି, ସେସବୁ ପ୍ରଡକ୍ଟ ଗୁଡିକ କଣ ହଉଛି ନା, ଆଜି ଧରନ୍ତୁ ଆପଣଙ୍କର, ଆମେ ସେତେବେଳେ ଅଧିକ ଜାଣିନଥିଲେ କି ଆପଣଙ୍କର ମାନେ ଅଧିକ ଜ୍ଞାନ କୌଶଳ ସେତେବେଳେ ନଥିଲା ନା, ତେଣୁ ଆମେ ଗୋଟେ ସାର ଆସିଲେ ପକେଇଦେଲୁ, ହଁ ଏଇଟା ହେଇଗଲା ଏଇଟା ଫଳିଗଲା, ତ ଆମେ କଣ କଲୁ ସେଇଟା ଉପରେ ଗୁରୁତ୍ୱ ଦେଲୁ। କିନ୍ତୁ ଆକ୍ଚୁଆଲି ଯୋଉ ଆମେ ବାରମ୍ବାର ଯୋଉ କୀଟନାଶକ ଗୁଡିକ ସ୍ପ୍ରେ କଲେ, ସେ ସ୍ପ୍ରେ କରିବା ଦ୍ୱାରା ଯୋଉ ପୋକ ଗୁଡିକର

0: ପାୱାର ବଢିଗଲା, ସେମାନେ ସେୟାକୁ ନିଜେ ରିସିଭ୍ କରିନେଲେ, ଯୋଉଟାକି ସେମାନେ ମରିବା ଜାଗାରେ ବରଂ ବଂଶ ବିସ୍ତାର କରିଚାଲିବେ ଧୀରେ ଧୀରେ। ସବୁ ବଂଶ ବିସ୍ତାର କରିଗଲା, ହୋଇଗଲା ପରେ ଆମେ ଯେତିକି ଆମର ଆବଶ୍ୟକ ଥିଲା ତାଠାରୁ ଆମକୁ ଅଧିକ ପକେଇବାକୁ ପଡିଲା ଏବଂ ରୋଗ ବି ସୃଷ୍ଟି ହେଲା, ଯୋଉଟାକି ସାଧାରଣରେ ଆମେ ଯେମିତି ଜୈବିକ ପଦ୍ଧତିରେ 80 ଦଶକରେ ଯେମିତି ପରିବା ସବୁ ଚାଲିଥିଲା ବଜାର ଉପରେ, ପରିବା ହଉ ଆପଣଙ୍କର ଧାନ ଧାନ ହଉ କି ଯାହା ବି ହଉ ଗହମ ହଉ ଯାହା ବି ଆମେ ଖାଉଥିଲେ, ସେତେବେଳେ ସମ୍ପୂର୍ଣ୍ଣ ମାନେ ଜୈବିକ ପଦ୍ଧତିରେ ସେସବୁ କରାଯାଉଥିଲା, ସେତେବେଳେ ରାସାୟନିକ ବ୍ୟବହାର କରାଯାଉନଥିଲା। କିନ୍ତୁ ଯେତେବେଳେ ଆମେ 80 ଦଶକରୁ ଆମର ଆବଶ୍ୟକତା ପଡିଲା ଯେ ଆମକୁ ଯେ ରାସାୟନିକ ବ୍ୟବହାର କରିବାକୁ ପଡିବ, ଆମର ଅଧିକ ଆମଦାନୀ କରିବାକୁ, ସେ ସମୟରେ ସେମାନେ ଯୋଉ ମାନେ ଶୈଳୀ ଆମକୁ ଦେଲେ, ସେ ଶୈଳୀ ଉପରେ ଆମେ କଣ କଲେ ନା ଆମେ ଅଧିକରୁ ଅଧିକ ଧୀରେ ଧୀରେ ଧୀରେ ଧୀରେ ଗୋଟେ ଏକରରେ ଯୋଉଟା ଆମର ଧରନ୍ତୁ 10 କିଲୋ ସାରର ବ୍ୟବହାର କରୁଥିଲେ, ସେ ଜାଗା ଉପରେ ଆମେ କୁଇଣ୍ଟାଲ କୁଇଣ୍ଟାଲ ସାର ବ୍ୟବହାର କରିଚାଲିଲେ, ଯାହାଫଳରେ ଆମର ରୋଗ ବୃଦ୍ଧି ହେଲା। ତେଣୁ ସେଇଆକୁ ଇଏ କରିକି ଯେ ଆମର ଖର୍ଚ୍ଚ ମାନେ ଆମର ଇନକମ ଠାରୁ ଖର୍ଚ୍ଚଟା ଅଧିକ ହେଲା। ଧରନ୍ତୁ ଧରନ୍ତୁ ଆମେ କିଛି ସାର ପ୍ରୟୋଗ କରୁଥିଲେ, ବର୍ତ୍ତମାନ ଯୋଉଠି 100 ଟଙ୍କା ଇନକମ କରୁଥିଲେ, ସେ ଜାଗାରେ ଆମେ 10 ଟଙ୍କା 20 ଟଙ୍କା ସାର କି ବିଷ ଦେଇକି ଆମେ ଲାଭବାନ ହଉଥିଲେ। କିନ୍ତୁ ତାପରେ କଣ ହଉଥିଲା ନା ଯେତେବେଳେ ଆମେ ସେଇ ଜମି ଉପରେ 1000 ଟଙ୍କାରେ ମାନେ ବ୍ୟବହାର କଲେ, ସେତେବେଳେ ହେଲା କଣ ନା ଆମର ଇନପୁଟଟା ବଢିଗଲା, ଆଉ ହଉଛି ଆପଣଙ୍କର ରୋଜଗାରଟା କମିଗଲା, ତେଣୁ ଆମେ ଲାଭ କିଛି ପାଇଲେନି। ତ ସେଇଆକୁ ଆଖିଗଲା କି ମାନେ ପୂର୍ବ ଯୋଉ 80 ଦଶକ ପୂର୍ବରୁ ଆମେ ଯେମିତି ଚାଷ ସବୁ କରୁଥିଲେ, ସେଇଆକୁ ଆପଣେଇବା ପାଇଁ ମୁଁ ଧୀରେ ଧୀରେ ମନସ୍ଥ କଲି, ଏବଂ ତାପରେ ମୁଁ ଆରମ୍ଭ କଲି କଣ ନା ଗାଈ ଗୋବର, ଗୋମୂତ୍ର, ଲିମ୍ବ ପତ୍ର, ଅରଖ ପତ୍ର, ଏମିତି ଏସବୁ ନେଇ ତାକୁ ଜୀବାମୃତ ତିଆରି କରୁଥିଲି। ତା ସହିତ ଗୁଡ ବି ଆଡ କରାଯାଉଥିଲା, ଗୁଡ ଆଡ କରାଯାଇ ସେସବୁକୁ ଜୀବାମୃତ ତିଆରି କରାହେଇକି ଲିକ୍ୟୁଡ ଆକାରରେ ସବୁ ମୂଳରେ ସବୁ ଦିଆହେଲା, ପ୍ରଥମେ ଦଉଥିଲି। ତାପରେ ଧୀରେ ଧୀରେ ଏବେ କଣ ହଉଛି ନା ଏବେ ଆଉ ଅସୁବିଧା ସେତେ କିଛି ନାହିଁ, ଜୈବିକ ପ୍ରଡକ୍ଟ ଗୁଡିକ ବାହାରି ଯାଇଛି, ତା ସହିତ ଯୋଉ ଜୀବାଣୁ କଲଚର ସବୁ ସେସବୁ ବାହାରି ଯାଇଛି, ଯୋଉଟାକି ଆମକୁ ଜମିକି ସୁଧାରିବା ପାଇଁ ବି ଆଉ ଅସୁବିଧା କିଛି ନାହିଁ। ତାପରେ ସେତେବେଳେ ଦେଖାଯାଉଥିଲା ଯେ ଆମେ ଜମିରେ ଯେତେ ପରିମାଣରେ ଏଇ ସାଧାରଣତଃ ଯୋଉ ଜିଆ ମୁଖ୍ୟ ହଉଛି ଚାଷରେ ହଉଛି ଜିଆ କଣ କରେ ନା ମାଟିଟାକୁ ଉର୍ବର କରେ।
1: ଆଜ୍ଞା,
0: ସେମାନଙ୍କର ସଂଖ୍ୟା ଯେତେ ଅଧିକ ହବ ଆପଣଙ୍କର ନା ହଳ କରିବାକୁ ପଡିବ ନା ସାର ପକେଇବାକୁ ପଡିବ, କାରଣ ସେମାନେ ଉର୍ବରତା ଦେଲେ ନା, ତେଣୁ ଖାଦ୍ୟ ଅଟୋମେଟିକ ଆପଣଙ୍କର ଯାହା ମାଟିରେ ଜୈବିକ କାର୍ବନ ରହୁଛି ସେ ସବୁକୁ ସେମାନେ ବ୍ୟବହାର କଲେ, ସେମାନେ ବ୍ୟବହାର କରିକି ଆମକୁ ଯୋଗେଇଲେ, ଧୀରେ ଧୀରେ ଧୀରେ ଧୀରେ ଆମର ଯାଉଛି ମାନେ 100% ଯୋଉଟା 100% ଜୈବିକ ଆଡକୁ ଆମେ ପଳେଇ ଆସିଛୁ। କିନ୍ତୁ କଥା ହଉଛି ବର୍ତ୍ତମାନ ଆମେ ସିନା କରିଦେଲୁ, କିନ୍ତୁ ଆମର କିଛି ବି ଯେମିତି ଯୋଉ ଯୋଉ ପ୍ରଡକ୍ଟ କିଛି ଅଛି ପରିବା ପରେ ପରେ ମାନେ ଫଳ ଆଡକୁ ମୁଁ ଆସିଲି, ଫଳ ଆଡକୁ ଆସିଲା ପରେ ଆହୁରି ଟିକେ ସହଜ ହେଇଗଲା, କାରଣ ଏ ଯେମିତି ପରିବା ଉପରେ ଅଧିକ ସମୟ ଦେବାକୁ ପଡୁଥିଲା, ଅଧିକ ଜୈବିକ ପଦ୍ଧତିରେ ଯୋଉ ସବୁ ବିଷ କିମ୍ବା କୀଟନାଶକ ସବୁ ସ୍ପ୍ରେ କରାହଉଥିଲା, ସେଟାକୁ ଆଉ ଏତେ ପରିମାଣରେ ଆବଶ୍ୟକ ପଡ଼ିଲାନି, କାରଣ ଜମି ସୁଧୁରି ଯାଇଥିଲା।
1: ଆଚ୍ଛା,
0: ମୁଖ୍ୟ ହଉଛି ଜୈବିକ ପଦ୍ଧତିରେ ଚାଷ କରିବାକୁ ହେଲେ ଆମେ ମୁଖ୍ୟ ହଉଛି ମାଟି, ମାଟିଟାକୁ ଯଦି ଆମେ ସୁଧାରି ଦେଇ ପାଇଲେ ତାହେଲେ ଜୈବିକ ଚାଷ କରିବାରେ କୌଣସି ଅସୁବିଧା ନାହିଁ। ଆମେ ବର୍ତ୍ତମାନ ପ୍ରଡକ୍ଟ କିଣି ଆଣିବା, ଜୈବିକ ପ୍ରଡକ୍ଟ କିଣି ଆଣିବା, କିଣି ଆଣିକି କଣ କରିବା ସ୍ପ୍ରେ କରିବା, ଯେତେ ସ୍ପ୍ରେ କଲେ ବି ସୁଦ୍ଧା ଆମର ସେଇଟା ହଉଛି ସୀମିତ ସମାଧାନ ହବ, କିନ୍ତୁ ସ୍ଥାୟୀ ସମାଧାନ ହବ ନାହିଁ। ସ୍ଥାୟୀ ସମାଧାନ ପାଇଁ ଆମକୁ ପ୍ରଥମେ ମାଟି, ମାଟିଟାକୁ ଆମେ ଯେତେବେଳେ ପ୍ରଥମେ ଉର୍ବରତା କରିଦେବା, ମାନେ ତା ଭିତରେ ଯୋଉ ଆମର କ୍ଷତି କରୁଥିବା ଯୋଉ ସବୁ ଜୀବାଣୁ ମାନଙ୍କୁ ନଷ୍ଟ କରିପାରିବା।
1: ଆଜ୍ଞା, ତେବେ ରବି ବାବୁ ଆପଣ ବିଭିନ୍ନ କିସମର ଫଳ ପନିପରିବା ଚାଷ କରୁଛନ୍ତି, ସାମାଜିକ ଗଣମାଧ୍ୟମରେ ଆପଣ ବିଭିନ୍ନ ପ୍ରକାର ଭାବରେ ନିଜର ପ୍ରଚାର ପ୍ରସାର ମଧ୍ୟ ଏଇ ଜୈବିକ ଚାଷକୁ ନେଇକି କରୁଛନ୍ତି। ରବି ବାବୁ ଆମକୁ ଟିକେ କୁହନ୍ତୁ ଯେ ଆପଣ ବାହାର ଦେଶର ବିଭିନ୍ନ ଫଳକୁ ଆଣିକି ମଧ୍ୟ ଚାଷ କରୁଛନ୍ତି, ତେବେ ଏଇ ମାଟିରେ ଅର୍ଥାତ୍ ଆମ ଓଡ଼ିଶାର ଯୋଉ ଜଳବାୟୁ ଅଛି, ଏଇ ଜଳବାୟୁ ଏଇ ମାଟିରେ ବାହାର ଦେଶର ଫଳ କେମିତି ଏଇ ମାଟିରେ ହେଇପାରୁଛି, ଏଥିପାଇଁ କି କଣ ସବୁ ପ୍ରକ୍ରିୟା ଆପଣ ଆପଣେଇଛନ୍ତି ଏବଂ କେମିତି ସିଏ ଏଠି ସର୍ଭାଇଭ କରୁଛି, ଏ ସମ୍ପର୍କରେ କଣ କହିବେ?
0: ସେଥିରେ ମୁଖ୍ୟ କାରଣ ହେଲା କଣ କି ନା ଆମେ ଯେତେବେଳେ ବାହାରୁ ଗୋଟେ ପ୍ରଡକ୍ଟ ଦେଖୁଛେ, ଯେକୌଣସି ଗୋଟେ ଫଳ ହେଲା ସେଟା ହଉଛି ଆମ ଓଡ଼ିଶାରେ ଫଳି ପାରିବ ନ ଫଳି ପାରିବ ସେସବୁକୁ, କାରଣ ସେ ଜାଗାରେ କୋଉ କ୍ଲାଇମେଟରେ ସେଟା ଗଛଟା ତିଆରି ହେଇଛି, ଆମର ଏଠି କୋଉ କ୍ଲାଇମେଟ, ତାକୁ ନେଇକି ଆମର ଯୋଉ ଦେଶୀ ମୂଳ ରହୁଛି, ଆମର ଯେମିତି ଦେଶୀ ଧରନ୍ତୁ ଗୋଟେ କୋଳି ଗଛ ରହୁଛି କି ଆମ୍ବ ଗଛ ଗୋଟେ ରହୁଛି, ଦେଶୀ ଟାକୁଆ ପରେ ଆମର ସହଜରେ ହେଇପାରୁଛି ଆମ ଓଡ଼ିଶା ଭିତରେ, ଯୋଉ ଜାଗାରେ ବି ଆପଣ ଲଗାନ୍ତୁ ସେ ଜାଗାରେ ଦେଶୀ ଗଛଟେ ଲଗେଇ ଦେଇ ସାରିଲା ପରେ ହେଇଯିବ। ତେଣୁ ସେଟାକୁ କଣ କରାଯାଉଛି ନା କଲମୀକରଣ କରାଯାଉଛି।
1: ଆଜ୍ଞା,

0: ଅନୁକରଣ କରାଯାଏ କି ହାଇବ୍ରିଡ୍ କିସମ ମାନେ ବାହାର ଯୋଉ ଭେରାଇଟିଟା ତାରି ଉପରେ ଗ୍ରାଫ୍ଟିଂ କରାଯାଉଛି, ଯାହାଫଳରେ ଆମର ମାଟିରେ ରହିଲା ମୂଳଟା, ଆମର ଦେଶୀ ମୂଳ ମାଟିରେ ରହିଲା, ଆଉ ଆପଣଙ୍କର ଗ୍ରାଫ୍ଟିଂ ଅଂଶଟା ଆପଣଙ୍କର ଫ୍ରୁଟ୍ ଦେଲା, ଯୋଉଟାକି ଭେରାଇଟି ଆପଣଙ୍କର ବାହାର ଦେଶର। ଏଇଟା ବି ଗୋଟେ ସହଜ ମାଧ୍ୟମ ହଉଛି କି ଆମ କ୍ଲାଇମେଟ୍ ସହିତ ଆମ ଦେଶୀ ଭେରାଇଟି ସବୁ ପୂର୍ବରୁ ଜଡିତ, ତେଣୁ ସେଥିପାଇଁ କିଛି ଅସୁବିଧା ହେଉନାହିଁ। ଆଉ
1: ଆଚ୍ଛା
0: କିଛି ଭେରାଇଟି ବି ଏମିତି ଅଛି ଆମ କ୍ଲାଇମେଟ୍ ହିସାବରେ ସେସବୁ ତ ଲାଗୁଛି କିନ୍ତୁ ଠିକ ଭାବେ ଫ୍ରୁଟିଂ ଦଉନି। ଧାନର ବିଭିନ୍ନ କିସମ ଅଧିକ ଫଳ ଦଉଥିବା ପ୍ରଜାତି ସବୁ, ବିଭିନ୍ନ ଫଳର ବି ଅଛି, ପନିପରିବାର ଅଛି, ସେସବୁ ତ ତିଆରି ହଉଛି କିନ୍ତୁ ତା ହିସାବରେ ଆପଣ ଦେଖନ୍ତୁ ସେତେବେଳର ବି ଯାହା ଇନକମ୍ ଥିଲା ଆଉ ଯାହା ଖର୍ଚ୍ଚ ହଉଥିଲା ବର୍ତ୍ତମାନ ଯଦି ହିସାବ କରିବେ ମାନେ ସେଇ ଟାଇପ୍ର ହଉଛି। ହଉଛି କ'ଣ ନା ସେତେବେଳେ ଅଧିକ ଜ୍ଞାନକୌଶଳ ପାଖରେ ନଥିଲା, କମ୍ ଜାଗା ଉପରେ ଅଧିକ ଗଛ କିଛି ଲଗେଇ ପାରୁନଥିଲେ। ଧରନ୍ତୁ ଗୋଟେ ଆମ୍ବ ଗଛ ସେତେବେଳେ ଲଗାଉଥିଲେ 30 ଫୁଟ 40 ଫୁଟ ଡିଷ୍ଟାନ୍ସରେ ଲଗାଉଥିଲେ, କିନ୍ତୁ ବର୍ତ୍ତମାନ ସେସବୁ ଆପଣ ମିନିମମ୍ ଆଜି 12x15 ମାନେ 12 ଫୁଟ 15 ଫୁଟ ଭିତରେ ବି ଆପଣ ଗଛ ଲଗେଇ ପାରିବେ। ତେଣୁ ଅଧିକ ହାଇଡେନ୍ସି ଯୋଉ ଫର୍ମୁଲା ସେସବୁ ତ ଆମ ଇଣ୍ଡିଆନ ପ୍ରଥମେ ସେ ଫର୍ମୁଲା ନଥିଲା, ଇସ୍ରାଏଲ କଣ୍ଟ୍ରି ମାନଙ୍କର ବାହାର ଦେଶ ମାନଙ୍କରେ ସେମାନେ ସବୁ ହାଇଡେନ୍ସି ହିସାବରେ ତାକୁ କରୁଥିଲେ, ଆଉ ଅଳ୍ପ ଜାଗାରେ ଅଧିକ ଗଛ କରିକି ସବୁ ବେରୁ ମାନେ ତାର ବିଭିନ୍ନ କୌଶଳ ଉପରେ କଟିଂ ପନିଂ କରିକି ଫଳ ଅଧିକ ନେଉଥିଲେ କିମ୍ବା ଅଧିକ ପନିପରିବା ନେଉଥିଲେ, ସେଇଟାର ହଉଛି ପ୍ରଫିଟ୍ ହଉଛି। ବର୍ତ୍ତମାନ ଜୈବିକ ପଦ୍ଧତିରେ ଆପଣ ବି ହାଇଡେନ୍ସି ଫର୍ମୁଲା କରିପାରିବେ, ଅଳ୍ପ ଜାଗାରେ ଅଧିକ ଗଛ ଲଗେଇକି ବି ଚାଷ କରିପାରିବେ, କିନ୍ତୁ ସେଥିପାଇଁ ଆପଣଙ୍କୁ ପୂର୍ଣ୍ଣ ସମୟ ଦେବାକୁ ପଡିବ। ଯେମିତି ଆମେ ସମୟ ନ ଦେଇକି ଧରନ୍ତୁ ଲଗେଇ ଦେଲେ ଲଗେଇ ଦେଇକି ଆମେ କୁଆଡେ ପଳେଇଲେ ଦେ ଆସିଲେ ମନେ ସେଦେଲେ, ସେମିତି ନାହିଁ। ଚାଷ କରିବେ ମାନେ ଆପଣଙ୍କୁ ପ୍ରତ୍ୟେକ ଦିନ ଆପଣଙ୍କର ଜମିକି ଯିବାକୁ ପଡିବ, ଆଉ ପ୍ରତ୍ୟେକ ଦିନ ଦେଖିବାକୁ ପଡିବ ଯେ ଗଛର ଲକ୍ଷଣ କ'ଣ ଅଛି, କାଲି ଯାହା ଥିଲା ଆଜି ସେୟା ଅଛି ନା କିଛି ବଢିଯାଇଛି ନା କିଛି କମିଯାଇଛି, ତେଣୁ ସେଇଆକୁ ଦେଖିକି ଧୀରେ ଧୀରେ ଯଦି ଆମେ ଆଗକୁ ଯିବା ଆଉ ଜୈବିକ ପଦ୍ଧତିରେ ଯଦି ଚାଷ କରିବା ତାହେଲେ ଆମେ ଆଗକୁ ଆମ ପର ଜେନେରେସନ ସବୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ଶୁଭଙ୍କର ହବ। ଜୈବିକ ପଦ୍ଧତିରେ ଯଦି ଆମେ ଜମିକୁ ପ୍ରସ୍ତୁତ କରିବା, ସମସ୍ତେ ତ କହୁଛନ୍ତି 2 ବର୍ଷ 3 ବର୍ଷ, କିନ୍ତୁ ଅତି କମ୍ରେ ଆପଣଙ୍କର ବର୍ତ୍ତମାନ ଜମିର ଯୋଉ ପୋଜିସନ ଅଛି, ଜମିକି ନେଇକି କୋଉଟାରେ ଅତ୍ୟଧିକ ସାରରେ ନଷ୍ଟ ହେଇଯାଇଛି, ସୁଷମ ଜୀବାଣୁ ଆଦୌ ନାହାନ୍ତି, କୋଉଠି କାର୍ବନ ଶକ୍ତି ଟୋଟାଲ ନାହିଁ, ତେଣୁ ସେସବୁ ପାଇଁ ଆମକୁ ଜୈବିକ ଉପାଦାନ ଗୁଡିକ ନିହାତି ଆବଶ୍ୟକ।
1: ତେବେ ରବି ବାବୁ ଆଉ ଗୋଟେ କଥା ହଉଛି, ଆପଣ ଯେମିତି କହୁଥିଲେ ଆପଣ ବାହାର ପ୍ରଜାତିର ଯୋଉ ଫଳ ଗୁଡିକ ଏଠି ଚାଷ କରୁଛନ୍ତି ଆଣିକି, ତାହାର ଗୁଣାତ୍ମକ ଦିଗକୁ ଯଦି ଆମେ ଦେଖିବା ବା କ୍ୱାଲିଟିକୁ ଯଦି ଆମେ ଦେଖିବା, ଯଦି ଆମେ ଦେଖିବା ଜଣେ ରାସାୟନିକ ପଦ୍ଧତିରେ ବା ରାସାୟନିକ ସାରକୁ ବ୍ୟବହାର କରିକି ଚାଷ କରୁଛି, ସେଥିରେ ଯୋଉ ଫଳ ବା ପନିପରିବା ହେଉଛି ତାହାର ଗୁଣାତ୍ମକ ଦିଗକୁ ଯଦି ଦେଖିବା, ଏବଂ ଜୈବିକ ପଦ୍ଧତିରେ ଯୋଉ ଚାଷ ହେଉଛି ତାର ଉତ୍ପାଦର ଯଦି ଆମେ ଗୁଣାତ୍ମକ ଦିଗକୁ ଦେଖିବା, ତେବେ କଣ ଆପଣ ଦେଖୁଛନ୍ତି ଜୈବିକ ପଦ୍ଧତିରେ ଯୋଉ ଚାଷ ହେଉଛି ତାର କ୍ୱାଲିଟି କେମିତି ରହୁଛି ପ୍ରଡକ୍ଟର?
0: କ୍ୱାଲିଟି ତ ଆପଣଙ୍କର ଜୈବିକ ପଦ୍ଧତିରେ ମାନେ ଫଳର ସ୍ୱାଦ ଅଧିକ ଟିକେ ବଢିଯାଏ, ତେଣୁ ତାର ଯୋଉ ନେଚୁରାଲ ସେମାନେ ଯୋଉଟା ଯୋଉ ଫଳଟା ଯୋଉ ଧରନ୍ତୁ ମିଠା ରହିବା କଥା ଯେତିକି ସେତିକି ଫଳର ମିଠା ରହୁଛି, କିନ୍ତୁ ଆମ ରାସାୟନିକ ପଦ୍ଧତିରେ କଣ ହୁଏ ନା ସେସବୁ କମି ଯାଇଥାଏ, ଯୋଉଟାକି ଫଳର କୌଣସି ସ୍ୱାଦ ନଥାଏ।
1: ଆଚ୍ଛା,
0: ଫଳ ଆମେ ଖାଆନ୍ତି କିନ୍ତୁ ରାସାୟନିକ ବିଷ ସାର ପ୍ରୟୋଗ ହେଇକି ଯେ ସବୁ ଫଳ ହେଇଥାଏ ସେଥିରେ ସବୁ ଆପଣଙ୍କର ସ୍ୱାଦଟା ଆଦୌ ନଥାଏ। ଆପଣ 5ଟା ଫଳ ଖାଇଲେ ବି ଆପଣଙ୍କୁ କିଛି ଜଣାପଡ଼େନି, ତାର ଯୋଉ ପ୍ରତ୍ୟେକ ଜିନିଷର ଗୋଟେ ମାନେ ନେଚୁରାଲି ବାସ୍ନା ଥାଏ, ସେ ବାସ୍ନା ଆଦୌ ହିଁ ନଥାଏ। ଆଉ ଜୈବିକ ପଦ୍ଧତିରେ କଲେ ଆପଣଙ୍କର ସେ ବାସ୍ନା ତ ଆସିବ ଆସିବ, ତା ସହିତ ଫ୍ରୁଟ୍ର କ୍ୱାଲିଟି ବି ମାନେ ଭଲ ହବ, ଯୋଉଟାକି କଲର୍ ଯୋଉ ଜାଗାରେ ଯେତିକି ଆସିବା କଥା ତାଠୁ ଭଲ କଲର୍ ଆସିବ, ଆଉ ରାସାୟନିକ ଠାରୁ ଅଧିକ କଲର୍ ବି ସେ ଆସିବ, ଆଉ ତା ସହିତ ଆପଣଙ୍କର ଫଳର ମିଠାଟା ବି ବହୁତ ବଢିଯାଏ। ମାନେ ଏମିତି ଦେଖିଛି ଯେ ମୁଁ ଯେତିକ ବି ଫଳ ଲଗେଇଛି ବର୍ତ୍ତମାନ ସହିତ ପାଖାପାଖି ଧରନ୍ତୁ 200 ଉପରେ ଭେରାଇଟି ମୋର ଲାଗିଛି ଏଠି, ତା ଦେହରୁ ବାହାର କଣ୍ଟ୍ରିର କିଛି ଭେରାଇଟି ଅଛି ସେଥିରେ ଫଳ ସେତେ ହଉନାହିଁ। ଆଉ ଯିଏ ବି ହଉଛି ଗୋଟେ ଗୋଟେ ହଉଛି ସେ ମାନେ ସବୁ ତ ଏ ମାଟିରେ ହେଇପାରୁ ନାହିଁ ଯୋଉଟା ଆମେ ଟ୍ରାଏଲ ଚଲେଇଛୁ, କିନ୍ତୁ ତଥାପି ଯାହା ବି ହଉଛି ତାହା ଭିତରେ ଫଳର ସ୍ୱାଦ ବି ମାନେ କମିଯାଉଛି। ଆମେ ବାହାରୁ ବି ଯୋଉଟା କିଣିକି ଖାଉଥିଲେ ଗୋଟେ ଗୋଟେର ସେଟାର ବି ସ୍ୱାଦ କମିଯାଉଛି, ଯୋଉଟାର ଆମେ ନିଜେ ପ୍ରଡକ୍ଟ କରୁଥିଲେ ତାର ବି ଗୋଟେ ଗୋଟେ ସ୍ୱାଦ କମିଯାଉଛି। ଆଉ ଯୋଉ ଜୈବିକ ପଦ୍ଧତିରେ ଯୋଉ ସବୁ ସାର ଗୁରା ଆମର ଦେଶୀ ମାନେ ନିଜ ଓଡ଼ିଶା ମାଟି ସହିତ ସେ ସଂଶ୍ଲିଷ୍ଟ ହେଇଗଲା, ତାପରେ ଫଳର ସ୍ୱାଦଟା ଏତେ ବଢିଯାଉଛି ଆପଣ ଚିନ୍ତା ବି କରିପାରିବେନି, ଆପଣଙ୍କର 10 ଟଙ୍କା ଜାଗାରେ 20 ଟଙ୍କା ଦେବାକୁ ବି ରାଜି ଅଛନ୍ତି।
1: ଆଚ୍ଛା ରବି ବାବୁ,

0: ଆଉ ଗୋଟେ କଥା ଯେ ବର୍ତ୍ତମାନ ସମୟରେ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ମାଡ଼ି ଆସୁଛି, ପରିବେଶ ପ୍ରଦୂଷଣ ହେଉଛି, ଅକାଳେ ଯଦି ଆମେ ଦେଖିବା ବନ୍ୟା ଆସୁଛି, ବାତ୍ୟା ଆସୁଛି, ବିଭିନ୍ନ ପ୍ରକାରର ଯୋଉ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି, ତାର ପ୍ରଭାବ ଜୈବିକ ଚାଷ ଉପରେ କଣ ପଡୁଛି? ଯେହେତୁ ଆପଣ ନିଜେ ଚାଷ କରୁଛନ୍ତି, ଆପଣ ନିଜେ ଅନୁଭବ କରିପାରୁଥିବେ, ଏ ସମ୍ପର୍କରେ କଣ କହିବେ?
1: ଯେମିତି ଆମେ ରାସାୟନିକ ଚାଷ କରୁଥିଲେ, ଧରନ୍ତୁ ପାଗ ପରିବର୍ତ୍ତନ ହଉଛି, ଯୋଉ ସମୟ ଅସମୟରେ ବର୍ଷା ହେଇଯାଉଛି, ଆବଶ୍ୟକ ନାହିଁ ଆମର ବର୍ଷା ହେଉଛି, ସେତେବେଳେ ତ ମାନେ ସେ ଗଛର ମାନେ ପୋଜିସନ ଯାହା ରହୁଥିଲା ଜୈବିକ ପଦ୍ଧତିରେ ତାକୁ ଟିକେ ଉନ୍ନତ ରହିବ, କାରଣ ଆମ ମାଟି ସହିତ ସେ ସଂଶ୍ଳିଷ୍ଟ ହେଇସାରିଛି, ଆଉ ଆମ ମାଟିର ପାଣି ପବନ ସହିତ ତ ଇଏ ହଉଛି ଯୁଗ ଯୁଗ ଧରି ଜଡିତ, ତେଣୁ ସେଇ ହିସାବରେ ବାତ୍ୟା ବନ୍ୟା ହଉ କି ମରୁଡ଼ି ହଉ, ଏଇ ଟାଇପ୍ର ଯୋଉ ହଉଛି କ୍ଲାଇମେଟ୍ ହଉଛି, ଧରନ୍ତୁ ଅସମୟରେ ବର୍ଷା ଯୋଉ ସମୟରେ ହବା କଥା ସେ ସମୟରେ କେବଳ ଗରମ ହଉଛି, ଯେମିତି ବର୍ତ୍ତମାନ ସମୟ ଚାଲିଛି, ସେ ସମୟରେ ହଉଛି କଣ ନା ହାଇବ୍ରିଡ୍ କିସମ ଗୁଡିକ ଅସମୟରେ ଫଳ ଆସୁଛି କିନ୍ତୁ ସେଟା ଠିକ ଆମର ରହୁ ନାହିଁ, ଏଇ ଟାଇପ୍ର ହଉଛି,
0: ଆଜ୍ଞା,
1: ତେଣୁ ସମୟ ହିସାବରେ ଧରନ୍ତୁ ଶୀତ ଦିନିଆ ଫଳଟା ଶୀତ ଦିନରେ ହିଁ ଠିକ ଠାକ ହଉଛି, ଆଉ ଶୀତ ଯଦି କମ ହଉଛି ତେବେ ପ୍ରଡକ୍ସନ କମଉଛି, ଆଉ ଯଦି ଶୀତ ଯେତେ ଅଧିକ ହେଲେ ବି କିଛି ନାହିଁ ପ୍ରଡକ୍ସନ ବଢି ଚାଲିଛି, କିନ୍ତୁ କମ ହେଲେ ଜଳବାୟୁ ପରିବର୍ତ୍ତନ ହଉଛି ଗୋଟେ ବର୍ତ୍ତମାନ ସବୁଠୁ ବଡ ସମସ୍ୟା ହେଇଯାଇଛି ଆମ ପାଇଁ, କିନ୍ତୁ
0: ଆଜ୍ଞା
1: ସେ ଜଳବାୟୁର ପରିବର୍ତ୍ତନକୁ ଦେଖିକି ଆମକୁ ଚାଷ କରିବାକୁ ପଡିବ, ଯେ ଆମେ କୋଉ ସମୟରେ ଏହାର ଯତ୍ନ ନେବା, କୋଉ ସମୟରେ ଏହାକୁ ଖାଦ୍ୟ ଦେବା, କୋଉ ସମୟରେ କଣ କରିବା, ସବୁ ସେଇ ବର୍ତ୍ତମାନ କ୍ଲାଇମେଟ ଚେଞ୍ଜ କୁ ନେଇ ତ ଆଜି ମାନେ ବଡ ବଡ ବୈଜ୍ଞାନିକ ମାନେ ବି ହାରାସ ହେଇଗଲେଣି ଯେ ଜଳବାୟୁ ପରିବର୍ତ୍ତନ ପାଇଁ, ତେଣୁ ସେସବୁକୁ ଆମକୁ ନେଇକି ସେମାନଙ୍କ ଜ୍ଞାନକୁ ବି ଆମକୁ ନେବାକୁ ପଡିବ, ନେଇକି କୋଉ ସମୟରେ ଯୋଉଟା ଧରନ୍ତୁ ଶୀତ ଦିନରେ ଯୋଉଟା ହଉଥିଲା ସେଟାକୁ ଖରା ଦିନରେ କେମିତି କରାଯାଇପାରିବ, ତା ପାଇଁ କଣ କଣ କରାଯାଇପାରିବ, ସେସବୁ ମାନେ ତାର ପ୍ରସେସ ଗୁଡିକ ଅବଲମ୍ବନ କରିବାକୁ ପଡିବ। ଆଉ ଦ୍ୱିତୀୟ କଥା ହଉଛି ଯେ ଆମେ ଜୈବିକ ଚାଷ ଯେତେବେଳେ ଆରମ୍ଭ କରୁଛନ୍ତି, ପ୍ରଥମେ ମୁଁ ତ କହୁଥିଲି ପ୍ରଥମେ ଯଦି ମାଟିଟାକୁ ଆମେ ସୁଧାରି ଦେବା ତାପରେ ଆଉ କିଛି ଅସୁବିଧା ନାହିଁ, ତ ଧୀରେ ଧୀରେ ଧୀରେ ଧୀରେ ଆମର ସମ୍ପୂର୍ଣ୍ଣ ଜୈବିକ ହେଇଯିବ, ଅତି କମରେ ମାନେ 2 ବର୍ଷ ଠାରୁ ଆମେ ଜାଣିପାରିବା, 5 ବର୍ଷ ଭିତରେ ସମ୍ପୂର୍ଣ୍ଣ ଜମିଟାକୁ ଜୈବିକ କରିପାରିବା, ଯୋଉଟାରେ କି ଅଧିକ ରୋଗ ପୋକ ଲାଗିବେନି, ରୋଗ ପୋକ ଧୀରେ ଧୀରେ କମିଯିବେ, ଆଉ ଆମର ଯୋଉ ଯୋଉ ଜୀବାଣୁ ମାନେ ଯେ ଆମକୁ ଭଲ ପ୍ରଡକ୍ସନ ଦିଅନ୍ତି ସେମାନେ କଣ କରନ୍ତି, ଧରନ୍ତୁ ପ୍ରଜାପତି ହେଲା, ମହୁମାଛି ହେଲା, ଏମାନେ ସବୁ ପରାଗ ସଂଗମ କରନ୍ତି, ଆମେ ରାସାୟନିକ ପକଉଥିଲେ ଏମାନେ ନଷ୍ଟ ହେଇଯାଉଥିଲେ, ସେତେବେଳେ ଫ୍ରୁଟ କମିଯାଉଥିଲା, କିନ୍ତୁ ବର୍ତ୍ତମାନ ଅର୍ଗାନିକ ଉପରେ ଆମେ ସେମାନେ ଆସିବାର ସଂଖ୍ୟା ବି ବଢିଯାଉଛି, ଯୋଉଟାରେ ଯେତିକି ନ୍ୟାଚୁରାଲି ପ୍ରଡକ୍ଟ ହବା କଥା ସେ ପ୍ରଡକ୍ଟ ହଉଛି, କିଛି ଅସୁବିଧା ନାହିଁ।
0: ଆଚ୍ଛା ରବି ବାବୁ, ମୋର ଶେଷ ପ୍ରଶ୍ନ ରହିବ ଆପଣଙ୍କୁ, ଯେ ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ଯେଉଁମାନେ କି ଚାକିରି ଅନ୍ୱେଷଣରେ ଅଛନ୍ତି, ଘରେ ଅଛନ୍ତି, ସେମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ? ଏଇ ଜୈବିକ ଚାଷ ଦ୍ୱାରା ସେମାନେ ରୋଜଗାରକ୍ଷମ କେତେ ଦୂର ହେଇପାରିବେ? ଆପଣ ଯେହେତୁ ସଫଳତା ପାଇଛନ୍ତି, ଅନେକ ଶ୍ରୋତା ବନ୍ଧୁ ଆପଣଙ୍କୁ ଶୁଣୁଛନ୍ତି ବର୍ତ୍ତମାନ ଆକାଶବାଣୀ ଜୟପୁର ମାଧ୍ୟମରେ, ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ଆପଣ କେଉଁ ବାର୍ତ୍ତା ଦେବା ପାଇଁ ଚାହିଁବେ ଜୈବିକ ଚାଷ ସମ୍ପର୍କରେ?
1: ପ୍ରଥମତଃ ମୁଁ ଆପଣଙ୍କୁ ନମସ୍କାର କରୁଛି ଯେ ମୋ ସହିତ ଆପଣ କଥାବାର୍ତ୍ତା ହେଇଥିବାରୁ, ଆଉ କିଛି ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ ଏ ଅନୁଭୂତିରେ ମୋର ଅନୁଭୂତିଟା ଆପଣ ମାନେ ଶୁଣିଥିବାରୁ,
0: ଆଜ୍ଞା
1: ପ୍ରଥମେ କହିବି ଯେ ଯଦି ଯୋଉ ଭାଇମାନେ ପୂର୍ବରୁ ରାସାୟନିକ କରୁଥିଲେ କିମ୍ବା ଯୋଉ ଭାଇ ନୂଆ ନୂଆ ଭାଇ ଭଉଣୀ ମାନେ ଚାଷ କରିବା ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ଜୈବିକ ପଦ୍ଧତିରେ କଲେ ଆମର ଭବିଷ୍ୟତ ଉଜ୍ଜଳ ହବ, ଭବିଷ୍ୟତ ଉଜ୍ଜଳ ହବ, କିନ୍ତୁ ସେମାନଙ୍କୁ ପ୍ରଥମେ ଟିକେ ପରିଶ୍ରମ କରିବାକୁ ପଡିବ, ଆଉ ଯଦି ପରିଶ୍ରମ ନ କରୁଛନ୍ତି ତାହେଲେ ଠିକ ଠାକ ରେ ଆର ପରିଶ୍ରମର ମୂଲ୍ୟ ପାଇପାରିବେ ନାହିଁ, କାରଣ ଆଗକୁ ଆଜି ଏମିତି ପରିସ୍ଥିତି ଅଛି, ସେଇ ଯୁବକ ଯୁବତୀ ଭାଇମାନେ ଭଉଣୀମାନେ ସେ ତାଙ୍କର କଣ କରନ୍ତି ନା ତାଙ୍କର ଯୋଉ ପର ପିଢି ସବୁ ଆସିବ, ଧୀରେ ଧୀରେ ସେମାନଙ୍କର ଭବିଷ୍ୟତ ଅଛି, ସେ ଭବିଷ୍ୟତକୁ ଆଖି ଆଗରେ ରଖି ଯଦି ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କଲେ ତାହେଲେ ସେ ଅଧିକରୁ ଅଧିକ ସୁଫଳ ପାଇବେ। ମାନେ ଏମିତି ସବୁ ପ୍ରଡକ୍ଟ ବାହାରିଛି ଯେମିତିକି ମୁଁ କହିବି ଯେ ଡକ୍ଟର କିଶନ ଚନ୍ଦ୍ରା, ସେ ହଉଛି ଗାଜିଆବାଦର ଜଣେ କୃଷି ବିଶେଷଜ୍ଞ, ସେ ବି ବହୁତ ପ୍ରଡକ୍ଟ ବାହାର କରିଦେଇଛନ୍ତି ଯେ ମାଟିର ଉର୍ବରତାକୁ ବଢେଇବା ପାଇଁ, ଆପଣଙ୍କର ମାନେ ଏମିତିକି ରୋଗ ପୋକ ନାଶ କରିବା ପାଇଁ ମଧ୍ୟ ବେବେରିଆ ବେସିଅନ ହେଲା, ଆଉ ଟ୍ରାଇକଡର ସୁଡ଼ମୋନାସ, ଏମିତି ଏଇ ଟାଇପ୍ର ସବୁ ବିଭିନ୍ନ ପ୍ରଡକ୍ଟ ସେମାନେ ବାହାର କରିଦେଇଛନ୍ତି ଯୋଉଟାକି ସହଜ ହବ, ତେଣୁ ଏଇ ସହଜ ପ୍ରଣାଳୀକି ଯଦି ଆମେ ନେଇକି ସ୍ୱାଦିଷ୍ଟ ଫଳଟିଏ ଖାଇପାରିବା ତାହେଲେ ହୁଏତ ଆଜି ନହେଲେ ବି ଆମେ ଆଉ 10 ବର୍ଷ ପରେ ଆମକୁ ରାସାୟନିକ ଛାଡ଼ିବାକୁ ପଡିବ, ତେଣୁ ପୂର୍ବରୁ ଯଦି ଆମେ ସଜାଗ ହେଇଯାଆନ୍ତି ସେଇ ଭାଇ ଭଉଣୀ ମାନେ ଯେ ଆଗ ଜୈବିକ ପଦ୍ଧତିରେ ଚାଷ କରନ୍ତି।

0: ହେଲେ ନିଶ୍ଚୟ ଆଗକୁ ସଫଳତା ଲାଭ କରିବେ ଏବଂ ନିଜର ରୋଜଗାରକୁ ମଧ୍ୟ ବୃଦ୍ଧି କରିପାରିବେ।
1: ଆଜ୍ଞା ରବି ବାବୁ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଆପଣଙ୍କର ବ୍ୟସ୍ତବହୁଳ ସମୟରୁ କିଛି ସମୟ ବିଜ୍ଞାନିକାକୁ ଦେଲେ, ଆପଣଙ୍କର ଅନୁଭୂତିର କଥା, ଆପଣଙ୍କର ଚାଷର ପ୍ରଣାଳୀ ଆମର ଶ୍ରୋତା ବନ୍ଧୁମାନେ ଆଜି ଆପଣଙ୍କ ପାଖରୁ ଶୁଣିଲେ। ଆପଣଙ୍କୁ ଆକାଶବାଣୀ ଜୟପୁର ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ
2: ବନ୍ଧୁ। ବିଜ୍ଞାନର ବେଗ ସମୟ ସହ ଏମିତି ଆଗକୁ ଗତି କରୁଥିବ, କିନ୍ତୁ ଏହାକୁ ସକାରାତ୍ମକ ଦିଗରେ ବ୍ୟବହାର କରିପାରିଲେ ଆମ ପ୍ରକୃତି ଓ ଜୀବଜଗତ ସନ୍ତୁଳିତ ଭାବେ ବିକାଶ କରିବ। ଆଜି ତ ସମୟ ହୋଇଗଲାଣି, ଏଥର ବିଜ୍ଞାନିକାକୁ ଏଇଠି ରଖିବାକୁ ପଡ଼ିବ। କାର୍ଯ୍ୟକ୍ରମ ଭଲ ଲାଗୁଥିଲେ ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ଆସନ୍ତା ମାସରେ କିଛି ନୂଆ କଥାକୁ ନେଇ ବିଜ୍ଞାନିକା ପୁଣି ଆସିବ, ଏହି ପ୍ରତିଶ୍ରୁତି ସହ ଆପଣଙ୍କ ନିକଟରୁ ବିଦାୟ ନେଉଛି। ମୁଁ ରାଜେଶ ରାୟ, ନମସ୍କାର।
3: ଶୁଣିଲେ ବିଜ୍ଞାନିକା। ଉପସ୍ଥାପନା କରିଥିଲେ ରାଜେଶ ରାୟ, ପ୍ରଯୋଜନା କରିଥିଲେ ମନୀଷ ଠାକୁର। ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ତାଜମହଲ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତିକାର ସହିର। ସଙ୍ଗୀତ ନିର୍ଦ୍ଦେଶନା ରୋଶନ।

ଏଥର ସୀତା ଓ ଗୀତା ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମନ୍ନା ଦେ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ୍।

ଇମାନଦାର ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ। ଆଶା ଭୋସଲେ, ଗୀତିକାର ପ୍ରକାଶ ମେହେରା, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

0: Bulletin.
1: എത്തോളജി കാഴ്ചക്രമ റിലേക്കല്ലോ ആകാശവാണി ദില്ലിരു ആകാശവാണി ജയപൂർ ସମୟ ବର୍ତ୍ତମାନ 11:10 ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ବନ୍ଦନା ଶୁଣିବେ 6:05 ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ ଭୁବନେଶ୍ୱରୀ ମିଶ୍ର ଗୁରୁପ୍ରସାଦ ଦାସ ପ୍ରତିମା ମେକଅପ୍ ଏବଂ ଭିକାରୀ ଚରଣ ବଳ ରାମଚରିତ ମାନସ ପ୍ରଚାର କରିବୁ 6:25 ରିଞ୍ଜୋଡ଼ି ପ୍ରଚାର କରିବୁ 6:45 ଏଥିରେ ଶୁଣିବେ କନ୍ଧ ସମ୍ପ୍ରଦାୟ ଗୀତ ପରିବେଷଣ କରିଛନ୍ତି ହେମଲତା ହେନ୍ତାଳ ଏବଂ ସାଥୀ 7:25 ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ଲୋକନାଟ ଶୁଣିବେ 11:00 ଶ୍ରୀକୃଷ୍ଣଙ୍କ ଜନ୍ମ ରଚନା କରିଛନ୍ତି ରସିକ ଶିରୋମଣି ପାତ୍ର ସଙ୍ଗୀତ ଦେଇଛନ୍ତି ଧନଞ୍ଜୟ ଶତପଥୀ ଏବଂ ପ୍ରଯୋଜନା କରିଛନ୍ତି କୁଞ୍ଜବିହାରୀ ନନ୍ଦ 12:00 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ ସୁଶାନ୍ତ ପଣ୍ଡା ରିଷଭ ପ୍ରତୀକ ସୋହିନୀ ମିଶ୍ର ଏବଂ ହ୍ୟୁମାନ ସାଗର ଦିନ 1:20 ଶୁଣିବେ ଦେଶିଆ ଗୀତ ଶିଳ୍ପୀ ହେଲେ ପ୍ରୀତି ପଣ୍ଡା ପ୍ରଶାନ୍ତ କୁମାର ସାମନ୍ତରାୟ ନିହାରିକା ସାହୁ ସତ୍ୟନାରାୟଣ ଅଧିକାରୀ ବୀଣାପାଣି ପୁରୋହିତ ଏବଂ ନନ୍ଦକିଶୋର ଭତ୍ରା ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5:00 ଏଥିରେ ଶୁଣିବେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଚୈତିଜହ୍ନ ଶୁଣିବେ 5:30 ରାତି 7:30 ପ୍ରଚାର କରିବୁ ଆରଣ୍ୟକ କାର୍ଯ୍ୟକ୍ରମ ଏଥିରେ ରହିଛି ସାକ୍ଷାତକାର ବିଷୟବସ୍ତୁ ସାମାଜିକ ବନୀକରଣର ଆବଶ୍ୟକତା ରାତି 9:30 ଶୁଣିବେ ନାଟକ ବିଶ୍ୱରୂପା ରଚନା କୁମାର ମଣି ଚୌଧୁରୀ ପ୍ରଯୋଜନା ସତ୍ୟନାରାୟଣ ବେହେରା ଆପଣଙ୍କ ଅନୁରୋଧରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:30 ଶୁଣିବେ କେତୋଟି ଲୋକଗୀତ ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି 5:53 ଆମର ପ୍ରାତଃ ଅଧିବେଶନକୁ ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ।